କାର୍ଯ୍ୟକ୍ରମ ଶେଷରେ ବିନାୟକ ସାହୁଙ୍କ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ରତନ କୁମାର ପୂଜାରୀ।

ଏଥିସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ବିଦ୍ୟା ଶତପଥୀ, ପ୍ରଭାତୀ ମହାପାତ୍ର, ସୁଧର୍ମା ଦାସ, ଶ୍ରୀଧର ସେଠୀ ଏବଂ ବିନାୟକ ସାହୁ। ଗୀତଗୁଡ଼ିକୁ ରଚନା କରିଥିଲେ ଅସିତ କୁମାର ଅମାନ୍ତ, କ୍ଷୀରୋଚନ୍ଦ୍ର ପୋଥାଳ, ସାଲବେଗ, ସୁଦର୍ଶନ ପଟ୍ଟନାୟକ ଏବଂ ରତନ କୁମାର ପୂଜାରୀ। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ଆଜିର ଭାବନା। ଉପସ୍ଥାପନା ସୌଭାଗ୍ୟ କୁମାର ରଥ।

ଦୟା କରୁଣା ବାତ୍ସଲ୍ୟ ମମତାର ଅନନ୍ୟ ସମାହାରରେ ଯଦି ଆମେ କାହାକୁ ପରିକଳ୍ପନା କରିବା, ତେବେ ସେ ମା ଛଡ଼ା ଆଉ କେହି ନୁହେଁ। ନାରୀ ପ୍ରଥମେ ଝିଅ ହୋଇ ଭୂମିଷ୍ଠ ହେବା ପରେ ଭଉଣୀ ହୋଇ ବଢ଼ିଥାଏ ଏବଂ ପତ୍ନୀ ହୋଇ ଈଶ୍ୱରଙ୍କ ସୃଷ୍ଟିକୁ ଆଉପାଦେ ଆଗେଇ ନେବାକୁ ତତ୍ପର ହୋଇଥାଏ। ତେବେ ନାରୀ ଜୀବନରେ ପୂର୍ଣ୍ଣତା ଆସିଥାଏ ଯେତେବେଳେ ସେ ମାତୃତ୍ୱ ଲାଭ କରିଥାଏ। ନାରୀର ଗର୍ଭରେ ଯେତେବେଳେ ଶିଶୁଟି ଅଙ୍କୁର ହୋଇ ବଢ଼ିଥାଏ, ସେତେବେଳଠାରୁ ନାରୀ ଶରୀରରେ ତିନି ପ୍ରକାର ହରମୋନ୍ ବା ଗ୍ରନ୍ଥିର କାର୍ଯ୍ୟ ତ୍ୱରାନ୍ୱିତ ହେବା ସହିତ ଆସନ୍ନ ଶିଶୁ ପ୍ରତି ବାତ୍ସଲ୍ୟ ଭାବ ଯଥେଷ୍ଟ ବଢ଼ିଯାଇଥାଏ। ତେଣୁ ସେ ସବୁବେଳେ ସେହି ଶିଶୁ ପ୍ରତି ଯଥେଷ୍ଟ ତତ୍ପରତାର ସହ ଅପେକ୍ଷା କରିଥାଏ। ତେବେ ଶିଶୁଟି ଭୂମିଷ୍ଠ ହେବା ସହ ମାଆର ଖୁସିର ଆଉ ସୀମା ରହେ ନାହିଁ। ଯେଉଁ ଶିଶୁ ମା ଅଜାଣତରେ ନାଭି ସଂଯୋଗରେ ନିଜର କ୍ଷୁଧା ମେଣ୍ଟାଉଥିଲା, ସେ ଏବେ ସିଧାସଳଖ ମା ଅମୃତଧାରାର ଆଶ୍ରିତ ହୋଇସାରିଥାଏ। ଶିଶୁଟି ପ୍ରଥମେ ଚିହ୍ନିଥାଏ ତା'ର ମାଆକୁ ଏବଂ ଧୀରେ ଧୀରେ ସେ ତାକୁ ଅନୁକରଣ ମଧ୍ୟ କରିଥାଏ। ମା ହେଉଛି ଶିଶୁର ପ୍ରଥମ ଗୁରୁ। ମା ଡାକରୁ ଆରମ୍ଭ ହୋଇଥାଏ ଶିଶୁର ଶିକ୍ଷା, ପରେ ଶିଶୁ ବଢ଼ିବା ସହ ତା ଶିକ୍ଷା ଏବଂ ଜାଣିବାର ପରିସର ମଧ୍ୟ ବଢ଼ିଥାଏ। ମା କୋଳରୁ ସେ ଜହ୍ନକୁ ଦେଖିବା ସହ ଶିଶୁର ଆକାଂକ୍ଷା ମଧ୍ୟ ଅସୀମ ହୋଇଥାଏ। ବୟସ ବଢ଼ିବା ସହ ଶିଶୁର ନିଜ ମା ଉପରେ ନିର୍ଭରଶୀଳତା କମିଥାଏ। ତେବେ ଚପଳ ଶିଶୁଟି ମେଧାବୀ କିଶୋର ଏବଂ ଦାୟିତ୍ୱ ସମ୍ପନ୍ନ ଯୁବକରେ ପରିଣତ ହେବା ସତ୍ତ୍ୱେ ସେ ନିଜ ବୁଦ୍ଧିର ଉପଯୋଗ କରିଥାଏ, ଯାହା ସେ ନିଜର ମାତାଗୁରୁ, ପିତାଗୁରୁ ଏବଂ ଶିକ୍ଷାଗୁରୁଙ୍କ ଠାରୁ ପ୍ରାପ୍ତ ହୋଇଥାଏ। ସେହି ମାର୍ଗଦର୍ଶିକା ସେହି ମାତାଙ୍କୁ ଆଜିର ବିଶ୍ୱ ମାତୃ ଦିବସରେ ଆମର ଭୂମିଷ୍ଠ ପ୍ରଣାମ। ମେ ମାସର ଦ୍ୱିତୀୟ ରବିବାରକୁ ଆନ୍ତର୍ଜାତିକ ମାତୃଦିବସ ରୂପେ ପାଳନ କରାଯାଏ। ଯଦିଓ ମା ସହ ସନ୍ତାନର ସମ୍ପର୍କ ଯେ ଗୋଟିଏ ଦିନରେ ସମୀଚୀନ ନୁହେଁ, ତଥାପି ମାତୃଜାତି ପ୍ରତି ସମ୍ମାନ ତଥା ସ୍ନେହ ପ୍ରଦର୍ଶନ ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଏ। 1908 ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ଭିର୍ଜିନିଆଠାରେ ଆନ୍ନା ଜାର୍ଭିସ୍ ନାମୀ ଜଣେ ମହିଳା ନିଜ ମା ଆନ୍ନା ରିସ୍ ଜାର୍ଭିସ୍ଙ୍କ ସମାଧିପୀଠରେ ମାତୃଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନେଲେ। ମେ ମାସର ଦ୍ୱିତୀୟ ରବିବାର ଦିନ ପ୍ରତ୍ୟେକ ବର୍ଷ ଏଠାରେ ଅନେକ ଲୋକଙ୍କର ସମାଗମ ହୁଏ ଏବଂ ଏହି ଦିନରେ ପ୍ରତ୍ୟେକ ମାଆଙ୍କର ସ୍ନେହ ତଥା

ଜାଗର ସ୍ମୃତିଚାରଣ କରାଯାଇଥାଏ। ଆନ୍ନା ଜାର୍ଭିସ୍ଙ୍କ ମତରେ ସେ ତାଙ୍କ ମାଆଙ୍କୁ ଏଥିପାଇଁ ମନେ ପକାଇବାକୁ ଚାହାନ୍ତି କାରଣ କେବଳ ମାଆ ହିଁ ଅନ୍ୟ ସମସ୍ତଙ୍କ ଅପେକ୍ଷା ଦୁନିଆରେ ସନ୍ତାନ ପାଇଁ ସବୁଠାରୁ ଅଧିକ ତ୍ୟାଗ କରିଥାନ୍ତି। ମାଆ ହେଉଛନ୍ତି ପ୍ରଥମ ବନ୍ଧୁ, ଶ୍ରେଷ୍ଠ ବନ୍ଧୁ ଏବଂ ସର୍ବକାଳୀନ ବନ୍ଧୁ, ଯାହାଙ୍କ ସହ ଆପଣ ନିଜର ମନ କଥା ନିର୍ଦ୍ୱନ୍ଦ୍ୱରେ ବାଣ୍ଟି ପାରିବେ। ତେବେ ଅନେକ ପାଶ୍ଚାତ୍ୟ ଦେଶମାନଙ୍କରେ ଖ୍ରୀଷ୍ଟ ଧର୍ମର ପ୍ରବର୍ତ୍ତକ ଯୀଶୁଙ୍କର ମାତା ମେରୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ମଧ୍ୟ ପାଳନ କରାଯାଇଥାଏ। ତେବେ ପ୍ରାଚୀନ ସଭ୍ୟତା ଗ୍ରୀସ୍ରେ ସବୁ ଦେବତାଙ୍କ ମାତା ରୂପେ ପରିଚିତ ରିୟାଙ୍କୁ ପୂଜା କରାଯାଉଥିବା ବେଳେ ରୋମାନମାନେ ଦେବୀ ମାତା ଶିବେଲଙ୍କ ପୂଜା ଅନେକ ଜାକଜମକରେ ପାଳନ କରିଥାନ୍ତି। ଭାରତରେ ପ୍ରକୃତିକୁ ମାତା ରୂପେ ପୂଜା କରାଯାଉଥିବାରୁ ମାତୃବନ୍ଦନାର ଅନେକ ନଜିର ରହିଛି। ମାତା ଦୁର୍ଗାଙ୍କର ଦୈବୀ ଆବିର୍ଭାବ, ମହିଷାସୁର ବଦ୍ଧ ଏବଂ ଦୈବୀ ବିସର୍ଜନ ସହ ନବଦିନ ବ୍ୟାପୀ ଦଶହରା ଅଦ୍ୟାବଧି ପୂର୍ବ ଭାରତରେ ପାଳନ କରାଯାଉଛି। ଅକ୍ଷୟ ତୃତୀୟାରେ ଚାଷ ଅନୁକୂଳ, ରଜ ପର୍ବରେ ଶସ୍ୟ ଧାରଣ ଆଦି ପାଳନ ଦ୍ୱାରା ପ୍ରକୃତିକୁ ମାତୃତୁଲ୍ୟ ବନ୍ଦନା କରିବାର ଅନେକ ପରମ୍ପରା ରହିଆସିଛି। ତା ଛଡ଼ା ଜ୍ଞାନଦେବୀ ସରସ୍ୱତୀ, ଧନ ଓ ସମୃଦ୍ଧିର ଦେବୀ ଲକ୍ଷ୍ମୀ ଏବଂ ବିପଦନାଶିନୀ ଦେବୀ କାଳୀଙ୍କର ପୂଜା ସହ ଅନେକ ରୂପରେ ହିନ୍ଦୁମାନେ ମାତୃବନ୍ଦନା କରିଥାନ୍ତି। ତେବେ ଆଧୁନିକତାର ଛାପରେ ଏବେ ଅନେକ ଯୁବକ ଯୁବତୀ ପାଶ୍ଚାତ୍ୟ ସମାଜ ସହ ତାଳ ଦେଇ ନିଜ ମାଆଙ୍କୁ ଉପହାର, କେକ୍ ପ୍ରଦାନ କରି ଏବଂ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ଦିବସକୁ ଉତ୍ସୁକତାର ସହ ପାଳନ କରି ନିଜର ସ୍ନେହ ଓ ସମ୍ମାନ ପ୍ରଦାନ କରୁଛନ୍ତି। ବିଶ୍ୱ ମାତୃଦିବସ ଉପଲକ୍ଷେ ତ୍ୟାଗ ଓ ବଳିଦାନର ପ୍ରତୀକ ସମସ୍ତ ମାତାଙ୍କୁ ଆମର ପ୍ରଣାମ।

ଶୁଣିଲେ ଆଜିର ଭାବନା ଉପସ୍ଥାପନା ସୌଭାଗ୍ୟ କୁମାର ରଥ ଆକାଶବାଣୀ ସମ୍ବଲପୁର ଏଥର ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଆଜି ଏହାର 376ତମ ଭାଗ ଶୁଣନ୍ତୁ।

ରାମକୃଷ୍ଣ ରକ୍ଷୀଙ୍କୁ ଉପେକ୍ଷା କରି ଧନୁ ଯଜ୍ଞଶାଳାରେ ପ୍ରବେଶ କରିଛନ୍ତି। ଶ୍ରୀକୃଷ୍ଣ ଧନୁଟିକୁ ଧରି ନିମିଷେକେ ଆକର୍ଷଣ ପୂର୍ବକ ଦୁଇଖଣ୍ଡ କରି ଭାଙ୍ଗି ଦେଇଛନ୍ତି। ଦୁଇ ଭାଇ ଉପସ୍ଥିତ କଂସ ସେନାକୁ ମଧ୍ୟ ନିପାତ କରିଛନ୍ତି। ଧନୁର୍ଭଙ୍ଗ ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିଛି। କଂସ ତ୍ରସ୍ତ ଆଉ ବିଚଳିତ ହୋଇପଡ଼ିଛି। ସନ୍ଧ୍ୟାବେଳକୁ ରାମକୃଷ୍ଣ ନଗର ବହିର୍ଦ୍ଦେଶସ୍ଥ ଉପବନକୁ ଫେରିଯାଇଛନ୍ତି। ଦୂତ କଂସକୁ ଧନୁର୍ଭଙ୍ଗ ଓ ସେନାନିପାତ କଥା କହିଛି।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଗଲାକାଲି ହୋଇଥିବା ଦୁଇ ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତଟି ମୋଟ 2,77,523 ମାମଲାର ଆପୋଷ ଫଇସଲା କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ତରଫ ସୂଚନା ଦିଆଯାଇଛି। ସୂଚନା ଅନୁସାରେ କ୍ଷତିପୂରଣ ବାବଦେ 99,95,29,000 ଆଦାୟ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଇ ଲୋକ ଅଦାଲତଟି ଖାସ କରି 449 ଫୌଜଦାରୀ, 918 ଚେକ୍ ବାଉନ୍ସ, 318 ଟଙ୍କା ଆଦାୟ, 60 ବିତ୍ତୀୟ ମାମଲା, 417 ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, 1,312 ମୋଟରଯାନ ଆଇନ ଅଧୀନତି ଟ୍ରାଫିକ୍ ଚାଲାଣ, 256,805 ରାଜସ୍ୱ ମାମଲା ଆଉ 1,503 ଦେୱାନୀ ମାମଲାର ଫଇସଲା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ତରଫରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ଲାଗି ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଏଥିଲାଗି ଦେଶର 42 ପଞ୍ଚାୟତକେ ବଛାଯାଇଛି। ଏଥି ଓଡ଼ିଶା 5 ପୁରସ୍କାର ପାଇବାର ଲାଗି ମନୋନୀତ ହୋଇଛି। ଆଇବା ମାସ 3 ନୂଆଦିଲ୍ଲୀନ ପୁରସ୍କାର ବିତରଣ ସମାରୋହ ହେବା ବୋଲି ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। କେବିକେ ଇଲାକାନ ରେଲ୍ ସଂଯୋଗୀକରଣ ଆଉ ଭିତ୍ତିଭୂମିର ବିକାଶ ଲାଗି ରାଜ୍ୟସଭା ସାଂସଦ ସୁଜିତ କୁମାର ଗଲାକାଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିକରି ଭିନ୍ ଭିନ୍ ରେଲ୍ ପ୍ରକଳ୍ପମାନଙ୍କର ବାବଦେ ଜଣାଇଛନ୍। ନୂଆ ରେଲ୍ ଲାଇନ୍ ପ୍ରକଳ୍ପମାନଙ୍କ ଭିତରେ କେସିଙ୍ଗା ଭବାନୀପାଟନା ଭାୟା ଉତ୍କେଲା, ଫୁଲବାଣୀ ଲାଞ୍ଜିଗଡ଼ ଭାୟା ବାଲିଗୁଦା, ମଦନପୁର ରାମପୁର, ରାୟପୁର ଧରମଗଡ଼ ଭାୟା ରାଜିମ, ଗରିଆବନ୍ଦ ଦେଭୋଗ ଆଉ ନୂଆପଡ଼ା ଧରମଗଡ଼ ଭାୟା କୋମନା ଖଡ଼ିଆଲ ଗୋଲାମୁଣ୍ଡା ରହିଛି। ଇତର ସହିତ ରେଲ୍ ଭିତ୍ତିଭୂମିକେ ବର୍କସ କରବାର ଆଉ ଏକ୍ସପ୍ରେସ୍ ଟ୍ରେନ୍ମାନଙ୍କ ରହଣି ବାବଦେ ବିଲ୍ ଆଲୋଚନା କରାଯାଇଛି। ପୂର୍ବତଟ ରେଲପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଗଲାକାଲି ସମ୍ବଲପୁର ଝାରସୁଗୁଡ଼ା ରୋଡ୍ ସେକ୍ସନର ରେଲ୍ ଭିତ୍ତିଭୂମି ଆଉ ତିଆରି ହେଉଥିବା ରେଲ୍ ପ୍ରକଳ୍ପମାନଙ୍କ ନିରୀକ୍ଷଣ କରିଛନ୍ତି। ସମିଆତି ରେଲ୍ ସେକ୍ସନର ଭିନ୍ ଭିନ୍ ଷ୍ଟେସନ୍ଥି ନିରାପତ୍ତା ବ୍ୟବସ୍ଥା, ଟ୍ରାଫିକ୍ ସୁବିଧା, ଯାତ୍ରୀ ସୁବିଧା ଆଉ ଚାଲୁଥିବା ଭିତ୍ତିଭୂମି କାମ ବାବଦେ ବିଲ୍ ସମୀକ୍ଷା କରିବା ସହିତ ନିରାପଦ ଆଉ ସୁଗମ ଟ୍ରେନ୍ ଚଳାଚଳକେ ସୁନିଶ୍ଚିତ କରିବାର ଉପରେ ଶ୍ରୀ ଫୁଙ୍କୱାଲ ଜୋର୍ ଦେଇଛନ୍। ଏଥିଲାଗି ଜରୁରୀ ସତର୍କତାମୂଳକ ପଦକ୍ଷେପ ନେବାରକେ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍। ଇତର ଛଡ଼ା ଅମୃତ ଷ୍ଟେସନ ଯୋଜନା ଅଧୀନତି ଷ୍ଟେସନର ପୁନର୍ବିକାଶ କାମର ଅଗ୍ରଗତି ବାବଦେ ବିଲ୍ ଶ୍ରୀ ଫୁଙ୍କୱାଲ ସମୀକ୍ଷା କରିଛନ୍। ଶ୍ରୀକ୍ଷେତ୍ର ପୁରୀନ ପବିତ୍ର ଅକ୍ଷି ତୃତୀୟା ଦିନ ମୂଲ ହୋଇଥିବା ବାହାର ଚନ୍ଦନ ଯାତ୍ରା ଆଜ ଶେଷ ହେବା। ଶେଷ ଦିନେ ନରେନ୍ଦ୍ର ପୁଷ୍କରିଣୀନ ମହାପ୍ରଭୁମାନଙ୍କର ହଳଦୀ ପାଣି ନୀତି କରାଯିବା। ଗଲାକାଲି ପବିତ୍ର ଭଉଁରୀ ତିଥିନ ଚଳନ୍ତି ପ୍ରତିମାମାନେ ନରେନ୍ଦ୍ର ପୁଷ୍କରିଣୀକେ ବିଜେ କରିବା ସହିତ ରାତ୍ରି ଚାପଥି ସରୋବରନ 21 ଘେରା ଜଲ କ୍ରୀଡ଼ା କରିଥିଲେ। ଆଇବାକାଲିଠାନୁ ମହାପ୍ରଭୁମାନଙ୍କର ଭିତର ଚନ୍ଦନ ଯାତ୍ରା ମନ୍ଦିର ଭିତରେ ମୂଲ ହେବା। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, କଳାହାଣ୍ଡି ଜିଲ୍ଲା ସଂସ୍କୃତି ପରିଷଦ ଆଉ ଶୁଭମ ଅନୁଷ୍ଠାନର ମିଳିତ ସହଯୋଗଥି ଆଦିବାସୀ ନୃତ୍ୟ ସଙ୍ଗୀତ ମହୋତ୍ସବ ଡଙ୍ଗର ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ଭବାନୀପାଟଣାର ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚନ ଦୁଇ ଦିନ ଧରିକରି କାର୍ଯ୍ୟକ୍ରମ ହେବା। ଉଦ୍ଘାଟନୀ ସଂଜେ ଭିନ୍ ଭିନ୍ ଜନଜାତି ସମ୍ପ୍ରଦାୟର ଆଦିବାସୀ ନାଚ ପରିବେଷଣ କରାଯାଇଛି। ଆଦିବାସୀ ସଂସ୍କୃତି ମୌଳିକତାକେ ସାରା ପୃଥିବୀରେ ପ୍ରଚାର ପ୍ରସାର କରିବା ଲାଗି ଯୁବ କଳାକାରମାନଙ୍କୁ ଅତିଥିମାନେ ଏହି ଅବସରରେ ଆହ୍ୱାନ ଦେଇଛନ୍। ମନୁଷ୍ୟ ଜୀବନ ଆର୍ ସମାଜ ଗଢ଼ବାର୍ଥି ମାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଆଏ। ମା'ମାନଙ୍କର ଉତ୍ସର୍ଗୀକୃତ ଜୀବନକେ ସୁର୍ତା କରିକିରି ଆଜି ସାରା ପୃଥିବୀ ପାଲିତ ହେଉଛେ ମଦର୍ସ ଡେ, ମାତୃଦିବସ। ଫି ବଛର ମେ ମାସର 2 ରବିବାରଥି ଇ ଦିନ ପାଳନ କରାଯାଏସି। 1908 ପହିଲା କରି ଆମେରିକାର ପଶ୍ଚିମ ଭର୍ଜିନିଆ ଗ୍ରାଫ୍ଟନ୍ ସହରନ ଥିବା ସେଣ୍ଟ ଆଣ୍ଡ୍ରିୟୁସ୍ ମେଥୋଡିଷ୍ଟ ଚର୍ଚ୍ଚନ ମାତୃଦିବସ ପାଳନ କରାଯାଇଥିଲା। ବଲାଙ୍ଗୀର ସିଭିଲ କୋର୍ଟ ପରିସରନ ଅଣସଂକ୍ରାମକ ରୋଗ ଚିହ୍ନଟ ଶିବିର ହୋଇଯାଇଛି। ଶିବିରଟି ଅଣସଂକ୍ରାମକ ରୋଗ ଚିହ୍ନଟ ସହିତ ମାହାଲିଆ ରକ୍ତ ପରୀକ୍ଷା, ଉଷ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ଏଥି 80 ଲୋକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଲୟ ଆଇବାକାଲି ତକ ଲଘୁଚାପଥି ବଦଲିବାର ସମ୍ଭାବନା ରହିଛି। ଇତାର ପ୍ରଭାବଥି ରାଜ୍ୟ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମୟ ଏଥି ପବନର ବେଗ ଘଣ୍ଟାକ 40-50 କିଲୋମିଟର ରହିବା ବୋଲି କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକେ ନାଇଁ ଯିବାରକେ କୁହାଯାଇଛି। ଏ ମାସର 2 ହପ୍ତା ତକ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପନ ମୌସୁମୀ ପହଞ୍ଚିବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।

ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନା ଏଥିରେ ଅଂଶୁଘାତ କାହିଁକି ହୁଏ ଓ ତାର ପ୍ରତିକାର ଏ ସମ୍ପର୍କରେ କହିବେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। ସକାଳ 7:30 କୁନି କୁନି ପିଲାଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ଆଜି ଏଥିରେ ଶୁଣିବେ ହୁମାର ବକ୍ର ମନ୍ଦିର, ଏ ସମ୍ପର୍କରେ କହିବେ ରଶ୍ମିରାଣୀ ବଡ଼ପଣ୍ଡା। ସକାଳ 7:55 ଶ୍ୟାମାମଣି ଦେବୀଙ୍କ କଣ୍ଠରେ ଶୁଣିବେ ସୁଗମ ସଙ୍ଗୀତ। ସକାଳ 8:30 ବେତାର ଧାରାବାହିକ ନାଟିକା ଫଗୁ ବାବୁଙ୍କ ସଂସାର, ରଚନା ସୌରଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ। ସକାଳ 9:00 ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତର ଲହର। ଦିନ 12:30 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ଦିନ 1:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ ଆଜିର କଣ୍ଠଶିଳ୍ପୀମାନେ ହେଲେ ମୋତିଲାଲ ଦୋରା ଏବଂ ସନ୍ତୋଷ କୁମାର ମିଶ୍ର। ଦିନ 1:20 ଘର ସଂସାରର ପ୍ରଗତି, ଏଥିରେ ସମାଜସେବୀ ସଂଘମିତ୍ରା ପଟେଲଙ୍କ ସହ ସାକ୍ଷାତକାର ଶୁଣିବେ। ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଦିନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍ଗ। ଅପରାହ୍ନ 4:02 ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02 ଶୁଣିବେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ଆମର କାର୍ଯ୍ୟକ୍ରମ ସନ୍ଧ୍ୟା ଜ୍ୟୋତି। ସନ୍ଧ୍ୟା 5:30 ଯୁବବାଣୀରେ କ୍ୟାମ୍ପସ। ସନ୍ଧ୍ୟା 6:10 ଶୁଣିବେ ଗୋଷ୍ଠୀ ସଙ୍ଗୀତ ଶିକ୍ଷାର କାର୍ଯ୍ୟକ୍ରମ। ସନ୍ଧ୍ୟା 6:30 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ରାତି 7:25 ଜିଲ୍ଲା ହାଲଚାଲ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ସଙ୍ଗୀତ ରୂପକ କୁଆଁରୀ ଚମ୍ପା, ରଚନା ଭୋଜରାଜ ପରୁଆ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ପ୍ରଯୋଜନା ଉଦ୍ଧବ ଓରାମ। ରାତି 8:02 ଶୁଣିବେ ସୁଗମ ସଙ୍ଗୀତ। ରାତି 8:15 ଶୁଣିବେ ଦେଶାତ୍ମବୋଧକ ଗୀତ। ରାତି 9:15 ସ୍ପଟଲାଇଟ୍ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ ଏବଂ ରାତି 10:00 ରବିବାସରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ବନ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯିବ। ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ଏବଂ ନଦୀ ପରିଚାଳନା ଓ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୁରକ୍ଷା ଆଦି ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ 2,77,523 ମାମଲାର ଫଇସଲା କରାଯାଇଛି। ମୋଟ 99,95,29,39 ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ହାଇକୋର୍ଟ ସମେତ ସମସ୍ତ ଜିଲ୍ଲା ତଥା ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରାଯାଇଛି। ଆଗାମୀ ପିଢ଼ିକୁ ସୁସ୍ଥ ଓ ଶିକ୍ଷିତ କରି ଗଢ଼ିତୋଳିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ତାପମାତ୍ରାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ବର୍ଜନ କରିବା ନେଇ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦ୍ରଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରେ ଦେଶର 42 ପଞ୍ଚାୟତକୁ ଏଥିପାଇଁ ମନୋନୀତ କରାଯାଇଛି। ଓଡ଼ିଶାର 5 ପଞ୍ଚାୟତ ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଗ୍ରାମାଞ୍ଚଳରେ ସମାବେଶୀ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଥାଏ। ଆସନ୍ତା 3 ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦ୍ରଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦ୍ରଯାତ୍ରାର ଆଜି ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ଆକାଶବାଣୀର ନବବର୍ଷ ପୂର୍ତ୍ତି ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆକାଶବାଣୀ ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଶିକ୍ଷା ସୂଚନା ବିଶେଷକରି କୃଷିକ୍ଷେତ୍ର ତଥା କୃଷକଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଏବଂ ଅମିତ ଦାସ ସଙ୍ଗୀତ ଓ ବାଦ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେ ସରବିନ୍ଦ ରାଜଶିର୍ଖେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟ ଅବହେଳା କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାଜଶିର୍ଖେ କହିଛନ୍ତି। କେବିକେ ଅଞ୍ଚଳରେ ରେଳ ସଂଯୋଗୀକରଣ ଏବଂ ରେଳ ଭିତ୍ତିଭୂମିର ବିକାଶ ଉପରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଗୁରୁତ୍ୱ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତ ଏକ ଦାବିପତ୍ର ଶ୍ରୀ କୁମାର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳକୁ ଏକ ପର୍ଯ୍ୟଟନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। କରାଖୋଲ ବିଟ୍ ହାଉସ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ ଜିଲ୍ଲାରେ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚଠାରେ ଚାଲିଥିବା ଆଦିବାସୀ ନୃତ୍ୟ ସଙ୍ଗୀତ ମହୋତ୍ସବ ଡଙ୍ଗର ଆଜି ଉଦ୍ଯାପିତ ହେବ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ବିଭିନ୍ନ ଆଦିବାସୀ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଉଛି। ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପୂର୍ବାହ୍ନ 10:00 ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ରାଜ୍ୟରେ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ 34 ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଛନ୍ତି। ମହିଳା, ପୁରୁଷ ଏବଂ 35 ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ, ଅଂଶୁଘାତ କାହିଁକି ହୁଏ ଓ ତା'ର ପ୍ରତିକାର। ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ସୁଧାଂଶୁ ଶେଖର ପଣ୍ଡା।
2: ଅଂଶୁଘାତ ତା'ର କାରଣ ଏବଂ ସାବଧାନତା, ଯେତେବେଳେ ଗ୍ରୀଷ୍ମତାପ ସୀମା ଲଙ୍ଘନ କରି ପ୍ରାଣୀ ଜଗତକୁ ଆଘାତ ଦିଏ ସେତେବେଳେ ତାକୁ ଅଂଶୁଘାତ କୁହାଯାଏ। ଅଧିକ ତାପମାତ୍ରାରେ ଶରୀର ଅଧିକ ଗରମ ହେବାରୁ ଅଂଶୁଘାତ ଘଟେ। ଏହା ଏକ ଗୁରୁତର ଅବସ୍ଥା, ସମୟରେ ଚିକିତ୍ସା ନ କଲେ ଜୀବନକୁ ବିପଦରେ ପକାଇପାରେ। ବର୍ତ୍ତମାନ ଆମେ ଦେଖିବା ଯେ ଏ ଅଂଶୁଘାତ କିପରି ହୁଏ। ଆମର ଶରୀରର ତାପମାତ୍ରା ପ୍ରାୟତଃ 37 ଡିଗ୍ରୀ ସେଲସିୟସ ବା 37 ଡିଗ୍ରୀ ସେଲସିୟସ। ଏହି ତାପମାତ୍ରା ବୃଦ୍ଧି ପାଇଲେ ଆମ ମସ୍ତିଷ୍କ ତା ଭିତରେ ଥିବା ଥାଲାମସ୍ ବୋଲି ଯେଉଁ ଗ୍ଲାଣ୍ଡଟା ଅଛି ତାକୁ ନିୟନ୍ତ୍ରଣ କରେ। ଶରୀରର ତାପମାତ୍ରା ବଢ଼ିଲେ ଶରୀରରୁ ଝାଳ ବାହାରି ତାହାକୁ କମାଇ ଦେଇଥାଏ। ଯଦି ମସ୍ତିଷ୍କ ତାର ତାପମାତ୍ରା କରିବାରେ ବିଫଳ ହୁଏ ତେବେ ମନୁଷ୍ୟକୁ ଅଂଶୁଘାତରେ ଆକ୍ରାନ୍ତ ହୁଏ। ପ୍ରଥମେ ଦେଖିବା ଯେ ଏହି ହିଟ୍ ରିଲେଟେଡ୍ ଡିଜର୍ଡସ୍ ଗୁଡ଼ାକ କେମିତି ହୁଏ। ପ୍ରଥମ ସୋପାନ ହେଲା ଯେ ହିଟ୍ କ୍ରାମ୍ପସ। ହିଟ୍ କ୍ରାମ୍ପସଟା କ'ଣ? ଯଦି ହିଟ୍ କ୍ରାମ୍ପସ ହେବ, ଯଦି ଜଣେ ବେଶୀ ସମୟ ଖରାରେ ଆକ୍ରାନ୍ତ ଥାଏ, ତାହେଲେ ଶରୀରରୁ ତାର ଅଧିକ ଝାଳ ବାହାରି ଶରୀରରୁ ଲୁଣ ଏବଂ ଜଳୀୟ ଅଂଶ କମିଯାଏ। ତାର ହାତ ପାଦ ପେଟ ଏବଂ ତାର ଦେହର ମାଂସପେଶୀ ଗୁଡ଼ାକରେ ଯନ୍ତ୍ରଣା ଅନୁଭବ କରେ। ଏହା ଏକ ସାଧାରଣ ହାଲୁକା ଅବସ୍ଥା, କିନ୍ତୁ ଯଦି ଆମେ ସମୟରେ ପଦକ୍ଷେପ ନ ନେବା ଏହା ବଢ଼ିଯାଇପାରେ। ଯଦି ଏହାର ଚିକିତ୍ସା କରା ନଯାଏ ତାହେଲେ ଶରୀରରେ ଅଧିକ ଥକି ଯାଇଥାଏ ଏବଂ ଝାଳ ବାହାରେ ଦୁର୍ବଳତା ଅନୁଭବ ହୁଏ, ମୁଣ୍ଡ ବୁଲାଏ। ତୁରନ୍ତ ଏହାର ଚିକିତ୍ସା ନକଲେ ରୋଗୀ ଗୁରୁତର ହୋଇଥାଏ। ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ, ଶରୀରର ତାପମାତ୍ରା ବହୁତ ବଢ଼ିଯାଇଥାଏ, 40 ଡିଗ୍ରୀ ସେଲସିୟସରୁ ଉପର ହୋଇଯାଇଥାଏ ଏବଂ ଏଥିରେ ଆଉ ଝାଳ ବାହାରି ପାରେ ନାହିଁ। ବ୍ୟକ୍ତି ଅଚେତ ହୋଇଯାଏ, ଦେହରେ ବହୁତ ତାପମାତ୍ରା ବଢ଼ିଯାଏ ଏବଂ ତାକୁ ବାତ ମଧ୍ୟ ମାରେ। ଏହା ଏକ ଗୁରୁତର ଅବସ୍ଥା, ଯଦି ଏହାକୁ ଆମେ ଚିକିତ୍ସା ନ କରିବା ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ିପାରେ। ବର୍ତ୍ତମାନ ଦେଖିବା ଯେ ଆମେ କ'ଣ କଲେ ଅଂଶୁଘାତରୁ ମୁକ୍ତି ପାଇପାରିବା। ଆପଣଙ୍କର ଘର ଯଦି ଟିଣ ବା ଆଜବେଷ୍ଟସରେ ହେଉ, ତା ଉପରେ ନଡ଼ା ବିଡ଼ା ପକାନ୍ତୁ କିମ୍ବା ଧଳା ରଙ୍ଗର ଲେପନ କରନ୍ତୁ। ଯଦି ଆପଣ ବାହାରକୁ ଯାଉଛନ୍ତି ତାହେଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାଇ ରଖନ୍ତୁ ଏବଂ ଛତା, ଜୋତା ବା ଚପଲ, କଳା ଚଷମା ପିନ୍ଧନ୍ତୁ। ଯଦି ହାଲିଆ ଲାଗୁଛି ତାହେଲେ ଛାଇ ବା ପବନ ଚଳାଚଳ କରୁଥିବା ସ୍ଥାନରେ ବିଶ୍ରାମ କରନ୍ତୁ। ପ୍ରଚୁର ପରିମାଣର ପାଣି, ତୋରାଣି, ORS, ଘୋଳ ଦହି, ସର୍ବତ କିମ୍ବା କାକୁଡ଼ି ଓ ତରଭୁଜ, ଏହି ଖାଦ୍ୟ ଗୁଡ଼ାକ ଖାଇଲେ ଅଂଶୁଘାତରୁ ଆପଣ ବର୍ତ୍ତି ପାରିବେ। ଢିଲା ହାଲୁକା ରଙ୍ଗର ସୂତା କପଡ଼ା ପିନ୍ଧିକି ଆପଣ ଏହି ଖରାଦିନେ ବାହାରକୁ ଯିବା ଉଚିତ। ଏହି ଅଂଶୁଘାତରୁ ମୁକ୍ତି ପାଇବା ପାଇଁ ଆମେ କ'ଣ କରିବା ନାହିଁ? ଆମେ ଜାଣୁଛୁ ଯେ ଖରା ସବୁଥିରୁ ବେଶୀ ହୁଏ 11ଟାରୁ 3ଟା ମଧ୍ୟରେ, ତ ସେହି ସମୟରେ ଆମେ ଟାଣ ଖରାକୁ ବାହାରିବା ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ ସେ ସମୟରେ କରିବା ଉଚିତ ନୁହେଁ। ଯିଏ ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା, ଯେଉଁମାନେ ଉଚ୍ଚ ରକ୍ତଚାପରେ ପୀଡ଼ିତ କିମ୍ବା ମଧୁମେହ ରୋଗୀ, ଏହି ସମୟରେ ଟାଣ ଖରାରେ ବାହାରନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାମ କିମ୍ବା ରୋଷେଇ କରିବାଟା ବିପଦ ହୋଇପାରେ। ମାଦକ ଦ୍ରବ୍ୟ ଯଥା ବିଡ଼ି, ମଦ ଇତ୍ୟାଦି ସେବନ କରିବାଟା ଉଚିତ ନୁହେଁ। ଆପଣ ଖାଲି ପେଟରେ ବି କୌଣସି ଜାଗାକୁ ଯାଆନ୍ତୁ ନାହିଁ କି ଅଧିକ ସମୟ ଖାଲି ପେଟରେ ରହିବାଟା ଠିକ୍ ହୁଏ ନାହିଁ। କୌଣସି ବ୍ୟକ୍ତି ପାଖରେ ଅଂଶୁଘାତର ଯଦି କିଛି ଲକ୍ଷଣ ଆପଣ ପାଇଲେ ତାହେଲେ ତୁରନ୍ତ ଡାକ୍ତରଖାନାକୁ ନେଇଯିବାଟା ଉଚିତ ଏବଂ ସମସ୍ତ ସରକାରୀ ଡାକ୍ତରଖାନା ଗୁଡ଼ାକରେ ଅଂଶୁଘାତ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ଉପଲବ୍ଧ। କିନ୍ତୁ ଆପଣ ଡାକ୍ତରଖାନା ପହଞ୍ଚେଇବା ପୂର୍ବରୁ ରୋଗୀକୁ ଦେଖିବେ, ଯଦି ରୋଗୀ ଅଂଶୁଘାତରେ ପୀଡ଼ିତ ବୋଲି ଆପଣଙ୍କୁ ଲାଗିଲା, ତାକୁ ଗୋଟେ ଛାଇ ଜାଗାକୁ ନେଇଯିବେ, ଟିକେ ହାଲୁକା ଭାବରେ ବିଞ୍ଚି ଦେବେ ଏବଂ ତା ଦେହକୁ ଓଦା କନାରେ ପୋଛି ଦେବେ।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣୁଥିଲେ, ଅଂଶୁଘାତ କାହିଁକି ହୁଏ ଓ ତାର ପ୍ରତିକାର, ଏ ସମ୍ପର୍କରେ କହିଲେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରିବେ। ପୂର୍ବାହ୍ନ 11:00ରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ଉତ୍ସବରେ ଯୋଗଦେବା ସହ ସେଠାରେ ନିର୍ମିତ ଆର୍ଟ ଅଫ୍ ଲିଭିଂ ଅନ୍ତର୍ଜାତୀୟ କେନ୍ଦ୍ରର ଧ୍ୟାନ କେନ୍ଦ୍ରକୁ ଉଦ୍ଘାଟନ କରିବେ। ଶ୍ରୀ ମୋଦି ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ 3:00ରେ ଶ୍ରୀ ମୋଦି ହାଇଦ୍ରାବାଦ ଗସ୍ତ କରି 9,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଶ୍ରୀ ମୋଦି 167 ନମ୍ବର ଜାତୀୟ ରାଜପଥର ଗୁଦେବେଲୁରରୁ ମହବୁବନଗର ପର୍ଯ୍ୟନ୍ତ 4 ଲେନ୍ ବିଶିଷ୍ଟ କାର୍ଯ୍ୟର ସମ୍ପ୍ରସାରଣ ସମ୍ପର୍କିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ 3,175 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ପିଏମ୍ ମିତ୍ର ଯୋଜନା ଅଧୀନରେ ୱାରଙ୍ଗଲଠାରେ ନିର୍ମିତ କାକଟୀୟ ମେଗା ଟେକ୍ସଟାଇଲ୍ ପାର୍କର ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦଠାରେ ନିର୍ମିତ ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ଆଜି ପୂର୍ବାହ୍ନ 10:00ରେ ଚେନ୍ନାଇଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଟିଭିକେର 9 ଜଣ ବିଧାୟକ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ 120 ଜଣ ବିଧାୟକଙ୍କ ସମର୍ଥନ ଥିବା ସ୍ପଷ୍ଟ ହେବା ପରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। 234 ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଶ୍ରୀ ବିଜୟଙ୍କ ପ୍ରତି ଭିସିକେ ଏବଂ ଆଇୟୁଏମ୍ଏଲ୍ ଦଳର ସମର୍ଥନ ଥିବା ତଥ୍ୟ ଉପସ୍ଥାପନ ପରେ ରାଜ୍ୟପାଳ ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ। ସେଠାକାର ଲୋକଭବନରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ବିଜୟଙ୍କୁ ଆସନ୍ତା ବୁଧବାର କିମ୍ବା ତା ପୂର୍ବରୁ ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତମାସ 9 ତାରିଖରେ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ପଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସାମୀ 5ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେରଳରେ ସରକାର ଗଠନ ନେଇ ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ଦଳର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧୀ, କେରଳର ମହାସଚିବ ଦାୟିତ୍ୱରେ ଥିବା ଦୀପା ଦାସମୁନ୍ସି, ସାଧାରଣ ସଚିବ କେସି ବେଣୁଗୋପାଳ ଏବଂ କେରଳର ବରିଷ୍ଠ ନେତା ରମେଶ ଚେନ୍ନିଥଲ୍ଲା ଏବଂ ଭିଡି ସାଥିସାନ ଯୋଗ ଦେଇଥିଲେ। ଦଳୀୟ ସୂଚନା ଅନୁଯାୟୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ଓ ରାହୁଲ ଗାନ୍ଧୀ କେରଳର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରିବେ। ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି ବୋଲି ସେ ବିଶ୍ୱାସ କରୁଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ଉଭୟ ପକ୍ଷ ବ୍ୟାପକ କ୍ଷତି ସହିବେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ୟୁରୋପୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ସମ୍ପର୍କରେ ଶ୍ରୀ ପୁତିନ କହିଛନ୍ତି ଜର୍ମାନର ପୂର୍ବତନ ଚାନ୍ସେଲରଙ୍କ ସହ ସେ ଆଲୋଚନା କରିବା ଲାଗି ଆଗ୍ରହୀ ଥିଲେ। ଅନ୍ୟପକ୍ଷରେ ରୁଷ ୟୁକ୍ରେନ୍ ମଧ୍ୟରେ ଯଦି ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେବ ସେ ୟୁକ୍ରେନ୍ର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବେ। ଇତିମଧ୍ୟରେ ମସ୍କୋ ଓ କିଭ୍ ତିନିଦିନିଆ ଅସ୍ତ୍ରବିରତି ଲାଗି ସମ୍ମତି ପ୍ରକାଶ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟତ ଲାଗି ପ୍ରସ୍ତୁତି ସ୍ୱରୂପ ବ୍ରିଟେନ୍ ଯୁଦ୍ଧପୋତ HMS ଡ୍ରାଗନ୍ ମୁତୟନ କରିଛି। ପୂର୍ବରୁ ଇରାନ୍ ଯୁଦ୍ଧ ପରେ ସାଇପ୍ରସ୍କୁ ସମର୍ଥନ କରିବା ଲାଗି ଏହି ଯୁଦ୍ଧପୋତ ଅନ୍ୟତ୍ର ମୁତୟନ କରାଯାଇଥିଲା। ବ୍ରିଟେନ୍ର ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ପରିସ୍ଥିତି ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ଅନେକ ଦେଶ ଉଦ୍ୟମ କରୁଥିବା ସମୟରେ ବ୍ରିଟେନ୍ ମଧ୍ୟ ସେଥିରେ ସାମିଲ ହୋଇଛି। ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଉତ୍ତେଜନା ବୃଦ୍ଧି ପାଇଛି। ଗତ ଶୁକ୍ରବାର ରାତିରେ ସେଠାରେ ସଂଘର୍ଷ ଯୋଗୁଁ 3 ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 23 ଆହତ ହୋଇଛନ୍ତି। ପଥାରିଆଦର ସୀମା ନିକଟ 101 ଗେଟ୍ରେ ଏହି ଘଟଣା ଘଟିଥିଲା। ଅନେକ ଚୋରାଚାଲାଣକାରୀ ମାଛ ଧରିବା ପାଇଁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଚୋରାଚାଲାଣକାରୀମାନେ 0 ଦେଇ ବାଂଲାଦେଶକୁ ଫେରିଯିବାକୁ ଉଦ୍ୟମ କରୁଥିବା ବେଳେ ସୀମା ସୁରକ୍ଷା ବଳ ଦ୍ୱାରା ସେମାନଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନେ BSF ଉପରେ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ BSF ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ପରେ BSF ବାଂଲାଦେଶର ସୀମା ସୁରକ୍ଷା ସଂଗଠନ ଓ ସ୍ଥାନୀୟ ପୁଲିସ ମଧ୍ୟରେ ଅନୁଷ୍ଠିତ ବୈଠକରେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥା ଓ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗରେ ନିୟୋଜିତ ଆଉଟ୍ସୋର୍ସିଂ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପଦକ୍ଷେପ ଫଳରେ ସଠିକ୍ ସମୟରେ ଦରମା ପ୍ରଦାନ, ସାମାଜିକ ସୁରକ୍ଷା ଅଂଶଧନ ନିଶ୍ଚିତ କରିବା ଏବଂ ଠିକାଦାର ଓ ନିଯୁକ୍ତିଦାତାଙ୍କୁ ଅଧିକ ଉତ୍ତରଦାୟୀ କରିବା ଭଳି ବ୍ୟବସ୍ଥା ରହିଛି। ଶ୍ରମ ସଂହିତା ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପ ସ୍ୱରୂପ ସମୟ ଅନୁସାରେ ମଜୁରୀ ଓ ସାମାଜିକ ଅଂଶଧନ ପ୍ରଦାନ କରିବା କ୍ଷେତ୍ରରେ ବିଳମ୍ବ ଘଟିଲେ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ଓ ଦଣ୍ଡବିଧାନ କରିବା ଭଳି ବ୍ୟବସ୍ଥା ରହିଛି। ମଜୁରୀ ପ୍ରଦାନ କରିବା ପରେ ଠିକାଦାରମାନେ ପ୍ରତିମାସର 10 ସୁଦ୍ଧା ବିଲ୍ ଦାଖଲ କରିବେ। ମାସର 15 ସୁଦ୍ଧା DDOମାନଙ୍କୁ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ କେନ୍ଦ୍ର ସରକାର 42 ପଞ୍ଚାୟତକୁ ମନୋନୀତ କରିଛନ୍ତି। ଆସନ୍ତା ମାସ 3 ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 77 ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। 230 ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ 16 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 155 ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ 2 ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅପରାହ୍ନ 3:30 ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନ୍ଧ୍ୟା 7:30 ରାୟପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ TVK ମୁଖ୍ୟ ସି ଜୋସେଫ୍ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
4: ଆମ ରାଜ୍ୟ ଜହ୍ନିକେ ବଡ଼ ଆଦର ମିଲ୍ସି। ତୁନ୍ ତରକାରୀ କିଛି ନାଇଁ ବି ଥାଉ, ଜହ୍ନି ଟିକେ ହେଲେ ଖୁରେ ଭାତ ଆରାମସେ ପଲେଇ ଯାଇସି, ଆର୍ ତାର ଗୁଣ ବି କେତନି କେତେ ରହିଛି। ତ ଆମେ ଜହ୍ନି ଚାଷ କେନ୍ତା କର୍ମା, କେନ୍ତା କରି ତାର ବତର କର୍ମା, ଆର୍ କେନ୍ତା ତାର ଯତ୍ନ ବତନ କର୍ମା, ସେ ବାବଦରେ ଆସୁନ୍ ଜାନ୍ମା। ଆମର୍ ରାଜ୍ୟର ସବୁ ପାହାଡ଼ିଆ ଆର୍ ସମତଲ ଅଞ୍ଚଳରେ ଜହ୍ନି ଚାଷଟା କରାହେଇଥିସି। ଆମର୍ ରାଜ୍ୟ ସବୁ ଜମିରେ ଜହ୍ନି ଚାଷ ହେଇପାର୍ସି। ବିଶେଷ କରି ଜହ୍ନି ଚାଷ ଲାଗି ବାଲିଆ ଦୋର୍ସା ଆର୍ ନିଗଡ଼ା ମାଟ ହେଲେ ସବୁଥିରୁ ଭଲ ହେ। ଉଷ୍ମ ଆର୍ ଆର୍ଦ୍ର ଜଳବାୟୁରେ ଜହ୍ନି ଗଛଟା ଭଲ ଭାବେ ବଢ଼ିପାର୍ସି। ସାଧାରଣତଃ ଜହ୍ନି ଚାଷ ଲାଗି 25 ଡିଗ୍ରୀରୁ 30 ଡିଗ୍ରୀ ସେଲସିୟସ ଯାକ ତାପମାତ୍ରା ଠିକ୍ ହେ। ଯଦି ଫସଲର ପ୍ରାରମ୍ଭିକ ଅବସ୍ଥାରେ ଅଧିକ ତାପମାତ୍ରା ହେଲା ବେଲେ ଜହ୍ନି ଚାଷରେ କମ୍ ଅମଲ ହେସି। ହେନ୍ତା କମ୍ ତାପମାତ୍ରା ରହିଲେ ଗଛ ବଢ଼ବାରେ ଟିକେ ସମସ୍ୟା ଦେଖାଦେସି। ଆମର ରାଜ୍ୟ ଚାଷ କରାଯାଉଥିବାର ଉନ୍ନତ ବିହନ ଭିତରେ ହେଲା ସିଓ, ପିକେଏମ୍, ପୁଷା ନାସଦାର ଆର୍ ସାତପତ୍ରିଆ। ଏକର ପିଛା ଜହ୍ନି ଲଗାବାର୍ ଲାଗି 2 କେଜି ତକ ମୁଜି ଦରକାର ହେସି। ମୁଜି ଲଗାବାର ଆଗନୁ ପ୍ରତି 1 କେଜି ମୁଜିଥି 4 ଗ୍ରାମ ଥିରାନ୍ କି କ୍ୟାପ୍ଟାନ୍କେ ବିଶୋଧିତ କରି ଦେବାର୍କେ ପଡ଼୍ସି। ଖରାଦିନିଆ ଜହ୍ନି ଫସଲ ଫେବୃଆରୀରୁ ମାର୍ଚ୍ଚ ମାସ ଭିତରେ କଲେ ଭଲ ହେସି, ଆର୍ ବର୍ଷାଦିନିଆ ଫସଲ ଲାଗି ଜୁନ୍ ମାସରୁ ଜୁଲାଇ ମାସ ଭିତରେ କଲେ ଭଲ ହେସି। ଜମିକେ 4-5 ଥର କାସ କରି ମାଟକେ ଭଲ ଭାବେ ଗୁଣ କରି ପକାବେ। ମାଟ ଭଲ ଭାବେ ଗୁଣ ହେଲା ଉତାରୁ ତାର ଉପରେ ମଇ ମାରିଦେବେ। ତାର ଉତାରୁ ଧାଡ଼ିକେ ଧାଡ଼ି ଗଛ ଲଗାବାର୍କେ ହେବା। ଧାଡ଼ିକେ ଧାଡ଼ି ଆର୍ ଗଛକେ ଗଛ ଭିତରେ 120 ସେଣ୍ଟିମିଟର ବ୍ୟବଧାନ ରଖିଲେ ଭଲ ହେସି। ପ୍ରତି ମନାରେ ଗୋଟେ ଯୋଡ଼ି ସଡ଼ା ଗୋବର ଖତ ମାଟ ସହିତ ମିଶାଇ ରଖୁନ୍। ମାଟ ଭରବାର ଉତରୁ ପ୍ରତି ମନାରେ ଜହନୁ ଜହ 5 ମୁଜି ଲଗାଇଦେଲେ ଭଲ ହେସି। ଗଛ ଉଠବାର 25 ଦିନ ଭିତରେ କୁଡ଼ା ଖୁସା କରବାର୍କେ ପଡ଼ିଥିସି। କୁଡ଼ା ଖୁସା ସମୟରେ ଅନାବନା ଘାସ ସବୁ ବାଛି ଦେବାର୍କେ ପଡ଼୍ସି। ଗଛ ସବୁ ଦୁଇପତ୍ରିଆ ହେଇଗଲେ ଇଥ୍ରାଲ ଔଷଧ 100 PCM ଅନୁପାତରେ ସିଞ୍ଚନ କରିବେ। ଇତାକେ ସିଞ୍ଚନ କରବାର ସମୟରେ 15% ଗଛରେ ସିଞ୍ଚନ ନାଇଁ କରିକରି ଛାଡ଼ିଦେଲେ ଭଲ ହେସି। ପ୍ରତି ସପ୍ତାହରେ ଏନ୍ତା କଲେ ଗଛରେ ମାଇଫୁଲ ଜହ ଆକାରରେ ହେଇପାର୍ସି। ଖରାଦିନିଆ ଜହ୍ନି ଫସଲରେ ନିୟମିତ ପାଣି ଦେବାର୍କେ ହେସି, ବର୍ଷାଦିନିଆ ଜହ୍ନି ଫସଲରେ ପାଣି ଦେବାର୍କେ ଦରକାର ନାଇଁ ପଡ଼େ। ସାଧାରଣତଃ ଜହ୍ନି ଚାଷରେ ପତରମାନଙ୍କୁ ପାଉଁଶିଆ ରୋଗ ଦେଖାଯାଏସି। ଏନ୍ତା ରୋଗ ଦେଖାଦେଲେ ତାର ପ୍ରତିଷେଧକ ହିସାବରେ ସଲଫେକସ୍ ଗୁଣ ସିଞ୍ଚନ କରବାର୍କେ ପଡ଼ିଥିସି। 1 ଲିଟର ପାନ୍ ପିଛା 4 ଗ୍ରାମ ହିସାବରେ ଇ ଔଷଧକେ ସିଞ୍ଚନ କରବାର ପଡ଼୍ସି। ଗଛେ ପତରପୁଡ଼ା ରୋଗ ଦେଖାଦେଲେ ପ୍ରତି ଏକର ପିଛା ଡିଥେନ୍ M45 ଔଷଧକେ 700 ଗ୍ରାମ ନେଇକରି 300 ଲିଟର ପାନ୍ରେ ସିଞ୍ଚନ କରବେ। ପୋକ ଦାଉରୁ ଫସଲକେ ରକ୍ଷା କରବାର୍ ଲାଗି ପ୍ରତି ଏକର ପିଛା 400 ମିଲିଲିଟର ଏଣ୍ଡୋସଲଫାନ୍ 200 ଲିଟରକେ ପାନ୍ରେ ମିଶାଇକରି ସିଞ୍ଚନ କରିବେ। ଏନ୍ତା ସବୁ କଲେ ରୋଗ ପୋକକେ ଆୟତ କରିହେବା। ପ୍ରତି ଏକର ପିଛା ହାରାହାରି 40 କ୍ୱିଣ୍ଟାଲରୁ ଭଲ କରି ଜହ୍ନି ଫସଲ ହେଲେ ପ୍ରତି ଏକର ପିଛା 40 କ୍ୱିଣ୍ଟାଲରୁ 45 କ୍ୱିଣ୍ଟାଲ ତକ ଅମଲ ହେଇଯାଏସି।
1: ଶୁଣିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର।
5: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ, ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000ରୁ 18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାସୀ ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ କୁନି କୁନି ପିଲାଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି।

ଥାଏ ମାନବ ଜୀବନରେ ମା'ର ଭୂମିକା ଅତୁଳନୀୟ ଏବଂ ସର୍ବଶ୍ରେଷ୍ଠ। ସେ କେବଳ ଜନ୍ମ ଦିଅନ୍ତିନି, ବରଂ ନିଃସ୍ୱାର୍ଥପର ଭଲ ପାଇବା, ସମର୍ପଣ ଏବଂ ସ୍ନେହ ଦେଇ ଜଣେ ପିଲାକୁ ମଣିଷ କରି ଗଢ଼ିଥାନ୍ତି। ସେ ପ୍ରଥମ ଶିକ୍ଷକ, ସର୍ବୋତ୍ତମ ବନ୍ଧୁ ଏବଂ ପରିବାରର ମୂଳଦୁଆ। ତାଙ୍କ ସ୍ଥାନ ପୃଥିବୀରେ କେହି ନେଇପାରିବେ ନାହିଁ। ମା'ଙ୍କୁ ଆମ ସଂସ୍କୃତିରେ ଭଗବାନଙ୍କ ସ୍ୱରୂପ ମନାଯାଏ। ତେଣୁକରି ତ ମା'ମାନଙ୍କୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ମଇ ମାସ ଦ୍ୱିତୀୟ ରବିବାର ଦିନ ମାତୃଦିବସ ପାଳନ କରାଯାଏ। ମା ସନ୍ତାନର ଯତ୍ନ, ରାତି ଅନିଦ୍ରା ରହି ସମସ୍ତ ଦୁଃଖ କଷ୍ଟ ନିଜେ ସହି ନେଇଥାଏ, ତା ପଣତରେ ଘୋଡ଼େଇ ରଖି ସୁରକ୍ଷା ଦେଇଥାଏ। ମା'ର ଋଣ କେବେ ସୁଝି ହେବ ନାହିଁ। ମା'ର ଭଲ ପାଇବା ସବୁଠୁ ମୂଲ୍ୟବାନ। ଆସ, ମାତୃଦିବସରେ ପ୍ରତିଟି ମା'ଙ୍କୁ ତାଙ୍କର ନିଃସ୍ୱାର୍ଥ ଭଲ ପାଇବା, ସମର୍ପଣ, ସ୍ନେହ ଓ ଯତ୍ନ ପାଇଁ ଆମେ ସମ୍ମାନ ଦେଖାଇବା, ଆଦର କରିବା, ସେମାନଙ୍କର ମଧ୍ୟ ଆମେ ଯତ୍ନ ନେବା। ଆମ ନିଜକୁ ଭଲ ମଣିଷ କରି ଗଢ଼ିତୋଳି ତାଙ୍କୁ ଆମର ମା ହେବାରେ ଗର୍ବିତ କରିବା। ଏହି ସୁଚିନ୍ତା ସହିତ କାର୍ଯ୍ୟକ୍ରମରେ ଶୁଣିବା ଗୀତଟିଏ। ତୁମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ରୀନା ସେନ ଓ ସାଥୀ। ଗୀତଟିକୁ ତୁମ ପାଇଁ ରଚନା କରିଛନ୍ତି କୁଳମଣି ଦାସ।

0: ଲାଏ ଆମ ପୃଥିବୀ କ'ଣ ଆମ ଦେଶ ତଥା ଆମ ରାଜ୍ୟରେ ଏମିତି ଅନେକ ସ୍ଥାନ ମନ୍ଦିର ଅଛି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ନ ହୋଇ ରହିହୁଏନି। ତା ବିଷୟରେ ଅଧିକ ଜାଣିବା ପାଇଁ ମନରେ କୌତୂହଳ ଓ ଉତ୍ସୁକତା ବୃଦ୍ଧି ପାଏ। ସେମିତି ଏକ ଐତିହାସିକ ମନ୍ଦିର ହେଉଛି ହୁମାର ଶିବ ମନ୍ଦିର। ଏହା ବକ୍ର ହୋଇ ରହିଛି, ତେଣୁ ଆଶ୍ଚର୍ଯ୍ୟ ଲାଗେ ନା କ'ଣ କହୁଛ ପିଲାଏ? ତେଣୁକରି ସେ ବିଷୟରେ ଅଧିକ ଜାଣିବା ପାଇଁ ଆଜି ତମ ପାଇଁ ରଖିଛୁ ଏକ ଆଲୋଚନା, ଆଶ୍ଚର୍ଯ୍ୟକ୍ରମରେ ହୁମାର ବକ୍ର ମନ୍ଦିର। ତୁମ ପାଇଁ ଆଲୋଚନା କରୁଛନ୍ତି ବଡ଼ ଅପା ରଶ୍ମିରାଣୀ ବଡ଼ ପଣ୍ଡା।
1: ପିଲାଏ, ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକତା ଭାରତରେ ଏକ ସ୍ୱତନ୍ତ୍ର ମହତ୍ଵ ବହନ କରି ଏହି ଭୂମିରେ ଅନେକ ପ୍ରାଚୀନ ମନ୍ଦିର ଓ ଐତିହ୍ୟ ରହିଛି, ଯାହା ଆମକୁ ଆମ ମହାନ ଐତିହ୍ୟର ସ୍ମୃତି ଓ ଗୌରବର କଥା କହିଥାଏ। ମନ୍ଦିରମାନଙ୍କର ନିର୍ମାଣ ଶୈଳୀ, ତାହାର ସ୍ଥାପତ୍ୟ କଳା ଓ ଧାର୍ମିକ ମହତ୍ଵ ଦେଖିଲେ ଆମେ ଆଶ୍ଚର୍ଯ୍ୟଚକିତ ହୋଇଯାଉ। ଏହିପରି ପବିତ୍ର ସ୍ଥାନଗୁଡ଼ିକ କେବଳ ଭକ୍ତିର କେନ୍ଦ୍ର ନୁହେଁ, ବରଂ ଏହା ଆମ ସମାଜ, ସଂସ୍କୃତି ଓ ପରମ୍ପରାକୁ ଏକତ୍ର କରି ରଖିଥାନ୍ତି। ପିଲାଏ, ପ୍ରତ୍ୟେକ ମନ୍ଦିର ପଛରେ ରହିଛି କିଛି ଅଦ୍ଭୁତ କାହାଣୀ, ଅଲୌକିକ ବିଶ୍ୱାସ ଓ ଲୋକମାନଙ୍କର ଅତୁଟ ଆସ୍ଥା। ଆଜି ଆମର ଏହି ଆଲୋଚନାରେ ଆମେ କେବଳ ଏକ ଐତିହ୍ୟବାହୀ ଧାର୍ମିକ ସ୍ଥାନର ପରିଚୟ ନୁହେଁ, ବରଂ ତାହାର ଗୁପ୍ତ ରହସ୍ୟ ଓ ଅଜଣା ପ୍ରସଙ୍ଗମାନଙ୍କ ରହସ୍ୟ ଉନ୍ମୋଚନ କରିବାକୁ ଚେଷ୍ଟା କରିବା। ଏହି ରହସ୍ୟମୟ ଦିଗଗୁଡ଼ିକ ତୁମକୁ ଆଶ୍ଚର୍ଯ୍ୟଚକିତ କରିବା ସହ ଆମର ଐତିହ୍ୟ ପ୍ରତି ତୁମମାନଙ୍କର ଆହୁରି ଗଭୀର ଆଗ୍ରହ ସୃଷ୍ଟି କରିବ। ମନ ଦେଇ ଶୁଣ ପିଲାଏ, ଆମ ଅଞ୍ଚଳର ପ୍ରସିଦ୍ଧ ହୁମାବକ୍ର ମନ୍ଦିର ବିଷୟରେ। ସମ୍ବଲପୁର ସହରରୁ ପ୍ରାୟ 23 କିଲୋମିଟର ଦୂର ମହାନଦୀର ବାମକୂଳରେ ଅବସ୍ଥିତ ଏକ ଛୋଟ ଗାଁ ହୁମା। ଏହି ଗାଁର ମୁଖ୍ୟ ଆକର୍ଷଣ ହେଉଛି ବିମଳେଶ୍ୱର ଶିବ ମନ୍ଦିର, ଯାହାକୁ ସ୍ଥାନୀୟ ଲୋକେ ଆଦରରେ ବକ୍ର ହୁମା ମନ୍ଦିର ବା ବିମଳେଶ୍ୱର ମନ୍ଦିର କୁହନ୍ତି। ଏହା ଅତ୍ୟନ୍ତ ପ୍ରସିଦ୍ଧ ଓ ଆକର୍ଷଣୀୟ ଧାର୍ମିକ ସ୍ଥାନ, ଆଉ ଏହି ମନ୍ଦିରଟି ପୁରା ବଙ୍କା ହୋଇ ରହିଛି। ଏପରି ନୁହେଁ ଯେ କେବଳ ମୁଖ୍ୟ ମନ୍ଦିର, ପାର୍ଶ୍ୱରେ ଥିବା 52 ଛୋଟ ମନ୍ଦିର ମଧ୍ୟ ସେ ଗୋଟିଏ ଦିଗକୁ ଢଳି ରହିଛନ୍ତି, ଯାହା ବିଶ୍ୱର ଏକମାତ୍ର ମନ୍ଦିର ବୋଲି ତଥ୍ୟ ରହିଅଛି। ପିଲାଏ, ଆମେ ଏହାର ଇତିହାସ ଓ ନିର୍ମାଣ ବିଷୟରେ ଯଦି ଦେଖିବା, ବିଭିନ୍ନ ତଥ୍ୟ ଅନୁଯାୟୀ ଏହି ମନ୍ଦିରକୁ ପ୍ରାୟ 1670 ସମ୍ବଲପୁରର ଚୌହାନ ବଂଶର ରାଜା ବଳରାମ ଦେବ ନିର୍ମାଣ କରିଥିଲେ, ଯାହା ମନ୍ଦିର ପରିସରରେ ଥିବା ଶିଳାଲେଖରୁ ଜଣାପଡ଼ିଥାଏ। ମୁଖ୍ୟ ମନ୍ଦିରଟି ପଥରରେ ନିର୍ମିତ, ଯେଉଁଥିରେ ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ଅନ୍ତର୍ଭୁକ୍ତ। ଗର୍ଭଗୃହରେ ଶିବଲିଙ୍ଗ ବିମଳେଶ୍ୱର ନାମରେ ପୂଜା ପାଉଛନ୍ତି। ଐତିହାସିକ ତଥ୍ୟରୁ ଜଣାଯାଏ ପ୍ରାଚୀନ କାଳରେ ଏହି ସ୍ଥାନ ଏକ ଘଞ୍ଚ ଜଙ୍ଗଲ ଥିଲା। ଜଣେ ଗୋପାଳକ ଏଠାରେ ଦୈନିକ ଗାଈର କ୍ଷୀର ଢାଲି ପୂଜା କରୁଥିଲା। ପରେ ରାଜାଙ୍କ ସ୍ୱପ୍ନରେ ପ୍ରଭୁ ବିମଳେଶ୍ୱର ଆସି ଏଠାରେ ଏକ ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେଲେ। ତେବେ ପିଲାମାନେ, ଏବେ ଆସିବା ସବୁଠାରୁ ବଡ଼ ପ୍ରଶ୍ନକୁ। ପ୍ରଶ୍ନଟି ହେଲା, ମନ୍ଦିର କାହିଁକି ବଙ୍କା? ଗୋଟିଏ କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶିବ ଏଠାରେ ତାଣ୍ଡବ ନୃତ୍ୟ କରିଥିଲେ, ତାଙ୍କ ନୃତ୍ୟର ତାଳରେ ମନ୍ଦିର ବି ବଙ୍କା ହୋଇଗଲା। ଅନ୍ୟ ଆଉ ଏକ ତଥ୍ୟ ଅନୁଯାୟୀ, ମନ୍ଦିର ତଳେ ଥିବା ପଥର କଳା ଜାଦୁ ଦ୍ୱାରା ତିଆରି, ସେଥିପାଇଁ ଏହା କେବେ ଭୁଶୁଡ଼ି ପଡ଼େ ନାହିଁ। ଏହାର ବୈଜ୍ଞାନିକ କାରଣ ହେଉଛି, ମନ୍ଦିର ଯେଉଁ ପଥୁରିଆ ଭୂମି ଉପରେ ଛିଡ଼ା ହୋଇଛି ତାହା କ୍ରମଶଃ ଦବି ଦବି ଯାଉଛି। ମହାନଦୀର ଜଳପ୍ରବାହ ଓ ଭୂକମ୍ପନ ହେତୁ ମାଟିର ଭିତ୍ତି ଅସମାନ ହୋଇଯାଇଛି, ଫଳରେ ପୁରା ମନ୍ଦିର ପରିସର ପ୍ରାୟ 47 ଡିଗ୍ରୀ କୋଣରେ ଢଳି ରହିଛି। ତେବେ ପିଲାମାନେ, ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, 350 ବର୍ଷ ହେଲାଣି ଏହା ଆଉ ଅଧିକ ଢଳୁନାହିଁ। ଏକ ସ୍ଥିର ବକ୍ରତା ହେତୁ ଏହା କେବଳ ଭୌଗୋଳିକ କାରଣ ନୁହେଁ, ଏଥିରେ କିଛି ଅଦୃଶ୍ୟ ରହସ୍ୟ ରହିଛି ବୋଲି ବିଭିନ୍ନ ତଥ୍ୟରୁ ଜଣାପଡ଼େ। ପିଲାଏ, ବକ୍ରହୁମା ମନ୍ଦିରକୁ ଇଟାଲୀର ଲିନିଂ ଟାୱାର ଅଫ୍ ପିସା ସହିତ ତୁଳନା କରାଯାଏ, କିନ୍ତୁ ହୁମା ମନ୍ଦିର ତାଠାରୁ ଅଧିକ ବଙ୍କା। ପିଲାମାନେ, ବକ୍ରହୁମା ମନ୍ଦିରରେ ଥିବା କୁଡ଼ ମାଛ ଓ ସାଂସ୍କୃତିକ ମହତ୍ଵ ବିଷୟରେ ଜାଣିବା। ବକ୍ରହୁମା ମନ୍ଦିରରେ ଆଉ ଏକ ଅଦ୍ଭୁତ କଥା ହେଉଛି ମହାନଦୀରେ ଥିବା କୁଡ଼ ମାଛ। ଏହି ମାଛଗୁଡ଼ିକ ବହୁତ ବଡ଼ ଓ ଲୋକଙ୍କୁ ଡରନ୍ତି ନାହିଁ। ପୂଜା ସମୟରେ ପୂଜକ ଯେତେବେଳେ ଘଣ୍ଟି ବଜାନ୍ତି ସେତେବେଳେ ଶହ ଶହ କୁଡ଼ ମାଛ ପାଣି ଉପରକୁ ଉଠି ଆସି ପ୍ରସାଦ ଖାଆନ୍ତି। ଭକ୍ତମାନେ ମାଛମାନଙ୍କୁ ମୁଢ଼ି ଚାଉଳ ଓ ଚୁଡ଼ା ଖୁଆନ୍ତି, କିନ୍ତୁ ପିଲାମାନେ ଏହି ମାଛମାନଙ୍କୁ କେହି ଧରନ୍ତି ନାହିଁ କି ମାରନ୍ତି ନାହିଁ। ବିଶ୍ୱାସ ଅଛି ଯେ ଯିଏ ଏମାନଙ୍କୁ କ୍ଷତି ପହଞ୍ଚାଏ ତାର ଅମଙ୍ଗଳ ହୁଏ, କାରଣ ଏହି ମାଛମାନଙ୍କୁ ଭଗବାନ ବିମଲେଶ୍ୱରଙ୍କ ସେବକ ବୋଲି କୁହାଯାଏ। ଏହାର କିମ୍ବଦନ୍ତୀ ଆଦିମକାଳରୁ ଆଜି ମଧ୍ୟ ମନ୍ଦିର ସାମ୍ନାରେ ଥିବା ଦ୍ୱୀପରେ କୁଡ଼ୁମାଛ କାଟୁଥିବା ଦମ୍ପତିଙ୍କ ପ୍ରତିମୂର୍ତ୍ତି ଅଛି। ସେମାନେ ଯେତେବେଳେ କୁଡ଼ୁମାଛ ଧରି ବିକ୍ରୟ କରିବା ଉଦ୍ଦେଶ୍ୟରେ ମାରିବା ଓ କାଟିବା ପାଇଁ ଚେଷ୍ଟା କରୁଥିଲେ ସେମାନେ ପଥର ପାଲଟି ଯାଇଥିଲେ। ପିଲାମାନେ ଅନ୍ୟ ମନ୍ଦିରରେ ଯେମିତି ଦେବାଦେବୀଙ୍କ ପର୍ବ ପାଳନ କରାଯାଏ, ଠିକ୍ ସେମିତି ହୁମା ମନ୍ଦିରରେ ମଧ୍ୟ କିଛି ସ୍ୱତନ୍ତ୍ର ପରମ୍ପରା ରହିଛି। ସେଥିମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣିମା ଅନ୍ୟତମ। ପ୍ରତିବର୍ଷ ମହାଶିବରାତ୍ରି ସମୟରେ ଏଠାରେ ତିନିଦିନିଆ ବିଶାଳ ମେଳା ବସେ। ପଶ୍ଚିମ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ହଜାର ହଜାର ଭକ୍ତ ଆସି ଏଠାରେ ଜମା ହୁଅନ୍ତି। ଏହା ବ୍ୟତୀତ ବୋଲବମ୍ ଯାତ୍ରା, କାର୍ତ୍ତିକ ପୂର୍ଣ୍ଣିମା ସମୟରେ ମଧ୍ୟ ଭିଡ଼ ଜମେ। ମହାନଦୀ କୂଳର ଶାନ୍ତ ପରିବେଶ ଓ ବକ୍ର ମନ୍ଦିରର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବେ ଏହାକୁ ଇକୋ ଟୁରିଜମ୍ ମାଧ୍ୟମରେ ବିକଶିତ କରୁଛି। ମନ୍ଦିର ପାଖରେ ବୋଟିଂ ସୁବିଧା ମଧ୍ୟ ଅଛି। ହୁମାବକ୍ର ମନ୍ଦିର ଏକ ଅଦ୍ଭୁତ ଓ ପବିତ୍ର ସ୍ଥାନ, ଯାହା ଆମକୁ ଧାର୍ମିକ ଭାବନା ସହିତ ଐତିହ୍ୟ ଓ ସ୍ଥାପତ୍ୟ କଳାର ମୂଲ୍ୟ ବୁଝାଏ। ପିଲାମାନେ ଆଉ ଏକ ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳେ, ଯାହା ପଥର ମୂର୍ତ୍ତି। ଯାହାର ଏକ ଲୋକକଥା ହେଲା, ବହୁଦିନ ତଳେ ହୁମା ଗାଁରେ ଜଣେ ଗରିବ ଗୁଆଲଣୀ ରହୁଥିଲା। ସେ ପ୍ରତିଦିନ ମହାନଦୀ ପାର ହୋଇ ଗାଈ ଦୁହି କ୍ଷୀର ବିକିବାକୁ ଯାଉଥିଲା। ଥରେ ନଦୀରେ ବହୁତ ବଢ଼ି ଆସିଲା। ଗୁଆଲଣୀ ଭାବିଲା, କ୍ଷୀର ନ ବିକିଲେ ପିଲାମାନେ ଭୋକରେ ରହିବେ। ସେ ଭଗବାନ ଶିବଙ୍କୁ ଡାକି ପାଣି ଭିତରକୁ ପଶିଗଲା। ଭଗବାନ ବିମଲେଶ୍ୱର ତାର ଭକ୍ତି ଦେଖି ଖୁସି ହେଲେ। ସେ ନଦୀକୁ ଦ୍ୱିଭାଗ କରି ଗୁଆଲଣୀକୁ ରାସ୍ତା ଦେଲେ, କିନ୍ତୁ ତା ପାଖରେ ଏକ ସର୍ତ୍ତ ରଖିଲେ ଯେ ତୁ ପଛକୁ ଚାହିଁବୁ ନାହିଁ। ଗୁଆଲଣୀ ଅଧା ନଦୀ ପାର ହେଲା ବେଳେ ତାର ମନରେ ସନ୍ଦେହ ହେଲା। ସେ ପଛକୁ ବୁଲି ଚାହିଁଲା। ବାସ୍ ସେଇଠି ହିଁ ସେ ଓ ତାର ସାଙ୍ଗରେ ଥିବା ଅନ୍ୟ ଗୁଆଲଣୀମାନେ ପଥର ହୋଇଗଲେ। ଆଜି ବି ସେହି ପଥର ମୂର୍ତ୍ତିଗୁଡ଼ିକ ନଦୀ କୂଳରେ ଛିଡ଼ା ହୋଇଛନ୍ତି। ତେଣୁ ଏହି ଗପରୁ ପିଲାମାନେ ଶିଖିଲେ ଯେ ଭଗବାନ ଓ ନିଜ ଉପରେ ବିଶ୍ୱାସ ରଖିବା ଉଚିତ, ବଡ଼ମାନେ ଯାହା ମନା କରନ୍ତି ତାହା କରିବା ଉଚିତ ନୁହେଁ। ହୁମାବକ୍ର ମନ୍ଦିର କେବଳ ଏକ ଧର୍ମସ୍ଥଳୀ ନୁହେଁ, ଏହା ଓଡ଼ିଶାର କଳା, ସଂସ୍କୃତି ଓ ବିଜ୍ଞାନର ନିଦର୍ଶନ। ନଈ ପଡ଼ିଥିବା ମନ୍ଦିର ଆମକୁ ଶିଖାଏ ଯେ ଅସୁବିଧାରେ ବି ମୁଣ୍ଡ ଟେକି ସ୍ଥିର ହୋଇ ରହିହେବ, ଏବଂ କୁଡ଼ୁମାଛ ଆମକୁ ଜୀବମାନଙ୍କ ପ୍ରତି ଦୟା ଓ ଭଲ ପାଇବା ଶିଖାଏ। ତେଣୁ ଆମେ ସମସ୍ତେ ଥରେ ହୁମା ମନ୍ଦିର ବୁଲି ଦେଖିଯିବା ଉଚିତ। ଏହି ହୁମା ମନ୍ଦିର ପ୍ରମାଣ କରେ ଯେ ଆମ ପୂର୍ବପୁରୁଷମାନେ କେବଳ ମନ୍ଦିର ନିର୍ମାଣ କରିନଥିଲେ, ସେମାନେ ପ୍ରକୃତି ସହ ଏକାକାର ହୋଇ ଏକ ଜୀବନ୍ତ ସଂସ୍କୃତି ଗଢ଼ିଥିଲେ। ତେଣୁ ଯଦି ପିଲାମାନେ କେବେ ସମ୍ବଲପୁର ଆସିବ, ବକ୍ର ହୁମା ମନ୍ଦିର ଦର୍ଶନ କରିବାକୁ ଭୁଲିବ ନାହିଁ। ଶେଷରେ ପ୍ରିୟ ପିଲାମାନେ, ଆଜି ଆମେ ଗୋଟିଏ ଐତିହ୍ୟ ସମ୍ପନ୍ନ ଓ ରହସ୍ୟମୟ ସ୍ଥାନ ସମ୍ବନ୍ଧରେ ଜାଣିଲୁ। ସେଥିରୁ ଆମେ ଅନେକ ନୂତନ କଥା ଶିଖିପାରିଲୁ। ଏହା କେବଳ ଗଳ୍ପ ନୁହେଁ, ବରଂ ଏହା ଆମ ଇତିହାସ ଓ ସଂସ୍କୃତିର ଜୀବନ୍ତ ଉଦାହରଣ। ତୁମେମାନେ ସଦା ଜିଜ୍ଞାସୁ ରୁହ, ପ୍ରଶ୍ନ ପଚାର ଏବଂ ନୂତନ କଥା ଜାଣିବାରେ ଆଗ୍ରହୀ ହୁଅ। ଆମ ପରମ୍ପରା ଓ ଐତିହ୍ୟକୁ ଭଲ ପାଅ ଓ ସୁରକ୍ଷା କରିବାରେ ଆଗେଇ ଆସ।
0: ଶୁଣିଲ ତ ପିଲାଏ ଆଲୋଚନା ହୁମାର ବକ୍ର ମନ୍ଦିର। ତମ ପାଇଁ ଆଲୋଚନା କଲେ ବଡ଼ ଅପା ରଶ୍ମିରାଣୀ ବଡ଼ ପଣ୍ଡା। ଏଥର କାର୍ଯ୍ୟକ୍ରମର ଶେଷରେ ଶୁଣିବା ଏହି ଗୀତଟି। ତୁମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ, ନମିତା ଦାସ ଏବଂ ରନ୍ଧୀର ମହନ୍ତ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ହିମାଂଶୁ ଭୂଷଣ ସାବତ।

ଏଇଥିଲା କୁନି କୁନି ପିଲାଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି ଆକାଶବାଣୀ ସମ୍ବଲପୁର। ସୁଗମ ସଙ୍ଗୀତରେ ଶ୍ୟାମାମଣି ଦେବୀଙ୍କ କଣ୍ଠରେ ଏହି ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ବୈକୁଣ୍ଠନାଥ ବ୍ରହ୍ମଚାରୀ।

0: ହଏ ଶୁଣୁଛ, ଆ କୁଆଡ଼େ ଗଲ ମ? ହଏ
1: ଏ ମୁଁ ଏଇଠି ଅଛି ପରା।
0: ତମେ ଏଠି ଖବରକାଗଜଟା ମେଲେଇ ବସିଛ, ମୋ ଘର ସାରା ଖୋଜି ସାରିଲିଣି।
1: ରବିବାର ଛୁଟି ଦିନଟା ତ ଟିକେ ଫୁରସତ ପାଇଲି, ଖବରକାଗଜଟା ପଢ଼ି ତା ଦାମ ଟିକେ ଉଠେଇ ଦେବା ଭାବିଲି।
0: ଶୁଣ,
1: ମୁଁ ଆଉ କ'ଣ କରୁଛି କି, ତମ କଥା ଶୁଣୁଛି ପରା। କୁହ।
0: ତମ କାନଟା ପାଖକୁ ଟିକେ ଆଣ। କହନ୍ତି ପରା କାନ୍ଥର ମଧ୍ୟ କାନ ଅଛି।
1: ଓହୋ, ଏମିତି କଥା? ହଉ ଠିକ ଅଛି, ମୁଁ ତେବେ କାନ୍ଥ ପାଖରୁ ଟିକେ ଦୂରେଇ ଯାଉଛି। ହଁ, ଏଥର ମନ ଖୋଲି ଯାହା କହିବା କଥା କୁହ।
0: କାଲି ସଙ୍କଟକୁ ଫୋନ କରିଥିଲି, ତମେ ଯାହା କହ ତା ନାଁ ଯେମିତି କାମ ବି ସେମିତି।
1: ଆଚ୍ଛା ଆଚ୍ଛା,
0: ସଙ୍କଟ ମୋଚନ ମାନେ ସଙ୍କଟ ମୋଚନ। ଆଜି ସେ ସମୁଦି ଘରକୁ ଯାଇ ଏମିତି ବାଟ ତିଆରି କରିଦେଇଛି ଯେ ସମୁଦି ଖବର ପାଇ ଗାଁକୁ ଦୌଡ଼ିବେ।
1: ତା ମାନେ ତାଙ୍କ ବିଦାୟ ପର୍ବଟା ଆମ ଘରେ ଆଜି ଧୁମଧାମରେ ପାଳିତ ହବ।
0: ଏକଥା ଆଉ ପଚାରିବାକୁ ଅଛି, ତମେ ଯୋଉ 90% ରିବେଟ୍ରେ ତାଙ୍କ ପାଇଁ ପ୍ୟାଣ୍ଟ ସାର୍ଟ ଆଣି 10 ଦିନ ହେଲା ରଖିଛ, ଆଜି କାମରେ ଲାଗିବ।
1: ହୋଇଓ କି 90% ମାୟା କିଓ, ମୁଁ ଦେଖିଲି 50% ପ୍ଲସ 40%। ପ୍ୟାଣ୍ଟ ସାର୍ଟ ଦାମ ହେଇଗଲା 4000 ଟଙ୍କା। ମୁଁ ତ ମୋ ହିସାବରେ ଦୋକାନକୁ 400 ଟଙ୍କା ବଢ଼େଇଦେଲି, ହେଲେ ସେ ମୋତେ କେତେ ଟଙ୍କାର ବିଲ୍ ଧରେଇଲା ଜାଣିଛ?
0: କେତେ ଟଙ୍କାର?
1: 1200 ଟଙ୍କାର।
0: ଆଇ, ଏମିତି କେମିତି ଠକିଲା ଜାଣିପାରିଲନି?
1: ଜାଣିଲି, ହେଲେ ମୋର ଉପାୟ କିଛି ନଥିଲା। 4000ର 50% 2000, ତାପରେ ଯାଇ ରିବେଟ 40%, ମାନେ ପ୍ରକୃତ କଥା 2000 ଉପରେ 40%।
0: ଆଇ,
1: ମାନେ 800 ଟଙ୍କା ଛାଡ଼ି ଆଉ ପୈଠ କରିବ 1200 ଟଙ୍କା।
0: ଆଲୋ ମା ଆଲୋ,
1: ଆଉ କାନ ମୁଣ୍ଡା ହଉଛି ସେତକ ଗଣିକି ଆସିଲେ ଆଉ।
0: ହଉ, ସେ କ୍ୟାସ୍ ମେମୋଟା ଆମର ରଖିଦେଇଥାଅ, ବୁଢ଼ା 4000 ଟଙ୍କାର ଦାମୀ ପ୍ୟାଣ୍ଟ ସାର୍ଟ ଦେଖି ଖୁସି ହେଇଯିବ ମ।
1: ହେଲେ ବୁଢ଼ା ଗାଁରେ ମାସେ ନ ଚଳିଲେ ଏ ପ୍ୟାଣ୍ଟ ସାର୍ଟ କ'ଣ ପିନ୍ଧି ପାରିବ?
0: କାହିଁକି କାହିଁକି ପିନ୍ଧି ହେବନି?
1: ଓହୋ, ଏତିକି କ'ଣ ବୁଝିପାରୁନ ମ, ମୁଁ ତ ପୁରୁଣା ମାପ 34 ଇଞ୍ଚିର ନେଇ ଆସିଛି, ଏବେ ଅଣ୍ଟାର ଗୋଲେଇ 36 ଇଞ୍ଚିରେ ଅଛି କି ଆଉ ଅଧିକ ବଢି 40 ଇଞ୍ଚିରେ ପହଞ୍ଚିଲାଣି, କିଏ ଜାଣେ।
0: ଓ, ଏମିତି କଥା?
1: ହଁ ପରା।
0: ବୁଝିଲ, ମିନି ଫୋନ କରିଥିଲା।
1: କ'ଣ କହୁଥିଲା?
0: ସେ ସବୁ କଥା କହିଲା, ସଙ୍କଟ ବି ମତେ ଫୋନରେ ସବୁ ଜଣେଇଲା। ମିନିର ଶାଶୁ
1: ମାନେ ଆମ ସମୁଦୁଣୀ ତ?
0: ହଁ ମ, ସେଇ
1: ହଁ
0: ସମୁଦିଙ୍କ ସାଙ୍ଗରେ କଥା ହେବେ, ସେ ଆସିଲେ ମତେ ମିସ୍ କଲ୍ ଦେବାକୁ ପଡ଼ିବ।
1: ଏଇ ଏ ବେଳ କାଳ ଦେଖି ଗଡ଼ିବ ଭାଲୁ, ଖାଇବା ଟାଇମ ହେଇଗଲାଣି, ବୁଢ଼ା ଏଥର ଆସିଯିବ ବୁଝିଲ। ଦେଖିଲ ତ ବୁଢ଼ାର କି ଆଇସ, କଥା ପଡ଼ୁ ପଡ଼ୁ ହାଜର। ମୁଁ ଯାଏ କବାଟ ଖୋଲେ।
0: ତମେ ତେଣେ କବାଟ ଖୋଲ, ମୁଁ ଝିଅକୁ ମିସ୍ କଲ୍ ଦଉଛି।
1: ଆରେ ବୁଢ଼ାଟା ଶାନ୍ତିରେ ମୁଠେ ଖାଇଲା ପରେ ଫୋନ କଲେ ହବନି?
0: କେତେବେଳେ କୋଉ କଥା, କାମଟା ଆଗ ତୁଟି ଯାଉ ମ।
1: ହଁ, ଏତେ ଦିନ ପରେ ତମେ ତ ଟିକେ ଶାନ୍ତିରେ ଖାଇପାରିବ, ନହେଲେ ଯେତେ ଆଇଁଷ ଆଣିଲେ ତମକୁ ନିଅଣ୍ଟ। ଆରେ ଖିଲେ ଆଣିଲେ ଅଭାବ, ଦିକିଲେ ଆଣିଲେ ବି ସେଇ ଏକା କଥା।
0: ତମେ ଯାଅ ତ କବାଟ ଖୋଲିବ।
1: ହଁ ଯାଉଛି ଯାଉ।
2: ବୁଝିଲ ସମୁଦି, ଆଜି ଗୋଟେ ପାନବାରା ଚିହ୍ନା ହେଇଗଲା। ଏଇ ତମ ଅଫିସ ପାଖ ମୁକୁନ୍ଦ ମ, ତୁମକୁ ତ ଭଲ ରୂପେ ଜାଣିଛି। ତମ ସହ ମୋ ସମ୍ପର୍କଟା ଜାଣିଲା ପରେ 4 ଖଣ୍ଡ ପାନ ଦେଲା, ତମ ନାଁରେ ଗୋଟେ ବାକି ଖାତା ଖୋଲିଦେଲା, ଏଥର ଖୁଚୁରା ଝିଞ୍ଜଟରୁ ରକ୍ଷା ମିଳିଲା ଜାଣ।
1: ମୋ ନାଁରେ ଖୋଲିଗଲା?
2: ହୋଇଓ, ତମେ କିଏ ମୁଁ କିଏ?
1: ହଁ,
2: ମୋର କ'ଣ ଏଠି ଖାତା ଖତିଆନ ଅଛି ଯେ ମୋ ନାଁରେ ଖୋଲିଥାନ୍ତା?
1: ଭଲ ନା ନା ନା, ଭଲ କରିଛନ୍ତି
0: ସମୁଦି। ତମ ଫୋନ ଗାଁରୁ ଆସିଛି।
2: ଗାଁରୁ ଆସିଛି? କିଏ କିଏ?
0: ତମ ବହୁତ କହୁଥିଲା ତମକୁ ଦବାକୁ।
2: ହଁ, ବହୁଟାର ମୋ କଥା ଭାରି ମନେ ପଡ଼ୁଥିବ। ହଉ ଦେଲ ଦେଲ ଦେଲ। ହ୍ୟାଲୋ ହ୍ୟାଲୋ, କିଏ ମିନି ପ୍ରଣାମ ପ୍ରଣାମ ପ୍ରଣାମ ଉଠ ମା ଉଠ ଉଠ ଉଠ ଉଠ ହଁ କ'ଣ ହେଲା ବୋଉ କଥା ହେବେ ସେ କ'ଣ କଥା ହେବ କ'ଣ କହିବା କଥା ତୁ କହୁନୁ ମା ହଉ ହଉ ବୋଉକୁ ଦେ ହ୍ୟାଲୋ ହ୍ୟାଲୋ ଓହୋ ଇଏ କ'ଣ କହୁଛ କିଛି ଶୁଭୁନି ମ ରହିଥା ରହିଥା ମୁଁ ଟିକେ ବାହାରକୁ ଯାଉଛି ହ୍ୟାଲୋ ହ୍ୟାଲୋ
0: ତମେ ଦେଖିବ ହ୍ୟାଲୋ ଗୁଣିଆ ଭୂତ ଛଡ଼େଇଲା ପରି ବୁଢ଼ା କେମିତି ଘରକୁ ଏକ ମୁହାଁ ଦୌଡ଼ିବାକୁ ଛାଟି ପିଟି ହବ
1: ଓହୋ ଗଦ ତାହେଲେ ଠିକ କାମ କରିଛି ହେଲେ ଝୁଲ ତମେ ତ ଘଟଣାଟା ମୋତେ ଫିଟେଇକି କିଛି କହିଲନି
0: ସମୁଦି ତ ପଳେଇ ଆସିଲେ ତମକୁ କହିବାକୁ ସମୟ କାହିଁ ବଳେ ତମେ କଥାଟା ଜାଣିପାରିବ
1: ଏ ବୁଢ଼ୀ ସେ ପାଖରୁ ଏମିତି କ'ଣ ବାଣ ମାରିଲା ଯେ ଏ ବୁଢ଼ା ଝାଳରେ ଏକାଥରକେ ଗାଧେଇ ସାରିଲାଣି
0: ଗାଧେଇବେନି ଇଏ ଆମ ସଙ୍କଟ ମୋଚନର ବାଣଟି
1: ଚୁପ ଚୁପ ଚୁପ ଚୁପ ଚୁପ ସେ ଆସିଲେଣି ନା କ'ଣ
2: ସମୁଦି ମୋତେ ଟିକେ ସଙ୍ଗେ ସଙ୍ଗେ ବସ୍ରେ ବସେଇ ଦେଲ
1: କାହିଁକି ସମୁଦି
2: ମୁଁ ଗାଁକୁ ପଳେଇବି
0: ସମୁଦିନୀ ଏମିତି କ'ଣ କହିଲେ ଯେ ଏତେ ତରବର
2: ଇଏ ଆଗକୁ ଦୁର୍ଗା ପୂଜା କାଳୀ ପୂଜା ଆଗରୁ ଆମ ଗାଁରେ ଗୋଟାଏ ମେଢ଼ ଗୋଟାଏ ପେଣ୍ଡାଲ ହଉଥିଲା ହେଲେ ଏବେ ଯେତେ ଦଳ ସେତେ ପେଣ୍ଡାଲ ସେତେ ପୂଜା ହେଲେ ସବୁ ଦଳ ମୋତେ ମାନନ୍ତି ମୋ ପରାମର୍ଶ ନିଅନ୍ତି
1: ଯାହା କୁହ ସମୁଦି ତମର ସେ ଅଞ୍ଚଳରେ ଗୋଟେ ନାଁ ଅଛି ମାନିବେନି କେମିତି
2: ହଁ ଇଏ ବିନୋଦ ଛୋଟରାୟ କହିଲେ ଖଣ୍ଡମଣ୍ଡଳରେ ଡାକ ଖାନଦାନୀ ଘର କର୍ପୂର ସିନା ଉଡ଼ିଯାଇଛି କନା ଖଣ୍ଡିକ ତ ପଡ଼ିଛି ସେଇଥିପାଇଁ ସବୁ ଦଳ ଆସି ମୋ ପାଖରେ ହାଜର ଚାନ୍ଦା ନିଅନ୍ତି ଆଉ ପରାମର୍ଶ ବି ହେଲେ ଟିକେ ଅସୁବିଧା ହେଇଯାଇଛି
1: ଅସୁବିଧା କେଉଁଠି ହେଇଛି କହୁନୁ ସମୁଦି ସୁବିଧା କରିଦେବା
2: ଓ ସେ ଅସୁବିଧାକୁ ମୋ ଛଡ଼ା କେହି ପାରିବେନି ସମୁଦି କଥା କ'ଣ କି ଇଏ ତମ ଶାଳକ
1: ସଙ୍କଟ
2: ହଁ ସଙ୍କଟ
1: ଆଚ୍ଛା ଆଚ୍ଛା
2: ଆଜି ସକାଳେ କ'ଣ କେଉଁ କାମରେ ଆମ ଗାଁ ଆଡ଼େ ଯାଇଥିଲା
1: ହଁ
2: ଆଉ ଆମ ଘରକୁ ଯାଇଥିଲା
1: ଯାଇଥିବ
2: ସେତିକି ବେଳକୁ ଚାନ୍ଦାବାଲା ଆସିଥିଲେ ଆଠ ଦଶଟା ଦଳ ସେମାନେ ଯେମିତି ମୋ ନାଁ ଟେକାଟେକି କରି କହିଦେଇଛନ୍ତି ତମ ଶାଳକ ମହାରାଜ ସମସ୍ତଙ୍କୁ ଆମ ଖାନଦାନୀର ଦ୍ୱାହି ଦେଇ

0: ସବୁଠାରୁ ଅଧିକ ଚାନ୍ଦା ଦେବାକୁ ଘୋଷଣା କରିଦେଇଛନ୍ତି। ଏମିତିକି କିଏ ହଜାରେ ଟଙ୍କା ଦେଲେ ମୋ ନାଁରେ ଟିକେଟ କଟା ହେବ 1001 ଟଙ୍କା।
1: ହେମନ୍ତ
0: ଟୋକା ଲୋକ ମୁଣ୍ଡରେ ଯାହା ଢୁକିଲା କରିଦେଲା, ହେଲେ ସେ ବଗୁଲିଆ ଚାନ୍ଦା ଆଦାୟକାରୀ ମାନେ ଜାଣି ଜାଣି ମିଛରେ 1000, 2000, 3000 ଟଙ୍କାର ମିଛ ରୋଷେଇ ଆଣି ଦେଖେଇଦେବେ। କେତେ ଟଙ୍କା ପାଣିରେ ପଡ଼ିବ ଜାଣିପାରୁଛ ସମୁଦି?
1: କଥା ଇଏ,
0: ଏଠିକି ମୁଁ ନଗଲେ ଆଉ କିଏ କ'ଣ ସମ୍ଭାଳି ପାରିବ?
1: ନାଇଁ ନାଇଁ ନାଇଁ,
0: ଦୁର୍ଗା ପୂଜା, କାଳୀ ପୂଜା ଏଇସବୁ ପାଖେଇ ଆସିଲାଣି ପରା।
1: ହଁ ସମୁଦି, ଆପଣ ପୁରା ଠିକ କହୁଛନ୍ତି, ଆପଣ ନିହାତି ଯିବା ଦରକାର।
2: ଏମିତି ସମୁଦି ଚାଲିଯିବେ? ଭାବିଥିଲି ଆମ ସାଙ୍ଗରେ ଏଇଠି ଦୁର୍ଗା ପୂଜା କାଳୀ ପୂଜାରେ ରହିବେ ନା। ଆଉ
0: ମୁଁ ତ ସେଇଆ ଭାବିଥିଲି ହୋ, ହେଲେ ଏମିତି ଗୋଟେ ଅଘଟଣ ଘଟିବ ବୋଲି କିଏ ଜାଣିଥିଲା?
1: ସେଇଆ ନୁହେଁ ଆଉ କ'ଣ,
2: ମୋ ମନଟା କିନ୍ତୁ ଭଲ ଲାଗୁନି।
0: ମୁଁ ଜାଣିଛି ସମୁଦ୍ରୀ, ମୁଁ ଭଲ ଭାବରେ ଜାଣିଛି ତୁମକୁ ଭାରି କଷ୍ଟ ହେବ, ହେଲେ ମୁଁ କ'ଣ କରିବି, ମୁଁ ନାଚାର। ଆଉ କେଉଁ କଥା ହେଇଥିଲେ 4-6 ଦିନ ଗୋଡ଼େଇ ଦେଇଥାନ୍ତି, ହେଲେ ଏଇଟା ଗୋଟେ ଗୁରୁତର ପରିସ୍ଥିତି ସୃଷ୍ଟି କରିବ।
1: ସେ କଥା ଆଉ କହିବାକୁ ଅଛି ସମୁଦି, ତମେ ଝୁଲ ସମୁଦିଙ୍କ ପାଇଁ କ'ଣ ଖାଇବାକୁ ବାଢ଼, ମୁଁ ତାଙ୍କ ଲୁଙ୍ଗି ଗାମୁଛା ଭାଙ୍ଗି ଦେଉଛି। ଏ ଶୁଣ ମ, ତମେ ତାଙ୍କର ସେ ଯୋଉ ନୂଆ ପ୍ୟାଣ୍ଟ ସାର୍ଟ ହଳକ ଦେଲ, ଆରେ ସମୁଦିଙ୍କ ମନକୁ ପାଉଛି କି ନାହିଁ ସେ ଟିକେ ଦେଖିବେନି?
0: ମୋ ପାଇଁ ନୂଆ ପ୍ୟାଣ୍ଟ ସାର୍ଟ?
1: ଦଶହରାକୁ ଆମେ ସମସ୍ତେ ନୂଆ ପିନ୍ଧୁ ତ, ସେଇଥିପାଇଁ କାଲି ସନ୍ଧ୍ୟାରେ ଆଣିଥିଲୁ ସମୁଦି।
2: ଆମେ ତ ଜାଣିଛୁ ଦଶହରାକୁ ଆପଣ ଆମ ସାଥିରେ ଥିବେ ବୋଲି।
1: ହଉ ହଉ, ତମେ ସେ ପ୍ୟାକେଟଟା ଦେଇକି ଖାଇବାକୁ ବାଢ।
2: ଏ ନିଅ ସମୁଦି, ଦେଖ ମୁଁ ଯାଇ ତମ ପାଇଁ ଖାଇବା ବାଢୁଛି।
0: ଦେଖି ଦେଖି 4000 ଟଙ୍କା! ହଁ, ଯେମିତିଆ କମ୍ପାନୀ ସେମିତିଆ ଜିନିଷ ହୋଇଥିବ, ମୋ ପାଇଁ ଏତେ ଖର୍ଚ୍ଚାନ୍ତ ହୋଇ ସମୁଦି, ଏଇଟା ଭଲ ହେଲାନି।
1: ବୁଝିଲେ ସମୁଦି, ମାନେ ଆପଣ କ'ଣ ସଦାବେଳେ ଆସୁଛନ୍ତି ନା ଆମେ ଆପଣଙ୍କୁ ସଦାବେଳେ ଦେଇପାରୁଛୁ? ଏ ସେବା କରିବା ପବିତ୍ର କର୍ତ୍ତବ୍ୟ, ଆଉ ଏଇ ସୁଯୋଗ ଭାଗ୍ୟରେ ଥିଲେ ମିଳେ ସମୁଦି।
0: ବୁଢ଼ୀଟା ହେଲେ ମୋ ସାଙ୍ଗରେ ଆସିଥାନ୍ତା।
1: ସମୁଦି ମତେ କ'ଣ କହିଲେ?
0: ନାଇଁ ନାଇଁ ନାଇଁ ନାଇଁ, ସେ କିଛି ନୁହେଁ
2: ସମୁଦି।
0: ହଁ
2: ଆସ, ତମ ପାଇଁ ଖାଇବାକୁ ବାଢ଼ି ଦେଇଛି।
0: ଆଉ ଇଏ ଆମ ଫଗୁ ବାବୁ ଖାଇବେନି?
1: ନାଇଁ ନାଇଁ ନାଇଁ ନାଇଁ,
2: ସେ ଆପଣଙ୍କୁ ବସ୍ ଷ୍ଟାଣ୍ଡରେ ଛାଡ଼ି ଆସିଲା ପରେ ଖାଇବେ। ଗାଁ ଗାଡି କଥା ତ।
0: ହଉ ହଉ ହଉ ହଉ, ଦିଅ
2: ସମୁଦି, ସୁବିଧା ଦେଖି ଆମକୁ ପୁଣି କେବେ ମନେ ପକେଇବେ?
1: ହଁ ସମୁଦି,
0: ଇଏ ସେ କଥା କହିବାକୁ ଅଛି, ଏଥର ଆସିଲା ବେଳେ ସମୁଦ୍ରିଣୀକୁ ସାଙ୍ଗରେ ନେଇ ଆସିବି ନା।

0: ଶୁଣୁଥିଲେ ବେତାର ଧାରାବାହିକ ନାଟିକା ଫଗୁବାବୁଙ୍କ ସଂସାର, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ନାଟିକାର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଫଗୁବାବୁ, ଡାକ୍ତର ଅନନ୍ତ କୁମାର ଆଚାର୍ଯ୍ୟ, ବିନୋଦ, ମାନଭଞ୍ଜନ ହୋତା, ଝୁଲଣ ଦେବୀ, ଡକ୍ଟର ସବିତା ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି।

ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ମିନତୀ ମହାରଣାଙ୍କ କଣ୍ଠରେ ଏହି ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ଗୋପାଳ କୃଷ୍ଣ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏଥର ରଶ୍ମିତା ସାହୁଙ୍କ କଣ୍ଠରେ ଏହି ଓଡ଼ିଶୀଟି ଶୁଣନ୍ତୁ, ରାମାନୁଜ ସିଂଙ୍କ ଗୀତ ରଚନାରୁ।

0: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: କାର୍ଯ୍ୟକ୍ରମ ଶେଷରେ ମଞ୍ଜୁଶ୍ରୀ କୁଣ୍ଡୁଙ୍କ କଣ୍ଠରେ ଏଇ ଓଡ଼ିଶୀଟି ଶୁଣନ୍ତୁ କବିଚନ୍ଦ୍ରଙ୍କ ଲେଖନୀରୁ।

ଶୁଣୁଥିଲେ ସୁଗମ ସଙ୍ଗୀତ ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ମମତା ପଣ୍ଡା। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ପସନ୍ଦର ଗୀତ ଶୁଣିବା ପାଇଁ ଆମ ପାଖକୁ 06632411240 ଏବଂ 06632411231 ନମ୍ବରରେ ଫୋନ୍ କରନ୍ତୁ। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ।
1: ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ କିଏ କହୁଥିଲେ ଆଜ୍ଞା? ଆପଣଙ୍କର ପରିଚୟଟା ଆମର ଶ୍ରୋତା ମାନଙ୍କୁ ଦେବେ। ଆଜ୍ଞା, ଆପଣଙ୍କର ନାଁଟା କହୁନ। ଆଜ୍ଞା ଆଉ ଥରେ କହୁନ ଟିକେ ଭଲ କରି, ନାଇଁ ବୁଝି ହେଲା। ମିଶ୍ର ଆଜ୍ଞା। ଆଚ୍ଛା, ଆଜି କେନ୍ ଗୀତ ଶୁନମା? ଆଚ୍ଛା, ତୁ ମେରି ଜିନ୍ଦଗୀ ହେ ଶୁନବେ। ଆପଣ ଆଗରୁ ଫୋନ କରିଥିଲେ ଆମକୁ ନା?
2: ହଁ କରିଥିଲି, କଥା ଲାଗିଛେ
1: ବହୁତ ଥର କଥା ଲାଗିଛନ୍, ମୁଇଁ ବୋଧେ ଭୁଲି ଯାଉଛେ। ଆଚ୍ଛା, କାଣା କରସନ୍ ଆପଣ? ଆପଣ କାଣା କରସନ୍ ଆଜ୍ଞା?
2: ପଞ୍ଚାୟତରେ
1: କାମ କରୁଛନ୍। ଆପଣଙ୍କର କାମ କରବାର ଧାରାଟା କେନ୍ତା ଆଜ୍ଞା?
2: ଆମର ଯେତିରେ ଯେତିକି ଏସଏଚଜି ଅଛନ୍ ସମସ୍ତଙ୍କର ଆମକୁ ତଦାରଖ କରିବା ସାଙ୍ଗେ ସାଙ୍ଗେ ଯେତିରେ ଗଭର୍ଣ୍ଣମେଣ୍ଟ ଫଣ୍ଡ ଆସୁଛେ ସେଟାକେ ମ୍ୟାନେଜମେଣ୍ଟ କରିବା,
1: ୟୁଟିଲାଇଜ କରିବାଟା ବେଟର ୟୁଟିଲାଇଜ ନାଇଁ। ଗଭର୍ଣ୍ଣମେଣ୍ଟ ଫଣ୍ଡ ଯେତିକି ଆସୁଛେ ଆମର ଚାଷୀମାନଙ୍କର ଲାଗି, ଆପଣ ତାକୁ ବେଟର
2: ଏସଏସଜି
1: ମାନଙ୍କର ଲାଗି। ଆଚ୍ଛା, ଏସଏସଜି ଆମର ମହିଳା ଚାଷୀ ଯେନ୍ମାନେ ରହୁଛନ୍, ଏସଏସଜି ବି ତ ଚାଷୀ ଗୋଟେ ନା ଆଜ୍ଞା? ତାକୁ ଯେମିତି ଆପଣଙ୍କର କୁକୁଡ଼ା ପାଳନ କରୁଛନ୍, ଆଉ ବିଭିନ୍ନ ପ୍ରକାର ସେମାନେ ବ୍ୟବସାୟ କରୁଛନ୍, ଯେନ୍ତାକି ବଡ଼ି ହେଲା ସବୁଯାକ ଯେନ୍ କରୁଛନ୍, ଘରୋଇ ଉଦ୍ୟୋଗ ବି ଚଲଉଛନ୍ ଏସଏସଜି ମାଆମାନେ, ସେମାନଙ୍କର ଉନ୍ନତିରେ ଯେନ୍ଟା ସରକାର। ଆଚ୍ଛା, ଏଇଟା ଆପଣ ଲୋନ୍ ଆକାରରେ ଦେସନ୍ କେ?
2: ହଁ, ଲୋନ୍ ବି ଦିଆହଉଛି, ଲୋନ୍ ଦିଆହଉଛି, ବିଭିନ୍ନ ପ୍ରକାର ଫଣ୍ଡ ମାନେ ବି ପ୍ରୋଭାଇଡ କରାହଉଛି। ଲକ୍ଷପତି ଦିଦିରୁ ମହାଲକ୍ଷପତି ଦିଦି ତିଆରି କରବାର ଲାଗି ଯାହା ବି କରବାର କେ ପଡୁଛି ସବୁ ଆମେ ଦେଲେ।
1: ଆଚ୍ଛା, ଲକ୍ଷପତି ଦିଦି ଆପଣ ବନଉଛନ୍?
2: ହଁ,
1: ବହୁତ ବଢିଆ କଥା ଆଜ୍ଞା। ଆପଣ ତାହେଲେ ଗୋଟେ ସଚ୍ଚା ଦେଶ ସେବକ। ହଁ, ଏସଏସଜି ମହିଳା ଯଦି ଆଗକେ ବଢିଲା ବେଲେ ଦେଶ ଆଗକେ ବଢବା। ବଢିଆ କଥାଟେ କହିଲେ। ଆଚ୍ଛା, ହେନ୍ତି ବି ଆମର ଆମର ଜାତୀୟ ଆମର ମା ଦିବସ, ମହିଳା ଦିବସ ଯେନ୍ଟା ମଦର ଡେ ଆଜି, ଧନ୍ୟବାଦ ଆଜ୍ଞା। ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ହ୍ୟାପି ମଦର୍ସ ଡେ ଜଣେଇ ଦଉଛୁ। ତାହେଲେ ଆପଣଙ୍କର ପସନ୍ଦର ଗୀତଟା ଶୁନମା ଆଜ୍ଞା?
2: ଆଜ୍ଞା
1: ଠିକ୍ ଅଛେ, ଆସୁନ୍ ଆପଣଙ୍କର ପସନ୍ଦର ଗୀତଟା ଆମେ ଶୁନମା ଆଜ୍ଞା।

0: ହ୍ୟାଲୋ, ଜୁହାର ଆଜ୍ଞା।
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବିବରମପୁର ବୁଗୁଡ଼ା ଜିଲ୍ଲା ଗଙ୍ଗା।
0: ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣ ଯାହା ହଉ ରେଡିଓ ଖୁଲିଲା କି ଜୁହାର ବୋଇଲେ। ଆଉ କେନ୍ତା ଅଛନ୍ ଆପଣ?
1: ମୋର ତ ଚାଲିଛି, ଆଇସ୍କ୍ରିମ୍ ବେପାର ବୋଧେ ଭଲ ଅଛି।
0: ଏଛନ୍ ତ ଆଇସ୍କ୍ରିମ୍ ବେପାର ଜୋରଦାର ଧରିଥିବା ନାଇଁ?
1: ଆଜ୍ଞା।
0: ଅବଶ୍ୟ ଖରାଟା ଟିକେ ଭାଙ୍ଗି ଯାଇଛି, ହଁ ଆମର ଏଇ ଜେନ ସବୁ ଘୂର୍ଣ୍ଣିଝଡ଼ ଜେନ ହେଇଛି, ଟିକେ ବର୍ଷା ହେଇଯାଇଛି ବୋଲେ ଖରାଟା କମିଯାଇଛି ତାତି ଟିକେ, କିନ୍ତୁ ହେଲେ ବି ଏତିକି ନାଇଁ କମି, ଆଉ ତାର ରୂପଟା ଜରୁର ବାହାରବା। ଆଜ୍ଞା ସମୟ ଅଛି, ଜୁଡ଼େ ଜ୍ୟେଷ୍ଠ ଏଥର, କାହିଁକିନା ଗୋଟେ ମଳ ମାସ ଜ୍ୟେଷ୍ଠ ବି ଆସୁଛି, ତ ସମୟ ଲମ୍ବା ଅଛେ, ତ ତାର ନିଶ୍ଚେ ରୌଦ୍ର ପ୍ରକାଶ ହେବା ହିଁ ହେବା ଜ୍ୟେଷ୍ଠରେ। ଆଉ ଆଜି କେନ୍ ଶୁନ୍ମା କେନ୍ ଗୀତ?

0: ବିନୋଦ ରାଠୋଡଙ୍କୁ ଆପଣ ଶୁଣିବେ।
1: ଆଜି ପରେ ଆମେ ଭେଟି ଭେଟି କରି ମୋର ବନ୍ଧୁ ଉପେନ୍ଦ୍ର ସିଂହ, ହରେଶ ପରିଆ, ଶିବରାମ ମେହର, ସୁବଳ ଭୋଇ, ସୁବଳ ସାହୁ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ ଆଉ ସମ୍ବଲପୁର ସୁନ୍ଦା ସମସ୍ତ ଶ୍ରୋତା ବନ୍ଧୁମାନେ।
0: ଆଜ୍ଞା ଠିକ୍ ଅଛେ। କାର୍ଯ୍ୟକ୍ରମ ତ ସମସ୍ତେ ଶୁଣୁଥିବେ, ତଥାପି ବି କାର୍ଯ୍ୟକ୍ରମ ମାଧ୍ୟମ ତି ଆମେ ସେମାନଙ୍କୁ ଆପଣଙ୍କର ଯେନ୍ ଡେଡିକେସନ୍ ଅଛି ଆମେ ତାକୁ କହିଦଉଛୁ। ଆଉ ଆସୁନ୍ ସଭିଏଁ ମିଶିକରି ସୁନ୍ଦର ଗୀତଟା ଶୁଣିଦେମା। ଆଜ୍ଞା
1: ରହୁଛି, ନମସ୍କାର।

0: हेलो, बेराबू आपण को आमर कार्यक्रम के आमे स्वागत करूचू। आजी केन गीता सुनमा पहला कहि दोन, फिर कथा है मा।
1: ये तूने दिन में पहली पहली बार मोहब्बत की है
0: सिर्फ
1: समझा।
0: तुम, सिर्फ तुम रह।
1: हाँ मैडम।
0: बहुत बढ़िया गीताटे बाछले। आउ आपण केनता अच्छा ना ग्या।
1: यहाँ तो बोलो जाए
0: आउ बरगड़र माहौल अच्छा।
1: यहाँ तो जन गरम थी आज ठंडा पा रखी थी वर्षा है कल तो।
0: हाँ इटा टिके से झड़ बर्षा लगी टिके कमी जाई छे गरम टा नहीं।
1: हाँ मैडम वर्षा काली हवा लगी तो ठंडा ठंडा पा रखी थी।
0: काली बर्षा आई छे बरगड़े।
1: हाँ यहाँ
0: समलपुर आम धुका पवन टिके हला किंतु एतकी बर्षा नाई ही।
1: धोखा पवन बहुत कुछ है फिर वर्षा भी लगी है धोखा है
0: हाँ
1: बहुत।
0: गुटे गुटे जागा रे तो कोरा भी पड़ुछे आज्ञा।
1: हाँ यार
0: ଚାଲିଥିବା ସମୟ ସଙ୍ଗେ ଆମର ପାଗଟା ବି ବଦଳିତେଲ ଯାଉଛି। ଏଛନକା ଜ୍ୟେଷ୍ଠ ମାସ ଖରା ହେବାର କଥା କିନ୍ତୁ ବର୍ଷାର ଲାଗି ଟିକେ କମି ଯାଇଛି।
1: ଧାନ କଟା ଚାଲିଗଲାନ ଗାଁରେ ସବୁଆଡ଼େ।
0: ଧାନ କଟା ଆରମ୍ଭ ହେଇଗଲାନ?
1: ଆମର ପାଖେ ଧାନ ଯେନ୍ତା ମାନେ ଆଗୁ ହେଇଛି ଆନ୍ଧ୍ରା ମାନେ ଯେନ୍ତା ମାନେ କହୁଛନ୍ ସେମାନେ ଆଗୁ କାଟି ଦେଲେ।
0: ହଁ ସେମାନେ କମ୍ ଦିନିଆ ଫସଲଟା କରସନ୍, ସେମାନଙ୍କର ଟିକେ ତା ମାନେ ଜଲ୍ଦି ହେସି ନାଇଁ କେ।
1: ହଁ ମ୍ୟାଡ଼ାମ ସେମାନେ ଆଗରୁ ନେଇ ମ୍ୟାଡ଼ାମ ପେନ୍ ହେଲା ଯେ ଆଗରୁ ସାଙ୍ଗେ ସାଙ୍ଗେ ସେମାନେ
0: ହଁ
1: ଖବର ଚାଲିଯାଏ ତା କଥା ଆରମ୍ଭ ହେଇଯାଉଛି।
0: ତିନ ଫସଲ କରି ଦଉଛନ୍ ବୋଲୁନ୍?
1: ନା ନା ମ୍ୟାଡ଼ାମ ଦୁଇ ଖେଡ଼ ଆଜ୍ଞା।
0: ଦୁଇ ଖେଡ଼ ମଜା ମଜାତେ ଯଦି ଆପଣ କମ୍ ଦିନିଆଟା କରିବେ ବୋଲେ
1: ହଁ ହଁ
0: ତିନିଟା ବି
1: ହଁ ମ୍ୟାଡ଼ାମ
0: ହେଇଯାଉଛି।
1: ଯେନ୍ତା ଅଲଗା ବ୍ୟବସ୍ଥା କରିକରି ପୁଣି ଖେଡ଼ କରି ପାରିଲେ।
0: ତାପରେ ଇହାଦେ ତ ଏଇଟା ଜଲ୍ଦି ସଲେ ତାପରେ ଫେର୍ ରୁଆ ମରା ଆରମ୍ଭ, ଫେର୍ ଧାନ ବୁନା ଆରମ୍ଭ ହେଇଯିବା ନା। ଅଷାଢ଼ ମାସ ହେଇଗଲା ବେଲେ ବର୍ଷା ଟିକେ ପଡ଼ିଲେ ହଁ ଠିକ୍ ଅଛି ଆଜ୍ଞା। ଆପଣ ତ ସବୁବେଳେ ଆମେ କଥା ଲାଗୁଛୁଁ, ଆଉ ଆଜି ଆପଣ ସୁନ୍ଦର ଗୀତଟେ ବାଛିଛନ୍ ସିର୍ଫ ତୁମ କଥା ଚିତ୍ରର, ତ ଶୁନମା ଆଜ୍ଞା ଗୀତଟା ଆପଣଙ୍କର।
1: ଠିକ୍ ଅଛି ମ୍ୟାଡ଼ାମ
0: ଠିକ୍ ଅଛି ଆସନ୍ ଶୁନମା।

0: ହ୍ୟାଲୋ,
1: ଆଜ୍ଞା
0: ହଁ ଆଜ୍ଞା, କିଏ କହୁଥିଲେ?
1: ଆଜ୍ଞା, ମୁଁ ଗୋଲକ ବିହାର ପ୍ରଧାନ କହୁଥିଲି। ନମସ୍କାର ଆଜ୍ଞା।
0: ନମସ୍କାର, ଆପଣ କେନ୍ ଜାଗାରୁ କହୁଛନ୍? ଆମର ଶ୍ରୋତା ମାନଙ୍କୁ ପରିଚୟ ଦେଇଦଉନ ଆଜ୍ଞା, ପ୍ରତ୍ୟେକ ଦିନ ଆମର ସଙ୍ଗେ ନୂଆ ନୂଆ ଶ୍ରୋତା ଯୋଡ଼ି ହଉଛନ୍।
1: ଗୋଲକ ବିହାର ପ୍ରଧାନ କହୁଥିଲି ବରଗଡ଼ରୁ।
0: ହଁ, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ ଆଜ୍ଞା। ଆପଣଙ୍କ ସଙ୍ଗେ ତ ଆମେ କଥା ଲାଗିଛୁ, ଆଉ ତଥାପି ବି କହୁନ ଆଜି କେନ୍ ଗୀତ ଶୁନମା?
1: ଆଜି ସାବନ କୁ ଆନେ ଦୋ।
0: ହଁ, ସାବନ କୁ ଆନେ ଦୋ। କେନ୍ ସେଥିର କେନ୍ ଗୀତ ଶୁନବେ?
1: ତୁଝେ ଦେଖ କର ଜଗବାଲେ ୟେସୁଦାସ।
0: ୟେସୁଦାସ କୁ ଶୁନବେ
1: ଆଜ୍ଞା।
0: ଆପଣ ଶୁନସନ ଆଜ୍ଞା ଗୀତ?
1: ଆଜ୍ଞା।
0: ଆଚ୍ଛା, ତାହେଲେ ଶୁନସନ ବି ଆଉ ପସନ୍ଦ କରସନ ଗୀତ କେ ଭଲ କି କେନ୍ତା?
1: ହଁ, ମୁଁ ଗୀତ ଶୁନସେ, ଗୀତ ଭଲ।
0: ଆଚ୍ଛା ଆଚ୍ଛା, ଆମର ଆକାଶବାଣୀର 90 ବର୍ଷ ପୁରା ହେବା ବୋଲି ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟରେ 12 ତାରିଖ ଦିନ ସନ୍ଧ୍ୟାବେଳେ ନୂଆ 90 ଆମେ ଗୋଟେ ଲୋକଗୀତକେ ନେଇକିରି କାର୍ଯ୍ୟକ୍ରମ କରୁଛୁ ଆଜ୍ଞା। ଆପଣଙ୍କୁ ସ୍ୱାଗତ, ଆପଣ ନିଜେ ବି ଆସିବେ, ଆପଣଙ୍କର ଫ୍ୟାମିଲି ଧରିକିରି, ଆଉ ସମସ୍ତଙ୍କୁ ବି ଆପଣ କହିବେ ଆଜ୍ଞା। ଆଉ ଗୀତ ବୋଲେ ଆପଣଙ୍କୁ କେନ୍ତା ଗୀତ ପସନ୍ଦ ଆସି ଆଜ୍ଞା? ନୂଆ କି ପୁରୁଣା? ଯେନ୍ ଭାବଟା ରହିବାର କଥା, ତା ମାନେ ମନକେ ଛୁଇଁବାର କଥା, କିନ୍ତୁ ଇହାଦେ ବି ନୂଆରେ ବି କିଛିଟା ବାହାରିଛି ଆଜ୍ଞା, ବହୁତ ସୁନ୍ଦର ସୁନ୍ଦର ଗୀତ। ମୌଳିକତା ରହୁଥିଲା ଆଜ୍ଞା, ଆପଣ ଧୁନ ଦେଖିବେ ଯାହା ଦେଖିବେ ସବୁଥିର ଗୋଟେ ମୌଳିକତା ସବୁ ତାମାନେ ଚାଲିଥିଲା
1: ନା?
0: ଆଇବା ଆଜ୍ଞା, ସମୟ ଧୀରେ ଧୀରେ ସବୁ ପରିବର୍ତ୍ତନଶୀଳ ହେ। ଦେଖୁନ୍, ଯେତେ ଆପଣ ବରଗଡ଼ର ଲୋକ ବେଲେ ଶାଢ଼ୀ ଉପରେ ଆପଣଙ୍କର ବହୁତ ଜ୍ଞାନ ଥିବା ନିଶ୍ଚୟ, ତାମାନେ ଡିଜାଇନ ଉପରେ, ତ ପୁରୁଣା ଶାଢ଼ୀ ଡିଜାଇନ ସବୁ ଫିରି ଆସିଲାନ, ପୁରୁଣା ଗହଣା ଗାଣ୍ଠି ସବୁ ଫିରି ଆଇଲାନ, ଏଛେନ୍ ଲୋକ ସେ ଝଲକା ପିନ୍ଧବାକେ ବେଶୀ ପସନ୍ଦ କରୁଛନ୍। ବେଲେ ଯେନ୍ତା କରୋନା ଶିଖେଇ ଦେଇକିରି ଗଲା ଆୟୁର୍ବେଦ, ଆୟୁର୍ବେଦଟା ଆମର ବହୁତ ପୁରୁଣା, କିନ୍ତୁ ଗୋଟେ ସମୟ ନାଇଁ ହେଲେ ସେତାକେ ଆପଣେଇ ନାଇଁ ପାରବାର ଆମେ, ଠିକ ସେନ୍ତା। ବହୁତ ବଢ଼ିଆ ଲାଗ୍ଲା ଆଜ୍ଞା ଆପଣଙ୍କର ସାଙ୍ଗେ କଥା ହେଇକିରି, ଆଉ ଆପଣ ୟେସୁଦାସକୁ ଶୁଣବାକୁ ଚାହିଁଛନ୍, ତ ଆସୁନ୍ ଶୁନମା ଆପଣଙ୍କର ପସନ୍ଦର ଗୀତଟା ଆଜ୍ଞା। ନିଶ୍ଚୟ ଆଜ୍ଞା, କାହାକେ ଡେଡିକେଟ୍ କରିବେ କହୁନ୍?
1: ପହଲା ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଜଗପାଲ ବେହେରା, ଲୋକନାଥ ପ୍ରଧାନ, ଲୋକନାଥ ସାହୁ
0: ଆଜ୍ଞା,
1: ନାରାୟଣ ପ୍ରଧାନ, ସ୍ୱର୍ଣ୍ଣପ୍ରଭା କର, ଜିତେନ୍ଦ୍ର ମେହର ପାଟନାଗଡ଼
0: ଆଜ୍ଞା,
1: ହରେଶ ପରୁଆ ଦଶଗୁଡ଼ା, ଦଶବନ୍ତ ପାଇକ ପହଣ୍ଡି
0: ଆଜ୍ଞା,
1: ସୁବଲ ସାହୁ ବିଜେପୁର, ଆଉ ବାକି ସ୍ପେସିଆଲି ଆପଣଙ୍କୁ ବାକି ଯାହା ଯେତିକି ଶ୍ରୋତା ଶୁଣୁଛନ୍।
0: ଧନ୍ୟବାଦ ଆଜ୍ଞା, ଆପଣ ମତେ ଡେଡିକେଟ୍ କରିଛନ୍, ଆଉ ୟେସୁଦାସକୁ ମୁଇଁ ସବୁବେଳେ ପ୍ରାୟ ଶୁଣସି, ମତେ ବହୁତ ଭଲ ଲାଗ୍ସି ୟେସୁଦାସକୁ, ତାଙ୍କର କଣ୍ଠଟା ଆଜ୍ଞା, ତାଙ୍କର ଗୀତଟା ତା ମାନେ ସିଧା ମନକେ ଛୁଇଁବା। ଠିକ ଅଛି ଆଜ୍ଞା, ସମସ୍ତେ ତ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ତଥାପି ବି ଆପଣ ଯାହାକେ ଛାଡ଼ି ଦେଇଛନ୍ ବେଲେ ବି ସେମାନଙ୍କୁ ଆମେ ଡେଡିକେଟ୍ କରିଦଉଛୁ, ଆସୁନ୍ ସଭେ ମିଶିକିରି ସୁନ୍ଦର ଗୀତଟା ଶୁନମା ଆଜ୍ଞା।
1: ନମସ୍କାର
0: ନମସ୍କାର।

0: ହ୍ୟାଲୋ।
1: ହ୍ୟାଲୋ ପଣ୍ଡା ଆଜ୍ଞା।
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ହଁ ପଣ୍ଡା ମ୍ୟାଡ଼ମ ନମସ୍ତେ।
0: ନମସ୍କାର ଆଜ୍ଞା, କିଏ କହୁଥିଲେ ଆପଣଙ୍କର
1: ପରିଚୟଟା? ଲୋକନାଥ ପ୍ରଧାନ କହୁଥିଲି, ପତ୍ରାପାଲି ପଦମପୁର ଜିଲ୍ଲା ବରଗଡ଼ରୁ।
0: ଆଜି ଖାଲି ବରଗଡ଼ର ଲାଇନ ଲାଗିଛି ଆଜ୍ଞା, ଗୋଟେ ପରେ ଗୋଟେ।
1: ବରଗଡ଼ର ପାଲି ଅଛି ଆଜ୍ଞା।
0: ଠିକ ଅଛେ, ଚାଲୁ ଆଜ୍ଞା। ବରଗଡ଼ ବୁଲ୍ଲା ଯେନୁ ବି ଆସିଲା, ଆମର୍ ଲାଗି ଶ୍ରୋତା ସବୁ ସମାନ। ଆମେ ତ ଟାକି ବସିଥିସୁଁ ଆମର ଶ୍ରୋତା ମାନେ ଆମକୁ କେତେବେଳେ ଫୋନ କରିବେ ବୋଲି। ଆଉ ପଦମପୁର କେନ୍ତା, ଭଲ ଅଛି ଆଜ୍ଞା?
1: ହଁ ଭଲ ଅଛି, ଆମର ଇଆଡ଼ ସାଇଡ଼ ବର୍ଷା ବର୍ଷି ଟିକେ ଚାଲିଛି ଆଜ୍ଞା। କାଲି ବି ବର୍ଷା ହେଇଛି, ରାତିରେ ବି ବର୍ଷା ହେଇଛି, ବହୁତ ପବନ ପୁନା ହେଇଛି, ବର୍ଷା ହେଇଛି ଟିକେ।
0: ବର୍ଷାଟା ଯେନ୍ ହଉଛେ, ଭଲ ହଉଛେ କି ଅସୁବିଧା ହଉଛେ ଆଜ୍ଞା?
1: ଅସୁବିଧା ହଉଛି ବର୍ଷା ଲାଗି, ଆମେ କେନ୍ଦୁଲ ବିରଟା ଆମର ସବୁ ଦେଇ ଯାଉଛେ, କେରି ମାନେ ଉଡ଼ି ଉଡ଼ା ଦେଇଛେ ଆଜ୍ଞା। ଭୋଟ
0: ଆଚ୍ଛା,
1: ବହୁତ ତକଲିଫ ହଉଛେ ଆମକୁ ଇଆଡ଼େ।
0: କେନ୍ତା ଚାଷର ଲାଗି କିଛି ଅସୁବିଧା ହଉଛେ? କେନ୍ଦୁପତର ତୁଲା ସରିଛି ନାଇଁ
1: ଚାଲୁଛି ପୁରା ମିଡିଲ ପୁରା ଅଛି।
0: ଆଉ ଆପଣଙ୍କର ପଦମପୁରରେ ତ ମୁଫଲି ବଢିଆ ବହେସି, ମୁଫଲି ବହୁତ ଚାଷ ହେସି। ହଁ, ମୁଫଲିଟା ବହୁତ ବଢିଆ ଚାଷ ହେସି ହେନ ବୋଲେ ଆପଣଙ୍କୁ କେନ୍ଦୁ ପତର ଲାଗି ବୋଲି ଆପଣଙ୍କୁ ଅସୁବିଧା ହଉଛି ବୋଲୁନ। ଆଜି କେନ୍ ଗୀତ ଶୁଣମା କହୁନ ଆଜ୍ଞା?
1: ଆଜି ଦିୱାନା ରେ ସନମ।
0: ଆଚ୍ଛା, ମୁକେଶ କୁ ଶୁଣବେ?
1: ଡେଡିକେଟ କରମା ଟିକେ।
0: ହଁ, କାହା କି କରମା କହୁନ?
1: ନିଜର ଲାଇଫ ପାର୍ଟନର ତୁ ଭଇ।
0: ନାଁଟା ଭଲ କରି କହୁନ।
1: ନିତୁ, ନିତୁ ଭଇ।
0: ନିତୁ ଭଇ, ହଁ।
1: ଆଉ ମୋର ମିତ୍ର ଲୋକନାଥ ସାହୁ, କରମସାନୀ ସାହୁ, ଚୈତନ୍ୟ ପଟେଲ, ସୁବଲ କୁମାର ସାହୁ
0: ଆଜ୍ଞା,
1: ମନୋଜ କୁମାର ପଟେଲ, ଚିତ୍ରସେନ ସବର, ନାଗୁ ପାତ୍ର, ଦୀକ୍ଷା ଗୋପାଳ, ଆମର ସୁବଲ କୁମାର ସାହୁ, ଯେତିକି ଶୁଣୁଥିବା ସବୁ ଶ୍ରୋତା ଭାଇ ମାନେ ଯେତିକି ଅଛନ୍, ଶୁଣୁଛନ୍ ଆମର ଆକାଶବାଣୀ, ଶୁଣୁଥିବା ସବୁ ଶ୍ରୋତା ଭାଇ ମାନଙ୍କୁ ଡେଡିକେଟ କରେ ମୋର।
0: ଠିକ ଅଛେ, ସମସ୍ତେ ତ ଶୁଣୁଛନ୍, ଆପଣ ସମସ୍ତଙ୍କୁ ଡେଡିକେଟ କଲେ। ଆଉ ନିତୁ ବୋହୁକେ ମୁଇଁ ସ୍ପେଶାଲି ଡେଡିକେଟ କରିଦଉଛି ଆଉ ଥରେ। ନିତୁ ବୋହୁ ଶୁଣୁଥିବେ ତ? ତାଙ୍କୁ କହିବେ, ସେ ବି ଫୋନ କରିବେ, ଆମର ସାଙ୍ଗେ କଥା ହେବେ। ଆଜି ଆସୁନ ନିତୁ ବୋହୁ ସଙ୍ଗେ ସମସ୍ତେ ମିଶିକିରି ଆମେ ଆଜି ଆପଣଙ୍କର ପସନ୍ଦର ଗୀତଟା ଶୁଣିଦେମା ଆଜ୍ଞା।
1: ନମସ୍କାର ମ୍ୟାଡମ।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ,
1: ହ୍ୟାଲୋ,
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର,
0: ନମସ୍କାର, କିଏ କହୁଥିଲେ ଆଜ୍ଞା?
1: ମୁଇଁ ରେଣୁଧର କହୁଛେ, ମୋହନାକଟାନୁ ବରଗଡ଼ ଜିଲ୍ଲାରୁ।
0: ଆଉ କେନ୍ତା ଅଛନ୍ ଆପଣ?
1: ଆଜ୍ଞା ବହୁତ ଦିନ ତ ଆପଣଙ୍କ ସାଥେ କଥା ଲାଗିଲି, ଟିକେ ଏଇଟା ମୋତେ ବହୁତ ଖୁସି ଲାଗୁଛେ।
0: ଆମେ ବି ଖୁଜୁଥିଲୁ।
1: କେମିତି ଯାଇଥିଲେ ଆପଣ? କେମିତି ତ ଦେଖା ନଦଉଛେ ଯେ।
0: ମୁଇଁ ଟିକେ ବାହାର ଆଡ଼େ ବୁଲି ବୁଲା ଯାଇଥିଲି ଏଇ।
1: ଛୁଟି ମନେ ଯାଇଥିଲେ କେ?
0: ହଁ, ଟିକେ ବର୍ଷ ଯାକର କାମ କଲା ପରେ ତ ଟିକେ ଯିବାକେ ପଡ଼ସି।
1: ସବୁ ଭଲ କେ?
0: ହଁ, ସବୁ ଭଲ ଚାଲିଛି। କେନ୍ କଥା ଚିତ୍ରାର ଗୀତ ଶୁନମା ଆଜି?
1: ଆଜି ସୁହାଗ ଗୋଟେ ଗୀତଟେ ଦେଇଦେବି।
0: ସୁହାଗ ଆଜି ଏ ଦେ ଚୈତ ମାସ ଗଲା ପରେ ଏଟା ଦୁର୍ଗା ମାକେ ସୁର କରୁଛନ୍। ଯା ହଉ, ଆଉ ଆପଣଙ୍କର ଝିଅ କେନ୍ତା ଅଛେ?
1: ସେ ବି ବଢିଆ ଅଛି ଆଜ୍ଞା। ତାର ବଡ ମା ହାତ ଖେଳି ଯାଇଛି, ଏଟା ଛୁଟି ହେଇଯାଇ କି ନିଛ ଆମ ସମସ୍ତେ ଅଛ ସମସ୍ତେ ଖେଳୁ ଜଣ।
0: ହଁ, ଏଇଟା ଖରା ଛୁଟି ହେଇଗଲାନ
1: ହଁ ଆଜ୍ଞା।
0: ଛୁଆମାନଙ୍କର ବଦମାସି ଜହ କରୁଛେ କି କେନ୍ତା?
1: ହଁ ଯେହେତୁ ତାର ଟାଇମ୍ ଆଜ୍ଞା, ବଦମାସି ବୋଇଲେ ବି ତ ନାଇଁ ହୁଏ। ତାର ବଦମାସି କି ଟିକେ ବୁଝବାକେ ବି ପଡ଼ବା, ଇଲୋକୁ ଫିର୍ ବି ଦେଖାକେ ବଦମାସ ବେଶୀ ହେଲା ଟିକେ ତାକେ ଡଙ୍ଗା ଚଙ୍ଗା କରବାକେ ପଡୁଛେ।
0: ନାଇଁ ନାଇଁ, ଛୁଆ ଛୋଟ ଛୁଆ ବେଶୀ ବଡ଼ ତ ନୁହେଁ, ହୁଏ ଏସିନି ତ କେନ ବୁଝବା କେନ କଥା।
1: ହଁ ତ
0: ମା ତ ସବୁ ସହି ପାରବା ଆଉ କାଣା। ହେତିର ଲାଗି ପରେ ମା ଏ କାଣା ମା, ତା ବଢିଆ ଗୀତଟେ ତ ଆପଣ ବାଛିଲେ। ତ ଆପଣଙ୍କର ପସନ୍ଦର ଗୀତଟା ଶୁନମା? ଠିକ ଅଛେ, ଆସୁନ। ଆପଣଙ୍କର ପରିବାର ତ ହେନ୍ତେ ସମସ୍ତେ ଶୁନସନ୍? ଠିକ ଅଛେ, ସମସ୍ତେ ମିଶିକିରି ଆସୁନ ଶୁନମା ଏଇ ସୁନ୍ଦର ଗୀତଟା। ଆପଣ ଆପଣ କଥା ଚିତ୍ରଟା ଆପଣ ପସନ୍ଦ କଲେ, ଆଉ ଗୀତଟା ମୁଇଁ ପସନ୍ଦ କରିଦେଲି।
1: ଠିକ
0: ଅଛେ, ଆସୁନ ମିଶିକିରି ସମସ୍ତେ ଗୀତଟା ଶୁନମା।
1: ନମସ୍କାର
0: ନମସ୍କାର।

0: ହ୍ୟାଲୋ ହ୍ୟାଲୋ ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ନମସ୍କାର
0: ନମସ୍କାର, ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେଇଦେବେ। ଆଜ୍ଞା,
1: ସୁରେନ୍ କୁମାର ସାହୁ, ଗାନ୍ଧୀ ଟିକରା, ପୋଷ୍ଟ ଅଫିସ ଚିନ୍ତା ଟୁକୁରା, ଡିଷ୍ଟ୍ରିକ୍ଟ ବରଗଡ଼। ଆଜ୍ଞା
0: ଧନ୍ୟବାଦ ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ। ଆଜି କେନ୍ ଗୀତ ଶୁଣମା ଆଜ୍ଞା?
1: ଆଜି ଦେବେ ଆଜ୍ଞା ସାଜନର बहुत प्यार करते तुमको सलाम। ये गीतटा देबे आज्ञा?
0: निश्चय आज्ञा, आपण अनुराधा पोडवाल को सुनबा को चाहिचन। आउ केनता अछन कहुन?
1: ओ भल अछ आज्ञा, आपण केनता अछन कहुन?
0: आमे माने समस्ते बहुत भल अछु। तापरे आपण मानकर फोन आसी गले, आमे जदी 102 डिग्री जर तिथि मु बेले भी आपणकर संग कथा लगवागे पले आए मु। ଆପଣ ଏତେ କଷ୍ଟ କରିକି ଆମର ସାଙ୍ଗେ କଥା ଲାଗବା କି ଆପଣ ଫୋନ କରିଛନ୍ ଆମେ କେନ୍ତା ଫୋନ ଆପଣଙ୍କର ନାଇଁ ଉଠାମୁ। ଧନ୍ୟବାଦ ଆଜ୍ଞା।
1: ତାପରେ ମୋର ନାନୀ ଆଜ୍ଞା ସରୋଜ କୁମାରୀ ସାହୁ ସମ୍ବଲପୁରରେ ଅଛେ, ପ୍ରଧାନପଡ଼ାନ ବୁଝିଲେ
0: ଆଜ୍ଞା।
1: ମୋର ଭାଇ ଅଛେ ବି ସମ୍ବଲପୁରରେ, ସୁଶାନ୍ତ କୁମାର ସାହୁ
0: ଆଜ୍ଞା।
1: ମୋର ଦୁଇ ଝିଅ ଅଛନ୍, ସ୍ୱପ୍ନ ସୋନାଲି, ନାତିଆ ଅଛେ କାନ୍ନା, ମ୍ୟାଡ଼ାମ ଅଛନ୍ ଆମର ଘରେ କୁନ୍ତଳିନୀ ମ୍ୟାଡ଼ାମ ବୁଝିଲେ, ଆଉ ସଞ୍ଜୀବ ବାବୁ ଅଛନ୍ ଆମର ଚା ଦୋକାନେ, ମହାନ୍ତି ବାବୁ ଅଛନ୍ ସାଇକେଲ ଦୋକାନେ ବସ ଷ୍ଟାଣ୍ଡରେ, ଆଉ ଆମର ଚିତ୍ତରଞ୍ଜନ ପୁରୋହିତ ଅଛନ୍ ଡାଲମି ପଟେ, ଆଉ ଆମର ଆଜ୍ଞା ପାଣିଗୁଛିଆନ ଅଛନ୍ ସମ୍ବଲପୁର, ଆମର ଘନିଷ୍ଠ ବନ୍ଧୁ ରାଜକୃଷ୍ଣ ମହାରଣା, ତାଙ୍କ ସ୍ତ୍ରୀ ଆମର ରତ୍ନ ନାନୀ, ଆଉ ଶ୍ୱେତା ଆମର ଅଛି ଝିଅ ଶ୍ୱେତା, ତାଙ୍କର ବାବୁ ଦିଲ୍ଲୀରେ ବି ଶୁଣୁଛେ ରେଡ଼ିଓ ବୁଝିଲେ, ଦେଖି ଚାଲୁନ।
0: ଠିକ ଅଛି ଆଜ୍ଞା, ସମସ୍ତଙ୍କୁ ଆଉ ଆପଣ କହୁଥିଲେ କୁନ୍ତଳିନୀ ମ୍ୟାଡ଼ାମ ରାଗ ହଉଥିଲେ ବୋଲିକିରି, ତାଙ୍କୁ ସ୍ପେଶାଲ ଡେଡିକେଟ କରିଦେଇକିରି ଏଇଟା ଶୁଣେଇ ଦଉଛେ ଗୀତଟା, ବାକି ସମସ୍ତେ ଶୁଣୁଛନ୍। ତ ଆସୁନ୍ ସମସ୍ତେ ମିଶିକିରି ଏଇ ଗୀତଟା ଶୁଣମା ଆଜ୍ଞା।
1: ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା।

0: हेलो किए कहुचन आमर श्रोता मानकु आपणकर परिचयटा दे दोन कन्न बाबू ଗୁହାଲ ପାଲି ତୁ ଗରିବ କନ୍ନ କହୁଛନ୍, ଆମେ ସିନା ଜାଣୁଛୁ, ହେଲେ ସବୁବେଲେ ଆମର ତ ଜାଣୁଛନ୍ ନୂଆ ନୂଆ ଶ୍ରୋତା ଆମର ସଙ୍ଗେ ଯୋଡ଼ି ହଉଛନ୍ କି ନି, ବେଲେ ସମସ୍ତେ ଆପଣଙ୍କୁ ଚିହ୍ନବାର କଥା, ଆପଣ ଆମର ବହୁତ ପୁରୁଣା ଶ୍ରୋତାନ୍। ଆଉ କେନ୍ତା ଅଛନ୍? ଭଲ ଅଛନ୍ ତ? ଆଉ ଘରେ ବି ସବେ ଭଲ ଅଛନ୍? ଆଜି କେନ୍ ଗୀତ ଶୁନ୍ମା? ଆପଣଙ୍କର ସବୁଦିନର ପସନ୍ଦ ମୁସ୍କାନ ଟାଇଟିଲ ସଙ୍ଗ
1: ନାଇଁ?
0: ଉଦିତ ନାରାୟଣ ଅଲକା ୟାଗ୍ନି।

0: ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ଦାୟିତ୍ୱରେ ମୁଥିଲି ମମତା ପଣ୍ଡା, ବୈଷୟିକ ସହାୟତା କିଶୁନ କିସ୍ପଟ୍ଟା ଏବଂ ଜ୍ୟୋତିପ୍ରକାଶ ମିଶ୍ର। ଏହି କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଆମ ପାଖକୁ ଫୋନ୍ କରନ୍ତୁ ପ୍ରତ୍ୟେକ ଶନିବାର ରବିବାର ସକାଳ 9-10 ମଧ୍ୟରେ। ଆମକୁ ଯୋଗାଯୋଗ କରିବା ପାଇଁ ଆମ କେନ୍ଦ୍ରର ଫୋନ୍ ନମ୍ବର 2 ହେଲା 0663241240 ଏବଂ 0663241231। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ପୂର୍ବାହ୍ନ 10 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଫରହତ ନାଜ। प्रधानमंत्री नरेंद्र मोदी कर्नाटक यात्रा के दौरान बेंगलुरु पहुंच गए हैं और वे इस समय जनसभा को संबोधित कर रहे हैं। आइए सुनते हैं उनका संबोधन।

0: ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଏହେଦେ ଅକ୍ଷୟ ମହାନ୍ତି ଆଉ ପ୍ରଫୁଲ୍ଲ କର ଗାଇଥିବା ଏଇ ଗୀତଟା ଶୁଣୁନ। ଗୀତକେ ଲେଖିଛନ୍ ଅକ୍ଷୟ ମହାନ୍ତି।
2: ହଇଲେ ସ

0: ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଅକ୍ଷୟ ମହାନ୍ତି ଆଉ ଲୀଲା ଗାଇଥିବାର ଇ ଗୀତଟା ଶୁଣୁନ୍। ଗୀତକେ ଲେଖିଛନ୍ ଅକ୍ଷୟ ମହାନ୍ତି।

0: ଓଡ଼ିଆ ସିନେମାର ଗୀତ ଥି ଆଜି ଆପଣମାନେ ମା ଓ ମମତା ସିନେମାର କେତେଟା ଗୀତ ଶୁଣୁଥିଲେ। ସଙ୍ଗୀତ ନିର୍ଦ୍ଦେଶନା ଭୁବନ ହରି।
1: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏହା ଯେନ୍ ଶୁଣମା ହିନ୍ଦୀ ସିନେମାର ଗୀତ, ଆଜି ଗୋଟେ ସିନେମାର କ୍ରମ ଥି ଶୁଣମା ରାଜା ଓ ରଙ୍ଗ ସିନେମାର ଗୀତ। ପହଲା ଗୀତକେ ଗାଇଛନ୍ ଲତା ମଙ୍ଗେସ୍କର, ମନ୍ନା ଦେ, ମହମ୍ମଦ ରଫି ଆଉ ସାଥୀ।

0: ରଙ୍ଗ ସିନେମା ଗୀତ ଶୁନମା ଆଜି ଗୀତମାନଙ୍କୁ ରଚନା କରିଛନ୍ ଆନନ୍ଦ ବକ୍ସି, ସଙ୍ଗୀତ ଥି ସଜେଇଛନ୍ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।
1: संग बसंती अंग

0: ଅୟୁଏଟି ଅଧୀନରେ ଅମ୍ବାଡ଼ସିର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପରେ 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର କ୍ଲାସରୁମ୍ ପାଠପଢ଼ା ଏବଂ 3 ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ଆବେଦନ କରିବାର ଶେଷ ତାରିଖ ହେଉଛି 25 ମେ। ତେଣୁ ଆଉ ଡେରି ନକରି ଶୀଘ୍ର ଆପଣଙ୍କ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ରାଜା ଓ ରଙ୍ଗ ସିନେମାର ଏ ଗୀତକେ ଗାଇଛନ୍ ଲତା ମଙ୍ଗେସ୍କର।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ, ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ
1: କରନ୍ତୁ। କାର୍ଯ୍ୟକ୍ରମର ଶେଷ ଗୀତା ଶୁଣନ୍, ଗାଇଛନ୍ ଲତା ମଙ୍ଗେସ୍କର, ମନ୍ନା ଦେ, କୌମୁଦୀ ମୁନ୍ସି ଆଉ ବିନୋଦ।

0: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତର ଲହରର ଏହି ପରବର୍ତ୍ତୀ ଗୀତଟାକେ ଶୁଣୁନ୍। ଗାଇଚନ୍ ଦୟାନିଧି ବିଭାର, ଗୀତର ରଚନା କରିଚନ୍ ସୂର୍ଯ୍ୟନାରାୟଣ ବୁଡ଼େକ।

କରି ଇ ମାତୃଦିବସ ମଦର୍ସ ଡେ ପାଳନ କରାଯାଏସି। ଦୁନିଆର ଲାଗି ମା ଖାଲି ମା ଏ, ହେଲେ ତାର ପରିବାର ଲାଗି, ସାରା ଦୁନିଆର ଲାଗି ସେ ତାର ପରିବାର ପଛାଡ଼େ ଥିବା ନିରବ ଶକ୍ତିଟିଏ ଆଏ। ଆଗ୍କେ ବି ମା ବି ସେତି କଥା ହେମା, ହେଲେ ଶୁନ୍ମା ଖୁଲା ଝରକାର ପହଲା ଗୀତଟା। ସିନେମା ମା ତୁଜେ ସଲାମନୁ ଗାଇଚନ୍ ଶଙ୍କର ମହାଦେବନ ଆଉ ସାଥୀ, ଗୀତର ରଚନା କରିଚନ୍ ବିକି ନାଗର, ସଙ୍ଗୀତ ସଜେଇଚନ୍ ସାଜିଦ ୱାଜିଦ।

0: ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଇତିହାସକେ ନଜର ପକାଇଲେ ଏନ୍ତା ବହୁତ ମା ମାନଙ୍କର ନାଁ ମନେ ପଡ଼୍ସି, ଯେନ୍ମାନଙ୍କର ତ୍ୟାଗ ସମର୍ପଣ ଆଜ୍ ବି ସମକର୍ ଲାଗି ଉଦାହରଣ ଆଏ। ସେମାନଙ୍କର ଭିତରୁ ମା ଜିଜାବାଇଙ୍କର କଥା ଆଜି ଜାନ୍ମା। ସେ ଶିବାଜୀଙ୍କର ମା ଥିଲେ। ଛୋଟ ବେଲୁ ସେ ଶିବାଜୀଙ୍କୁ ରାମାୟଣ ମହାଭାରତ ଆଉ ବୀରତାର କାହାଣୀମାନେ ଶୁଣେଇକରି ତାଙ୍କର ମନେ ବହୁତ ଦେଶପ୍ରେମ ଜାଗୃତ କରୁଥିଲେ। ଶିବାଜୀଙ୍କୁ ଖାଲି ଗୋଟେ ଯୋଦ୍ଧା ଭାବେ ନୁହେଁ, ଜଣେ ନ୍ୟାୟପରାୟଣ ଶାସକ ଭାବେ ସେ ଗଢ଼ିଥିଲେ। ତାଙ୍କର ଦୃଢ଼ ମନୋବଲ ସଂସ୍କାର ଶିବାଜୀଙ୍କର ମନେ ଗଭୀର ରେଘାପାତ କରିଥିଲା। ହେଥିର୍ଲାଗି ତ ଶିବାଜୀର ନାଁ ସାଙ୍ଗେ ଜିଜାବାଇଙ୍କର ନାଁ ବି ଆଜି ସମକର ମୁହେଁ ଅଛେ। ଏଥର ଶୁଣମା ଏ ଗୀତଟା, ସିନେମା ଏକ ଚାଦର ମେଲିସି। ଗୀତକେ ଲେଖିଛନ୍ ଫାରୁକ କାଇସିର, ସଙ୍ଗୀତ ସଜେଇଛନ୍ ଅନୁ ମଲ୍ଲିକ, ଆଉ ଗାଇଛନ୍ ମହମ୍ମଦ ଅଜିଜ ଆଉ ସାଥୀ।

ଇତିହାସ ପୃଷ୍ଠାନୁ ଆର୍ ଜଣିମା ପନ୍ନାଧାଇଙ୍କର ଜୀବନ ତ୍ୟାଗ ଆଉ କର୍ତ୍ତବ୍ୟ ନିଷ୍ଠାର ଅଦ୍ଭୁତ ଉଦାହରଣ ଆଇଜ ବି ଦେଖିବାକୁ ମିଲ୍ସି। ମେୱାର ରାଜବଂଶର ସୁରକ୍ଷା ଲାଗି ସେ ନିଜର ସନ୍ତାନକେ ବଲି ଦେବାର ଲାଗି ବି ନାଇଁ ପଛେଇଥାଏ। ତାଙ୍କର ବଳିଦାନ ନିଜର ସନ୍ତାନକେ ବଲି ଦେଇକରି ସେ ମେୱାରର ରାଣାକେ ସେ ବଞ୍ଚାଇ ପାରିଥିଲେ। ଇତିହାସର ସ୍ମରଣୀୟ ଉଦାହରଣ ଭାବେ ଆଜି ବି ଅଛେ। ଉଦୟ ସିଂଙ୍କର ଜୀବନ ରକ୍ଷା କରିକରି ସେ ମେୱାରର ଶତ୍ରୁକେ ନିଜର ପୁଅକେ ଦେଇଦେଇଥିଲେ, ଯାହାକେ ହତ୍ୟା କରିକରି ବନବୀର ଶତ୍ରୁ ନିପାତ କରବାର ଭ୍ରମ ପାଲିଥିଲେ। ପ୍ରକୃତ ସିଂହାସନର ଅଧିକାରୀ ଉଦୟ ସିଂଙ୍କେ ପନ୍ନାଧାଇ ନିଜର ତ୍ୟାଗ ଥି ଜୀବିତ ରଖିପାରିଲେ ଆଉ ସେ ପଛେ ମେୱାରର ମହାରାଣା ହେଲେ। ଏହା ଦେଶୁନ୍ ମା ଦାଦାଗିରି ସିନେମାର ଏଇ ଗୀତଟା ଗାଇଚନ୍ ମୁନ୍ମି, ଗୀତକେ ଲେଖିଛନ୍ ହସରତ ଜୟପୁରୀ, ସଙ୍ଗୀତ ସଜାଇଛନ୍ ଅନ୍ନୁ ମଲ୍ଲିକ।

ଗୁରୁ ବୋଲି ମାନୁଥିଲେ। ଏଛେନ୍ ଶୁନମା, ରଇସଜାଦା ସିନେମାର ଏ ଗୀତ ଗୀତକେ ଗାଇଛନ୍ ମହମ୍ମଦ ଅଜି ଆଉ ଲତା ମଙ୍ଗେସ୍କର, ଗୀତକେ ଲେଖିଛନ୍ ଇନ୍ଦିବର, ସଙ୍ଗୀତ ସଜେଇଛନ୍ ବାପି ଲେହେରୀ।

କୁନ୍ତୀ ତାଙ୍କର ଧୈର୍ଯ୍ୟ, ତ୍ୟାଗ, ମାତୃସେହନ ଆଉ ଧର୍ମନିଷ୍ଠା ଲାଗି ସ୍ମରଣୀୟ ଆନ୍। ପାଣ୍ଡବମାନଙ୍କର ମା କୁନ୍ତୀ ଜଣେ ଆଦର୍ଶ ମା ଭାବେ ପରିଚିତ ଆନ୍। ପାଣ୍ଡବମାନଙ୍କୁ ସେ ସାହସ, ଧୈର୍ଯ୍ୟ, ଧର୍ମର ପତି ଚାଲବାର ଲାଗି ପ୍ରେରଣା ଦେଉଥିଲେ। ଲକ୍ଷ୍ୟଗୃହ ଘଟଣା, ବନବାସ ଆଉ ଜୁଆଖେଲ ସମିଆତି ଭିଲ ସେ ନିଜର ପୁଅମାନଙ୍କୁ ଧର୍ମ ଆଉ ନ୍ୟାୟର ରାସ୍ତାରେ ଯିବାର ଲାଗି ପ୍ରବର୍ତ୍ତାଇଥିଲେ। ଜଣେ ଆଦର୍ଶ ମା ତାଙ୍କର ଧୈର୍ଯ୍ୟ ଆଉ ତ୍ୟାଗର ପ୍ରତୀକ ଲାଗି, ସତ୍ୟର ଅନୁପାଳନ କରବାର ଲାଗି, କର୍ତ୍ତବ୍ୟର ପାଳନ କରବାର ଲାଗି ସେ ଆଜି ସ୍ମରଣୀୟ ଆନ୍। ସେ ଶୁନମା ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ କଥା ଚିତ୍ରଣ ଏ ଗୀତଟା ଗାଇଛନ୍ ଜାଭେଦ ଅଲି ଦ୍ୱିପାକ୍ଷୀ କଲିତା। ଗୀତ ରଚନା କରିଛନ୍ କୌଶର ମୁନିର, ସଙ୍ଗୀତ ଅମିତ ତ୍ରିବେଦୀ।

ପ୍ରଭୁ ଶ୍ରୀରାମ ଆମର ଆରାଧ୍ୟ ଦେବତା। ତାଙ୍କ ଚରିତ୍ରରେ ଯେଉଁ ସତ୍ୟ, ନମ୍ରତା ଓ କର୍ତ୍ତବ୍ୟନିଷ୍ଠା ଦେଖାଯାଏ, ତା ପଛରେ ମାତା କୌଶଲ୍ୟାଙ୍କ ସଂସ୍କାର ନିହିତ। ରାମଙ୍କ ବନବାସ ତାଙ୍କୁ ବ୍ୟଥିତ କରିଥିଲେ ବି ଧର୍ମ ଓ କର୍ତ୍ତବ୍ୟକୁ ସେ ସର୍ବୋପରି ମାନିଥିଲେ। ଜଣେ ଧୈର୍ଯ୍ୟଶୀଳ, ସ୍ନେହମୟୀ, ଧାର୍ମିକ ମହିଳା ତ ସେ ଥିଲେ, କିନ୍ତୁ ତାଙ୍କ ଜୀବନର ତ୍ୟାଗ ଆଉ ସହନଶୀଳତା ଆମ ପାଇଁ ମହାନ ଶିକ୍ଷା। ସେଥିଲାଗି ତ ତାଙ୍କ ମାତୃସ୍ନେହ ବର୍ଣ୍ଣିତ ରାମାୟଣର ସେହି ଅଧ୍ୟାୟଟି ଏକ ସୁନ୍ଦର ଅଧ୍ୟାୟ। ଭାରତୀୟ ସଂସ୍କୃତିରେ ଆଦର୍ଶ ମାତୃତ୍ୱର ପ୍ରତୀକ ଭାବେ ସେ ସଦା ସ୍ମରଣୀୟ। ଏଥର ଶୁଣିବା କଥାଚିତ୍ର ଦାଦିମାରୁ। ଏ ଗୀତଟି କଣ୍ଠ ଦେଇଛନ୍ତି ମହମ୍ମଦ ରଫି ଏବଂ ମହେନ୍ଦ୍ର କପୁର। ଗୀତର ରଚନା କରିଛନ୍ତି ମଜରୁହ ସୁଲତାନପୁରୀ। ସଙ୍ଗୀତରେ ସଜେଇଛନ୍ତି ରୋଶନ।

0: ଶ୍ରୋତାବନ୍ଧୁ, ରାମାୟଣର କମ୍ ଆଲୋଚିତ ଚରିତ୍ରରେ ମାତା ସୁମିତ୍ରାଙ୍କ କଥାଟି ମନକୁ ଚାଲିଆସେ। ସେ ଥିଲେ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ମାତା। ଜଣେ ଜ୍ଞାନୀ, ଶାନ୍ତ, ସରଳ ଓ ତ୍ୟାଗୀ ମହିଳା ଥିଲେ ମାତା ସୁମିତ୍ରା। ନିଜ ପୁତ୍ର ଲକ୍ଷ୍ମଣଙ୍କୁ ସେ ରାମଙ୍କ ସେବା କରିବାକୁ ପ୍ରେରଣା ଦେଉଥିଲେ, ଯାହା ଆଜିର ସମୟର ମା'ମାନଙ୍କ ପାଇଁ ଶିକ୍ଷଣୀୟ। ବନବାସ ସମୟରେ ସେ ନିଜ ପୁତ୍ରମାନଙ୍କୁ ଧୈର୍ଯ୍ୟ ଓ ଧର୍ମର ପାଠ ମଧ୍ୟ ପଢ଼ାଇଥିଲେ। ନିଜର ସ୍ୱାର୍ଥକୁ ପ୍ରାଥମିକତା ଦେଇନଥିବା ଅତ୍ୟନ୍ତ ପ୍ରଶଂସନୀୟ ମହିଳା ସେ ଥିଲେ। ଏଥର ଶୁଣିବା ତାରେ ଜମିନ୍ ପେର୍ କଥାଚିତ୍ରରୁ ଏ ଗୀତଟି। ଗାଇଛନ୍ତି ଶଙ୍କର ମହାଦେବନ, ଗୀତର ରଚନା କରିଛନ୍ତି ପ୍ରସୂନ ଯୋଶୀ, ସଙ୍ଗୀତ ସଜାଇଛନ୍ତି ଶଙ୍କର ଏହସାନ ଲୟ।
1: ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସର।

ମୁହୂର୍ତ୍ତରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ ଆପଣମାନେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଆମର ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଶିବାଙ୍କ କଣ୍ଠରେ, ରଚନା ବସନ୍ତରାଜ ସାମଲ ଏବଂ ସଙ୍ଗୀତ ଏକାନ୍ତ।

0: ଓହୋ, ଏତେବେଳେ କେ ବୁଝିଲ?
1: ପରବର୍ତ୍ତୀ ଶିଳ୍ପୀ ଶୈଳଭାମା, ତାଙ୍କ କଣ୍ଠରେ ରହିଛି ବସନ୍ତରାଜ ସାମଲଙ୍କ ରଚନା, ସଙ୍ଗୀତ ଏକାନ।

0: ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ପରବର୍ତ୍ତୀ ଶିଳ୍ପୀ ଲଘୁ ସଙ୍ଗୀତର ହ୍ୟୁମାନ ସାଗର, ରଚନା ସନ୍ଦୀପ ସାହୁ, ସଙ୍ଗୀତ ଜ୍ଞାନ ବେହେରା।

ଶ୍ରୋତାବନ୍ଧୁ, ଆପଣମାନେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ, ଶିଳ୍ପୀ ପ୍ରେମ ଆନନ୍ଦଙ୍କ କଣ୍ଠରେ ଏହି ଗୀତଟି ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ପୂର୍ଣ୍ଣ।

0: ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଲଘୁ ସଙ୍ଗୀତର କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଶ୍ରୀଚରଣଙ୍କୁ। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ପୂର୍ଣ୍ଣ କଣ୍ଟିଆ।

0: ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ସନ୍ତୋଷ କୁମାର ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ, ଗୀତ ରଚନା କରିଛନ୍ତି ଶ୍ରୀବତ୍ସ ସାହୁ।

0: ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ସମୟ ଗୋଟାଏ ବାଜି କୋଡ଼ିଏ ମିନିଟ୍ ହେବାକୁ ଯାଉଛି। ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

0: नमस्कार श्रोता भौनी, मातृ दिवसर अनेक अनेक अभिनंदन सह स्वागत करुची मु आजर उपस्थापिका तेजस्वी मिश्र। श्रोता भौनी, आपण माने आजर चल चंचलमय दुनिया रे सुरक्षित एवं सुस्थ रुहंतु ए कामना सह आजर कार्यक्रम आरंभ करिबा। ସୁସ୍ଥ ରହିବା, ସୁରକ୍ଷିତ ରହିବା, ଏଇ କଥା କହିଲି ନା? ତେଣୁ କହି ରଖେ, ରୋଗ ବୈରାଗଠୁ ନିଜକୁ ମୁକ୍ତ ରଖିବା ପାଇଁ ଡାକ୍ତର ଔଷଧର ସୁବିଧା ଆମେ ସମସ୍ତେ ନେଉଛେ, ନେଇପାରିବା ମଧ୍ୟ। କିନ୍ତୁ ଶ୍ରୋତା ଭଉଣୀ, ଆମେ ଘରୁ ପଦାକୁ ବାହାରିଲେ ଆଜି ଖାଲି ମଣିଷ ଆଉ ଯାନବାହନର ଭିଡ଼ ଆଉ ଭିଡ଼, ସଲକ୍ଷ ଯଦି ନ ଚାଲିବା ବିପଦ ଆମର ପାଦେ ପାଦେ ଜଗି ରହିଛି। ତେଣୁ ସଡ଼କ ସୁରକ୍ଷା ପ୍ରତି ସଚେତନ ରହିବା ଆମର ନୈତିକ କର୍ତ୍ତବ୍ୟ ଯେତିକି, ଆବଶ୍ୟକତା ପ୍ରତି ସଚେତନ ରହିବା ମଧ୍ୟ ସେତିକି ଜରୁରୀ। ପ୍ରତିବର୍ଷ ଆଜିର ତାରିଖରେ ବିଶ୍ୱ ସଡ଼କ ସୁରକ୍ଷା ଦିବସ ପାଳନ କରାଯାଏ, ଯାହା ଆମକୁ ସ୍ମରଣ କରାଏ ସତର୍କତା ହିଁ ସୁରକ୍ଷା। କିଛି ସରଳ ନିୟମର ଅନୁପାଳନ କଲେ ଆମେ ଅନେକ ଦୁର୍ଘଟଣାକୁ ରୋକିପାରିବା, ଅନେକ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖିପାରିବା। ଦୁଇଚକିଆ ଯାନ ବ୍ୟବହାର ସମୟରେ ସବୁବେଳେ ହେଲମେଟ୍ ପିନ୍ଧିବା, ଚାରିଚକିଆ ଗାଡ଼ି ବ୍ୟବହାର ସମୟରେ ସିଟ୍ ବେଲ୍ଟ ବାନ୍ଧିବା, ମୋବାଇଲ୍ ଫୋନ୍ ଗାଡ଼ି ଚଳାଇବା ସମୟରେ ଜମା ବ୍ୟବହାର କରିବା ନାହିଁ, ଟ୍ରାଫିକ୍ ସିଗ୍ନାଲ ତଥା ସଡ଼କ ଚିହ୍ନକୁ ସମ୍ମାନ ଦେବା ଦ୍ୱାରା ଆମେ ଅନେକ ବିପଦରୁ ବର୍ତ୍ତିପାରିବା, ସୁରକ୍ଷିତ ରହିପାରିବା। ଶ୍ରୋତା ଭଉଣୀ, ଆଜିର ପ୍ରଗତି କାର୍ଯ୍ୟକ୍ରମରେ ଏହି ଅଧ୍ୟାୟରେ ଆସନ୍ତୁ, ସମାଜ ସେବାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ଭଉଣୀ ସଂଘମିତ୍ରା ପଟେଲଙ୍କୁ ସାକ୍ଷାତ କରି ତାଙ୍କ ବିଷୟରେ, ତାଙ୍କର ସମାଜ ସେବା ବିଷୟରେ ତାଙ୍କଠୁ ଶୁଣିବା। ତାଙ୍କୁ ସାକ୍ଷାତ କରୁଛନ୍ତି ଭଉଣୀ ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ପ୍ରଗତି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ସମାଜ ସେବା କେବଳ ତାଙ୍କର କାମ ନୁହେଁ, ଏହା ତାଙ୍କର ପରିଚୟ। ସେ ପଶ୍ଚିମ ଓଡ଼ିଶାରେ ଶ୍ମଶାନ ବନ୍ଧୁ ଏବଂ ନାନୀ ଭାବରେ ପରିଚିତା। ନିଜର ଉଦ୍ୟମ ଓ ଖର୍ଚ୍ଚରେ ସସମ୍ମାନେ ଶବଦାହ ସଂସ୍କାର କରି ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ରକ୍ତଦାନ ଶିବିର ଆୟୋଜନ, ଅସହାୟ ତଥା ଆହତ ପ୍ରାଣୀମାନଙ୍କର ଚିକିତ୍ସା ଓ ସେବା କରନ୍ତି ସେ। ଓଜସ୍ୱିନୀ ସମ୍ମାନ ତଥା ସମାଜସେବା ଆୱାର୍ଡରେ ପୂର୍ବରୁ ସମ୍ମାନିତ, ଏ ବର୍ଷ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା ସମ୍ମାନିତ ହୋଇଛନ୍ତି, ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଆଜିର ପ୍ରଗତି କାର୍ଯ୍ୟକ୍ରମରେ ସେ ଆମ ଗହଣରେ ଉପସ୍ଥିତ ଅଛନ୍ତି, ସମାଜସେବୀ ସଂଘମିତ୍ରା ପଟେଲ। ନମସ୍କାର ମ୍ୟାଡ଼ାମ, ଆମର ପ୍ରଗତି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ବହୁତ ବହୁତ ଧନ୍ୟବାଦ।
1: ପ୍ରଥମେ କହିବେ, ଆପଣଙ୍କ ସମାଜସେବା ଯାତ୍ରା କେମିତି ଆରମ୍ଭ ହେଲା, କେଉଁ କଥା ଆପଣଙ୍କୁ ଏହି କ୍ଷେତ୍ରକୁ ଆସିବାକୁ ପ୍ରେରଣା ଦେଇଥିଲା?
2: ସର୍ବପ୍ରଥମେ ମୁଁ ଆକାଶବାଣୀ ସମ୍ବଲପୁର ଶ୍ରୋତାଙ୍କୁ ଧନ୍ୟବାଦ ଦେବି। ମୁଁ ଛୋଟବେଳୁ ମୋର ଗୋଟିଏ ସମାଜସେବା ବାପାଙ୍କଠୁ ଶିଖିଛି, ଆଉ ସେଥିପ୍ରତି ମୁଁ ଆକୃଷ୍ଟ ହୋଇଛି। ଆଉ ଆଜି ପର୍ଯ୍ୟନ୍ତ ଛୋଟବେଳୁ ମୋର ସମାଜସେବା, କାହାର କିଛି ଯଦି ଅସୁବିଧା ହୁଏ ତା ପାଇଁ କିଛି କଲେ ଯେଉଁ ଶାନ୍ତିଟା ମିଳେ, ସେ ପ୍ରକାରରେ ମୁଁ ଆଜି ପର୍ଯ୍ୟନ୍ତ ଆଗକୁ ଚାଲିଛି।
1: ମାନେ ଆପଣ କାହାରି ଦୁଃଖ ଦେଖିପାରନ୍ତି ନାହିଁ, ଭାବପ୍ରବଣ ହୁଅନ୍ତି?
2: ଆଜ୍ଞା,
1: ସମଦୁଃଖୀ ହୋଇ ସାହାଯ୍ୟ କରିବା ପାଇଁ ମନ ସ୍ୱତଃ କହେ।
2: ଆଜ୍ଞା,
1: ଆଉ ଏହି କାର୍ଯ୍ୟ କରିବା ପାଇଁ ଆପଣଙ୍କ ବାପା ଆପଣଙ୍କୁ ପ୍ରେରିତ କରିଛନ୍ତି?
2: ଆଜ୍ଞା।
1: ଜଣେ ମହିଳା ସମାଜସେବୀ ଭାବରେ ଆପଣଙ୍କୁ ସବୁଠାରୁ ବଡ଼ ପ୍ରତିବନ୍ଧକ କ'ଣ ଆସିଥିଲା ଯେତେବେଳେ ଆପଣ ଏହି କାର୍ଯ୍ୟ ଆରମ୍ଭ କରିଥିଲେ?
2: ଆଜ୍ଞା, ମୁଁ ତ କରୁଥିଲି, କିନ୍ତୁ 2020ରେ ମୋ ମାଙ୍କ ସମୟରେ କରୋନା ଥିଲା, ସେତେବେଳେ ମୋ ଭାଇଟା ବାହାରେ ଥିଲା। ମୁଁ ସେତେବେଳେ ଶବଦାହ କରିବା ପାଇଁ ଯେତେବେଳେ ମୋତେ ସମସ୍ତେ କହିଲେ, ଆଉ ସେତେବେଳେ ମୁଁ ଚିନ୍ତା କଲି ଯେ ଯେତେବେଳେ ମୁଁ ଶବଦାହ କଲି, ମୋତେ ଗୋଟେ ଆସିଲା ଯେ ଗୋଟେ ଝିଅଟେ ତା ଜୀବନରେ କିଛି ବି କରିପାରିବ। ଯଦି ଗୋଟେ ଝିଅଟେ, ଗୋଟେ ନାରୀଟେ ଶ୍ମଶାନ ଘାଟ ଯାଇପାରୁଛି ତ ତା ଜୀବନରେ କିଛି ବି କରିପାରିବ। କିନ୍ତୁ ମୁଁ ଲୁକାୟିତ ହିସାବରେ ମୁଁ କରୁଥିଲି, କିନ୍ତୁ ଯେତେବେଳେ ଜାଣିଲା ପରେ ମୋତେ ସମାଜରେ ଧରିବା ପାଇଁ ଚେଷ୍ଟା ବି କଲେ, କିନ୍ତୁ ମୁଁ ସମସ୍ତଙ୍କୁ ବୁଝେଇ ଆଜି ପର୍ଯ୍ୟନ୍ତ ମୁଁ ଶବଦାହ 31ଟା କରିସାରିଲିଣି।
1: ଏଇ ଯେଉଁ କାର୍ଯ୍ୟ ଆପଣ କରୁଛନ୍ତି, ନିଶ୍ଚିତ ଭାବରେ ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଏହି କାର୍ଯ୍ୟ କଲା ସମୟରେ ଅନେକ ବାଧାବିଘ୍ନ ସମସ୍ୟାର ସମ୍ମୁଖୀନ ହେଉଥିବେ, ଆପଣ ସେ ସମସ୍ୟା ଗୁଡ଼ିକୁ କିପରି ସମ୍ମୁଖୀନ ହୋଇଛନ୍ତି ଏବଂ ଦୂର କରିଛନ୍ତି?
2: ଆଜ୍ଞା, ଯଦି ମନୋବଳ ଥିବ କରିବାର ତ ଆପେ ଆପେ ସମାଧାନର ବାଟ ଆସିଯିବ। ଆଉ ଯେଉଁଟା ବି ଆସିବ ସମାଧାନ, ନିଜ ପ୍ରଚେଷ୍ଟାରେ ଆମେ ତାକୁ ଆଗକୁ ଯିବା ପାଇଁ ନିଶ୍ଚିତ ଭାବରେ ଆମକୁ ଲାଗିବ ଯେ ଆମେ ଆଗକୁ କରିକି ଦେଖିବା। ଆମେ ଯଦି ଡରିଯିବା ବେଲେ ତାହେଲେ ଆମେ ଅଟକିଯିବା ଅଧାଧୁରେ।
1: ମାନେ ଯଦି ଆମେ ନିଜକୁ ଦମ୍ଭିଲା କରିବା ତାହେଲେ ନିଶ୍ଚିତ ଭାବରେ ଆଗକୁ
2: ନିଶ୍ଚିତ
1: ଅଗ୍ରସର ହୋଇପାରିବା।
2: ଆଜ୍ଞା,
1: ଆପଣଙ୍କର କଥା ଶୁଣି ଆମର ଶ୍ରୋତା ଭଉଣୀମାନେ ନିଶ୍ଚିତ ଭାବରେ ପ୍ରେରିତ ହେବେ ଏବଂ ସେମାନେ ମଧ୍ୟ ତାଙ୍କ ଜୀବନରେ ଏହି କଥାକୁ ପ୍ରୟୋଗ କରି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବେ।
2: ଆଜ୍ଞା,
1: ଏଠି ଆମର ପ୍ରଶ୍ନ ହେଲା ଯେ ଆପଣ ମୁଖ୍ୟତଃ କେଉଁ କେଉଁ କ୍ଷେତ୍ରରେ କାମ କରୁଛନ୍ତି?
2: ଆଜ୍ଞା, ମୁଁ ସବୁ କ୍ଷେତ୍ରରେ କାମ କରିବା ପାଇଁ ଚେଷ୍ଟା କରେ। ଯେତେବେଳେ କିଛି କାହାର ଅସୁବିଧା ହୁଏ ତ ମୁଁ ଯେତେବେଳେ ଜାଣିପାରେ ଦୌଡ଼ି ଯାଉଥିଲି, କିନ୍ତୁ ଯେତେବେଳେ 2022ରେ ସାରା ଓଡ଼ିଶା ଜାଣିଲେ ଯେ ମୁଁ ଗୋଟେ ଶବଦାହ କରୁଛି ଆଉ ବରଗଡ଼ ଡିଷ୍ଟ୍ରିକ୍ଟରେ କରୁଛି, ତ ମୋତେ ବହୁତ ଆଡ଼ୁ କଲ୍ ଆସେ ଆଉ ସବୁ ପ୍ରକାର କାମ କରେ। ଆଜ୍ଞା, କିନ୍ତୁ କେଉଁଠି ଗାଈ ପଡ଼ିଗଲେ ବି ମୋତେ ବି ଫୋନ୍ ଆସିବ, କେଉଁଠି ଶବ ସଂସ୍କାର ଥିବ ମୋତେ କଲ୍ ଆସିବ, କେଉଁଠି ରକ୍ତଦାନ ଶିବିର ଥିବ ସେଇଠି ମୋତେ କଲ୍ ଆସିବ। ମୋତେ ସେଇଟା ମାନେ କରିବା ପାଇଁ ବହୁତ ଭଲ ଲାଗେ। ମାନେ ତାଙ୍କର ଯଦି ମୁଁ କିଛି ବି କରିପାରୁଛି ତାଙ୍କ ଗୋଟେ ଫୋନ୍ରେ କିଛି ବି ସମାଧାନ ହେଇଯାଉଛି, ସେଥିରୁ ମୋ ପାଇଁ ଆଉ ବଡ଼ କଥା ନୁହଁ। ସେଇଦିନ ମୋତେ ବହୁତ ଭଲ ଲାଗେ।
1: ଆପଣ ଶବ ଦାହ କରୁଛନ୍ତି, ଆପଣ ଆଉ କ'ଣ କରୁଛନ୍ତି ଏହା ଛଡ଼ା ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ? କାରଣ ଆପଣଙ୍କୁ ସମସ୍ତଙ୍କର ଦୁଃଖ ଯେଉଁ ଦେଖାଯାଉଛି ସେଇଟା ଆପଣ ଦେଖିପାରୁନାହାନ୍ତି, ନିଶ୍ଚିତ ଭାବରେ ଆପଣ ଚେଷ୍ଟା କରୁଛନ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ, ସହଯୋଗ କରିବା ପାଇଁ। ଏହା ଛଡ଼ା ଆଉ କେଉଁ କ୍ଷେତ୍ରରେ ଆପଣ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି?
2: ଆଜ୍ଞା, ମୋତେ ହେରାସମେଣ୍ଟ କେସ୍ ଆସେ ଯେଉଁଥିରେ କି ୱାଇଫ୍ ହଜବେଣ୍ଡର ଝଗଡ଼ାକୁ ମୁଁ ସମାଧାନ କରିବା ପାଇଁ ଚେଷ୍ଟା କରେ ଆଉ ବିନା ସ୍ୱାର୍ଥରେ କରେ। ପୋଲିସ ବି ଜାଣିଛି, ବରଗଡ଼ ପୋଲିସ, ତ ମୋତେ ସେ ସମୟରେ ଡାକେ। ଆଉ ରେଲୱେ ପୋଲିସର ମୁଁ ବହୁତ କାମ କରେ, ରେଲୱେରେ ଯେଉଁ ଏକ୍ସିଡେଣ୍ଟ ହେଇକି ପଡ଼ିଥାନ୍ତି, ଯେତେବେଳେ ଯଦି ଅଜଣା ନାରୀ ବରଗଡ଼ ଷ୍ଟେସନରେ ଥିବ ସେତେବେଳେ ତା ପ୍ରତି କିଛି ଅନ୍ୟାୟ ଯଦି ହେଇଥିବ ବେଲେ ମୋତେ ରେଲୱେ ପୋଲିସ ଡାକନ୍ତି ଆଉ ତାର ସମାଧାନର ବାଟ କାଢ଼େ ମୁଁ। ଆଉ ପୋଲିସର ସହାୟତାରେ ମୁଁ ତାକୁ ତା ଘର ପର୍ଯ୍ୟନ୍ତ ଛାଡ଼ିବା ପାଇଁ ଚେଷ୍ଟା କରେ।
1: ଆପଣ କହିଲେ ଯେ ଆପଣ ଅଜଣା ଅଚିହ୍ନା ମାନଙ୍କୁ ସାହାଯ୍ୟ କରୁଛନ୍ତି।
2: ଆଜ୍ଞା,
1: କେତେବେଳେ କାହାର ଶବଦାହରେ ଅସୁବିଧା ହେଉଛି, କେତେବେଳେ କିଏ ସୁରକ୍ଷିତ ନିଜକୁ ମଣୁନି, ସେତେବେଳେ ଆପଣ ସାହାଯ୍ୟର ହାତ ବଢ଼ାଉଛନ୍ତି। ଆଜିକାଲି ସମାଜରେ ମହିଳାଙ୍କ ସୁରକ୍ଷା ପାଇଁ କେଉଁ କେଉଁ ଦିଗ ଉପରେ ଅଧିକ ଧ୍ୟାନ ଦେବା ଉଚିତ? ଏଇ ଯେମିତି ଆପଣ କହିଲେ ଯେ ଯେତେବେଳେ ଆପଣ ରେଲୱେ ପୋଲିସ ଆପଣଙ୍କୁ ଡାକୁଛନ୍ତି, କୌଣସି ମହିଳା ଯଦି ସେଇ ଷ୍ଟେସନରେ ଅଛନ୍ତି ଏବଂ ତାଙ୍କର କିଛି ଅସୁବିଧା ହେଉଛି, କେମିତି ଆପଣ ଅଧିକ ଧ୍ୟାନ ଦେବେ ମହିଳାଙ୍କର ସୁରକ୍ଷା ପାଇଁ, କ'ଣ କ'ଣ କରୁଛନ୍ତି ଆପଣ?
2: ଯେତେବେଳେ ମୋତେ ରେଲୱେ ପୋଲିସ ଡାକନ୍ତି, ଫାଷ୍ଟ ମୋତେ ସେ ଯେଉଁ ନାରୀର ଅସୁବିଧା ହେଇଥାଏ ମୋତେ ଗୋଟେ ରୁମ୍ରେ ତାକୁ ଏକା ନେଇକି କଥା ଲାଗିବା ପାଇଁ ପଡ଼େ ଆଉ ତା ମନ କଥା ଫାଷ୍ଟ ଜାଣିବା ପାଇଁ ଚାହେଁ ଯେ ସେ କାହିଁକି ଏତେ ଅସୁବିଧାରେ ପଡ଼ିଥିଲା ଆଉ ସେ କାହିଁକି ଏକା ଅଛି ଆଜି। ଆଉ ସେ ପ୍ରଚେଷ୍ଟାରେ ମୁଁ ତାକୁ ବୁଝାଏ ଆଉ ବୁଝେଇବା ପାଇଁ ମୁଁ ଚେଷ୍ଟା କରେ ଆଉ ବହୁତ ବହୁତ ଜାଗାରେ ସଫଳ ବି ହେଇଛି। ଆଉ ଏବେ ବି ତାଙ୍କ ପାରିବାରିକ ଜୀବନ ସୁଖରେ ଅଛନ୍ତି। ଆଉ ଏମିତି ବି ଆସିଛି ମୋ ପାଖକୁ, ତାଙ୍କ ଘରକୁ ମୋତେ ଛାଡ଼ିବା ପାଇଁ ଯିବା ପାଇଁ ପଡ଼େ ଆଉ ନିଜ ସମୟ କାଢ଼ିକି ମୁଁ ସେ କାମ କଲେ ମୋତେ ବହୁତ ଶାନ୍ତି ମିଳେ।
1: ଆଜ୍ଞା, ଏଠି ଆପଣ କହିଲେ ଯେ କୌଣସି ମହିଳା ଯଦି ଘରୋଇ ହିଂସାର ଶିକାର ମହିଳାମାନଙ୍କୁ ଆପଣ କିପରି ସାହାଯ୍ୟ କରନ୍ତି?
2: ମୁଁ ତାଙ୍କ ମନୋବଳକୁ ଆଉ ଉଚ୍ଚ କରେ ଆଉ ମୁଁ କହେ କି ତମେ ସବୁ ସମୟରେ ମୋତେ ଫୋନ୍ କରିପାରିବ, ମୁଁ ତମ ପାଖକୁ ପହଞ୍ଚିବି ଆଉ କୌଣସି ଅସୁବିଧା ହେବାକୁ ଦେବିନି, ମୁଁ ଅଛି ତମ ସହିତ। ମୁଁ ତାଙ୍କୁ ଗୋଟେ ସାହସ ଦିଏ ଯେ ମୁଁ ତମ ସହିତ ସାରା ଜୀବନ ଅଛି।
1: ତାଙ୍କ ପରିବାରରେ ନିଶ୍ଚିତ ଭାବରେ ସଦସ୍ୟମାନେ ରହୁଥିବେ, ତ ତାଙ୍କର କିପରି ଆପଣ ସମ୍ମୁଖୀନ ହୁଅନ୍ତି ସେଇ ମହିଳାଙ୍କୁ ଯେତେବେଳେ ସାହାଯ୍ୟ କର?
2: ତାଙ୍କ ହଜବେଣ୍ଡ ସହିତ କଥା ଲାଗେ, ତାଙ୍କୁ ବୁଝେଇବା ପାଇଁ ଚେଷ୍ଟା କରେ। କିଛିଟା ମୋତେ ପୋଲିସ ଇଏରେ କରିବା ପାଇଁ ପଡ଼େ ଯେ ଆଗକୁ ଏମିତି ଅସୁବିଧା ହେବ, ଯଦି ନାରୀକୁ ଆପଣମାନେ ଅସମ୍ମାନ କଲେ ବେଲେ ଆପଣଙ୍କ ବି ପନିସମେଣ୍ଟ ଅଛି। ଆଉ ନିଜ ସ୍ତ୍ରୀଟା ସର୍ବପ୍ରଥମେ ସେ ସମ୍ମାନର ଯୋଗ୍ୟ, ଆଉ ତାକୁ ଯଦି ଆମେ ଅସମ୍ମାନ କରିବା ଆପଣଙ୍କର ବି ଗୋଟେ ମାନେ ପନିସମେଣ୍ଟ ଅଛି କହିକି ମୁଁ ଡରେଇକି ବି ବହୁତ ଲୋକଙ୍କୁ ମାନେ ଇଏ କରିଦେଇଛି।
1: ମାନେ ଆପଣ ପ୍ରଥମେ ବୁଝାନ୍ତି?
2: ଆଜ୍ଞା,
1: ନହେଲେ ଦଣ୍ଡବିଧାନର ବି ବାଟକୁ ଆପଣ ଆପଣାନ୍ତି?
2: ଆଜ୍ଞା,
1: ଯାହା ହଉ ଆପଣ ଏତେ ସବୁ କାର୍ଯ୍ୟ କରୁଛନ୍ତି ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ, ତାଙ୍କୁ ସାହାଯ୍ୟ କରିବା ପାଇଁ। ଏଠି ଗୋଟେ କଥା ଆସେ ଯେ ମହିଳା ସେତେବେଳେ ବେଶୀ ନିଷ୍ପେଷିତ ଅତ୍ୟାଚାରିତ ହୁଏ, ଯେତେବେଳେ ସେ ନିଜ ଗୋଡ଼ରେ ନିଜେ ଠିଆ ହୋଇନଥାଏ, ଆର୍ଥିକ ସ୍ତରରେ ସେ ଦୁର୍ବଳ ଥାଏ କି ବେଶୀ ଶିକ୍ଷିତ ନଥାଏ, ତ ସେହି କ୍ଷେତ୍ରରେ ଆପଣ କିଭଳି ସାହାଯ୍ୟ କରୁଛନ୍ତି ଯେତେବେଳେ କୌଣସି ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି କି କୌଣସି ଦୁର୍ଘଟଣାର ଶିକାର ହେଉଛନ୍ତି, ଆପଣ ତାଙ୍କର ସୁରକ୍ଷାକୁ କିପରି ସୁନିଶ୍ଚିତ କରୁଛନ୍ତି, ତାଙ୍କୁ କିପରି ବୁଝାଉଛନ୍ତି, ତାଙ୍କର ପରିବାରର ସଦସ୍ୟମାନଙ୍କୁ କିପରି ବୁଝାଉଛନ୍ତି?
2: ଏମିତି ବି ହୋଇଛି ଯେ ମୁଁ ଫୋନ୍ କରିକି ଲାଉଡ୍ ସ୍ପିକର କର କହିକି କୁହେ, ଆଉ ତାଙ୍କ ଶାଶୁ ଶ୍ୱଶୁରକୁ ବି ବୁଝାଇବା ପାଇଁ ଚେଷ୍ଟା କରେ, କାରଣ ବହୁଟା ଯଦି ଅଲଗା ହୋଇଯିବ ଘରର ଇଜ୍ଜତ ସେଇଟା, ଆପଣ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆଉ ସେଇଟା ବି ଗୋଟେ ଝିଅଟେ, ଆଉ ଆପଣ ଯେମିତି ଗୋଟେ ମାଆଟେ ନାରୀ ହେଇକି ଘରେ ଅଛନ୍ତି, ତାକୁ ବି ଝିଅ ହିସାବରେ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଉ ଏମିତି ବି କେସ୍ ଆସିଛି, ମୁଁ ତାଙ୍କୁ କିଛି କରିବା ପାଇଁ ପ୍ରେରଣା ଦେଇଛି, 7-8 ହଜାରର କୋଉଠି ରୋଷେଇ କର, ତୁ ନିଜ ଇନକମ୍ କର। ଆଉ ଏମିତି ବି ବହୁତ କେସ୍ ଆସିଛି କି ମୋତେ ଧମକ ବି ଆସିଛି ତା ହଜବେଣ୍ଡରୁ ଯେ ମୋ ୱାଇଫ୍ ସହିତ ଏମିତି କରୁଛ, କିନ୍ତୁ ପରେ ସେମାନେ ବୁଝିଯାଇଛନ୍ତି। ତ ବହୁତ ପ୍ରକାର ଆସେ, ଆଉ ତାଙ୍କୁ ସେ ଇଏରେ ମୁଁ କରିବା ପାଇଁ ଚେଷ୍ଟା କରେ ତାଙ୍କ।
1: ଏଠି ମୋ ମନକୁ ଗୋଟେ ପ୍ରଶ୍ନ ଆସୁଛି ଯେ ଆପଣଙ୍କର ଏପର୍ଯ୍ୟନ୍ତର ସବୁଠାରୁ ଆହ୍ୱାନପୂର୍ଣ୍ଣ କେସ୍ କେଉଁଠି ଥିଲା ଯାହାକୁ ଆପଣ ସଫଳତାର ସହ ସମାଧାନ କରିଥିଲେ?
2: ଭବାନୀପାଟଣାର ଗୋଟେ ଝିଅଟିଏ ଆସିଥିଲେ, ଆଉ ତା ନାନୀ ଘରେ, ଆମ ପଡ଼ୋଶୀ, ସେ ତା ନାନୀ ଘରେ ବହୁତ ଦିନରୁ ରହିଯାଇଥିଲେ। ସେମାନେ ବହୁତ ଧନୀ ଘର, ବାପ ଝିଅକୁ ପଚାରୁନଥିଲେ, ଶାଶୁ ଶ୍ୱଶୁର ତାକୁ ଅଲଗା କରିଦେଉଥିଲେ, ତା ହଜବେଣ୍ଡ ବି ତାକୁ ପଚାରୁନଥିଲା। ଆଉ ଯେତେବେଳେ ମୁଁ ତାକୁ ଭବାନୀପାଟଣା ପଠାଇକି ପୋଲିସ ସହିତ ତାକୁ ଏବେ ଯେଉଁ ସେମାନେ ସମସ୍ତେ ମିଶିକି ଅଛନ୍ତି, ସେଇଟା ମୋତେ ଭାରି ଖୁସି ଲାଗେ। ଆଉ ସେ ମଝି ମଝିରେ ନାନୀ କହିକି ମୋତେ ଫୋନ୍ କରେ, ଆଉ ସେ ବହୁତ ଖୁସି। ମୁଁ ତାକୁ ଫଟୋ ବି ପଠାଏ, ମାନେ ମୁଁ ତାକୁ କହେ, ମୁଁ ଯେଉଁ କେସ୍ଟା ନିଏ ପୁରା ଲାଷ୍ଟ କରିବା ପାଇଁ ଚେଷ୍ଟା କରେ, ଆଉ ସବୁବେଳେ ଚେଷ୍ଟା କରେ ଯେ ସେମାନେ ଭଲ କି ଅଛନ୍ତି କି ନାହିଁ ସେଇଟା ଜାଣିବା ପାଇଁ ଚେଷ୍ଟା କରେ ସବୁବେଳେ।
1: ଆମ ଶ୍ରୋତା ଭଉଣୀମାନେ ନିଶ୍ଚିତ ଭାବରେ ଏଇ ଘଟଣା ବିଷୟରେ ଜାଣି ନିଜକୁ ଆହୁରି ଦମ୍ଭିଲା କରିବା ପାଇଁ ଚେଷ୍ଟା କରିଥିବେ, ଏବଂ ଆପଣଙ୍କ ପରି ଜଣେ ସମାଜସେବୀ ସମାଜରେ ମହିଳାମାନଙ୍କର ଏତେ ସବୁ ଦୁଃଖ ଦୁର୍ଦ୍ଦଶାକୁ ବୁଝି ନିଜେ ଅଣ୍ଟା ଭିଡ଼ି ତାଙ୍କୁ ସାହାଯ୍ୟ କରୁଛନ୍ତି ପ୍ରତ୍ୟକ୍ଷ ଭାବରେ, ଏବଂ କେବଳ ସାହାଯ୍ୟ କରୁନାହାନ୍ତି, ନିଜ ଗୋଡ଼ରେ କିପରି ଆର୍ଥିକ ସ୍ତରରେ ସେମାନେ ଠିଆ ହେବେ, ତାପରେ ଭବିଷ୍ୟତରେ ମଧ୍ୟ ତାଙ୍କର ଜୀବନ କିପରି ସୁଗମ ରହିବ ସେପରି କ୍ଷେତ୍ରରେ ମଧ୍ୟ ଆପଣ ନିଜକୁ ନିୟୋଜିତ କରି ରଖିପାରିଛନ୍ତି, ତାହା ନିଶ୍ଚିତ ଭାବରେ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ। ମ୍ୟାଡ଼ାମ, ଆପଣ ଆମ ଅଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା ପାଇଁ କ'ଣ ସବୁ ପଦକ୍ଷେପ ନିଅନ୍ତି? ଆପଣଙ୍କର ନିଜସ୍ୱ ସଂସ୍ଥା ରହିଛି, ସେ ସଂସ୍ଥା କ'ଣ କ'ଣ ସବୁ ପଦକ୍ଷେପ ନିଏ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ?
2: ଆମେ ଆଇ କ୍ୟାମ୍ପ କରୁ, ବ୍ଲଡ୍ କ୍ୟାମ୍ପ କରୁ।
1: ଆଜ୍ଞା,
2: ଆମେ ଗାଁ ଗାଁକୁ ଯାଇକି ଡକ୍ଟରଙ୍କ ସହିତ ପରାମର୍ଶ ନେଇକି ପଇସା ଯେଉଁଠି ଲାଗିବନି,
1: ଆଜ୍ଞା,
2: ସେଠି ଗାଁ ଗାଁ ନେଇକି ଆମେ ଡକ୍ଟରମାନଙ୍କୁ ଟ୍ରିଟମେଣ୍ଟ କରୁ, ଗରିବମାନେ ଯେଉଁ,
1: ଆଜ୍ଞା, ମାଗଣାରେ
2: ମାଗଣାରେ
1: ଚିକିତ୍ସା ପ୍ରଦାନ କରୁଛନ୍ତି। ଆଜ୍ଞା, ଏଠି ଆପଣ ନିଜେ ଜଣେ ବିବାହିତ ସ୍ତ୍ରୀ,
2: ଆଜ୍ଞା,
1: ଆପଣଙ୍କର ପରିବାରରେ ଆଉ କେଉଁମାନେ ଅଛନ୍ତି?
2: ଆଜ୍ଞା, ମୁଁ ମୋର ବଡ଼ ପରିବାର, ମୁଁ ବଡ଼ ବୋହୂ,
1: ଆଜ୍ଞା,
2: ଆଉ ଶାଶୁ ଶ୍ୱଶୁରଙ୍କ ଆଶୀର୍ବାଦ ମୋ ଉପରେ ବହୁତ ଥିଲା, ଆଉ ତାଙ୍କ ସେବା ମୁଁ ବହୁତ କରିଛି, ନିଜକୁ ଗର୍ବ କରୁଛି। ଆଉ ଆଜି ପର୍ଯ୍ୟନ୍ତ ମନ ମାଳନ୍ୟ ହୋଇନଥିଲା, ସେ ଏବେ ଆଉ ଏ ଦୁନିଆରେ ନାହାନ୍ତି, କିନ୍ତୁ ଗର୍ବର ସହିତ କହୁଛି କେବେ ମନ ମାଳନ୍ୟ ହୋଇନି ତାଙ୍କ ସହିତ, କିନ୍ତୁ ନନ୍ଦ ଦିଅର ସହିତ ଟିକେ ଟିକେ ହେଇଛି, କିନ୍ତୁ ଶାଶୁ ସବୁବେଳେ ମୋତେ ଭଲ ପାଆନ୍ତି,
1: ଆଜ୍ଞା,
2: ସବୁବେଳେ ମୋତେ ଉତ୍ସାହିତ କରନ୍ତି। ଯେତେବେଳେ ଆପଣ ଜାଣିଥିବେ ଗୋଟେ ପରିବାରରେ କିଛି ନା କିଛି ହୁଏ, ସମସ୍ତେ ଭଲ ରହନ୍ତିନି, ଯେଉଁମାନେ କହନ୍ତି ମିଛ କଥା କହନ୍ତି ଭଳିଆ ଲାଗେ, କିନ୍ତୁ ଯେତେବେଳେ କିଛି ହୁଏ ମୋ ଶାଶୁ ମୋ ସପୋର୍ଟ ନେଉଥିଲେ, ଆଉ ସେଥିପାଇଁ ମୁଁ ବହୁତ ଗର୍ବିତ।
1: ଆପଣ ଆଉ କ'ଣ କର?
2: ମୁଁ ଗୋରୁ ଗାଈମାନେ ଯେଉଁଠି ପଡ଼ିଥାନ୍ତି, ଆଉ ମୋତେ ଗର୍ବ ଲାଗେ ଯେ ଯେତେବେଳେ ପଡ଼ିଥାନ୍ତି, ବୋଧେ ଆଜିକାଲି ତ ଫେସବୁକ୍ ମାଧ୍ୟମରେ ବହୁତ ଜିନିଷ ସମସ୍ତେ ଦେଖିପାରୁଛନ୍ତି, ଆଉ ମୋତେ ହିଁ କଲ୍ ଆସେ, ଆଉ ଡକ୍ଟରଙ୍କୁ ମୁଁ ହିଁ ଫୋନ୍ କରେ, ଆଉ ସେ ଡକ୍ଟର ସାଙ୍ଗେ ସାଙ୍ଗେ ପହଞ୍ଚନ୍ତି। ଏଠି ବାର୍ତ୍ତା ଦେବା ପାଇଁ ଚାହୁଁଛି, ଡକ୍ଟର ଯଦି ଉଠେଇବିନି ମୁଁ ଫେସବୁକ୍ରେ ଛାଡ଼ିଦିଏ, ଡକ୍ଟର କିଛି କାମରେ ବୋଧେ ବ୍ୟସ୍ତ ଅଛନ୍ତି, ଆଉ ଫୋନ୍ଟା ଉଠେଇଲିନି, ସେଇଠି ଗାଈଟା ପଡ଼ିଛି। ମୁଁ ଫାଷ୍ଟ କହେ ମୋତେ ଭିଡ଼ିଓଟା ଦିଅ, ଯେଉଁଠି ଯିଏ ଅଛନ୍ତି ମୋତେ ଭିଡ଼ିଓଟା ଫାଷ୍ଟ ଦିଅ, ମୁଁ ସେଇଟା ଫେସବୁକ୍ରେ ଛାଡ଼ିଦିଏ, ଅଟୋମେଟିକ୍ ପୁରା ଷ୍ଟାଫ୍ ପହଞ୍ଚିଯାଆନ୍ତି। ଆଉ ଯେମିତି ଦେଖନ୍ତୁ, ଆମେ ମଣିଷକୁ କିଛି ରୋଗ ହେଲା ଆମେ କହିପାରିବା, କିନ୍ତୁ ପଶୁପକ୍ଷୀ କେବେ କହିପାରିବେନି। ଆଉ ଆମେ ଯଦି ତାଙ୍କ ସାଙ୍ଗେ ସାଙ୍ଗେ ଆମେ ଯାଇକି ତାଙ୍କୁ ଚିକିତ୍ସା ନ କରିବା, କାଳେ ତାଙ୍କର ମୃତ୍ୟୁ ହେବାର ସମ୍ଭାବନା ଥାଏ। ଆଉ ମୁଁ ସବୁବେଳେ ଚେଷ୍ଟା କରେ ଯେ ଗୋରୁ ଗାଈମାନେ ଶୀଘ୍ର ଭଲ ହେଇଯାଆନ୍ତୁ, ଆଉ ମ୍ୟୁନିସିପାଲିଟିକୁ ବି ମୁଁ ଖବର ଦିଏ।
1: ଆଜ୍ଞା,
2: ଯଦି କେଉଁଠି ପଡ଼ିଥାଏ ଗାଈ, ସେଇଟା ବି ମୋତେ ଖବର ଆସେ ଯେ ସେଇଠି ଗାଈ ଗୋଟେ ପଡ଼ିଛି, ଆଉ ଆପଣ ଫୋନ୍ କଲେ ମାନେ ସେମାନେ ବିଶ୍ୱାସ କରନ୍ତି ଯେ ସଂଘମିତ୍ରା ଫୋନ୍ଟା କଲେ ସମସ୍ତେ ଟିକେ ସଚେତନ ହେବେ କହିକି। ଆଉ ମୁଁ ମ୍ୟୁନିସିପାଲିଟିକୁ ବି ଫୋନ୍ କରେ, ଆଉ ସାଙ୍ଗେ ସାଙ୍ଗେ ଆସିକି ସେ କାମଟା ହେଇଯାଏ।
1: ଜୀବେ ଦୟା ଆମ ଭାରତୀୟ ସଂସ୍କୃତିର ପ୍ରାଚୀନ ପରମ୍ପରା, ନିଶ୍ଚିତ ଭାବରେ ଏହାକୁ ଆପଣ ବଜାୟ ରଖିଛନ୍ତି, ଏହା ଅନ୍ୟମାନଙ୍କ ପାଇଁ ମଧ୍ୟ ଶିଖିବାର କଥା। ଏଠି ଆପଣ କୁହନ୍ତୁ ଯେ ଆପଣ ଏକା ସାଙ୍ଗରେ ଏତେ ସବୁ କାମ କରୁଛନ୍ତି ଏବଂ ଆପଣଙ୍କର ନିଜସ୍ୱ ପରିବାର ମଧ୍ୟ ରହିଛି, ଆପଣ ଆପଣଙ୍କର ପରିବାର ପାଇଁ କିପରି ସମୟ ବାହାର କରନ୍ତି, ପରିବାରର କାର୍ଯ୍ୟ କେତେବେଳେ କରନ୍ତି?
2: ମୁଁ ସବୁଥିରୁ ଧନ୍ୟବାଦ ଦେବି ମୋ ସ୍ୱାମୀଙ୍କୁ, ଯିଏକି ମୋତେ କୋପରେଟ୍ କରନ୍ତି, ସବୁ ପ୍ରକାର ସାହାଯ୍ୟ କରନ୍ତି। ଆଉ ଯଦି ମୁଁ ରୋଷେଇ କରିପାରିବିନି ତାହେଲେ ଆମେ କେଉଁଠି ହୋଟେଲରୁ ଆଣିକି ଖାଇଦେବା, କିନ୍ତୁ ତମେ ସେଠିକୁ ଯାଅ କୁହନ୍ତି। ଆଉ ସେଥିପାଇଁ ଯଦି ଗୋଟେ ସ୍ତ୍ରୀ ତା ସ୍ୱାମୀ ଯଦି ତା ସାଙ୍ଗରେ ନଥିବ କେବେ ବି ସେ ଆଗକୁ ଯାଇପାରିବନି, ଏଇଟା ନିରାଟ ସତ କଥା।
1: ଆଜ୍ଞା, ଆପଣ ଯଦି ଆଜି ଜଣେ ସଫଳ ସମାଜସେବୀ ତାହେଲେ ଆପଣଙ୍କ ସାଙ୍ଗରେ ଆପଣଙ୍କର ସ୍ୱାମୀଙ୍କର ସହଯୋଗ ରହିଛି,
2: ନିଶ୍ଚିତ
1: ସେୟା ହିଁ କହୁଛନ୍ତି ଆପଣ। ଭବିଷ୍ୟତରେ ଆପଣ କେଉଁ ଯୋଜନା ରଖିଛନ୍ତି ବା କେଉଁ ଲକ୍ଷ୍ୟ ପୂରଣ କରିବାକୁ ଚାହୁଁଛନ୍ତି?
2: ମୋ ଗୋଡ଼ ହାତ ଚଳିବା ପର୍ଯ୍ୟନ୍ତ ମୁଁ ସମାଜ ସେବା କରିବି, ଏଇଟା ମୋର ଲକ୍ଷ୍ୟ ଅଛି। ସମାଜ ସେବାରେ କେବେ ବି କାହାକୁ କମ୍ କରିବିନି। ଆଉ ମୋତେ ସବୁବେଳେ କଲ୍ ଆସେ ବ୍ଲଡ୍ ପାଇଁ, ଆଉ ଯେତେବେଳେ ବ୍ଲଡ୍, ମୋତେ ବେଶୀ ଖୁସି ଲାଗେ ଯେତେବେଳେ ମୁଁ ନେଗେଟିଭ୍ ବ୍ଲଡ୍ ଖୋଜିକି ବାହାର କରେ। କାରଣ ଆପଣମାନେ ଜାଣିଥିବେ ସବୁ ବ୍ଲଡ୍ ମିଳିବ, ଲେକିନ୍ ନେଗେଟିଭ୍ ବ୍ଲଡ୍ ମିଳିବନି। ଆଉ ମୋତେ ନେଗେଟିଭ୍ ବ୍ଲଡ୍, ଯେଉଁଦିନ ନେଗେଟିଭ୍ ଏ ନେଗେଟିଭ୍, ବି ନେଗେଟିଭ୍, ଏ ବି ନେଗେଟିଭ୍, ଆଉ ଗୋଟେ ବ୍ଲଡ୍ ଅଛି ତା ନାଁ ବମ୍ବେ ବ୍ଲଡ୍, ସେଇଟା ଓଡ଼ିଶାରେ ମାତ୍ର 9 ଜଣଙ୍କର ଅଛି। ଆଉ ସେଇଟା ଯେତେବେଳେ ଆମକୁ ଖୋଜିବା ପାଇଁ ପଡ଼େ 9ଟା ଡୋନର, ସେଥିରେ ଯେଉଁ ଖୁସିଟା ମିଳେ, ଆଉ ସେଇଟା ସେ ଯେଉଁ ମୁଁ ଖୁସିଟା ପାଏ ଖୋଜି ଖୋଜିକି, ସେଇଟା ମୋତେ ବହୁତ ଭଲ ଲାଗେ। ଆଉ ଯେତେବେଳେ ସକ୍ସେସ ହେଇଯାଏ,
1: ଆପଣ ଏଇ ଯେଉଁ ରକ୍ତଦାନ ଶିବିର ଆୟୋଜନ କରୁଛନ୍ତି, ସେଠି ରକ୍ତ ସଂଗ୍ରହ ହେଉଛି, ବିଭିନ୍ନ ରକ୍ତ ସଂଗ୍ରହାଳୟକୁ କିପରି ତାହା ପହଞ୍ଚେ ଏବଂ ଆପଣ କ'ଣ ସାରା ଓଡ଼ିଶାରେ ଏଇ ରକ୍ତ ପ୍ରବାହ ସେବା ପ୍ରଦାନ କରନ୍ତି?
2: ଆଜ୍ଞା, ମୁଁ ଗୋଟେ ମୋ ନିଜ ନାଁରେ ଗୋଟେ ଗ୍ରୁପ୍ ରଖିଛି, 30ଟା ଜିଲ୍ଲାର ସମାଜସେବୀ ରଖିଦେଇଛି ମୋ ଇଏରେ। ଆଉ ବହୁତ ବହୁତ ଧନ୍ୟବାଦ ଦେବି ମୁଁ ବରଗଡ଼ ଜିଲ୍ଲାର ବ୍ଲଡ୍ ରକ୍ତ ଭଣ୍ଡାରକୁ, ସେମାନେ ସବୁବେଳେ ମୋତେ ସାହାଯ୍ୟ କରି ଆସିଛନ୍ତି। ସେମାନେ ଡୋନର ବି ମୋ ପାଇଁ ଖୋଜନ୍ତି, କିନ୍ତୁ ମୋ ନାଁଟା ପଡ଼େ ସେଠି, କିନ୍ତୁ ଗୋଟେ କଲ୍ରେ ମୋତେ ଦେଇଦିଅନ୍ତି ମୋ ପେସେଣ୍ଟ ଯେତେବେଳେ ଯିବେ। ଆଉ ମୋତେ କେତେବେଳେ ଖୁସି ଲାଗେ ଯେତେବେଳେ ଅଚିହ୍ନା ଅପରିଚିତ ମୋତେ ଲୋକ ଫୋନ୍ କରନ୍ତି, ଆଉ ତାଙ୍କୁ ମୁଁ ସାହାଯ୍ୟ କରେ। ଆଉ ଗୋଟେ କଥା କହିବା ପାଇଁ ମୁଁ ଚାହୁଁଛି, ମୁଁ ବରଗଡ଼ ଲୋକକୁ ଟିକେ କମ୍ ସାହାଯ୍ୟ କରେ, କାରଣ ମୁଁ ଯେଉଁଟା କରିବି ସେମାନେ ବି ସେଇଟା କରିପାରିବେ, କିନ୍ତୁ ସେମାନେ ଭାବିବେ ଯେ ଆମେ ସଂଘମିତ୍ରାକୁ ଫୋନ୍ କରିଥିଲେ ଡୋନର ପଠେଇଦେବ, କିନ୍ତୁ ସେଇଟା ଭୁଲ, ସେମାନେ ବି ସେଇଟା କରିବେ। ଆମେ ଯେଉଁ ବାହାରୁ ଆସୁଛନ୍ତି, ଦେଖନ୍ତୁ ମ୍ୟାଡମ୍, ଆମେ ବରଗଡ଼ରେ ବହୁତ ଡକ୍ଟର ଅଛନ୍ତି, ବିକାଶ ହେଲା, କିଶୋରୀ ହେଲା, ଏଇ ନର୍ସିଂହୋମ୍ମାନେ ଆମେ ବାହାରୁ ଆସୁଛନ୍ତି, ଏମାନେ ଏମାନଙ୍କ ପାଖରେ ଲୋକ ନଥାନ୍ତି, ଏମାନଙ୍କ ପାଖରେ ଡୋନର ନଥାନ୍ତି, ତାଙ୍କୁ ଯଦି ଆମେ ବରଗଡ଼ରୁ ଖୋଜିକି ଡୋନର ବାହାର କରିକି ଦେବା ସେଥିରେ ଶାନ୍ତି। ଆଉ ଯଦି ଆମେ ବରଗଡ଼ଟା ବରଗଡ଼ରେ ଆମେ ହେଲ୍ପ କରିବା ତ ଆମେ କେଉଁଠୁ ଇଏ କରିବା? ସମସ୍ତେ ସବୁଥିରେ ସାହାଯ୍ୟ କରିବା କଥା, ମୁଁ ଟିକେ ବାହାର ଲୋକଙ୍କୁ ବେଶୀ ସାହାଯ୍ୟ କରେ।
1: ନିଶ୍ଚିତ ଭାବରେ ଘରେ ଅନ୍ୟମାନେ ବି ଅଛନ୍ତି ଘରର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ, ସେହି ମାନସିକତାକୁ ନେଇ ଆପଣ ବାହାର ଲୋକଙ୍କୁ ଏତେ ସାହାଯ୍ୟ କରୁଛନ୍ତି, ତାହା ମଧ୍ୟ ଏକ ପ୍ରେରଣାର ଯୋଗ୍ୟ କାର୍ଯ୍ୟ। ଆପଣ ଆମର ଶ୍ରୋତା ଭଉଣୀମାନଙ୍କୁ କୁହନ୍ତୁ, ଏଇ ଯେଉଁ ଆପଣ କାର୍ଯ୍ୟ କରୁଛନ୍ତି, ଜଣେ ନାରୀ, ଜଣେ ସ୍ତ୍ରୀ, ଜଣେ କନ୍ୟା, ଜଣେ ମା, ଜଣେ ସମାଜସେବୀ, ଏତେ ସବୁ କାର୍ଯ୍ୟ କଲା ସମୟରେ ଏଇ ଯେଉଁ ସବୁ ଜୀବନରେ ଆହ୍ୱାନ ଗୁଡ଼ିକ ଆସୁଛି, ସମସ୍ୟା ଗୁଡ଼ିକ ଆସୁଛି, ତାକୁ ଆପଣ କିଭଳି ସମ୍ମୁଖୀନ ହୁଅନ୍ତି ଆଉ କିପରି ଦୂର କରନ୍ତି?
2: ଦେଖନ୍ତୁ, ମୁଁ ଘର ସବୁ କାମ କରେ, ଯେଉଁ ଚାକର ରଖନ୍ତି ସେଇଟା ବି ମୁଁ କରେନି, ମୁଁ ନିଜେ ସବୁ କାମ କରେ। ଆଉ ମୋ 2ଟା ପୁଅ ଅଛନ୍ତି,
1: ଆଜ୍ଞା,
2: ଆଉ ସେମାନେ ବି ମୋ ହାତ ରନ୍ଧା ବେଶୀ ଖାଇବା ପାଇଁ ଚେଷ୍ଟା କରନ୍ତି। ଆଉ ଆପଣ ବିଶ୍ୱାସ କରିବେନି, ମୁଁ ଯେଉଁ ଜାଗାରେ ବି ଥାଏ ମୁଁ 12ରୁ 1 ବଜେ ଭିତରେ ଘରକୁ ପହଞ୍ଚିଯାଏ, କାରଣ ମୋ ପରିବାର ସହିତ ଖାଇଲେ ମୋତେ ଯେତେ ଶାନ୍ତି ମିଳେ ଆଉ କେଉଁଠି ଶାନ୍ତି ମିଳେନି। ଆଉ ସବୁବେଳେ ମୋ ପରିବାରକୁ ମୁଁ ସାଙ୍ଗ ହିସାବରେ ମୁଁ 2ଟା ପୁଅକୁ ଦେଖେ, ଆଉ ସେମାନେ ବି ମୋତେ ବହୁତ କୋପରେଟ୍ କରନ୍ତି। ଆପଣ ବିଶ୍ୱାସ କରିବେନି, ମୁଁ ଯଦି ହଠାତ୍ ମୋତେ କଲ୍ ଆସେ ହଠାତ୍ ଏକ୍ସିଡେଣ୍ଟ କାହାର ହେଲା ତ ମୋତେ ସାଙ୍ଗେ ସାଙ୍ଗେ କଲ୍ ଆସିବ, ଜଣେ ଗାଡ଼ି ବାହାର କରିଦେବ, ମାନେ କେଉଁଟା ମୋତେ ମିଳୁନଥିଲେ ସେଇଟା ଆଣିକି କାଢ଼ିକି ଦେବ, ଶୀଘ୍ର ଶୀଘ୍ର ଖାଇକି ଯାଅ। ମାନେ ମୁଁ ଖାଏ କି ନ ଖାଏ ମୋ ଦୁଇଟା ପୁଅ ମୋତେ ବହୁତ ଏନକରେଜ୍ କରନ୍ତି, ସେଥିପାଇଁ ମୁଁ କରିପାରୁଛି। ଆଉ ନିଜ ଯଦି ପରିବାର ସାଙ୍ଗରେ ନଥିବ, ଆଉ ଘରେ ଯଦି ଅଶାନ୍ତି ଥିବ, ଆମେ ଯଦି ବାହାରେ ସମାଜସେବା କରିବା ନାରୀର କୌଣସି ମୂଲ୍ୟ ନାହିଁ, ଆମେ ଦେଖେଇ ହେବା କଥା ନୁହଁ।
1: ନିଶ୍ଚିତ ଭାବରେ ନିଜର ପରିବାରର ସଦସ୍ୟମାନଙ୍କର ସହଯୋଗ ଓ ସାହାଯ୍ୟ ମହିଳାମାନଙ୍କୁ ଆଜି ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଉଛି। ଏ କ୍ଷେତ୍ରରେ ଆପଣ ମଧ୍ୟ ଜଣେ ଭାଗ୍ୟବନ୍ତୀ। ଏଠି ଯେଉଁ ଯୁବତୀ ବା ମହିଳାମାନେ ସମାଜସେବା କରିବାକୁ ଚାହାନ୍ତି, ସେମାନଙ୍କୁ ଆପଣ କଣ ବାର୍ତ୍ତା ଦେବେ?
2: ପ୍ରଥମରେ କହିବି, ଯଦି ତାଙ୍କ ଘରେ ଚାହୁଁଛନ୍ତି ତାହେଲେ ସେମାନେ ଆଗକୁ ଆସନ୍ତୁ। ଆଉ ଘରେ ଯଦି ଅଶାନ୍ତି ହେଇକି ସେମାନେ ସମାଜସେବା କରୁଛନ୍ତି, ସେମାନେ ମୁଁ ଭାବୁଛି ନ କରିବା କଥା। କାରଣ ହେଲା, ଘରଟା ଗୋଟେ ନାରୀର ସମ୍ମାନ ହେଲା ଘର। ଆଉ ଘର ଯେତେବେଳେ ଅଶାନ୍ତି ହେବ ସେ ସମୟରେ ସେ ଚୁପଚାପ ରହିଯିବା କଥା। ଆଉ ଯଦି ଯୋଉ ହଜବେଣ୍ଡ ତାକୁ ଟିକେ ବି ପ୍ରଶ୍ରୟ ଦେଉଛନ୍ତି, ସେ ଆଉ ସେ ଆଗକୁ ବଢ଼ୁ। ମୋ ହିସାବ
1: ଏ ବର୍ଷ ଆପଣଙ୍କୁ ଓଡ଼ିଶା ମହିଳା କମିଶନ ପୁରସ୍କୃତ କରିଛି, ଆପଣ କିପରି ଅନୁଭବ କରୁଛନ୍ତି ପୁରସ୍କୃତ ହୋଇ?
2: ମୁଁ ତ ଭାବିନଥିଲି ଯେ ମୋତେ ସମ୍ମାନିତ କରିବେ କହିକି। ଆଉ ଯେତେବେଳେ ରାତି 9ଟାରେ ମୋତେ ମହିଳା କମିଶନର ଫୋନ୍ କଲେ, ମୋତେ ବହୁତ ଖୁସି ଲାଗିଥିଲା। କଳ୍ପନା ବାହାରେ ଥିଲା ସେଇଟା, ଆଉ ମୁଁ ଭାବିନଥିଲି। ଆଉ ଗୋଟେ କଥା ଏଇଠି କହିବି ଯେ ଆପଣ ଯଦି ସମ୍ମାନ ପାଉଛନ୍ତି, ପଇସା ଦେଇକି ସମ୍ମାନିତ ହୁଅନ୍ତୁ ନାହିଁ। ଯୋଉଠି ପଇସା ଦିଆହେଉଛି ସେଇଥିରେ ନିଜର ମୂଲ୍ୟ ରହିବନି, ଆଉ ପଇସା ଦେଇକି ସମ୍ମାନିତ ହେବା କଥା ନୁହଁ। ଆଉ ମୁଁ ଏଇଠି ଆକାଶବାଣୀ ସମ୍ବଲପୁର ଏଇ ମାଟିରେ ମୁଁ ଅଜସ୍ୱିନୀ ସମ୍ମାନ ପାଇଛି, ଆଉ ସେଇଟା ପାଇଁ ମୋ ପାଇଁ ଗର୍ବ। ଆଉ ଗୋଟେ କଥା କହିବି ଯେ ଦୁନିଆର ମୁଁ ଯେତେ ବି ସମ୍ମାନ ପାଇଛି, ସବୁଥିରୁ ସର୍ବଶ୍ରେଷ୍ଠ ସମ୍ମାନ ଥିଲା ମୋତେ ମୋ ଗାଁରେ ଦେଇଛନ୍ତି। 2025ରେ ମୁଁ ବହୁ ହିସାବରେ ଯୋଉ ସମ୍ମାନଟା ପାଇଛି ସେଇଟା ମୋ ସର୍ବଶ୍ରେଷ୍ଠ ସମ୍ମାନ ବୋଲି ମୁଁ ଭାବେ।
1: ଏଇ ଯୋଉ ସମ୍ମାନ ଆପଣଙ୍କୁ ମିଳିଲା, ଏଇ ଯୋଉ ପୁରସ୍କୃତ ହେଲେ, ଏହା ଆପଣଙ୍କୁ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ କିପରି ପ୍ରେରିତ କରେ?
2: ସାରା ଓଡ଼ିଶା ଜାଣିଲେ, ବହୁତ ମୋତେ ଶୁଭେଚ୍ଛା ଜଣେଇଲେ, ଆଉ ମୋତେ ଲାଗିଲା ମୁଁ ଆଉ କାମ କରିବି, ମୁଁ ଆଉ ଆଗକୁ ଯିବି। ଆପଣ ଯୋଉଟା ଦେବେ ମୁଁ କରିପାରିବି, ମାନେ ଗୋଟେ ଦୃଢ ବିଶ୍ୱାସ ଆସିଲା ଯେ ଗୋଟେ ନାରୀଟେ କିଛି ତ କରିପାରିବ, ଯାହା ଆସିଲେ ସେ କରିପାରିବ। ମାନେ ଗୋଟେ ସମ୍ମାନିତ ହେଲେ ଏଇଟା ନୁହଁ ଯେ ଆମେ ଭାବୁଛୁ ଆମେ ସମ୍ମାନିତ ହେଇଛୁ, ଆମେ ଖୁସି ହେବା କଥା ନୁହଁ। ଆମକୁ ସେଇଟା ଆଉ ଶକ୍ତି ଦଉଛି ଯେ ଆଉ ଆଗକୁ ଯାଅ, ସେଇଟା ଆମ ମନ ଭିତରେ ରହିବା କଥା। ଆମେ ଉତ୍ସାହିତ ନ ହେଇକି ଆଉ ଟିକେ ଚିନ୍ତା କରିବା କଥା ଯେ ଆମେ ଆଉ ଆଗକୁ କେମିତି ଯାଇପାରିବା, ସେଥିପାଇଁ ଆମେ ସମ୍ମାନିତ ହେବା ପାଇଁ ଯୋଗ୍ୟ।
1: ଶେଷରେ ଆମର ପ୍ରଗତି କାର୍ଯ୍ୟକ୍ରମର ଶ୍ରୋତା ଭଉଣୀମାନଙ୍କୁ ଆପଣ କଣ ବାର୍ତ୍ତା ଦେବେ?
2: ମୁଁ 3 ବର୍ଷ ଆଗରୁ ଆସିଛି, ଆଉ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଯେତେ ସୁନ୍ଦର ଆପଣ ଆପଣଙ୍କର ବାର୍ତ୍ତା, ଆପଣ ଆମକୁ ଯେମିତି ବ୍ୟବହାର ଦେଖିଛନ୍ତି ଆସିଲା ବେଳଠୁ, ଆଉ ଯୋଉମାନେ ବି ଆସୁଛନ୍ତି ମୁଁ ଜାଣିଛି ବହୁତ ଖୁସିରେ ଯାଉଛନ୍ତି, ଆଉ ମୁଁ ବି ବହୁତ ଖୁସି। ଆଉ ଯୋଉମାନେ ବି ଆଗକୁ ଆସିବେ, ମୁଁ ଭାବୁଛି ଯାହାକୁ ବି ଆପଣ ଫୋନ୍ କରୁଛନ୍ତି ସେମାନେ ଜାଣନ୍ତୁ ଯେ ଆମେ ବହୁତ ସ୍ନେହ ପାଇବୁ। ଆଉ ଯୋଉ ମ୍ୟାଡମ୍ ମୋ ସହିତ କଥା ଲାଗୁଛନ୍ତି, ସେ ବହୁତ ସ୍ନେହୀ, ସେ ବି ଜଣେ ବହୁତ ସୁନ୍ଦର ମଣିଷ।
1: ଧନ୍ୟବାଦ। ଏତେ ବ୍ୟସ୍ତବହୁଳ ସମୟ ମଧ୍ୟରୁ ଆପଣ ଆମକୁ ଆମର କାର୍ଯ୍ୟକ୍ରମରେ ସାମିଲ ହୋଇ ଆପଣଙ୍କର ନିଜର ଜୀବନ ଏବଂ ନିଜର କାର୍ଯ୍ୟକ୍ଷେତ୍ର ବିଷୟରେ ଅନେକ ସୂଚନା ପ୍ରଦାନ କଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କ କାର୍ଯ୍ୟ ପାଇଁ ଅନେକ ଶୁଭକାମନା। ନମସ୍କାର ମ୍ୟାଡମ୍।
2: ନମସ୍କାର।
0: ଶୁଣିଲେ ଭଉଣୀ ସଂଘମିତ୍ରା ପଟେଲଙ୍କ ସହ ସାକ୍ଷାତକାର। ସମାଜର ସେବାକୁ ପ୍ରାଧାନ୍ୟ ଦେଇ ଆପଣମାନେ ମଧ୍ୟ ପ୍ରକୃତ ସାମାଜିକ ଦାୟିତ୍ୱ ନିର୍ବାହ କରିବେ, ଏଇ ଆଶା ରହିଲା। କାର୍ଯ୍ୟକ୍ରମ ଶେଷରେ ଏହି ଗୀତଟି ଶୁଣିବା, ମିନତୀ ମହାରଣଙ୍କ କଣ୍ଠରେ ରହିଛି ପରଶୁରାମ ନାଥଙ୍କ ରଚନା।

ଶ୍ରୋତା ଭଉଣୀ, ଆପଣମାନଙ୍କ ପାଇଁ କିଛି ଜାଣିବା କଥା। ରୋଷେଇ କରିବା ସମୟରେ ମନ ଶାନ୍ତ ରଖନ୍ତୁ, କାରଣ ଭଲ ମନରେ ତିଆରି ଖାଦ୍ୟର ସ୍ୱାଦ ଅଲଗା ହୁଏ। ଖାଦ୍ୟରେ ରଙ୍ଗ ଓ ପୋଷଣ ବଢ଼ାଇବା ପାଇଁ ପ୍ରତିଦିନ ଭିନ୍ନ ଭିନ୍ନ ସବୁଜିମା ବ୍ୟବହାର କରନ୍ତୁ। ପିଲାମାନଙ୍କ ଟିଫିନ୍ରେ ଛୋଟ ଏକ ସ୍ନେହଭରା ଚିଠି ରଖନ୍ତୁ, ସେମାନଙ୍କୁ ଖୁସି ଲାଗିବ। ରାତିରେ ବଞ୍ଚିଥିବା ଖାଦ୍ୟକୁ ସକାଳେ ସୁସ୍ୱାଦୁ ଭାବରେ ଉପମା କିମ୍ବା ଅଲଗା କିଛି ତିଆରି କରି ତାଙ୍କୁ ଖାଇବାକୁ ଦେଇପାରିବେ। ରୋଷେଇ ଘରେ ଛୋଟ ଗଛ ଯେପରି ପୁଦିନା କିମ୍ବା ଧନିଆ ଲଗାଇଲେ ମଧ୍ୟ ଆପଣଙ୍କ ରୋଷେଇ ଘର ସତେଜ ରହିବ। ଖାଦ୍ୟ ପରିବେଷଣ ସମୟରେ ମଧ୍ୟ ଆପଣ ହସିକି କଥା କହିବେ ଏବଂ ସୁସ୍ୱାଦୁ ମସଲା ପରି ଯଦି କାମ କରିବାକୁ ଚାହୁଁଛନ୍ତି ତାହେଲେ ସମସ୍ତଙ୍କୁ ଶାନ୍ତିରେ ଖୁସିରେ ବାଣ୍ଟିବେ। ଏଇଥିଲା କିଛି ଜାଣିବା କଥା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, କାରଣ ସମୟ ହାତଠାରି ଇସାରା କଲାଣି। ନମସ୍କାର।

0: ଏଇଠି ଶେଷ ହେଲା ଆଜିର ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ମଧ୍ୟାହ୍ନ ଗୋଟାଏ ଆଜି 50 ମିନିଟ୍ ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ଆପଣମାନେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀରେ ମିଡ୍ ଡେ ନ୍ୟୁଜ୍ ଏବଂ ଦୋପହର ସମାଚାର ଶୁଣିବେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଦିନ 2:32ରେ ଆପଣମାନେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଖେଳାଯିବ 2 ମ୍ୟାଚ୍। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂ ସଂସ୍ଥାର 45ତମ ବାର୍ଷିକ ସମାରୋହରେ ଅଂଶଗ୍ରହଣ କରିବା ସହିତ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି, ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମାଜିକ ସ୍ତରରେ ଅଂଶଗ୍ରହଣ ରାଜନୈତିକ ବ୍ୟବସ୍ଥା ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି।
2: ବିକଶିତ ଭାରତ କା ନିର୍ମାଣ ଐସେ ୟୁବାଓଁ ସେ ହି ହୋଗା ଜୋ ୟୁବା ମାନସିକ ରୂପ ସେ ଶାନ୍ତ ହୋ ଜୋ ସାମାଜିକ ରୂପ ସେ ଜିମ୍ମେଦାର ହୋ ଅର୍ ଜୋ ସମାଜ କେ ପ୍ରତି ସମ୍ବେଦନଶୀଲ ହୋ। ଇସଲିଏ ସ୍ପିରିଚୁଆଲ ୱେଲବିଙ୍ଗ, ମେଣ୍ଟାଲ ହେଲ୍ଥ, ଯୋଗ, ମେଡିଟେସନ, ଇସ୍ ପର କାମ କରନେ ବାଲି ଆପିଏ ମହତ୍ୱପୂର୍ଣ୍ଣ ଗତିବିଧି, ଇନ ସବ କି ଭୂମିକା ବହୁତ ବହୁତ ଅହମ ହୈ।
1: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଗସ୍ତରେ ଅଛନ୍ତି। ହାଇଦ୍ରାବାଦଠାରେ ଅପରାହ୍ନରେ ଶ୍ରୀ ମୋଦି ପ୍ରାୟ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ତାମିଲଗା ଭେଟ୍ରେ କାଜାଗମ୍ ଟିଭିକେର ମୁଖ୍ୟ ସି ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କେଜି ଅରୁଣରାଜ, ଆଧବ ଅର୍ଜୁନ, ଏସ୍ ଆନନ୍ଦ, ସେଲ୍ଭି ଏସ୍ କୀର୍ଥାନା ଏବଂ ଡକ୍ଟର ଟିକେ ପ୍ରଭୁ ପ୍ରମୁଖ ଅଛନ୍ତି। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ତାମିଲ ଚଳଚ୍ଚିତ୍ର ଶିଳ୍ପର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। କଂଗ୍ରେସ, ସିପିଆଇ, ସିପିଆଇଏମ୍, ଭିସିକେ ଏବଂ ଆଇୟୁଏମ୍ଏଲ୍ ସହଯୋଗରେ ଶ୍ରୀ ବିଜୟ 234 ସଦସ୍ୟ ବିଶିଷ୍ଟ ଗୃହରେ 120 ଜଣ ବିଧାୟକଙ୍କ ସମର୍ଥନ ଲାଭ କରିଛନ୍ତି। ଆସନ୍ତା ବୁଧବାର ଦିନ ବିଧାନସଭାରେ ବିଶ୍ୱାସ ଭୋଟ୍ର ସମ୍ମୁଖୀନ ହେବାକୁ ରାଜ୍ୟପାଳ ଶ୍ରୀ ଆର୍ଲେକର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ବିଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ତାମିଲନାଡୁ ସରକାରଙ୍କ ସହ କେନ୍ଦ୍ର ସରକାର ମିଳିମିଶି କାର୍ଯ୍ୟ କରିବେ। ତାମିଲନାଡୁର ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଦିଶାନାୟକେ କହିଛନ୍ତି, ତାମିଲନାଡୁ ସହିତ ଶ୍ରୀଲଙ୍କାର ଇତିହାସ, ସଂସ୍କୃତି, ଉଦ୍ୟୋଗ ଏବଂ ପାରସ୍ପରିକ ସମ୍ପର୍କ ବହୁ ପୁରାତନ। ବ୍ୟାପକ ଅର୍ଥନୈତିକ ସଂକଳ୍ପ ଏବଂ ସୁଯୋଗ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କ ବଜାୟ ରଖିବାରେ ଶ୍ରୀଲଙ୍କା ଭାରତକୁ ସବୁ ପ୍ରକାର ସହଯୋଗ ପ୍ରଦାନ କରିଆସୁଥିବା ଶ୍ରୀ ଦିଶାନାୟକ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶର ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଏବଂ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂ ସାଇନି ଉପସ୍ଥିତ ଥିଲେ। ନେତା ନିର୍ବାଚିତ ହେବା ପରେ ଡକ୍ଟର ବିଶ୍ୱଶର୍ମା ଲୋକଭବନକୁ ଯାଇ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟିବା ସହ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଖାନପଡ଼ାର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ପଡ଼ିଆରେ ସମାରୋହ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଚାଲିଛି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସ୍ୱାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସ୍ୱାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ 9 ତାରିଖ ଦିନ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସ୍ୱାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ନାଗାଲାଣ୍ଡରେ ଯାନବାହନଗୁଡ଼ିକରେ ଷ୍ଟିକର ଏବଂ ସାଇନେଜ୍ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି। ଧର୍ମଭିତ୍ତିକ, ଏନ୍ଜିଓ ସମ୍ପର୍କିତ ଏବଂ ଅନ୍ୟାନ୍ୟ ଅନଧିକୃତ ସ୍ଲୋଗାନ ତଥା ପ୍ରଦର୍ଶନ ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି। ମୋଟରଯାନ ଆଇନ ଏବଂ ତତ୍ସଲଗ୍ନ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ପୂର୍ବ ଅନୁମତି ବିନା ବ୍ୟକ୍ତିଗତ ତଥା ସାର୍ବଜନୀନ ଯାନବାହନଗୁଡ଼ିକରେ ଏଭଳି ପ୍ରଦର୍ଶନ ନ କରିବାକୁ କୁହାଯାଇଛି। ଚଳିତ ବର୍ଷ ଆରମ୍ଭରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ମାସ ଗତ 30 ତାରିଖରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ପ୍ରକାଶର 45 ଦିନ ମଧ୍ୟରେ ଘୋଷିତ ସମସ୍ତ ପ୍ରଦର୍ଶନକୁ ଯାନବାହନରୁ ହଟାଇବା ପାଇଁ ଗାଡ଼ି ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି

0: ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ୍ ଥାନିଙ୍କ ମଧ୍ୟରେ ଆମେରିକା ଇରାନ୍ ଯୁଦ୍ଧ ନେଇ ମତ ବିନିମୟ ହୋଇଛି। ବୈଠକରେ ଯୁଦ୍ଧବିରତି ନେଇ ପ୍ରସ୍ତୁତ ଚୁକ୍ତିନାମା ଉପରେ ଚାଲିଥିବା ପ୍ରୟାସ ନେଇ ଆଲୋଚନା ହୋଇଛି। ୱାଶିଂଟନ୍ଠାରେ ଏହା ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସଙ୍କ ସହ ଅଲ୍ ଥାନି ଆଲୋଚନା କରିଥିଲେ। ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରି ନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକକ୍, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍କରକୁ ଭେଟିବେ। ରାୟପୁରର ଶହୀଦ ବୀରନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Saira Mujtaba with the midday news. The headlines. Prime Minister Narendra Modi calls for collective efforts to build a developed India through environmental responsibility, youth empowerment and inner well-being. C. Joseph Vijay takes oath as Chief Minister of Tamil Nadu along with 9 ministers. Himanta Biswa Sarma unanimously elected as leader of BJP Legislature Party in Assam. Punjab's Industry Minister remanded to 7-day ED custody in over 100 crore rupee GST fraud case. Russian President Vladimir Putin says Ukraine conflict may be nearing an end. And in Archery World Cup, Indian women's recurve team clinches gold, defeating host China in a shoot-off in Shanghai. And now the news in detail. Prime Minister Narendra Modi participated in the 45th anniversary celebrations of the Art of Living in Bengaluru today. He inaugurated the newly constructed Dhyan Mandir at the Art of Living International Centre. Addressing the gathering, the Prime Minister lauded the role of the Art of Living Foundation in promoting service, spirituality and social transformation.
2: ये शहर सॉफ्टवेयर और सर्विसेज के लिए दुनिया भर में जाना जाता है, लेकिन भारत की सांस्कृतिक पहचान स्पिरिचुअलिटी आध्यात्मिक चेतना को भी इस शहर ने नई ऊंचाई दी है। ध्यान प्राणायाम भारत के संस्कारों का अभिन्न हिस्सा रहे हैं। आज दुनिया भर के लोग भारत के इन आध्यात्मिक संस्कारों से प्रभावित हैं और इन्हीं पुरातन संस्कारों से भारत की भी अनेक संस्थाओं को प्रेरणा मिलती रही है।
1: The Prime Minister also called for collective efforts to build a developed India through environmental responsibility, youth empowerment and inner well-being.
2: विकसित भारत का निर्माण ऐसे युवाओं से ही होगा, जो युवा मानसिक रूप से शांत हो, जो सामाजिक रूप से जिम्मेदार हो और जो समाज के प्रति संवेदनशील हो। इसलिए स्पिरिचुअल वेलबींग, मेंटल हेल्थ, योग, मेडिटेशन, इस पर काम करने वाली आपकी ये महत्वपूर्ण गतिविधि और इस प्रकार से काम करने वाली अन्य संस्थाएं भी, इन सब की भूमिका बहुत बहुत अहम है।
1: मिस्टर

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣି ବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନ ଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକ୍ଟି ଦେଉଳ, ରେଢ଼ାଖୋଲ ଏବଂ ଜୁଜୁମରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକ୍ଟି ଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମି ପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶ ପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକ୍ଟି ଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
1: 193 କୋଟି ଟଙ୍କାର ବ୍ୟୟରେ 48 ପ୍ରକଳ୍ପ ଜୁଜୁମରା, ରେଢ଼ାଖୋଲ ତଥା ନାକ୍ଟି ଦେଉଳରେ ପାଖାପାଖି 18 କୋଟି ଟଙ୍କା ବ୍ୟୟରେ ନାକ୍ଟି ଦେଉଳରେ ଗୋଟିଏ CSC ହବ। ତା ଅନ୍ତର୍ଗତ 6 PSC, 40 ଉର୍ଦ୍ଧ୍ୱ ସବ୍ ସେଣ୍ଟର। ୟାର ଉଦ୍ଦେଶ୍ୟ ନାକ୍ଟି ଦେଉଳର 15,000 ପରିବାରକୁ, ପାଖାପାଖି 65-70 ହଜାର ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ ଅଛୁ।
0: ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ବିରୁଦ୍ଧରେ 1857 ଆଜିର ଦିନରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା। ମିରଟରେ ତୃତୀୟ ବଙ୍ଗଳା ଲାଇଟ୍ କାଭାଲିର ସୈନିକମାନେ ଗୋରୁ ଏବଂ ଘୁଷୁରୀ ଚର୍ବିରେ ତିଆରି କ୍ୟାଟ୍ରିଜ୍ ବ୍ୟବହାରକୁ ନେଇ ବ୍ରିଟିଶ ଅଧିକାରୀଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ, କାରଣ ଏହା ସେମାନଙ୍କ ଧାର୍ମିକ ଭାବନାକୁ ଉଲ୍ଲଂଘନ କରୁଥିଲା। ଉତ୍ତର ଏବଂ ମଧ୍ୟ ଭାରତରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଏକ ସ୍ଥାନୀୟ ବିଦ୍ରୋହ ସହ ଏକ ବଡ଼ ଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ଭାରତର ସ୍ୱାଧୀନତା ପ୍ରାପ୍ତି ପାଇଁ ପଥ ପ୍ରଶସ୍ତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1857 ସିପାହୀ ବିଦ୍ରୋହର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହାକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍ତି। ଏହି ବିଦ୍ରୋହ ଜନସାଧାରଣଙ୍କ ମନରେ ଦେଶପ୍ରେମର ଭାବନାକୁ ପ୍ରଜ୍ୱଳିତ କରିଥିଲା। ବ୍ରିଟିଶ ସରକାରଙ୍କ ଉପନିବେଶବାଦୀ ଶକ୍ତିକୁ ଦୁର୍ବଳ କରିବାରେ ସିପାହୀ ବିଦ୍ରୋହର ଅନେକ ଗୁରୁତ୍ୱ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହୁରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱ ଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାଏବ ସିଂ ସୈନୀ ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଦୁନିଆରେ ସବୁଠୁ ସୁନ୍ଦର ଓ ମଧୁର ଶବ୍ଦ ହେଉଛି ମା। ମା ଶବ୍ଦଟି ଛୋଟ ହୋଇପାରେ, କିନ୍ତୁ ଏହାର ଅର୍ଥ ସୀମାହୀନ ଭାବେ ପରିବ୍ୟାପ୍ତ। ତ୍ୟାଗ, ବଳିଦାନ ଓ ତପସ୍ୟାର ପ୍ରତୀକ ମା'ମାନଙ୍କ ସମ୍ମାନାର୍ଥେ ଆଜି ମାତୃଦିବସ ପାଳନ କରାଯାଉଛି। ଆଜି ମା'ମାନଙ୍କୁ ଉତ୍ସର୍ଗ କରି ମାତୃତ୍ୱ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
2: ପୃଥିବୀଠାରୁ ଅଧିକ ସହନଶୀଳ ଏବଂ ଆକାଶଠାରୁ ଅଧିକ ବ୍ୟାପ୍ତ ମା'ଙ୍କୁ ସନ୍ତାନର ପ୍ରଥମ ଗୁରୁ ଓ ମାର୍ଗଦର୍ଶିକା ଭାବେ ବିବେଚନା କରାଯାଏ। ମା'ର ମମତା, ସ୍ନେହ ଓ ତ୍ୟାଗର କୌଣସି ତୁଳନା ନାହିଁ। ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ମା' ସନ୍ତାନ ପାଇଁ ସବୁଠାରୁ ବଡ଼ ଶକ୍ତି ହୋଇ ଛିଡ଼ା ହୋଇଥାଏ। ମା'ଙ୍କ ସମ୍ମାନ କେବଳ ଗୋଟିଏ ଦିନରେ ସୀମିତ ନ ରହି ପ୍ରତିଦିନ ତାଙ୍କ ପ୍ରତି କୃତଜ୍ଞତା, ସ୍ନେହ ଓ ସମ୍ମାନ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାତୃଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ମାତୃଶକ୍ତିର ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ସରକାରଙ୍କ ସର୍ବୋଚ୍ଚ ଲକ୍ଷ୍ୟ। ମା' କେବଳ ଏକ ସମ୍ବୋଧନ ନୁହେଁ, ଏହା ଶକ୍ତି, ସଂସ୍କାର ଏବଂ ସମାଜ ଗଠନର ଅକ୍ଷୟ ଆଧାର। ଜନ୍ମଦାତ୍ରୀ ମା' ଏବଂ ଜନ୍ମଭୂମି ଉତ୍କଳ ଜନନୀଙ୍କ ଗୌରବ ରକ୍ଷା ପାଇଁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସ୍ନେହ, ଶକ୍ତି, ତ୍ୟାଗ ଏବଂ ଧୈର୍ଯ୍ୟର ମୂର୍ତ୍ତିମନ୍ତ୍ର ପ୍ରତୀକ ମା' ସମଗ୍ର ମାନବ ଜଗତ ପ୍ରତି ମା'ମାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ମା' ହେଉଛି ଶକ୍ତି, ପ୍ରେରଣା ଓ ସଂସ୍କାରର ପ୍ରତୀକ। ସମାଜ ଗଠନରେ ମା'ର ଭୂମିକା ଅନନ୍ୟ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରଣିଆ।
0: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରାର ଆଜିର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। 2 ଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରମିତ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ

ଉତ୍କର୍ଷତ ଏବଂ ଛାତ୍ର କଲ୍ୟାଣ ସମ୍ପର୍କିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପରିସରରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋର କିଶୋରୀଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୁଲିସ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ଜିନିଷ ଗ୍ରହଣ, ସାଇବର ଅପରାଧ ସମେତ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ଆପୋଷ ସମାଧାନ ଦିଗରେ ପୁଲିସ୍ର ସହଯୋଗ ନେଇ ଆଲୋଚନା ହୋଇଥିଲା। ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି 50 କିଲୋମିଟର ରହିବା ନେଇ ଅନୁମାନ କରାଯାଇଛି। ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ଉତ୍ତର ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲି ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁରରୁ ଆମର କାର୍ଯ୍ୟକ୍ରମ। ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଶୁଣିବା ମଦର ଇଣ୍ଡିଆ କଥାଚିତ୍ରରୁ କେତୋଟି ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ଶକିଲ ବଦାୟୁନି, ସଙ୍ଗୀତ ଦେଇଛନ୍ତି ନୌସାଦ। ପ୍ରଥମେ ଶୁଣିବା ଏହି ଗୀତଟି ଶମସାଦ ବେଗମ ଏବଂ ମହମ୍ମଦ ରଫି ସାଥୀଙ୍କ ସହ।

0: ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ପରବର୍ତ୍ତୀ ଶିଳ୍ପୀ ଲତା ମଙ୍ଗେସ୍କର, ତାଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି ମଦର ଇଣ୍ଡିଆ କଥାଚିତ୍ରରୁ। ଗୀତ ରଚନା କରିଛନ୍ତି ଶକିଲ ବଦାୟୁନି, ସଙ୍ଗୀତ ନୌସାଦ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ରର ଗୀତ। ଆଜି ଶୁଣୁଥିଲେ ମଦର ଇଣ୍ଡିଆ କଥାଚିତ୍ରରୁ କେତୋଟି ଗୀତ। ଗୀତଗୁଡ଼ିକୁ ରଚନା କରିଥିଲେ ସକିଲ ବଦାୟୁନି ଏବଂ ସଙ୍ଗୀତ ଦେଇଥିଲେ ନୌସାଦ। ଆକାଶବାଣୀ ସମ୍ବଲପୁର, ସମୟ ଅପରାହ୍ନ 3:00। ବର୍ତ୍ତମାନ ସମୟ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଛକାଝକାର। ଉପସ୍ଥାପନା ଦାୟିତ୍ୱରେ ସନ୍ତୋଷ ପିଙ୍ଗ।

ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ନମ୍ ଯେତେ ଦାକ୍କାଦାତ୍ ଯେ ନମେ କୁଣା ସମ୍ପ୍ରଦାୟର ଗେ ଯେନ୍ ପୁର୍ଖା ଗୁଠିଆର ଆଚାର ଆର୍ ହାରବୁନ ଆଶ୍ରା କାମିକରି ତମେ ଜିଆବନ ଉଜ୍ଜାଲିଆର ଆଡ଼ପା ଆପାଲି ଯେତେଦ ଯାହା ବି କାମାଲିଆର ଆ ହାରବୁନ୍ ତିହ ଅନ୍ଦ୍ରାଲିଆର କାଙ୍କୁ କାମାନ୍ନୁ ଆର୍ କାମାଲିଆର ହାରବୁନ୍ ତା ଦାର୍ବୁ ବି ଯାହା ହାଖରାଲିଆ ଆଦାନ ଅନ୍ଦ୍ରିକିରି ତମେ ଅନ୍ନା ମହନା ହିସାବନୁ ଆଦାନ ଚାଲାବାଲିଆର ତାର୍ ପରେ ପରେ ଚାଷ କାମିକିରି ଅଣ୍ଠାଣ ରାଗେ ଶିଖରାର ଆରୁ ଯେତେର କଠା ହେଇକିରି ରାଚାର ଆରୁ ନମେ କୁଣା ସମ୍ପ୍ରଦାୟର ମୌଲିନ୍ତି କେତିନି କେତେ ପରିଶ୍ରମ ନାନ୍ନାର ହେଲେ ଯେନ୍ତା ପରିଶ୍ରମ ନାନ୍ନାର ହନ୍ନେ ତମେ ଜିଆବନ ଖୁସି ବାସିନୁ ଉଜ୍ଜାଗେ ହି ଚେଷ୍ଟା ନାନ୍ନାର ଆଦିଗେ ଲଗାନ୍ତା ଭିନ୍ ଭିନ୍ ସାମିଆନୁ ଗୀତୁ ପାଡ଼ନାର ବାଜାଛନାର ଆରୁ ନାନ୍ନାର ଭିର ତା ବାରା ଇନ୍ନା ହନ୍ନେ ଏ କୁଣା ସମ୍ପ୍ରଦାୟରଗେ ଗୀତୁ ମେନତ୍ ଏ ଗୀତୁବନ ପାଡ଼କାନାର ତହସିଲ ଟପୁ ଆଉ ତମେ ଦଲ।

0: ଗୀତୁ ତାମେ ଜିକାତ ପାଡ଼କାଚାର ତହସିଲ ଟପୁ ଆଉ ତମେ ଦଲ ହେଲେ ଇନ୍ନାନ୍ତା ମାକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ ଇଶାନିୟତ ଜୁହାର ତା ଇନ୍ନାନ୍ତା ମାକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ ଇଶାନ ମୁଞ୍ଜତ ଫେର ଖାଏ ଜେତେରିନ ଜୁହାର
1: ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକାଝକା ଉପସ୍ଥାପନ ଦାୟିତ୍ୱରେ ଥିଲେ ସନ୍ତୋଷ ପିଙ୍ଗ ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ କଥାଚିତ୍ରର ଗୀତ ପ୍ରଥମେ ଶୁଣନ୍ତୁ କଥାଚିତ୍ର ୟାରିଆରୁ କଣ୍ଠ ଦେଇଛନ୍ତି କେକେ ଗୀତ ଇର୍ଷାଦ କାମିଲ ଏବଂ ସଙ୍ଗୀତ ସଜେଇଛନ୍ତି ଅନୁପମ ଅମୁଥ

0: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ପରବର୍ତ୍ତୀ କଥାଚିତ୍ର ଅଗଥ୍ୟା କଣ୍ଠ ଦେଇଛନ୍ତି ଶରତ ସନ୍ତୋଷ, ଗୀତରଚନା ସଜୀବ ସାରଥୀ, ସଙ୍ଗୀତ ୟୁବାନ ଶଙ୍କର ଆର୍ ରାଜା।

0: ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶ୍ରୋତାବନ୍ଧୁ ଆପଣମାନେ ହିନ୍ଦୀ କଥାଚିତ୍ର ଗୀତ ଶୁଣୁଛନ୍ତି। ପରବର୍ତ୍ତୀ କଥାଚିତ୍ର ଧରମ କରମ କଣ୍ଠ ଦେଇଛନ୍ତି ମୁକେଶ। ଗୀତ ରଚନା କରିଛନ୍ତି ମଜରୁହ ସୁଲତାନପୁରୀ ଏବଂ ସଙ୍ଗୀତରେ ସଜେଇଛନ୍ତି ଆର୍ ଡି ବର୍ମନ।

ଏଥର ଶୁଣିବା ଜଗଦୀଶ ସିଂଙ୍କ କଣ୍ଠରେ ଖଳନାୟକ ଚଳଚ୍ଚିତ୍ରରୁ। ଏ ଗୀତଟି ରଚନା କରିଛନ୍ତି ଆନନ୍ଦ ବାଲେଶୀ ଏବଂ ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଏଥର ଶୁଣନ୍ତୁ ଆନ୍ଧି କଥା ଚିତ୍ରରୁ ଏ ଗୀତଟି। କଣ୍ଠ ଦେଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର, ଗୀତ ରଚନା କୁଲସନ, ସଙ୍ଗୀତ ଆର୍ ଡି ବର୍ମନ।

ଚଳ ରାସ୍ତାରେ ସ୍ଥାନରେ ଗଛ ତଳେ ବିଶ୍ରାମ ନେବେ। କୌଣସି ବ୍ୟକ୍ତିଙ୍କଠାରେ ଯଦି ଅଂଶୁଘାତର ସନ୍ଦେହ ଦେଖାଯାଏ ତାହେଲେ ତାହାଙ୍କୁ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରିବେ। ଢିଲା ହାଲୁକା ରଙ୍ଗର ପୋଷାକ ସୂତା କପଡ଼ାର ପୋଷାକ ପିନ୍ଧିବେ। ନିଜକୁ ଯଦି ଆପଣ ସତର୍କତା ଅବଲମ୍ବନ କରି ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବରେ ଏ କଥାକୁ ପାଳନ କରିବେ। ବର୍ତ୍ତମାନ ସମୟ ଅପରାହ୍ନ 4 ହେବାକୁ ଯାଉଛି। କିଛି ସମୟ ପରେ ଆପଣମାନେ ଶୁଣିପାରିବେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।

0: ଆକାଶବାଣୀ ସମ୍ବଲପୁର ଏହା ଛିନ୍ନ ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଦେଶେ ସମ୍ଭାବନା ଥିବାର ବାତ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇକରି ଆଜି ନୂଆଦିଲ୍ଲୀଠାରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଆଉ ଆନ୍ତରିକ କଲ୍ୟାଣ ମାଧ୍ୟମଥି ବିକଶିତ ଭାରତ ନିର୍ମାଣ ଲାଗି ସାମୂହିକ ପ୍ରୟାସ ଉପରେ ଜୋର୍ ଦେଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ। ଆସାମ ବିଜେପି ନୂଆ ନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇକରି ଆମେରିକା ଓ କାତାର ଭିତରେ ହେଲା ଆଲୋଚନା। ସମ୍ବଲପୁରଠାରେ 194 କୋଟି ଟଙ୍କା ଖର୍ଚ୍ଚାଥି 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମାତୃଶକ୍ତିର ତ୍ୟାଗ ଆଉ ବଳିଦାନକେ ସୋର କରିକରି ଆଜି ପାଳନ ହେଉଛି ବିଶ୍ୱ ମାତୃତ୍ୱ ଦିବସ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫୁ ଚଲତି ଖରା ମାସେ ସବୁ ବିଦ୍ୟାଳୟନୁ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026 କରାଯାଉଛେ ଆୟୋଜନ। ହପ୍ତେ ଧରିକରି ଚାଲ୍ବା ଏହି ଶିବିର। ଶ୍ରୀକ୍ଷେତ୍ର ପୁରୀନୁ ମହାପ୍ରଭୁଙ୍କର ବାହାର ଚନ୍ଦନଯାତ୍ରା ଆଜି ହେଉଛେ ଶେଷ। ଅକ୍ଷି ତୃତୀୟାଠାନୁ ମୂଲ ହେଇଥିବାର ବାହାର ଚନ୍ଦନଯାତ୍ରାର ଆଜି ଶେଷ ଦିନ ହେବା ଠାକୁରଙ୍କର ହଳଦୀ ପାଣି ନୀତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାନ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଉ ୟୁନିସେଫ୍ର ମିଳିତ ସହଯୋଗଥି ଜୁଭେଣ୍ଟିକା କାର୍ଯ୍ୟକ୍ରମଥି କିଶୋର କିଶୋରୀମାନଙ୍କ ଲାଗି ହେଇଛେ ଗୋଟେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଆଇପିଏଲ୍ଥି ଚେନ୍ନାଇ ସୁପର କିଙ୍ଗସ୍ ଆଉ ଲକ୍ଷ୍ନୌ ସୁପର ଜେଣ୍ଟସ୍ ଭିତରେ ଚାଲିଛେ ମ୍ୟାଚ୍। ଲକ୍ଷ୍ନୌ ସୁପର ଜେଣ୍ଟସ୍ ଇହାଦେ 5 ଓଭରଥି ବିନା ୱିକେଟ୍ ହରେକରି କରିଛେ 77 ରନ୍। ବେଲବୁଡ଼େ 7:30 ବଜେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଉ ମୁମ୍ବାଇ ଇଣ୍ଡିଆନ୍ସ ଭିତରେ ଖେଳାଯିବା 2 ନମ୍ବର ମ୍ୟାଚ୍। ଆଇବା 24 ଘଣ୍ଟା ଭିତରେ ବିଜୁଳି ଆଉ ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି 17 ଜିଲ୍ଲାକେ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହା ଛିନ୍ନ ମୁଖ୍ୟ ଖବର ଇନୁ ଶେଷ ହେଲା। ଏତାର ପର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ।
1: ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ ଆଜ୍ଞା? ଆପଣଙ୍କର ପରିଚୟଟା ଆମର ଶ୍ରୋତା ମାନଙ୍କୁ ଦେବେ। ଆଜ୍ଞା, ଆପଣଙ୍କର ନାଁଟା କହୁନ। ଆଜ୍ଞା, ଆଉ ଥରେ କହୁନ ଟିକେ ଭଲ କରି, ନାଇ ବୁଝି ହେଲା। ମିଶ୍ର ଆଜ୍ଞା। ଆଚ୍ଛା, ଆଜି କେନ୍ ଗୀତ ଶୁନମା? ଆପଣ ଆଗରୁ ଫୋନ କରିଥିଲେ ଆମକୁ ନା?
2: ଆଚ୍ଛା।

0: ଜୁହାର ଆଜ୍ଞା,
1: ମୁଁ କହୁଥିଲି ରେଡ଼ିଓ ଲଭର ନାରାୟଣ ପ୍ରଧାନ, ବିବରମପୁର ବୁଗୁଡ଼ା ଜିଲ୍ଲା ଗଙ୍ଗା।
0: ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣ ଯାହା ହଉ ରେଡ଼ିଓ ଖୁଲିଲା କି ଜୁହାର ବୋଇଲେ। ଆଉ କେନ୍ତା ଅଛନ୍ ଆପଣ? ଏଛନ୍ ତ ଆଇସକ୍ରିମ ବେପାର ଜୋରଦାର ଧରିଥିବା ନାଇଁ? ଅବଶ୍ୟ ଖରାଟା ଟିକେ ଭାଙ୍ଗି ଯାଇଛି। ହଁ, ଆମର ଏଇ ଜେନ ସବୁ ଘୂର୍ଣ୍ଣିଝଡ଼ ଜେନ ହେଇଛି, ଟିକେ ବର୍ଷା ହେଇଯାଇଛି ବୋଲେ ଖରାଟା କମିଯାଇଛି ତାତି ଟିକେ, କିନ୍ତୁ ହେଲେ ବି ଏତିକି ନାଇଁ କମି। ଆଉ ତାର ରୂପଟା ଜରୁର ବାହାରବା ଆଜ୍ଞା, ସମୟ ଅଛି ଜୁଡ଼େ ଜ୍ୟେଷ୍ଠ ଏଥର, କାହିଁକି ନା ଗୋଟେ ମଳ ମାସ ଜ୍ୟେଷ୍ଠ ବି ଆସୁଛି, ତ ସମୟ ଲମ୍ବା ଅଛେ, ତ ତାର ନିଶ୍ଚେ ରୌଦ୍ର ପ୍ରକାଶ ହେବା ହିଁ ହେବା ଜ୍ୟେଷ୍ଠରେ।
1: ଆଉ
0: ଆଜି କେନ୍ ଶୁନ୍ମା କେନ୍ ଗୀତ?

0: ବିନୋଦ ରାଠୋଡଙ୍କୁ ଆପଣ ଶୁଣିବେ।
1: ଆଜି ପରେ ଆମେ ଭେଟିଭେଟ କରି ମୋର ବନ୍ଧୁ ଉପେନ୍ଦ୍ର ସିଂହ, ହରେଶ ପରିଆ, ଶିବରାମ ମେହର, ସୁବଳ ଭୋଇ, ସୁବଳ ସାହୁ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ ଆଉ ସମ୍ବଲପୁର ସୁନ୍ଦର ସମସ୍ତ ଶ୍ରୋତା
0: ଆଜ୍ଞା। ଠିକ୍ ଅଛି, କାର୍ଯ୍ୟକ୍ରମ ତ ସମସ୍ତେ ଶୁଣୁଥିବେ, ତଥାପି ବି କାର୍ଯ୍ୟକ୍ରମ ମାଧ୍ୟମ ଥି ଆମେ ସେମାନଙ୍କୁ ଆପଣଙ୍କର ଯେନ୍ ଡେଡିକେସନ୍ ଅଛି ଆମେ ତାକୁ କହିଦଉଛୁ। ଆଉ ଆସୁନ ସଭିଏ ମିଶିକିରି ସୁନ୍ଦର ଗୀତଟା ଶୁଣିଦେମା। ଆଜ୍ଞା
1: ନମସ୍କାର।
0: ନମସ୍କାର ଆଜ୍ଞା, ଜୁହାର।

0: ଆଜ୍ଞା କିଏ କହୁଥିଲେ? ନମସ୍କାର, ଆପଣ କେନ୍ ଜାଗାରୁ କହୁଛନ୍? ଆମର ଶ୍ରୋତା ମାନଙ୍କୁ ପରିଚୟ ଦେଇଦଉନ ଆଜ୍ଞା, ପ୍ରତ୍ୟେକ ଦିନ ଆମର ସଙ୍ଗେ ନୂଆ ନୂଆ ଶ୍ରୋତା ଯୋଡ଼ି ହଉଛନ୍। ହଁ, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ ଆଜ୍ଞା। ଆପଣଙ୍କ ସଙ୍ଗେ ତ ଆମେ କଥା ଲାଗିଛୁ, ଆଉ ତଥାପି ବି କହୁନ ଆଜି କେନ୍ ଗୀତ ଶୁଣମା? ହଁ, ସାବନକୁ ଆନେ ଦୁ, କେନ୍ ସେଥିର କେନ୍ ଗୀତ ଶୁଣବେ? ୟେସୁଦାସକୁ ଶୁଣବେ। ଆପଣ ଶୁଣସନ୍ ଆଜ୍ଞା ଗୀତ? ଆଚ୍ଛା, ତାହେଲେ ଶୁଣସନ୍ ବି ଆଉ ପସନ୍ଦ କରସନ୍ ଗୀତ କେ ଭଲ କି କେନ୍ତା? ଆଚ୍ଛା ଆଚ୍ଛା, ଆମର ଆକାଶବାଣୀର 90 ବର୍ଷ ପୁରା ହେବା ବୋଲି ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟରେ 12 ତାରିଖ ଦିନ ସନ୍ଧ୍ୟାବେଳେ ନୂଆ 90 ଆମେ ଗୋଟେ ଲୋକଗୀତ କେ ନେଇକିରି କାର୍ଯ୍ୟକ୍ରମ କରୁଛୁ ଆଜ୍ଞା। ଆପଣଙ୍କୁ ସ୍ୱାଗତ, ଆପଣ ନିଜେ ବି ଆସିବେ, ଆପଣଙ୍କର ଫ୍ୟାମିଲି ଧରିକିରି, ଆଉ ସମସ୍ତଙ୍କୁ ବି ଆପଣ କହିବେ ଆଜ୍ଞା। ଆଉ ଗୀତ ବୋଲେ ଆପଣଙ୍କୁ କେନ୍ତା ଗୀତ ପସନ୍ଦ ଆସି ଆଜ୍ଞା? ନୂଆ କି ପୁରୁଣା? କାଁ ହେଲେ ଯେ ପୁରୁଣା ବେଶୀ ପସନ୍ଦ କରସନ୍ ଆଜ୍ଞା? ପୁରୁଣାଟା କାଁ କରି ବେଶୀ ପସନ୍ଦ କରସନ୍, ନୂଆ ଗୀତ କାଁ କରି ପସନ୍ଦ ନାଇଁ କରନ୍? ଆଜ୍ଞା, ସେଟା ସାମୟିକ ହଉଛି ନାଇ, ଯେନ୍ ଭାବଟା ରହିବାର କଥା ତାମାନେ ମନକେ ଛୁଇଁବାର କଥା, କିନ୍ତୁ ଇହାଦେ ବି ନୂଆରେ ବି କିଛିଟା ବାହାରିଛି ଆଜ୍ଞା, ବହୁତ ସୁନ୍ଦର ସୁନ୍ଦର ଗୀତ ମৌলিকতা ରହୁଥିଲା ଆଜ୍ଞା। ଆପଣ ଧୁନ ଦେଖିବେ, ଯାହା ଦେଖିବେ, ସବୁଥିର ଗୋଟେ ମৌলিকতা ସବୁ ତାମାନେ ଚାଲିଥିଲା ନା
1: ଆଜ୍ଞା।
0: ଆଇବା ଆଜ୍ଞା, ସମୟ ଧୀରେ ଧୀରେ ସବୁ ପରିବର୍ତ୍ତନଶୀଳ ହେ, ଦେଖୁନ୍ ଯେତେ ଆପଣ ବରଗଡ଼ର ଲୋକ ବେଲେ ଶାଢ଼ୀ ଉପରେ ଆପଣଙ୍କର ବହୁତ ଜ୍ଞାନ ଥିବା ନିଶ୍ଚୟ, ତାମାନେ ଡିଜାଇନ ଉପରେ, ତ ପୁରୁଣା ଶାଢ଼ୀ ଡିଜାଇନ ସବୁ ଫେରି ଆସିଲାନ, ପୁରୁଣା ଗହଣା ଗାଣ୍ଠି ସବୁ ଫେରି ଆଇଲାନ, ଏଛେନ୍ ଲୋକ ସେ ଝଲକା ପିନ୍ଧବାକେ ବେଶୀ ପସନ୍ଦ କରୁଛନ୍।

0: ଭିତରେ ବସିଲେ ନ ଫେର
1: ବେଲେ ଯେନ୍ତା କରୋନା ଶିଖେଇ ଦେଇକରି ଗଲା ଆୟୁର୍ବେଦ।
0: ହଁ
1: ଆୟୁର୍ବେଦଟା ଆମର ବହୁତ ପୁରୁଣା, କିନ୍ତୁ ଗୋଟେ ସମୟ ନା ଆଇଲେ ସେତାକେ ଆପଣେ ନାଇଁ ପାରବାର ଆମେ। ଠିକ ସେନ୍ତା ବହୁତ ବଢ଼ିଆ ଲାଗିଲା ଆଜ୍ଞା ଆପଣଙ୍କ ସାଙ୍ଗେ କଥା ହେଇକିରି। ଆଉ ଆପଣ ୟଶୁ ଦାସକୁ ଶୁଣିବାକୁ ଚାହିଁଛନ୍, ତ ଆସୁନ୍ ଶୁନମା ଆପଣଙ୍କର ପସନ୍ଦର ଗୀତଟା। ଆଜ୍ଞା
0: ନିଶ୍ଚୟ
1: ଆଜ୍ଞା, କାହାକେ ଡେଡିକେଟ୍ କରିବେ କହୁନ।
0: ପହିଲା ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଜଗପାଲ ବେହେରା, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ନାରାୟଣ ପ୍ରଧାନ, ସ୍ୱର୍ଣ୍ଣପ୍ରଭା କର, ଜିତେନ୍ଦ୍ର ମେହର ପାଟନାଗଡ, ହରେଶ ପରୁଆ ଝାରସୁଗୁଡ଼ା, ଦଶବନ୍ତ ପାଇକ ପହଣ୍ଡି, ସୁମଲ ସାହୁ ବିଜେପୁର, ଆଉ ବାକି ସ୍ପେସିଆଲି ଆପଣଙ୍କୁ ବାକି ଯାହାର ଯେତିକି ଶ୍ରଦ୍ଧା ଶୁଣୁଛ।
1: ଧନ୍ୟବାଦ ଆଜ୍ଞା, ଆପଣ ମୋତେ ଡେଡିକେଟ୍ କରିଛନ୍। ଆଉ ୟଶୁ ଦାସକୁ ମୁଇଁ ସବୁବେଳେ ପ୍ରାୟ ଶୁଣସି, ମୋତେ ବହୁତ ଭଲ ଲାଗ୍ସି ୟଶୁ ଦାସକୁ। ହଁ, ତାଙ୍କର କଣ୍ଠଟା ଆଜ୍ଞା, ତାଙ୍କର ଗୀତଟା ତା ମାନେ ସିଧା ମନକେ ଛୁଇଁବା। ଠିକ ଅଛି ଆଜ୍ଞା, ସମସ୍ତେ ତ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ତଥାପି ବି ଆପଣ ଯାହାକେ ଛାଡ଼ି ଦେଇଛନ୍ ବେଲେ ବି ସେମାନଙ୍କୁ ଆମେ ଡେଡିକେଟ୍ କରିଦଉଛୁଁ। ଆସୁନ୍ ସଭେ ମିଶିକରି ସୁନ୍ଦର ଗୀତଟା ଶୁନମା ଆଜ୍ଞା।
0: ନମସ୍କାର
1: ନମସ୍କାର।

0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ନମସ୍କାର, କିଏ କହୁଥିଲେ ଆଜ୍ଞା? ଆଉ କେନ୍ତା ଅଛନ୍ ଆପଣ? ଆମେ ବି ଖୋଜୁଥିଲୁ। ମୁଇଁ ଟିକେ ବାହାର ଆଡ଼େ ବୁଲି ବୁଲା ଯାଇଥିଲି। ହଁ, ଟିକେ ବର୍ଷ ଯାକର କାମ କଲା ପରେ ତ ଟିକେ ଯିବାକେ ପଡ଼ସି। ହଁ, ସବୁ ଭଲ ଚାଲିଛି। କେନ୍ କଥା ଚିତ୍ରର ଗୀତ ଶୁଣମା ଆଜି? ସୁହାଗ ଆଜି ଏ ଚୈତ ମାସ ଗଲା ପରେ ଏଟା ଦୁର୍ଗା ମାଙ୍କେ ସୁର କରୁଛନ୍। ଯା ହଉ, ଆଉ ଆପଣଙ୍କର ଝିଅ କେନ୍ତା ଅଛେ? ବଦମାସି ଜହ କରୁଛେ କି କେନ୍ତା?
1: ବଦମାସି ବୋଇଲେ ବି ତ ନାଇଁ ହୁଏ, ବଦମାସି କେ ଟିକେ ବୁଝବାକେ ବି ପଡବା, ଘାକେ ବଦମାସ ବେଶୀ ହେଲେ ଟିକେ ତାକେ ଡଙ୍ଗା ଚମ୍ବା କରବାକେ ପଡୁଛେ।
0: ନାଇଁ ନାଇଁ, ଛୁଆ ଛୋଟ ଛୁଆ ଏ ବେଶୀ ବଡ଼ ତ ନୁହେଁ ହୁଏ, ଏଛିନି ତ କେନ ବୁଝବା କେନ କଥା। ମା ତ ସବୁ ସହି ପାରବା ଆଉ କାଣା, ହେତିର୍ ଲାଗି ପରେ ମା ଏ ବଢିଆ ଗୀତଟେ ତ ଆପଣ ବାଛିଲେ। ତ ଆପଣଙ୍କର ପସନ୍ଦର ଗୀତଟା ଶୁନମା? ଠିକ ଅଛେ, ଆସୁନ। ଆପଣଙ୍କର ପରିବାର ତ ହେନ୍ତେ ସମସ୍ତେ ଶୁନସନ୍? ଠିକ ଅଛେ, ସମସ୍ତେ ମିଶିକିରି ଆସୁନ ଶୁନମା ଏ ସୁନ୍ଦର ଗୀତଟା। ଆପଣ ଆପଣ କଥା ଚିତ୍ରଟା ଆପଣ ପସନ୍ଦ କଲେ ଆଉ ଗୀତଟା ମୁଇଁ ପସନ୍ଦ କରିଦେଲି। ଠିକ ଅଛେ, ଆସୁନ ମିଶିକିରି ସମସ୍ତେ ଗୀତଟା ଶୁନମା। ନମସ୍କାର।

0: ହ୍ୟାଲୋ ହ୍ୟାଲୋ ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ନମସ୍କାର, ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେଇଦେବେ ଆଜ୍ଞା।
1: ସୁରେନ୍ଦ୍ର କୁମାର ସାହୁ, ଗାନ୍ଧୀ ଟିକରା, ପୋଷ୍ଟ ଅଫିସ ଚିନ୍ତାଟୁକୁରା, ଡିଷ୍ଟ୍ରିକ୍ଟ ବରଗଡ଼ ଆଜ୍ଞା।
0: ଧନ୍ୟବାଦ ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ। ଆଜି କେନ୍ ଗୀତ ଶୁଣମା ଆଜ୍ଞା?
1: ଆଜି ଦେବେ ଆଜ୍ଞା ସାଜନର ବହୁତ ପ୍ୟାର କରତେ ତୁମକୁ ସଲାମ। ଏ ଗୀତଟା ଦେବେ ଆଜ୍ଞା?
0: ନିଶ୍ଚୟ ଆଜ୍ଞା। ଆପଣ ଅନୁରାଧା ପୌଡ଼ୱାଲକୁ ଶୁଣିବାକୁ ଚାହିଁଛନ୍? ଆଉ କେନ୍ତା ଅଛନ୍ କହୁନ୍।
1: ଭଲ ଅଛେ ଆଜ୍ଞା, ଆପଣ କେନ୍ତା ଅଛନ୍ କହୁନ୍।
0: ଆମେ ମାନେ ସମସ୍ତେ ବହୁତ ଭଲ ଅଛୁ। ତାପରେ ଆପଣ ମାନଙ୍କର ଫୋନ ଆସିଗଲେ ଆମେ ଯଦି 102 ଡିଗ୍ରୀ ଜ୍ୱର ଥିମୁ ବେଲେ ବି ଆପଣଙ୍କ ସାଙ୍ଗେ କଥା ଲାଗବାକେ ପଲେ ଆଏମୁ।
1: ଆଜ୍ଞା ମୋର ଜ୍ୱର ଆଜି ବହୁତ ତରକେ ପଲେ ଯାଇଥିଲା। ଆଜି ମ୍ୟାଡମ ତ ଆମର ରାୟ ହଉଥିଲେ।
0: ଆଚ୍ଛା,
1: ଘଣ୍ଟେ ହେଲା ନ ବୋଲି ମୁଁ ନ ବୋଝୁ ଯେ ପାଖେ ଘଣ୍ଟେ ପାଖେ ହେଇଗଲାନ ଯେ ନ ବୋଝୁ ବୋଲି ମତେ ଦେଇଯାଉଥିଲେ।
0: ନାଇଁ ଆଜ୍ଞା, ନିଶ୍ଚୟ ଲାଗବା
1: ଆଜ୍ଞା,
0: ନିଶ୍ଚୟ ଲାଗବା। ଲାଗବା ନା, ଆପଣ ଏତେ କଷ୍ଟ କରିକିରି ଆମର ସାଙ୍ଗେ କଥା ଲାଗବା କି ଆପଣ ଫୋନ କରିଛନ୍। ଆମେ କେନ୍ତା ଫୋନ ଆପଣଙ୍କର ନାଇଁ ଉଠାମୁ।
1: ଆଉ ମେଡିକେଟ କରିବେ ଆଜ୍ଞା?
0: କାହାକି କର୍ମା କହୁନ?
1: ପ୍ରଥମେ ଆପଣଙ୍କ କର୍ମା।
0: ଧନ୍ୟବାଦ ଆଜ୍ଞା।
1: ତାପରେ ମୋର ନାନୀ ଆଜ୍ଞା ସରୋଜ କୁମାରୀ ସାହୁ ସମ୍ବଲପୁରରେ ଅଛେ, ପ୍ରଧାନ ପଡ଼ାନ ବୁଝିଲେ
0: ଆଜ୍ଞା।
1: ମୋ ଭାଇ ଅଛେ ବି ସମ୍ବଲପୁରରେ, ସୁଶାନ୍ତ କୁମାର ସାହୁ
0: ଆଜ୍ଞା।
1: ଦୁଇ ଝିଅ ଅଛନ୍, ସ୍ୱପ୍ନ ସୋନାଲି, ନାତିଆ ଅଛେ କାହ୍ନା, ମ୍ୟାଡାମ ଅଛନ୍ ଆମର ଘରେ କୁନ୍ତଳିନି ମ୍ୟାଡାମ ବୁଝିଲେ, ଆଉ ସଞ୍ଜୀବ ବାବୁ ଅଛନ୍ ଆମର ଚା ଦୋକାନେ, ମହାନ୍ତି ବାବୁ ଅଛନ୍ ସାଇକେଲ ଦୋକାନ ବସ୍ଷ୍ଟାଣ୍ଡରେ, ଆଉ ଆମର ଚିତ୍ତରଞ୍ଜନ ପୁରୋହିତ ଅଛନ୍ ଡାଲମିନ ପଟେ, ଆଉ ଆମର ଆଜ୍ଞା ପାଣ୍ଡୁଗୁଛିଆନ ଅଛନ୍ ସମ୍ବଲପୁର, ଆମର ଘନିଷ୍ଠ ବନ୍ଧୁ ରାଜକୃଷ୍ଣ ମହାରଣା ତାଙ୍କ ସ୍ତ୍ରୀ ଆମର ରତ୍ନ ନାନୀ, ଆଉ ଶ୍ୱେତା ଆମର ଅଛି ଝିଅ ଶ୍ୱେତା, ତାଙ୍କର ବାବୁ ଦିଲ୍ଲୀରେ ବି ଶୁଣୁଛେ ରେଡିଓ ବୁଝିଲେ, ଦେଖି ଚାଲ
0: ଆଜ୍ଞା। ଠିକ ଅଛି, ଠିକ ଅଛି ଆଜ୍ଞା। ସମସ୍ତଙ୍କୁ ଆଉ ଆପଣ କହୁଥିଲେ କୁନ୍ତଳିନୀ ମ୍ୟାଡମ ରାଗ ହଉଥିଲେ ବୋଲିକିରି, ତାଙ୍କୁ ସ୍ପେଶାଲ ଡେଡିକେଟ କରିଦେଇକିରି ଏଟା ଶୁଣେଇ ଦଉଛେ ଗୀତଟା, ବାକି ସମସ୍ତେ ଶୁଣୁଛନ୍। ତ ଆସୁନ୍ ସମସ୍ତେ ମିଶିକିରି ଏ ଗୀତଟା ଶୁଣମା ଆଜ୍ଞା।
1: ନମସ୍କାର ଆଜ୍ଞା,
0: ନମସ୍କାର ଆଜ୍ଞା।

କିଏ କହୁଛନ୍? ଆମର ଶ୍ରୋତା ମାନଙ୍କୁ ଆପଣଙ୍କର ପରିଚୟଟା ଦେଇଦଉନ୍ କନ୍ନ ବାବୁ। ଗୁହାଲପାଲି ତୁ ଗରିବ କନ୍ନ କହୁଛନ୍, ଆମେ ସିନା ଜାଣୁଛୁ, ହେଲେ ସବୁବେଲେ ଆମର ତ ଜାଣୁଛନ୍ ନୂଆ ନୂଆ ଶ୍ରୋତା ଆମର ସଙ୍ଗେ ଯୋଡ଼ି ହଉଛନ୍ କି ନାଇଁ, ବେଲେ ସମସ୍ତେ ଆପଣଙ୍କୁ ଚିହ୍ନବାର କଥା। ଆପଣ ଆମର ବହୁତ ପୁରୁଣା ଶ୍ରୋତାନ, ଆଉ କେନ୍ତା ଅଛନ୍? ଭଲ ଅଛନ୍ ତ? ଆଉ ଘରେ ବି ସବେ ଭଲ ଅଛନ୍? ଆଜି କେନ୍ ଗୀତ ଶୁନ୍ମା? ଆପଣଙ୍କର ସବୁଦିନର ପସନ୍ଦ ମୁସ୍କାନ ଟାଇଟିଲ ସଙ୍ଗ ନାଇଁ? ଉଦିତ ନାରାୟଣ ଅଲକା ୟାଗ୍ନିକ ଜାନେ ମନ ଚୁପକେ ଚୁପକେ, ହଁ ଆପଣଙ୍କର ପସନ୍ଦ ମୁଇଁ ଭଲ କରି ଜାଣିଛେ। ଆଉ ଠିକ ଠାକ ଅଛନ୍ ତ? ହଁ ନୂଆ ଫୋନ ଆଣିଲେ? ଯାଉ ଖରାପ ହେଇଗଲା ବେଲେ କାଣା ନାଇଁ ଶୁଭିଲା ଫୋନ? ଆଚ୍ଛା ଖରାପ ହେଇଗଲା ନାଇଁ, କାମ ନାଇଁ ଦେଲା ସଜାଲେ ବି? ହଁ ଦୁଇ ବର୍ଷ ଯା ହଉ ଆଣିଲେ ଛୋଟ ଫୋନଟେ ଆଣିଲେ ଯେ, ହେଟା ହେନ୍ତା ହେସି ଆଜିକାଲି ଯେ ନୂଆ ଫୋନ ମାନେ କାମ ନାଇଁ ଦେବାର ଯହ, ବେଲେ ଆପଣ ତ ସୁନ୍ଦର ଗୀତଟେ ବାଛିଛନ୍, ଆପଣଙ୍କର ସବୁଦିନର ପସନ୍ଦ ଜାନେ ମନ ଚୁପକେ ଚୁପକେ, ବେଲେ କାହାକେ ଡେଡିକେଟ କର୍ମା କହୁନ୍? ଠିକ ଅଛେ, ସମସ୍ତଙ୍କୁ ଡେଡିକେଟ କରିଦଉଛେ ଏ କାର୍ଯ୍ୟକ୍ରମ ମାଧ୍ୟମ ଥି, ଆଉ ବହୁ ବି ଶୁନବେ, ସଭେ ମିଶିକିରି ଆସୁନ୍ ଶୁନମା ଆପଣଙ୍କର ସୁନ୍ଦର ଗୀତଟା। ଆଜ୍ଞା ଜୁହାର ଜୁହାର।

0: ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହ୍ୟାଲୋ ଅନୁରୋଧ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ 317.5 ମିଟର ତଥା 945 କିଲୋ ହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ
1: ଆକାଶବାଣୀ ସମ୍ବଲପୁର। ଏହା ଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ହାଇଦ୍ରାବାଦଠାରେ ଆଜି 9,400 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ତେଲେଙ୍ଗାନାକେ ଦେଶର ପ୍ରମୁଖ ଉତ୍ପାଦନ ଶକ୍ତି କେନ୍ଦ୍ର କରବାର୍ ଲାଗି ବହୁତଟେ ପ୍ରକଳ୍ପମାନ ମୁଡ଼୍ କଲାଗଲା। ପ୍ରକଳ୍ପମାନଙ୍କର ଶିଳାନ୍ୟାସ ଆଉ ଉଦ୍ଘାଟନ ହଜାର ହଜାର ନିଯୁକ୍ତି ସୃଷ୍ଟି କରବା। ସଂଯୋଗୀକରଣର ପ୍ରତ୍ୟେକ ଜାଗାନ ରାସ୍ତା, ରେଲପଥ ଆର୍ ବିମାନ ବନ୍ଦରଥି ନିବେଶ କରାଯାଇଛେ। ଖାଲି ଜାତୀୟ ରାଜପଥଥି ପ୍ରାୟ 1,75,000 କୋଟି ଟଙ୍କାର ନିବେଶ ହୋଇଛେ, ତାଙ୍କର ସମ୍ବୋଧନଥି କହିଲେ ପ୍ରଧାନମନ୍ତ୍ରୀ। ବେଙ୍ଗାଲୁରୁଠାରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କର 70 ବର୍ଷ ଆଉ ଆର୍ଟ ଅଫ୍ ଲିଭିଂର 45 ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ। ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲ ସେଣ୍ଟରନୁ ନୂଆ ବନା ହୋଇଥିବାର ଧ୍ୟାନ ମନ୍ଦିରକେ କଲେ ଉଦ୍ଘାଟନ। ଗୁଜରାଟଠାରେ ଥିବାର ସୋମନାଥ ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଅବସରରେ ସୋମନାଥ ଅମୃତ ପର୍ବ 2026 କରାଯାଉଛି ପାଳନ। ଆଇବାକାଲ ସୋମନାଥ ମନ୍ଦିର ଗସ୍ତି ଯିବେ ପ୍ରଧାନମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ଆସାମ ବିଜେପି ନୂଆ ନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ଆଜି ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଲ, ରେଢ଼ାଖୋଲ ଆଉ ଜୁଜୁମୁରା ବ୍ଲକର ବିକାଶ ଲାଗି 194 କୋଟି ଟଙ୍କା ଖର୍ଚ୍ଚାଥି 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଚଳିତ ଖରା ମାସେ ସବୁ ବିଦ୍ୟାଳୟନୁ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026 କରାଯାଉଛି ଆୟୋଜନ। ହପ୍ତେ ତକ୍ ଚାଲ୍ବା ଏହି ଶିବିର। ତ୍ୟାଗ, ବଳିଦାନ ଆଉ ତପସ୍ୟାର ପ୍ରତୀକ ମା'ମାନଙ୍କର ସମ୍ମାନଥି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ। ମାତୃଶକ୍ତିର ସମ୍ମାନ, ସୁରକ୍ଷା ଆଉ ସଶକ୍ତିକରଣ ସରକାରଙ୍କର ସର୍ବୋଚ୍ଚ ଲକ୍ଷ୍ୟ। ମାତୃଦିବସର ଶୁଭେଚ୍ଛା ଜନକରି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶ୍ରୀକ୍ଷେତ୍ର ପୁରୀନୁ ମହାପୁରୁମାନଙ୍କର ବାହାର ଚନ୍ଦନଯାତ୍ରା ଆଜି ହେଲା ଶେଷ। ନରେନ୍ଦ୍ର ପୋଖରୀନୁ ଅନୁଷ୍ଠିତ ହେବା ମହାପୁରୁଙ୍କର ହଳଦୀ ପାଣି ନୀତି। ଏହା ଚିନି ମୁଖ୍ୟ ଖବର ଏନୁ ଶେଷ ହେଲା। ଏତାର ପର ମୁଖ୍ୟ ଖବର ଶୁଣିପାରିବେ 6:05।
0: ଶୁଣୁଥିଲେ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନା ତଥା ପ୍ରଯୋଜନା ସନ୍ତୋଷ ପିଙ୍କ।

0: ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ ଶୁଣୁଥିବା ଆମର ଶ୍ରୋତାମାନଙ୍କୁ ନମସ୍କାର। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଅତିଥି ରୂପରେ ଆଜି ଆସିଛନ୍ତି ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା କବି ଡକ୍ଟର ଗିରିଜାଶଙ୍କର ଶର୍ମା। ଆସନ୍ତୁ ତାଙ୍କୁ ପଚାରି ବୁଝିବା ତାଙ୍କର ଚାକିରି ଜୀବନର କଥା, ବ୍ୟକ୍ତିଗତ ଜୀବନର କଥା ଏବଂ ସାହିତ୍ୟ ସାଧନାର କଥା। ଡକ୍ଟର ଶର୍ମା ନମସ୍କାର।
1: ନମସ୍କାର।
0: ଆପଣ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କଲେ।
1: ଆଜ୍ଞା।
0: ଏବଂ ଆଇନ ପାଠକୁ ଆପଣ ଆଦରି ନେଇଥିଲେ।
1: ଆଜ୍ଞା।
0: କେଉଁ ପରିପ୍ରେକ୍ଷୀରେ ଆପଣ ଏହି ଆଇନ ପାଠକୁ ଗ୍ରହଣ କଲେ ଏବଂ ଏ ଦିଗରେ ଆପଣଙ୍କର ଆଗ୍ରହ କେମିତି ବଢ଼ିଲା, ସେ କଥା ଟିକିଏ ଆମର ଶ୍ରୋତାମାନଙ୍କୁ କହିବେ?
1: ପ୍ରକୃତରେ ମୁଁ ଯେତେବେଳେ କଲେଜରେ ପାଠ ପଢ଼ିଲି, ପ୍ରଥମେ ରାଜେନ୍ଦ୍ର କଲେଜରେ ମୁଁ ପାଠ ପଢ଼ିଲି ବଲାଙ୍ଗୀରର, ପ୍ରଥମ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ମୋର ହୁଏତ କିଛି ଅସୁବିଧା ଥିଲା କିମ୍ବା ବୁଝିବାରେ ମୋର କିଛି ଅସୁବିଧା ହେଉଥିଲା, ଯାହାଫଳରେ ମୁଁ ବିଶେଷ ଭଲ ରେଜଲ୍ଟ କରିପାରୁନଥିଲି। କୌଣସି ମତେ BSc ପାସ୍ କରିବା ପର୍ଯ୍ୟନ୍ତ ମୋର ରେଜଲ୍ଟ ବିଶେଷ ଭଲ ହୋଇନଥିଲା। ତେଣୁ ମୁଁ ଦେଖିଲି ଯେ ଯଦି ମୁଁ ଏଇ ସାଇନ୍ସ ଷ୍ଟ୍ରିମ୍ରେ ଆଗକୁ ଉଠେ ତାହେଲେ ହୁଏତ ମୋତେ ମୋର ଭବିଷ୍ୟତଟା ଟିକିଏ ଅସୁବିଧା ହେବ। ତ ମୁଁ ସେହି ସମୟରେ ଚିନ୍ତା କଲି ଯେ କେଉଁ ନୂଆ ସବଜେକ୍ଟ ଯଦି ମୁଁ ଯାଏ ତାହେଲେ ନିଶ୍ଚିତ ଭାବରେ ମୁଁ ଆରମ୍ଭରୁ ଇଣ୍ଟରେଷ୍ଟ ନେଇକରି ପଢ଼ିବି। ଆଉ ସେ ଆକାରରେ ମୁଁ ଦେଖିଲି ଯେ ଆଇନ ପାଠରେ ସେତେବେଳେ ଆମେ ପଢ଼ିବା ସମୟରେ

0: ବହୁତ କମ୍ ପିଲା ପଢ଼ୁଥିଲେ ପାଠ ଟ୍ରୁ ସେନ୍ସରେ,
1: ଆଜ୍ଞା,
0: ଆଉ ଅନେକ ସବୁ କେବଳ ଗୋଟେ ଜଷ୍ଟ ଡିଗ୍ରୀ ପାଇଁ ପଢ଼ନ୍ତି। ମୁଁ ପ୍ରଥମ ଦିନରୁ ପ୍ରତିଜ୍ଞା କଲି ଯେ ଯଦି କିଛି କରିବି ଏ ଆଇନ ପାଠରେ ହିଁ କରିବି, ଆଉ ଅନ୍ୟ କେଉଁଥିରେ ମୋ ଦ୍ୱାରା ହୋଇପାରିବ ନାହିଁ। ତ ସେଥିପାଇଁ ମୁଁ ଆଇନଟାକୁ ଭଲ ଭାବରେ ପଢ଼ିଲି। କୌଣସି ଗୋଟିଏ ଦିନ ନାହିଁ ଆଜ୍ଞା ମୁଁ ଲ କଲେଜରେ ଆବସେଣ୍ଟ ରହିଛି, ବର୍ଷା ବିଜୁଳି ଗଡ଼ଗଡ଼ି ଚଢ଼ଚଢ଼ିରେ ମଧ୍ୟ ମୁଁ ଆସିଛି ଲ କଲେଜକୁ ଆଉ ପାଠ ପଢ଼ିଛି।
1: ତ ଆପଣ ପ୍ରତିଜ୍ଞାବଦ୍ଧ ହେଲେ ଏବଂ ଆଇନ ପାଠ ପଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏବଂ ଆଇନ ପାଠ ପଢ଼ିଲେ ଆପଣ। କିନ୍ତୁ ସାର୍, ଦେଖାଯାଏ ଯେ ଯେଉଁମାନେ କଲେଜରେ ପଢ଼ନ୍ତି, ଧରନ୍ତୁ ସ୍ନାତକ ପଢ଼ିଲେ, ତାପରେ ସ୍ନାତକୋତ୍ତର, ତାପରେ ଯଦି କିଛି ଚାକିରି ବାକିରି ନହେଲା, ତାପରେ ଯେ ସେମାନେ ଚିନ୍ତା କରନ୍ତି ଯେ କ'ଣ କରିବା, ନାହିଁ ଲ ଆଡ଼ମିସନ୍ ନେଇଯିବା, ଏ ପ୍ରକାର ଗୋଟେ ମାନସିକତା ଥାଏ ସେମାନଙ୍କର, ସେ ପ୍ରକାର ଗୋଟେ ପ୍ରତିବଦ୍ଧତା ନଥାଏ କିମ୍ବା ସେ ପ୍ରକାର ଆଗ୍ରହ ମଧ୍ୟ ନଥାଏ। ସମୟକୁ କାହିଁକି ଏମିତି ଅପଚୟ କରିବା, ତାଠାରୁ ଭଲ ହେବ ଯେ ଆଇନ ପାଠ ଟିକେ ପଢ଼ିଦେଇଥିବା। ଏ ପ୍ରକାର ଚିନ୍ତାଧାରା ନେଇକି ପାଠ ପଢ଼ିବା ପାଇଁ ହୁଏତ ପିଲାମାନେ ଆସନ୍ତି ଏବଂ ଏ ପ୍ରକାର ଦେଖାଯାଏ, ଏହାକୁ ଆପଣ କିଭଳି ଦେଖନ୍ତି?
0: ମୁଁ ଏଇଟାକୁ ଜମା ପସନ୍ଦ କରେନି ଆଜ୍ଞା। ଯେଉଁ ଜିନିଷ ଆପଣ କରିବେ ମନ ଦେଇକରି କରିବା କଥା, ପୁରା ସିନ୍ସିଅରିଟି ସହିତ ପଢ଼ିବାର କଥା, ପାଠ ହଉ କିମ୍ବା କୌଣସି କାମ ହଉ, ଫୁଲ୍ ଡେଡିକେସନ୍ ରହିଲେ ନିଶ୍ଚିତ ଭାବରେ ଆପଣ ଲକ୍ଷ୍ୟ ପଥରେ ଆଗେଇ ଯିବେ ଆଉ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ଆଉ ଏଇଟା ହେଲା ନାହିଁ, ଏଇଟା ଛାଡ଼ିଦେବି ଅଧା ପଢ଼ିକିରି, ସେଥିରେ ଇଣ୍ଟରେଷ୍ଟ ନ ନେଇକରି ପାଠ ପଢ଼ିବି, କିଛି ଲାଭ ହେବନି ଆଜ୍ଞା। ତେଣୁ ମୋର ସମସ୍ତଙ୍କୁ ଗୋଟିଏ ଉପଦେଶ ବି କହିପାରନ୍ତି, ନହେଲେ କହିବାର କଥା ମୁଁ କହିଦେଉଛି ସମସ୍ତଙ୍କ ପାଇଁ, ଯେ ଯିଏ ଯାହା କାମ କରୁଛନ୍ତି, ଯିଏ ଯେଉଁ ପର୍ଯ୍ୟାୟରେ ଯେଉଁ ଲେଭେଲରେ ଅଛନ୍ତି, ପୁରା ମନୋଯୋଗ ଦେଇକରି କରନ୍ତୁ, ସଫଳତା ନିଶ୍ଚିତ ଭାବରେ ଆପଣଙ୍କ ପାଖକୁ ଆସିବ।
1: ନିଶ୍ଚିତ, ଯେପରିକି ଆପଣ ଆଇନ ପାଠ ପଢ଼ିକି ଗୋଟେ ସଫଳତାର ଗୋଟେ ପାହାଚ ପରି ପାହାଚ ଉପରକୁ ଆସିଲେ, ତ ଆପଣ ବିଜ୍ଞାନ ପଢ଼ୁଥିଲେ, ତାପରେ ଆଇନ ପାଠକୁ ଆପଣ ଆଦରି ନେଲେ, ଆଇନ ପଢ଼ି ସାରିଲା ପରେ ଆପଣ ଚାକିରି କ୍ଷେତ୍ରକୁ କେମିତି ପ୍ରବେଶ କଲେ?
0: ମୁଁ ଆଇନ ପଢ଼ି ସାରିଲା ପରେ ପ୍ରକୃତରେ ଓକିଲାତି ଫିଲ୍ଡକୁ ଗଲି
1: ଆଜ୍ଞା।
0: ମୁଁ ଏଇ ସମ୍ବଲପୁରରେ ମୁଁ ବର୍ଷେ ଉପରେ ଓକିଲାତି କରିଛି। ତାପରେ ମୋର ଇଚ୍ଛା ହେଲା ଯେ LLB ପଢ଼ିକିରି କାହିଁ ସାରିବି, LLM କାହିଁକି ନ ପଢ଼ିବି
1: ଆଜ୍ଞା।
0: ତ ମୁଁ LLM ପଢ଼ିବା ପାଇଁ ପଳାଇଗଲି। ତ LLM ପଢ଼ି ସାରିବା ପରେ ମୋତେ ଇମିଡ଼ିଏଟଲି ଗୋଟେ ପ୍ରାଇଭେଟ୍ ଲ କଲେଜରୁ ଆସିଲା ଚାକିରି ପାଇଁ ଆସିଲା। ମୁଁ ସେ ପ୍ରାଇଭେଟ୍ ଲ କଲେଜ ବୋଲିକରି ଜଏନ୍ କଲିନି, କିନ୍ତୁ ପରେ ପରେ ମୋତେ ୟୁନିଭର୍ସିଟି ଲ କଲେଜରୁ ଆସିଲା, ବ୍ରହ୍ମପୁର ୟୁନିଭର୍ସିଟି ଲ କଲେଜରୁ ମୁଁ ସେଥିରେ ଜଏନ୍ କରିଗଲି। ଆଉ ଯେହେତୁ ମୋତେ ଟିକିଏ ଅଧ୍ୟାପନାରେ ବହୁତ ରୁଚି ଥାଏ
1: ଆଜ୍ଞା,
0: ଅଛି ବି ଏବେ ବି ଅଛି, ମୁଁ ଏବେ ବି କ୍ଲାସ୍ ନେଉଛି ଆଜ୍ଞା, କିନ୍ତୁ ମୋତେ ସେଇଟା ବହୁତ ଭଲ ଲାଗେ, ମୋର ହୃଦୟ ପୁରା ଭରିଯାଏ ଅଧ୍ୟାପନାରେ
1: ଆଜ୍ଞା। ଆଜ୍ଞା, ହଁ, ହୃଦୟରୁ ଭଲ ପାଆନ୍ତି ଆପଣ ପାଠ ପଢ଼ାଇବାଟାକୁ। ତ ଆପଣ ବ୍ରହ୍ମପୁରରେ ଜଏନ୍ କଲେ, ଏଇଟା କେଉଁ ମସିହାର କଥା?
0: ଏଇଟା 1981।
1: ଆଚ୍ଛା, ତାପରେ କେତେ ବର୍ଷ ସେଇଠି?
0: ସେଇଠି ମୁଁ ପ୍ରାୟ 5 ବର୍ଷ ରହିଲି। 86 ବେଳକୁ ମୁଁ ଆସିକରି PG ଡିପାର୍ଟମେଣ୍ଟରେ ସମ୍ବଲପୁର ୟୁନିଭର୍ସିଟି LLM ଇଏରେ ଜଏନ୍ କଲି। ସେତେବେଳକୁ LLM ଜଷ୍ଟ ଖୋଲିଥାଏ ସମ୍ବଲପୁରରେ, ଆଉ ଗୋଟେ ସେନ୍ସରେ ମୁଁ ପ୍ରଥମ ବ୍ୟକ୍ତି ଯିଏକି LLMରେ ଆସିଲି
1: ଆଜ୍ଞା।
0: ତ ସେଇଟା ଡିଟେଲ୍ କହିଲେ ସମୟ ନଷ୍ଟ ହେବ ବୋଲି କହୁନି, କିନ୍ତୁ ମୁଁ ପ୍ରାୟ ତାମାନେ ଡିପାର୍ଟମେଣ୍ଟ ଆସିଲା ମୁଁ ମଧ୍ୟ ଜଏନ୍ କଲି ଆଜ୍ଞା।
1: ତାପରେ କେଉଁଠିକି ଗଲେ?
0: ସେଠି 11 ବର୍ଷ ମାସେ ଖଣ୍ଡେ ମୁଁ କାମ କଲା ପରେ ମୁଁ ଲ କଲେଜକୁ ରିଡର୍ ହୋଇକରି ସିଲେକ୍ସନ୍ ହେଲି। ତ ଆମର ଲଜପତ ରାୟ ଲ କଲେଜକୁ ମୁଁ ଆସିଗଲି, ରିଡର୍ ଆକାରରେ ଜଏନ୍ କଲି। ଆଉ ଗୋଟିଏ ବର୍ଷ ପରେ ପ୍ରିନ୍ସିପାଲ ପଦବୀ ଖାଲି ହେଲା, ତ ମୋତେ ସେମାନେ ପ୍ରିନ୍ସିପାଲ କଲେ, ତ ମୁଁ ପ୍ରିନ୍ସିପାଲ ହୋଇକରି ଜଏନ୍ କଲି। ପ୍ରିନ୍ସିପାଲ ହୋଇକରି ଜଏନ୍ କଲା ଭିତରେ ମୁଁ ପ୍ରଫେସର ପଦକୁ ଉନ୍ନୀତ ହେଲି।
1: ତ ଅଧ୍ୟାପନା ସାଙ୍ଗକୁ ଆପଣଙ୍କର ଗୋଟେ ପ୍ରଶାସନିକ କାର୍ଯ୍ୟଧାରା ଉପରେ ମଧ୍ୟ ଆପଣଙ୍କର ଦକ୍ଷତା ରହିଲା। ତ ଦେଖାଯାଏ ସାର୍, ଯେ ଯେଉଁ ପିଲାମାନେ ପାଠ ପଢ଼ିବା ପାଇଁ ଆସନ୍ତି, ବିଶେଷ କରି ଏଇ ଆଇନ ପାଠ, ପ୍ରାୟତଃ ସେମାନେ ବହୁତ ମେଚ୍ୟୁର୍ ଥାନ୍ତି ଏବଂ ଏଭଳି କଲେଜକୁ ଆସିଲା ପରେ ପାଠପଢ଼ା ସହିତ ଅନ୍ୟାନ୍ୟ ଯେଉଁ ଆକ୍ଟିଭିଟିଜ୍ ମାନେ ପଲିଟିକାଲ ଆଫେୟାର୍ସ କିମ୍ବା ଅନ୍ୟାନ୍ୟ ଯେଉଁ ଫଙ୍କସନ୍ସ, ଏଗୁଡ଼ାକରେ ତାଙ୍କ ମନ ମୁତାବକ କଲେଜକୁ ପରିଚାଳନା କରିବା ପାଇଁ ଏଭଳିଆ ଗୋଟେ ମାନସିକତାରେ ଆସିଥାନ୍ତି, କାହିଁକି ସେମାନେ ପୁରା ସିନିୟର ଥାନ୍ତି। ତ ଏଭଳିଆ ପରିସ୍ଥିତି କେବେ ଆପଣଙ୍କ ସମୟରେ ଉପୁଜିଛି କି ଏବଂ କିଭଳି ଭାବରେ ଆପଣ ତାକୁ ମ୍ୟାନେଜ୍ କରିଛନ୍ତି?
0: ହଁ, ଏମିତିଆ ପରିସ୍ଥିତି ତ ଆଜ୍ଞା ବହୁତ ଉପୁଜିଛି। ଆଇନ କଲେଜ ତ ଆପଣ ଜାଣିଥିବେ ଯେ ଏଇଟା ଗୋଟେ ମାନେ ଏ ପ୍ରକାରର କଲେଜ ଯାହାକୁ ଆପଣ ଅତି ସାଦା ସିଧାରେ ନେଇପାରିବେ ନା
1: ଆଜ୍ଞା। ଆଜ୍ଞା ଆଜ୍ଞା,
0: ଏଇଟା ଅତିମାତ୍ରାରେ ଆପଣ ଯଦି ବିଚାରବନ୍ତ ହେବା ସହିତ ବୁଦ୍ଧିମାନ ନ

0: ତାହେଲେ ଆପଣମାନେ ଆପଣ ହଇରାଣରେ ପଡ଼ିବେ,
1: ବହୁତ ଅସୁବିଧାର ସମ୍ମୁଖୀନ ହେବା।
0: ଆଜ୍ଞା, ମୁଁ ଆସିଛି ପ୍ରଥମ ବର୍ଷ ମୁଁ ଜଏନ୍ କରିଛି, ଏଡ଼ମିସନ୍ ପାଇଁ ଗୋଟେ ପିଲାଟେ ଆସିଥିଲା, ତାର ଏଡ଼ମିସନ୍ ହେଇପାରିବା କଥା ନୁହେଁ।
1: ଆଜ୍ଞା,
0: ସିଏ ବହୁତ ଆଡ଼ୁ ପ୍ରେସର ପକେଇଲା, ବହୁତ ମୋତେ ରିକ୍ୱେଷ୍ଟ କଲା, ଆଉ ଆସିକିରି ଆପ୍ରୋଚ୍ ବି କଲା। ମୁଁ ଯେତେବେଳେ ତାକୁ ମନା କରିଦେଲି, ସିଏ ଥିଲା ହଠାତ୍ ମୋ ଟେବୁଲଟାକୁ ଓଲଟେଇ ଦେଲା, ଯେ ସେ ଟେବୁଲଟା ମୋ ଉପରେ ଓଲଟି ପଡ଼ିଲା ଆଉ ମୁଁ ବି ତଳେ ପଡ଼ିଗଲି। ତ ଏମିତିଆ ସିଚୁଏସନ୍ ମଧ୍ୟ ହେଇଛି। ଏଇଟା ତ ଗୋଟିଏ ହେଲା, ମୁଁ ପ୍ରିନ୍ସିପାଲ୍ ଥିଲାବେଳେ ପ୍ରଥମ କରି ଦେଖିଲି ଯେ ବ୍ୟାପକ ଆକାରରେ ମାଲ୍ ପ୍ରାକ୍ଟିସ୍ ଚାଲିଛି, ସେମାନେ କାହାକୁ ଡର ଭୟ ନାହିଁ, ସେମାନେ ଓପନ୍ ଆକାରରେ କରୁଛନ୍ତି। ତ ସେ ବର୍ଷ ମୁଁ ଅନେକ ଗୁଡ଼ିଏ ଇନଭିଜିଲେଟର୍ ରଖି ବାହାରୁ ବି ଆଣିକରି ସମସ୍ତଙ୍କ ବହି ସବୁ ଛଡ଼େଇ ନେଲି।
1: ଆଜ୍ଞା,
0: ଛଡ଼େଇ ନେଲା ପରେ ଆପଣ ବିଶ୍ୱାସ କରିବେନି, ପାଖାପାଖି 300 ପିଲା ମୋତେ 3 ଘଣ୍ଟାରୁ 4 ଘଣ୍ଟା ମୋତେ ଘେରାଉ କଲେ। ସେ ଭିତରେ ବିଭିନ୍ନ ପ୍ରକାର ଧମକ ଚମକ, କିଏ କହୁଛି ମୋର ଜୀବନ ନଷ୍ଟ ହୋଇଗଲା ତୁମେ ଦାୟୀ, ଆଉ କିଏ କହୁଛି ମୋର ଏତେ ଲସ୍ ହେଲା ତୁମେ ସେଇଟା ଦେବ, ଏମିତି ହେଇକିରି ବହୁତ ଗଣ୍ଡଗୋଳ ହେଲା। ଆଉ ମୋତେ ଧମକ ବି ଦେଲେ ସେମାନେ ଯେ ଆସନ୍ତାକାଲି, ତାମାନେ ସେଦିନର ଆସନ୍ତାକାଲି ମୋତେ ସେମାନେ ଦେଖିଦେବେ। ତ ମୁଁ କହିଲି ଯାହା ହେବାର କଥା ହେବ, ଆଉ ମୁଁ କ'ଣ ହେଲେ କରିପାରିବି। କିନ୍ତୁ ସେମିତି ଆଉ ତା ପରଦିନ ଆଉ କିଛି ହେଇନି, ଯିଏ ଯୁଆଡ଼େ ଗଲେ ଗଲେ, ଆଉ କଲେଜ ଯେମିତି ଶାନ୍ତିପୂର୍ଣ୍ଣ ଆକାରରେ ଥିଲା ସେମିତି ଆସିଗଲା। ଆଉ ପିଲାମାନେ ସେଇ ବର୍ଷଠୁ ପ୍ରାୟ ତାମାନେ ଆଉ ସାହସ କରିନାହାନ୍ତି, ଏବେ ଲ କଲେଜରେ କପି ହେଉନି ବୋଲି ମୁଁ କହିବିନି, ହେଉଥିବ କିନ୍ତୁ ଆଖି ଦୃଶିଆ ହିସାବରେ ହେଉନି,
1: କିମ୍ବା ଯେଉଁ ପ୍ରକାର ଗୋଟେ ଅରାଜକତା ସୃଷ୍ଟି ହୋଇଯାଇଥିଲା, ଅରାଜକତା
0: ବିଲକୁଲ ନାହିଁ,
1: ହଁ ସେ ପ୍ରକାର ନାହିଁ। ଆଉ ଆପଣ ସାହସର ସହିତ ସେ ମାନେ ଦିଗକୁ ଆପଣ ଅଗ୍ରଗତି କଲେ ଏବଂ ତାକୁ ଚେକ୍ କଲେ। ତ ସାର୍, ଆଉ ଗୋଟେ କଥା ଆପଣଙ୍କଠୁ ଜାଣିବା ପାଇଁ ଚାହିଁବୁ ଯେ ଜଣେ ଛାତ୍ର ଯଦି ଆଇନ ପାଠକୁ ଆପଣାଇଲା, ତାର ଭବିଷ୍ୟତ ପାଇଁ କ'ଣ ସବୁ ସ୍କୋପ୍ ରହିଛି
0: ଆଇନ ପାଠରେ? ଆଜ୍ଞା, ବର୍ତ୍ତମାନ ତ ବହୁତ ଗୁଡ଼ିଏ ଅଛି, ସ୍କୋପ୍ ଅଛି। ଚାକିରି ହିସାବରେ ଯଦି ଆପଣ ଦେଖିବେ ତାହେଲେ ପବ୍ଲିକ୍ ପ୍ରୋସିକ୍ୟୁଟର, ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରୋସିକ୍ୟୁଟର, ତାପରେ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ହେବା ପାଇଁ ଏବେ ବହୁତ ଗୁଡ଼ିଏ କୋର୍ଟ ଖୋଲିଗଲାଣି, ଆଉ ପ୍ରାୟ ସବୁ ବର୍ଷ ରିକ୍ରୁଟମେଣ୍ଟ ହେଉଛି, ଆଉ ସବୁ ବର୍ଷ ନୂଆ ପିଲା ଯାଉଛନ୍ତି। ତ ସେଇଟା ଗୋଟେ ମାଜିଷ୍ଟ୍ରେଟ ହେବାର। ତାପରେ ଗୋଟେ ଭିଲେଜ୍ ଲେଭେଲରେ କୋର୍ଟ ଗୁଡ଼ାକ ପ୍ରତିଷ୍ଠା ହେବ ଅଳ୍ପ ଦିନ ଭିତରେ, କେତେ ଗୁଡ଼ିଏ ଜାଗାରେ ହେଇଗଲାଣି। ତ ସେଟା ହେଲେ ତ ବହୁତ ଭିଲେଜ୍ରେ ତାମାନେ ଟିକେ ଇମ୍ପୋର୍ଟାନ୍ସ ଥିବ, ଯଦି ଭିଲେଜ୍ର ଗୋଟେ ଗୋଟେ କୋର୍ଟ ରହିବ, ଫଳରେ ସେଥିରେ ଆହୁରି ବି ଦରକାର ହେବେ ମାଜିଷ୍ଟ୍ରେଟ। ତା ବାହାରେ ପ୍ରାଇଭେଟ୍ ଆକାରରେ ହେଲେ ଆପଣ କୋଚିଂ ଇନଷ୍ଟିଚ୍ୟୁଟ୍ ଗୁଡ଼ାକ, ଓଜେଏସ୍ ଫୋଜେଏସ୍ କୋଚିଂ ପାଇଁ ସିଏ ବି ବହୁତ ଗୁଡ଼ିଏ ଖୋଲିଗଲାଣି, ସେଥିରେ ଅନେକ ଲୋକ ଏମ୍ପ୍ଲଏଡ୍ ହେଉଛନ୍ତି। ତାପରେ ଆପଣଙ୍କର ଓକିଲାତି ତ ସବୁବେଳେ ରହିଛି, ଓକିଲାତିଟା ଗୋଟେ ଏମିତିଆ ଜିନିଷ ଆଜ୍ଞା, ଯେ ହଠାତ୍ କିନା ଯିଏ ଚାହୁଁଥିବ ଯେ ମୋତେ ଇମିଡ଼ିଏଟ୍ଲି କେସ୍ ଆସୁ, ମୋର ପାଖରେ କ୍ଲାଏଣ୍ଟ ବୁଲନ୍ତୁ, ସେଟା ହଠାତ୍ ସମ୍ଭବ ହେବ ନାହିଁ। ଓକିଲାତିଟା ଗୋଟେ ଏମିତିଆ ଜିନିଷ, ଗୋଟେ ପବ୍ଲିକ୍ର କନଫିଡେନ୍ସ ଯଦି ଅଛି ତାହେଲେ ସେମାନେ ଆପଣଙ୍କୁ ଦେବେ, ନହେଲେ ଦେଇପାରିବେ ନାହିଁ।
1: ଆପଣ କେତେ ସେବା ଯୋଗାଇ ପାରୁଛନ୍ତି,
0: କେତେ ସେବା ଯୋଗାଇ ପାରୁଛନ୍ତି, କେତେ ଦକ୍ଷ ଆକାରରେ ଆପଣ ଜାଣିଛନ୍ତି, କୋର୍ଟ ସହିତ ଆପଣଙ୍କର ଡିଲିଂ କେମିତି, ଆପଣ ଠିକ୍ ହିସାବରେ ଯଦି ହ୍ୟାଣ୍ଡେଲ୍ କରୁଥିବେ ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ଆସିବ, ବହୁତ ଗୁଡ଼ିଏ କେସ୍ ଆସିବ, ଆଉ ଲୋକ ବି ଆସିବେ, ପଇସା ବି ଆପଣ ରୋଜଗାର କରିପାରିବେ। ତ ଏଇସବୁ ଗୁଡ଼ାକ ଅଛି। ତା ବାହାରେ ଆପଣଙ୍କର ବ୍ୟାଙ୍କରେ ଲ ଅଫିସର ରହୁଛନ୍ତି, ଅନ୍ୟ ସଂସ୍ଥା ଗୁଡ଼ାକରେ ଲ ଅଫିସର ରହୁଛନ୍ତି, ପ୍ରତ୍ୟେକ କମ୍ପାନୀରେ ମଲ୍ଟିପୁଲ ଲ ଅଫିସର୍ସ ରହୁଛନ୍ତି।
1: ତ ଏଭଳି ଅନେକ
0: ଏଭିନ୍ୟୁଜ୍ ଅଛି,
1: ସୁଯୋଗ ରହିଛି। ହେଲେ ସାର୍, ଆପଣ ଯେତେବେଳେ ଲ କଲେଜରେ ଥିଲେ ଏବଂ ପରବର୍ତ୍ତୀ ସମୟରେ ଆପଣ ଯେତେବେଳେ ଅବସର ଗ୍ରହଣ କଲେ, ଅବସର ନେଲା ପରେ ଆପଣ କେମିତି ସମୟ କାଟୁଛନ୍ତି?
0: ମୁଁ ଆଜ୍ଞା ଅବସର ନେଲା ପରେ ମୋତେ ଗୋଟିଏ ଲ ରିଲେଟେଡ଼୍ ଚାକିରିଟେ ଯୋଗାଡ଼ ହୋଇଯାଇଥିଲା ମୋର ପାଇଁ, ତାକୁ ଚାଇଲ୍ଡ ୱେଲ୍ଫେୟାର କମିଟି ବୋଲି କହନ୍ତି। ତ ସମ୍ବଲପୁରର ଡିଷ୍ଟ୍ରିକ୍ଟ ଚାଇଲ୍ଡ ୱେଲ୍ଫେୟାର କମିଟିରେ ମୁଁ ମେମ୍ବର ଥିଲି 5 ବର୍ଷ। ତ ସେ 5 ବର୍ଷ ପରିଶ୍ରମ କରିଛି। ତାପରେ ମୋର ବିଭିନ୍ନ ଅନୁଷ୍ଠାନ ଗୁଡ଼ାକ ରହିଛି, ନୀଳଚକ୍ରର ମୁଁ ଏଠିକାର ଗୋଟେ ଅଧ୍ୟକ୍ଷ ସମ୍ବଲପୁର ଶାଖାର।
1: ଆଜ୍ଞା,
0: ତାପରେ ଆମର ଧନକୁଡ଼ା ବରିଷ୍ଠ ନାଗରିକ ପରିଷଦରେ ମୁଁ ଏବେ ପ୍ରେସିଡେଣ୍ଟ ନାହିଁ କିନ୍ତୁ ଆଗରୁ ଥିଲି। ସେତୁ ଗୋଟେ ସୋସାଇଟି ଅଛି ସମ୍ବଲପୁରରେ, ତାର ମେମ୍ବର ଅଛି।
1: ଆଜ୍ଞା,
0: ଏ ପ୍ରକାର ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ମୁଁ ଜଡ଼ିତ ଅଛି, ସେଗୁଡ଼ାକରେ ମୋର ସମୟ ଇଏ ହୁଏ। ଆଉ ତାପରେ ଏଇ ଯେଉଁ ଲ କଲେଜ ହେଲା, ଏବେ ବରଗଡ଼ ବିକାଶ ଲ କଲେଜ,
1: ଆଜ୍ଞା
0: ସମ୍ବଲପୁର ଲଜପତ ରାୟ ଲ କଲେଜ, ଏମାନଙ୍କର ମୁଁ ରେଗୁଲାର

0: ଶିକ୍ଷାଦାନ ଦେବାରେ ଗୋଟେ ଗେଷ୍ଟ ଫ୍ୟାକଲ୍ଟି ଆକାରରେ ମୁଁ ସେହିଦିନଠୁ ରିଟାୟାର୍ଡ଼ କରିବା ଦିନଠୁ ମୁଁ ରହିଛି, ଆଜି ପର୍ଯ୍ୟନ୍ତ ମଧ୍ୟ ରହିଛି।
1: ଆଉ ଆପଣ ତ କହୁଥିଲେ ଯେ ଏଇ ଦିଗରେ ଆପଣଙ୍କର ରୁଚି ମଧ୍ୟ ରହିଛି।
0: ରୁଚି ଅଛି,
1: ହଁ, ପଢ଼ିବା ପାଇଁ ଆପଣଙ୍କର ରୁଚି ରହିଛି। ଏବଂ ଆଉ ଗୋଟିଏ ରୁଚି ଆପଣଙ୍କର ରହିଛି ଯେ ସାହିତ୍ୟ ସାଧନା, ଆପଣଙ୍କର ଅନେକ ବହି ମଧ୍ୟ ବାହାରି ସାରିଲାଣି, ତ ଏଇ ଯେଉଁ କବିତା ଲେଖିବାର ଗୋଟିଏ ମାନସିକତା କେବେଠୁ ଆପଣଙ୍କର ଆରମ୍ଭ ହୋଇଥିଲା?
0: ମୁଁ ଆଜ୍ଞା ପ୍ରଥମେ କବିତା ଲେଖିଥିଲି ଯେତେବେଳେ ମୁଁ ଷଷ୍ଠ ଶ୍ରେଣୀ ପଢ଼ୁଥିଲି, ପ୍ରଥମେ କବିତା ଲେଖିଥିଲି। ତ ସେ କବିତା ଗୁଡ଼ାକ ଛନ୍ଦବଦ୍ଧ କବିତା ଆକାରରେ ମୁଁ ସେଗୁଡ଼ାକ ଲେଖିଥିଲି, ଆଉ ସେଗୁଡ଼ାକ ରଖିଥିଲି। ଆଉ କୁଆଡ଼େ, ମୋର ସେତେବେଳେ ଏତେ ବୁଦ୍ଧି ନଥିଲା, ମୁଁ କୁଆଡ଼େ ପଠାପୁଠି କରିନାହିଁ। ତ ସେଇଟା ଥିଲା। ତାପରେ ପରେ ମୁଁ ଯେତେବେଳେ କଲେଜରେ ପାଠ ପଢ଼ିବା ଆରମ୍ଭ କଲି, ପ୍ଲସ୍ ଟୁ ଏଜୁକେସନ୍ ସମୟରେ, ମୁଁ ଆପଣଙ୍କୁ ପ୍ରଥମେ କହୁଥିଲି ମୁଁ ଯେଉଁ BSc ପଢ଼ିଲା ବେଳେ ମୁଁ ବିଶେଷ ଧ୍ୟାନ ଦେଇପାରିଲି ନାହିଁ।
1: ଆଜ୍ଞା ଆଜ୍ଞା,
0: ମୋର ଧ୍ୟାନ ହଟେଇ ଦିଏ ଏଇ କବିତା ଲେଖା। ଏଇ କବିତା ମୁଁ ରାତି ରାତି ଚେତେ ଅନାଏ, ବହୁତ ପରିଶ୍ରମ,
1: ଭାବୁକ
0: ହେଇଯାଏ, ଭାବୁକ ହେଇଯାଏ, ଫଳରେ ମୋର ରେଜଲ୍ଟଟା ବିଶେଷ ଭଲ ହୁଏନି। ମୁଁ ନିଜ ବହି ଛାଡ଼ିକିରି ଦୁନିଆ ବହି ପଢ଼େ, ଆଉ ଲିଟରେରୀ ଫିଲ୍ଡରେ ଭଲ ସେ ସମୟରେ ମୋର ଥିଲା। ତ ଏଇଟା ହେଲା ହେଉଛି ଗୋଟେ କାରଣ ଯେ ଆପଣ ବେଶୀ ଏନଗ୍ରସ୍ଡ ହେଇଗଲେ ରେଗୁଲାର ପାଠ ପଢ଼ାଟା ଆପଣଙ୍କର ହେଇପାରିବନି ଭଲ ଭାବରେ। ତ ସେଥିରୁ ଅସୁବିଧାଟା ପଡ଼ିକିରି ଯେତେବେଳେ ମୋର ଘୋର ଅସୁବିଧା ହେଲା ପାଠ ପଢ଼ାରେ, ମୁଁ ସେତେବେଳେ ସାମୟିକ ଭାବରେ କବିତାକୁ ମୋତେ ଛାଡ଼ିବାକୁ ପଡ଼ିଲା। ତାପରେ ମୁଁ LLB ପାସ୍ କଲି, LLB ପାସ୍ କରିକି ଓକିଲାତି ହେଲାବେଳେ କିଛିଟା ଲେଖିଛି। ତାପରେ ପରବର୍ତ୍ତୀ ସମୟରେ ମୁଁ LLM ପଢ଼ିଲି, LLM ପଢ଼ି ସାରିଲା ପରେ ମୁଁ ଯେତେବେଳେ ଚାକିରିରେ ଜଏନ୍ କଲି ଅଧ୍ୟାପକ ହିସାବରେ, ସେତେବେଳେ ମୁଁ ଦେଖିଲି ଯେ ଏଇ ଓଡ଼ିଆ ଜିନିଷ ଲେଖିଲେ ତାକୁ କିଛି ରେକଗ୍ନିସନ୍ ମିଳିବ ନାହିଁ। ଚାକିରିରେ ପ୍ରମୋସନ୍ ପାଇବା ପାଇଁ ଲ ଆର୍ଟିକଲ୍ ଗୁଡ଼ାକ ଲେଖିବା ଦରକାର।
1: ଆଜ୍ଞା,
0: ତ ଲ ଆର୍ଟିକଲ୍ସ ମୁଁ ଲେଖିଛି, ସେଗୁଡ଼ାକ ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ ଇଏ ମ୍ୟାଗାଜିନ୍ ଜର୍ନାଲ୍ରେ ବାହାରିଛି।
1: ଆଜ୍ଞା,
0: ତାପରେ ଆମର ସେମିନାର ଇଏଟା ଗୁଡ଼ାକ ଆଟେଣ୍ଡ କରିଛି, ସେମିନାର ନିଜେ ଏଠି ଲ କଲେଜ୍ରେ ଥିଲାବେଳେ ମୁଁ ଅର୍ଗାନାଇଜ୍ କରିଛି ନ୍ୟାସନାଲ୍ ସେମିନାର ବହୁତ ଗୁଡ଼େ। ତ ଏମିତି ଆକାରରେ ସେଗୁଡ଼ାକରେ ତ ସମୟ କଟିଯାଏ। ତ ମୁଁ ଯେତେବେଳେ ପ୍ରିନ୍ସିପାଲ୍ ଥିଲି ସେତେବେଳେ ପିଲାମାନେ କହିଲେ ଯେ ଗୋଟେ ମ୍ୟାଗାଜିନ୍ଟେ ବାହାରୁ।
1: ଆଜ୍ଞା,
0: ପ୍ରଥମେ ମୁଁ ଧ୍ୟାନ ଦେଉନଥିଲି ଏଠି କ'ଣ ଆର୍ଟିକଲ୍ ଆସିବ ଯେ ମ୍ୟାଗାଜିନ୍ ବାହାର କରିବା। ତ ଏନିୱେ ତାପରେ ଯେତେବେଳେ ପିଲାମାନେ କହିଲେ ନାଇଁ ଆଜ୍ଞା ଆର୍ଟିକଲ୍ ଆସିବ ଇଏ ସିଏ, ମୁଁ କହିଲି ହଉ ତାହେଲେ ଗୋଟେ କବିତା ପାଠଟେ କରିବା, ଯେ କେତେଟା କବିତା ଆସୁଛି ଦେଖିବା,
1: ତାପରେ ଚିନ୍ତା କରିବା,
0: ତାପରେ ଚିନ୍ତା କରିବା।
1: ଆଜ୍ଞା ଆଜ୍ଞା,
0: ତ ସେଇଟା ଯେଉଁ କବିତା ପାଠ ପାଇଁ ମୁଁ ମଧ୍ୟ ଗୋଟେ କବିତା ଲେଖିଲି। ମୁଁ କବିତା ଯେତେବେଳେ ଲେଖିଲି ସେଥିରୁ ପ୍ରଥମ କବିତାଟା ଯେଉଁଟା ଲେଖିଲି ସେଇଟା ମୁଁ ଏତେଟା ତାମାନେ ଆଉ ଚିନ୍ତା କରିନାହିଁ ସେ କବିତା କ'ଣ କରିବି, ତାକୁ ମୁଁ ଗୋଟେ ଡାକରେ ପଠାଇଦେଲି, ଗୋଟେ ମ୍ୟାଗାଜିନ୍ ସମାଜକୁ ପଠାଇଦେଲି।
1: ଆଜ୍ଞା,
0: ତାର 8-10 ଦିନ ପରେ ମୋର ପାଖକୁ ଗୋଟେ ପୋଷ୍ଟ କାର୍ଡ଼ ଗୋଟେ ଆସିଲା ଯେ ଆପଣଙ୍କର ଏ କବିତାଟା ମୁଁ ପଢ଼ିଲି ବହୁତ ଭଲ ହେଇଛି। ମୁଁ କହିଲି କେଉଁ କବିତାଟା ପଢ଼ିଛି, ମୁଁ ଆଉ ଭୁଲି ଯାଇଥିଲି। ତାପରେ ମୁଁ ବହିଟା ମଗେଇଲି, ସାପ୍ତାହିକ ସମାଜ ମଗେଇଲି, ତ ସେଠି ଦେଖିଲି ଯେ ବାହାରିଛି କବିତାଟା। ତାପରେ ସେଇଦିନଠୁ ସେଇଟା ପ୍ରାୟ 2010 ହେଇଗଲାଣି, ସେତେବେଳକୁ 2010 ମୋର ଫେର ଲେଖା ଚାଲିଛି, ମୁଁ ଲେଖା ରାଜ୍ୟରେ ସକ୍ରିୟ ପ୍ରାୟ ରହୁଛନ୍ତି।
1: ତ ଇତିମଧ୍ୟରେ ଆପଣ କେତେ ଖଣ୍ଡ ବହି ବାହାରିଲାଣି?
0: ମୋର ସମଗ୍ର 5 ବହି ବାହାରି ସାରିଲାଣି, ଆଉ ଗୋଟେ ପ୍ରବନ୍ଧ ସଂକଳନ ବୋଧ ହୁଏ ଯଦି ଭଗବାନଙ୍କର କରୁଣା ହୁଏ ଅତି ଶୀଘ୍ର ବାହାରିବ
1: ନିଶ୍ଚିତ ଭାବରେ ସାର। ଆଉ ପାଠକ ଆଦୃତି ମଧ୍ୟ ପାଇବ ଆମେ ସେଇଟା ଆଶା କରିବା। ହେଲେ ଏଇ ଯେଉଁ ଲେଖାଲେଖି ଯାହା କଲେ, ଆପଣ ତ ସାଇନ୍ସ ପାଠ ପଢ଼ୁଥିଲେ, ତାପରେ ଲ କଲେ, ଏବଂ ସାହିତ୍ୟ ସାଧନା କିମ୍ବା ସାହିତ୍ୟ ଲେଖିବାର ଯେଉଁ ଗୋଟେ ସାହିତ୍ୟ ମନସ୍କ ହେବା ଗୋଟେ ଅଲଗା ଜିନିଷ, ଏଇ ସାହିତ୍ୟ ଗୋଟେ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରିବା ପାଇଁ ଆପଣ କ'ଣ ବିଶେଷ ଧ୍ୟାନ ଦିଅନ୍ତି କି କ'ଣ କରନ୍ତି ଆପଣ?
0: ସାହିତ୍ୟ ଆଜ୍ଞା ଗୋଟେ ଶବ୍ଦର ଯାଦୁକରୀ ବୋଲିକରି ଆପଣ କହିପାରିବେ।
1: ଆଜ୍ଞା,
0: ବିଶେଷ କରି କବିତା ଯେଉଁମାନେ ଲେଖନ୍ତି ସେମାନେ ସେଇ ଶବ୍ଦଟାକୁ ଏ ପ୍ରକାର ଭାବରେ ତାକୁ ଗଠନ କରିକିରି ଗୋଟେ ମିନିଂ ବାହାର କରନ୍ତି। ତ ସେଇଟା ଗୋଟେ କ୍ରିଏଟିଭ୍ ୱାର୍କ, ସେଇଟା ଭିତରେ ସେ ଭାବନା ଯଦି ନଥିବ ସେ ସାହିତ୍ୟ ଆଦୃତ ହେବ ନାହିଁ। ତ ଆପଣଙ୍କ ଭିତରେ ଯଦି କିଛି ଗୋଟେ ସେ ଟାଇପ୍ର ଭାବନାର ଉଦ୍ବେଳନ ହେଉଛି, ତାକୁ କଲମରେ ଯଦି ଆପଣ ପରିପ୍ରକାଶ କରିପାରୁଛନ୍ତି, ୱିଥ୍ ସେଇ ଭାବନା ଯଦି ଦେଇପାରୁଛନ୍ତି, ତାହେଲେ ସେଇଟା ଏମିତି ହିସାବରେ ତାର ଗୋଟେ ଫ୍ଲୋ ଆସିବ, ସେଇଟା ପାଠକ ନିଶ୍ଚୟ ତାକୁ ଭଲ ପାଇବେ। ତ ସାହିତ୍ୟ ସାଧନାଟା ସମସ୍ତେ ସାହିତ୍ୟ ମାନେ ଲେଖିଦିଅନ୍ତେ, ଯଦି ଆମର କହିବାର ଭାଷା ଆମର ଲେଖିବାର ଭାଷା ଟିକେ ଯେତେ ହେଲେ ଭିନ୍ନ ରହୁଛି, ତ ଲେଖିବା ପାଇଁ ଯେଉଁଟା ଦରକାର, ଯେଉଁ ସୌନ୍ଦର୍ଯ୍ୟମୟ ହେବାର କଥା, ସୁଷମାମଣ୍ଡିତ ହେବାର କଥା ଭାଷା, ସେଇ ଜିନିଷଟା ଆସିବ ଆପଣଙ୍କର ଭିତର କେତେ ଉତ୍ସାହ ଅଛି, ଭିତରେ କେତେ ଆପଣ ଆଣିପାରିଛନ୍ତି, ଭାବପ୍ରବଣ କେତେ ହେଇଛନ୍ତି, ତାର ଉପରେ ବହୁତ ନିର୍ଭର କରେ ଆଜ୍ଞା। ସାହିତ୍ୟ ତେଣୁକରି ଗୋଟେ ସାଧନାର କଥା, ଆଉ ଏଇଟା ଭିତରେ ଯଦି ଆପଣଙ୍କର ନଥିବ, ସେ ଅନ୍ତରର ଭାବ ଯଦି ନଥିବ, ତାହେଲେ ହୁଏତ ପ୍ରବନ୍ଧଟେ ଲେଖିଦେଇପାରିବେ କି ଆଉ କ'ଣଟେ ଲେଖିଦେଇପାରିବେ, କିନ୍ତୁ କବିତା ତ ଜମା ନୁହେଁ, ସମ୍ଭବ ନୁହେଁ
1: ନିଶ୍ଚିତ ଭାବରେ। ତ ସାର୍ ଏଇଠି ଆଉ ଗୋଟେ କଥା ଆପଣଙ୍କଠୁ ଆମେ ଜାଣିବା ପାଇଁ ଚାହିଁବୁ, ଯେ ଅନ୍ତରର ଭାବଟି ସୃଷ୍ଟି ହେବା ପାଇଁ ପାରିପାର୍ଶ୍ୱିକ ପରିସ୍ଥିତି କିମ୍ବା ପରିବେଶ କିଛି ମାତ୍ରାରେ ଦାୟୀ କି?
0: କିଛି ମାତ୍ରାରେ ନାହିଁ, ସମ୍ପୂର୍ଣ୍ଣ ରୂପେ ଦାୟୀ।
1: ଆଜ୍ଞା ଆଜ୍ଞା।
0: କାହିଁକି ଆମେ ଯେଉଁ ଜିନିଷଟା ଦେଖୁ, ଯେଉଁ ଜିନିଷଟା ଆମକୁ ଟିକେ ଚିନ୍ତା କରିବା ପାଇଁ ଦିଏ, ଆକାଶ, ଗଛପତ୍ର, କେଉଁଠି ଗୋଟେ ଭଲ ଫୁଲଟେ ଦେଖିବା, କେଉଁଠି ଲୋକମାନଙ୍କର ଗହଳି ଦେଖିବା, ଏଇସବୁ ଗୁଡ଼ାକ ତ ସାହିତ୍ୟରେ ପରବର୍ତ୍ତୀ କାଳରେ ପ୍ରବେଶ କରେ।
1: ଆଜ୍ଞା ଆଜ୍ଞା।
0: ଗୋଟେ ଘରେ କେମିତି ଚାଲିଛି, ଗୋଟେ ଶାଶୁ କେମିତି ବୋହୂକୁ ଟ୍ରିଟ୍ କରୁଛି, ଏଇସବୁ ଗୁଡ଼ାକ ତା'ମାନେ ଆମର ଦୈନନ୍ଦିନ ଜୀବନରେ ଆମେ ଯେଉଁ ଯେଉଁ ପ୍ରକାରର ଆଘାତ, ସଂଘାତ, ଯେଉଁ ଯେଉଁ ପ୍ରକାରର ପରିସ୍ଥିତି ଆମେ ଫେସ୍ କରୁ, ସେଗୁଡ଼ାକ ହିଁ ସାହିତ୍ୟରେ ଆସେ। ଆଜ୍ଞା, ଏବେ ଦେଖନ୍ତୁ, ତାର ଏକଦମ ଗୋଟେ ଉଦାହରଣ ଦେବି। ଏବେ ଆଗରୁ କରୋନା ବିଷୟରେ ଆମେ ଜାଣିନଥିଲେ, କରୋନା ଆସିଲା, ମହାମାରୀ ରୂପରେ ଆସିଲା, କରୋନା ଉପରେ ବର୍ତ୍ତମାନ କେତେ କେତେ ସାହିତ୍ୟ ସୃଷ୍ଟି ହୋଇଗଲାଣି।
1: ଆଜ୍ଞା।
0: ଯେଉଁମାନେ କରୋନାରେ ପଡ଼ିଛନ୍ତି, ଯେଉଁମାନେ କରୋନା ପୀଡ଼ିତ ଲୋକମାନଙ୍କୁ ଦେଖୁଛନ୍ତି, ସେ ସମସ୍ତଙ୍କର ତା'ମାନେ ଯେଉଁମାନେ ଲେଖକ ଗୁଡ଼ାଏ ଜିନିଷ ଗୁଡ଼ାଏ ଲେଖିସାରିଲେଣି ତାର ଉପରେ, ତ ଏଇଟା ଗୋଟେ ନିଜର ଅନୁଭୂତିର କଥାଟା ଆପଣ ଲେଖ, ନହେଲେ ସବୁ ହାୱାରୁ ନେଇକରି ଗୋଟେ ଜିନିଷଟେ ଆପଣ ଲେଖିବେ, ତ ସେଇଟା ଏତେ ଲୋକଙ୍କୁ ଭଲ ବି ଲାଗିବ
1: ଲାଗିବ ନାହିଁ। ହଁ, ତ ଯେଉଁଟା ଆମେ ସାହିତ୍ୟ ବୋଲି କହୁଛୁ, ସମାଜରୁ ଉଦ୍ଧୃତ,
0: ସମାଜ
1: ଏବଂ ସମାଜର ସେ ବାସ୍ତବତାର ପ୍ରତିରୂପ ଯଦି ଆମେ କହିବା, ସେ ସାହିତ୍ୟ କିମ୍ବା ସେ କବିତା
0: ସମ୍ପୂର୍ଣ୍ଣ ରୂପେ ସାମାଜିକ ପ୍ରତିଫଳନ ରହିଛି ସାହିତ୍ୟରେ।
1: ହଁ ହଁ। ତ ସାର୍ ଏଇଠି ଆପଣଙ୍କ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଆପଣଙ୍କର ଯେଉଁ ଛୋଟବେଳର ସାମାଜିକ ପରିସ୍ଥିତି, କେଉଁ ଗାଁ, କେଉଁ ପରିବେଶରେ ଆପଣଙ୍କର ଶୈଶବ ଜୀବନ କଟିଥିଲା, ଏବଂ କିଭଳି ଭାବରେ ଆପଣ ଯୌବନକୁ ଆସିଲେ ଏବଂ ଏଇ ଚାକିରି କ୍ଷେତ୍ରକୁ ପଶିଲେ, ତ ଛୋଟ ସମୟର କଥା ଟିକେ କହିବେ।
0: ମୁଁ ଜଷ୍ଟ ମାନେ ସ୍କୁଲକୁ ଯିବାର ଆରମ୍ଭ କଲା ଦିନଠୁ,
1: ହଁ ହଁ,
0: ମୁଁ ଦୌଡ଼ି ଦୌଡ଼ି ସ୍କୁଲକୁ ଯାଏ, ସେ ବ୍ୟାଗ ବସ୍ତାନି ସହିତ ଦୌଡ଼ି ଦୌଡ଼ି ଘରକୁ ଆସେ, ଏମିତିଆ ଗୋଟେ ମୋର ମନେ ପଡ଼ୁଛି। ଆଉ ଯେହେତୁ ବାପା ଚାକିରିରେ ଥିଲେ, ବାପା ଯେଉଁ ଯେଉଁ ଜାଗାକୁ ଗଲେ ଆମେ ସେ ସେ ଜାଗାକୁ ବଦଳି ହେଇକିରି ଯାଉ, ଆଉ ସେ ଜାଗାରେ ନୂଆ ସାଙ୍ଗ, ନୂଆ ସାଥି ସବୁ ଭେଟୁ, ଆମକୁ ସେଇଟା ବି ବହୁତ ଭଲ ଲାଗେ।
1: କେଉଁ କେଉଁ ଜାଗା ସବୁ ଆପଣ ବୁଲିଛନ୍ତି?
0: ଆମେ ବହୁତ, ମୋର ବାପା ପୁଲିସରେ ଥିଲେ,
1: ଆଜ୍ଞା ଆଜ୍ଞା,
0: ତ ଇଭିନ୍ ତାଙ୍କୁ ଭିଲେଜ ମାନଙ୍କୁ ବି ବଦଳି ହେଇଛି। ଫର ଏକ୍ଜାମ୍ପଲ ଗୋଟେ ସିନାପାଲି, ସିନାପାଲି ସେତେବେଳେ ଗୋଟେ ସମ୍ପୂର୍ଣ୍ଣ ରୂପେ ଗୋଟେ ଗାଁଟେ ଥିଲା, ସେଇ ଗାଁଟା ମୋର ମନେ ପଡ଼ୁଛି। ସେମିତି କାଶୀପୁର ଗୋଟେ, ତ ବାପାଙ୍କର ବଦଳି ଯେତେବେଳେ ହୁଏ ଆମେ ବହୁତ ଖୁସି ହଉ, ବାପାଙ୍କୁ ସେଇଟା ନିଶ୍ଚୟ ବହୁତ କଷ୍ଟ ହଉଥିବ, କିନ୍ତୁ ଆମେ ଏତେ ଖୁସି ହଉ, କାହିଁକି ଆମେ ଗୋଟେ ନୂଆ ସ୍କୁଲକୁ ଯିବୁ, ନୂଆ ମାହୋଲରେ ରହିବୁ, ନୂଆ ସାଙ୍ଗସାଥିକୁ ଦେଖିବୁ, ଆମେ ବହୁତ ଖୁସି ହଉ ବଦଳି ହେଇଗଲେ। ତ ଏମିତି ହେଇ ଲାଷ୍ଟରେ ବାପା ଆମକୁ ଗୋଟେ ଷ୍ଟେସନ କରିଦେଲେ ଗୋଟେ ଜାଗାରେ, ସେ ଯୁଆଡ଼େ ହେଲେ ସେ ନିଜେ ଏକା ଗଲେ, ତାପରେ ଆଉ ଆମମାନଙ୍କୁ ନେଲେନି, ଆଉ ସେ ମଝିରେ ମଝିରେ ଆସନ୍ତି। ତ ଆମେ ଷ୍ଟେସନ ହେଇଗଲା ପରେ ମୋର ମନେ ଅଛି, ମୁଁ ସପ୍ତମ ଶ୍ରେଣୀରୁ ଆଉ ଆମେ କୁଆଡ଼େ ଯାଇନୁ, ନୂଆପଡ଼ା ବୋଲିକରି ଗୋଟେ ବର୍ତ୍ତମାନ ଜିଲ୍ଲା ହେଇଛି, ତ ନୂଆପଡ଼ାରେ ଆମେ ରହିଗଲୁ। ମେଟ୍ରିକ ପାସ୍ କରିକିରି କଲେଜରେ ବି ମୁଁ ଅବଶ୍ୟ କଲେଜରେ ଅନ୍ୟ ଜାଗାକୁ ଗଲି, କିନ୍ତୁ ଆମର ପରିବାରଟା ସେଇ ନୂଆପଡ଼ାରେ ରହିଯାଇଥିଲେ। ଛୋଟ ସମୟର କଥା କହିଲେ, ଇଏ ଆମର ଯେଉଁ ଭାଇ ଭଉଣୀମାନଙ୍କର ଭିତରେ ବାଦ ଅହଙ୍କାର ଏଗୁଡ଼ାକ ଟିକେ ଟିକେ ଲାଗି ରହିଥାଏ, ଇଏ କାହାକୁ ପିଟିଲା, କିଏ କାହାକୁ ମାରିଲା,
1: ଇଏ
0: କାହାକୁ ଚିମିଟି ଦେଲା, ମୁଁ ଟିକେ ବଡ଼ ଥିଲି।
1: କେତେ ଭାଇ ଭଉଣୀ ଆପଣ?
0: ଆମର ତିନି ଭାଇ ଦୁଇ ଭଉଣୀ, ତ ମୋଠୁ ଜଣେ ବଡ଼ ନାନୀ, ଆଉ ମୋର ସମସ୍ତେ ମୋର ତଳେ, ଆଉ ତିନି ଜଣ ମୋର ତଳେ। ଆଉ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ମୋର ମନେ ପଡ଼ୁଛି, ସାନ ଥିଲା ବେଳେ ବାପା ଘରେ ଯଦି ନାହାନ୍ତି ବେଲେ ଆଉ ଆମର ଘରେ ପାଠପଢ଼ା ବନ୍ଦ, କେହି ପଢ଼ିବେନି ସାନ ଥିବା ସମୟରେ,
1: ପୁରା ଜୀବନକୁ ପୁରା ଉପଭୋଗ କରିବେ,
0: ଉପଭୋଗ କରିବେ। ତ ଥରେ ସେମିତି ଆମେ ବାପା ଆସିଲେ, ଏତେ ଘୋଉ ଘା ହଉଥିଲା ଯେ ବାପାଙ୍କର ମୁଣ୍ଡ ଖରାପ ହେଲାଣି ସେ ରାସ୍ତାରୁ, ଆମ ଘରର ପାଟିତୁଣ୍ଡ ଶୁଣିକିରି ସେ ଆସିକିରି ଘରେ ପହଞ୍ଚିଛନ୍ତି, ଆଉ ଆମକୁ ପିଟିବା ପାଇଁ ଖୋଜିଲେ ସବୁ। ଠିକ ସେ ସମୟରେ ଅନ୍ଧାର ହେଇଗଲା, ଲାଇଟ୍ ଲିଭିଗଲା,
1: ଆଜ୍ଞା,
0: ଲାଇଟ୍ ଯେତେବେଳେ ଲିଭିଗଲା ଆଉ କ'ଣ କରିବେ, ସମସ୍ତେ ଆମେ ଲୁଚି ଲୁଚା ଦେଲୁ। ତ ସେ ତାଙ୍କର ରାଗ ଥଣ୍ଡା କରିବା ପାଇଁ ଗୋଟେ ଛୋଟ ବାଡ଼ିଟେ ବୁଲେଇଲେ

0: ଆଉ ତାପରେ ଫେର୍ ଶାନ୍ତ ହେଇଗଲେ, ଲାଇଟ୍ ଆସିଲା ଯେତେବେଳେ,
1: ମାନେ ସମୟ ଯେତେବେଳେ ବିତିଗଲା ତାଙ୍କ
0: ସମୟ
1: ରାଗ ମଧ୍ୟ
0: ଯେତେବେଳେ
1: ଶାନ୍ତ
0: ତାଙ୍କ
1: ହେଇଗଲା,
0: ରାଗଟା ଆଉ କ'ଣ ଥାଏ କି ସାର୍?
1: ଥାଏ କି? ହଁ ହଁ ହଁ ତ ଏଇଭଳିଆ ଛୋଟ ଛୋଟ କଥା
0: ହଁ
1: ସାର୍ ବହୁତ ମାନେ ଜୀବନକୁ ମାନେ
0: ଆଜ୍ଞା
1: ଆଉ ଉଲ୍ଲସିତ କରେ,
0: ଆଜ୍ଞା
1: ମନେ
0: ଆଜ୍ଞା
1: ପଡ଼ିଲେ ଭଲ ଲାଗେ।
0: ଆଜ୍ଞା,
1: ତ ବର୍ତ୍ତମାନ ଆପଣଙ୍କର ପରିବାରରେ କିଏ କିଏ ସବୁ ଅଛନ୍ତି?
0: ବର୍ତ୍ତମାନ ମୋର ପରିବାରରେ ମୋର ସ୍ତ୍ରୀ ଏବଂ ମୋର ଝିଅ,
1: ମ୍ୟାଡ଼ାମ କ'ଣ କରୁଛନ୍ତି ଘରେ, ଗୃହିଣୀ?
0: ନାଇଁ ଗୃହିଣୀ ନାଇଁ, ମ୍ୟାଡ଼ାମ ଥିଲେ ରିଟାୟାର୍ଡ଼ ଡିଷ୍ଟ୍ରିକ୍ଟ ଜଜ୍ ରାଙ୍କରେ ଥିଲେ,
1: ଓହୋ,
0: ହଁ ସେ ରିଟାୟାର୍ଡ଼ କରିକି ସେ ବି ଅଛନ୍ତି
1: ହଁ
0: ଘରେ
1: ହଁ
0: ବର୍ତ୍ତମାନ,
1: ହଁ
0: ଆଉ
1: ଝିଅ?
0: ଝିଅ ତ IPS ଅଛି,
1: ଆଜ୍ଞା
0: ସେ ଭିଜିଲାନ୍ସ SP ଅଛି ଏଠି ସମ୍ବଲପୁରରେ।
1: ଆଜ୍ଞା ଆଜ୍ଞା, ଯା ହଉ, ସୁନ୍ଦର ମାନେ ଗୋଟେ ପରିବାର, ଛୋଟ ପରିବାର କିନ୍ତୁ ସୁନ୍ଦର
0: ଆଜ୍ଞା
1: ପରିବାର। ହଁ
0: ଆଜ୍ଞା
1: ତ ସାର୍, ଯେଉଁ କଥା ଆମେ ଆଲୋଚନା କରୁଥିଲେ ଯେ ଏଇ ଯେଉଁ ଆଇନ ପାଠ ପଢ଼ିକି ଆପଣ
0: ଆଜ୍ଞା
1: ନିଜେ ବ୍ୟବସ୍ଥିତ ହେଲେ, ନିଜ ପରିବାରକୁ ମଧ୍ୟ ବ୍ୟବସ୍ଥିତ ଆକାରରେ ରଖିଛନ୍ତି,
0: ଆଜ୍ଞା
1: କିନ୍ତୁ ଦେଖାଯାଉଛି ଯେ ବର୍ତ୍ତମାନ ସମାଜରେ ଯେଉଁମାନେ ବୟସ୍କ ବ୍ୟକ୍ତି ସେମାନେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତ ଏଇ ଯେଉଁ ବୟସ୍କ ବ୍ୟକ୍ତିମାନେ ରହିଛନ୍ତି ସେମାନଙ୍କର ସହାୟତା ପାଇଁ ସାମାଜିକ ସ୍ତରରେ ହେଉ କିମ୍ବା ସରକାରୀ ସ୍ତରରେ ହେଉ, କେଉଁ ପ୍ରକାରର ମାନେ ଗୋଟେ ସାହାଯ୍ୟ ସହଯୋଗର ଗୋଟେ ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି, ଏକଥା ଯଦି ଆପଣଙ୍କୁ ପଚାରିବୁ ଆପଣ କ'ଣ କହିବେ?
0: ସରକାରଙ୍କର ତ ସ୍କିମ୍ ବହୁତ ଗୁଡ଼ିଏ ଅଛି
1: ଆଜ୍ଞା,
0: ବରିଷ୍ଠମାନଙ୍କର ପାଇଁ,
1: ହଁ
0: ତାଙ୍କର ଗୁଡ଼ାଏ ଜାଗାରେ କନସେସନ୍ ଦିଆହେଉଛି, କାଉଣ୍ଟର ଫାଉଣ୍ଟର ଗୁଡ଼ାକରେ ବରିଷ୍ଠମାନଙ୍କର ପାଇଁ ସେପରେଟ୍ ଲାଇନ୍ର ସୁବିଧା ସୁଯୋଗ କରୁଛନ୍ତି ସରକାର। କିନ୍ତୁ ବେସରକାରୀ ସ୍ତରରେ ଧରନ୍ତୁ ଆମେ ଯେମିତି ଧନକୋଡ଼ା ବରିଷ୍ଠ ନାଗରିକ ପରିଷଦ ଗୋଟେ କରିଛୁ, ଧନକୋଡ଼ା ବରିଷ୍ଠ ନାଗରିକ ପରିଷଦ ସାହାଯ୍ୟ କରେ ଅନ୍ୟମାନଙ୍କୁ ଯଦି ସେମିତି କିଛି ଅସୁବିଧାରେ ଥିବ, ଆଉ ଆମର ମିଟିଂ ଗୁଡ଼ାକରେ ମଧ୍ୟ ବୟସ୍କମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା, ସ୍ୱାସ୍ଥ୍ୟ ଗୋଟେ ଜିନିଷଟେ ଯେଉଁଟା ଅନେକ ଲୋକ ଫେସ୍ କରନ୍ତି,
1: ଆଜ୍ଞା,
0: ବିଶେଷ କରି ଡାଇବେଟିସ୍ ବ୍ଲଡ଼ ପ୍ରେସର ଏଇଗୁଡ଼ାକରେ ସମସ୍ତେ ପ୍ରାୟ ତାଙ୍କର ହେଇଥାଏ, ତ ତାଙ୍କୁ କ'ଣ କଲେ ସୁବିଧା ହେବ, କ'ଣ କଲେ ଅସୁବିଧା ହେବ, କ'ଣ ଖିଆଯିବ, କ'ଣ କେମିତି ମେଡ଼ିସିନ କେମିତି ନିଆଯିବ, ଏଗୁଡ଼ାକ ଉପରେ ଆମେ ବିଭିନ୍ନ ସମୟରେ ଡକ୍ଟରମାନଙ୍କୁ ଡାକିକି କ୍ୟାମ୍ପ କରୁ, ନହେଲେ ନିଜ ନିଜ ଭିତରେ ପାରସ୍ପରିକ ଭିତରେ ଆଲୋଚନା କରିକିରି ଆମେ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରୁ। ଆଉ ବାହାରେ ଯଦି କୌଣସି କିଏ ଦୁଃଖୀ ରଙ୍କିତ ଥାଏ ତାକୁ କି ପ୍ରକାରର ସହାୟତା ଦିଆଯାଇପାରିବ ସେଇଟା ମଧ୍ୟ ଆମେ ଚିନ୍ତା କରୁ ଦରକାର ପଡ଼ିଲେ। ଯେମିତି ଆମେ ଗଲାଥର ବିଭିନ୍ନ ଏଇ ମାନେ ଯେଉଁମାନେ ବାହାରେ ରହୁଛନ୍ତି ଶୀତ କାକରରେ,
1: ଆଜ୍ଞା,
0: କାହାକୁ କମଳ ଦିଆହେଇଥିଲା, କାହାକୁ ଡ୍ରେସ୍ ଦିଆହେଇଥିଲା, କାହାର ପାଇଁ ମେଡ଼ିସିନ୍ ଦିଆହେଇଥିଲା, ଚପଲ ବି ବଣ୍ଟା ହେଇଥିଲା ଯେଉଁମାନଙ୍କର ନାହିଁ, ତ ଏମିତି କାର୍ଯ୍ୟକ୍ରମ ଗୁଡ଼ାକ ହୁଏ। ଆଉ ବ୍ୟକ୍ତିଗତ ସ୍ତରରେ ମଧ୍ୟ ମୋର ଇଚ୍ଛା ହୁଏ ଯେ ମୁଁ ଯେମିତି ଅନ୍ୟ କାହାକୁ ଟିକେ ସାହାଯ୍ୟ କରିପାରିବି, ତ ଏଇ ଏଇଟା ଗୁଡ଼ାକ ବ୍ୟକ୍ତିଗତ ସ୍ତରରେ ମଧ୍ୟ ମୁଁ
1: ନିଶ୍ଚିତ
0: ଚେଷ୍ଟା
1: ଭାବରେ,
0: କରେ।
1: ହଁ, ବ୍ୟକ୍ତିଗତ ସ୍ତରରେ ଯଦି ଇଚ୍ଛା ନ ରହିଲା କୌଣସି କଥା ସମ୍ଭବ ନୁହେଁ, ଆଉ
0: ଆଜ୍ଞା
1: ଯେହେତୁ ଆପଣ ଅନେକ ଅନୁଷ୍ଠାନ ସହିତ ଜଡ଼ିତ,
0: ଆଜ୍ଞା
1: ତା ମାଧ୍ୟମରେ ମଧ୍ୟ ଆପଣ ସୋସିଆଲ ଆକ୍ଟିଭିଟିଜରେ ଆପଣ
0: ଆଜ୍ଞା
1: ଜଡ଼ିତ ଅଛନ୍ତି ଏବଂ
0: ଆଜ୍ଞା
1: କାର୍ଯ୍ୟ କରୁଛନ୍ତି, ହେଲେ ଶେଷରେ ଆଉ ଗୋଟିଏ କଥା ଆପଣଙ୍କର ପରାମର୍ଶ ଆମେ ଚାହିଁବୁ ଯେ ଏଭଳିଆ ଯେଉଁ ବୟସ୍କ ବ୍ୟକ୍ତିମାନେ ରହିଛନ୍ତି ତାଙ୍କର ଯେଉଁ ରିଲେସନ୍ସର ହେଉ କିମ୍ବା ତାଙ୍କର ଯେଉଁ ପୁଅ ଝିଅ,
0: ଆଜ୍ଞା
1: ବେଳେବେଳେ କ'ଣ ହୁଏ ଯେ ଯେତେବେଳେ ସେମାନେ ପାଠ ପଢ଼ନ୍ତି, ବଡ଼ ହୋଇଯାଆନ୍ତି, ବୃଦ୍ଧ ବାପା ମାଆଙ୍କୁ ହୁଏତ ସେ ପ୍ରକାରର ଯତ୍ନ ନେବାରେ ସେମାନେ
0: ହଁ
1: ଅବହେଳା କରନ୍ତି, ତ ସେଭଳିଆ ଯେଉଁ ପିଲାମାନେ ରହିଛନ୍ତି କିମ୍ବା ସିନିୟର ସିଟିଜନ୍ମାନଙ୍କ ପାଇଁ ଆମର କ'ଣ ସବୁ କର୍ତ୍ତବ୍ୟ ହେବା କଥା, ଏ ଦିଗରେ ଆମର ଶ୍ରୋତାମାନଙ୍କୁ କ'ଣ ପରାମର୍ଶ ଦେବେ ସାର୍?
0: ଆମର ଗୁଡ଼ାଏ କ୍ଷେତ୍ରରେ ଦେଖାଯାଏ ଯେ ବୟସ୍କମାନେ ବିଶେଷ କରି ବାପା ମା' ଅନେକ କେସ୍ରେ ତାଙ୍କର ପୁଅ ଝିଅମାନେ ବଡ଼ ବଡ଼ ପଦବୀରେ ଥାଆନ୍ତି ଅଥଚ ତାଙ୍କର ଜମା ଖାତିର କରନ୍ତି ନାହିଁ।
1: ଆଜ୍ଞା,
0: ଆଇନ ବି ଅଛି ତା ପାଇଁ ଯେ ବୟସ୍କ ବ୍ୟକ୍ତିମାନଙ୍କର ସେବା କରିବା ପାଇଁ ସେମାନେ ବାଧ୍ୟ ଆଇନତଃ। 2007ରେ ସରକାର ଆଇନ ପ୍ରଣୟନ କରିଛନ୍ତି ଯାହାର ଫଳରେ ବୟସ୍କ ବାପା ମାଆ କିମ୍ବା ଯେଉଁମାନେ ଆପଣଙ୍କର ଉପରେ ନିର୍ଭରଶୀଳ ଆପଣ ତାଙ୍କୁ ନିଶ୍ଚିତ ଭାବରେ ସହାୟତା କରିବେ, ନହେଲେ ଆପଣ ନାଁରେ କେସ୍ କରାଯାଇପାରିବ। ଏହାର ଉପରେ ମଧ୍ୟ ଆମର ଅନେକ ଥର ଚର୍ଚ୍ଚା ହୋଇଛି। ଥରେ ମୋତେ ଆଠମଲ୍ଲିକରୁ ବି ତାଙ୍କର ଗୋଟେ ବୟସ୍କ ଅନୁଷ୍ଠାନ ଅଛି, ସେମାନେ ମୋତେ ଡାକିଥିଲେ ଏଇ ଆଇନଗତ ପ୍ରାବଧାନ ଗୁଡ଼ିକ ଉପରେ କହିବା ପାଇଁ। ମୁଁ ତାଙ୍କୁ କହିଲି ଯେ ଆପଣ କେସ୍ କରିପାରିବେ, ଆପଣଙ୍କ ନିଜ ପୁଅ ଝିଅମାନଙ୍କ ନାଁରେ କେସ୍ କରିପାରିବେ। ତ ସେଠୁ ଜଣେ କହିଲା ଆଜ୍ଞା ପୁଅ ଝିଅମାନଙ୍କ ନାଁରେ ଆମେ କି କେସ୍ କରିବୁ, ଏଇଟା ତ ଗୋଟେ ଭଲ କଥା ନାହିଁ। ହଁ ମୁଁ କହିଲି ଆଜ୍ଞା ଦେଖନ୍ତୁ ପୁଅ ଝିଅମାନେ ଆପଣଙ୍କର କେପାସିଟି ନାହିଁ, ଯଦି ସେମାନଙ୍କର ସେମାନେ ଆପଣଙ୍କୁ ସାହାଯ୍ୟ ନ କଲେ ଆପଣ ନିଜକୁ ବୁଝାଇ ପାରିବେ, କିନ୍ତୁ ପୁଅ ଝିଅ କେପାସିଟି ଥାଇକିରି ଆପଣଙ୍କର ବା ଦରକାର କ'ଣ, ମେଡ଼ିସିନ ଟିକେ ଦରକାର, ଆପଣଙ୍କର ଯେଉଁ ଜାଗାରେ ଟିକେ ସାହାଯ୍ୟ କରିଦେଲେ ଆପଣ ଭଲ ହିସାବରେ ଜୀବନ କଟେଇ ପାରିବେ, ଆପଣଙ୍କୁ ସେ ଯଦି ନ କରିବ ବୋଲେ ଆପଣ କେସ୍ କଲେ କ୍ଷତିଟା କ'ଣ? କିନ୍ତୁ ସେମାନେ ବୁଝିବାକୁ ନାରାଜ, ଗୋଟେ ଗୋଟେ ବାପା ମା' ଏମିତି ଯେ ସେମାନେ ତାଙ୍କ ପୁଅ ଝିଅ ନାଁରେ କିଛି କରିବା ପାଇଁ ଚାହାନ୍ତି ନାହିଁ। ତ ସେମିତିଆ କେସ୍ ଗୁଡ଼ାକ ଆମ ଓଡ଼ିଶାରେ ମାନେ ସେଇଟା ଗୋଟେ ସେଣ୍ଟିମେଣ୍ଟାଲ ଇସ୍ୟୁ।
1: ଆଜ୍ଞା ଆଜ୍ଞା।
0: ତ ସରକାର ସହାୟତା କଲେ ମଧ୍ୟ ସେମାନେ ଅସୁବିଧାରେ ଥାଇକରି ମଧ୍ୟ ତାଙ୍କର ସହାୟତା ଚାହୁଁନାହାନ୍ତି। ତେଣୁକରି ଗୁଡ଼ାଏ ଜାଗାରେ ସେ ପିଲାମାନେ ବି ତ ବାପା ମା' ତ ନିରବ ଅଛନ୍ତି, ଆମର କ'ଣ ଯାଉଛି ବୋଲିକି ସେମାନେ ବି କିଛି ଆଉ କରୁନାହାନ୍ତି, ଯେଉଁଟା ସେଇଟା କର୍ତ୍ତବ୍ୟ ସେଇଟା। ତ ଆମେ ଜାଣିଛୁ ଆମର ଦେଶରେ ତ ଶ୍ରବଣ କୁମାର ଜନ୍ମ ହୋଇଥିଲେ, ଯିଏ ତାଙ୍କର ଆଖି ନଥିବା ପିତାମାତାଙ୍କୁ ସାରାଏ।
2: ଶୁଣୁଥିଲେ ସନ୍ଧ୍ୟା ଜ୍ୟୋତି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନା ତଥା ଉପସ୍ଥାପନା ସନ୍ତୋଷ ପିଂ, ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଯୁବବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ।

0: ଭାଇ ମତେ ବହୁତ ଭଲ ଲାଗ୍ସି, ମାନେ ଲାଇବ୍ରେରୀ ହେଇଗଲା, ଅଡିଟୋରିୟମ ହେଇଗଲା, ଡ୍ୟାନ୍ସିଂ ସିଙ୍ଗିଙ୍ଗ ସବୁଥିରେ ଲାଗି ଫ୍ୟାସିଲିଟି ଅଛେ କଲେଜରେ।
1: ଇଂଲିଶ ପଢ଼ିବାରେ ଆପଣଙ୍କର କିଛି ବିଶେଷ କାରଣ?
0: ଇଂଲିଶ ଏଥିଲାଗି ଚୁଜ୍ କଲି କି ମତେ ଛୁଆଦିନୁ ଏକା ଇଣ୍ଟରେଷ୍ଟ ଥିଲା ଇଂଲିଶ ଆଗ୍କେ ପରସ୍ୟୁ କରବାର୍ ଲାଗି, ହେଥିଲାଗି ମୁଇଁ ଇଂଲିଶ ଚୁଜ୍ କଲି। କଲେଜର ଏନଭାରମେଣ୍ଟ ବହୁତ ଭଲ ଅଛେ, ପଢା ଛୁଆମାନଙ୍କର ଲାଗି ବହୁତ ହି ବେଟର ଏନଭାରମେଣ୍ଟ ଏଇଟା, ଆଉ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ ଲାଗି ବି ବହୁତ ଭଲ ଏନଭାରମେଣ୍ଟ ହେ। ଟିଚର୍ସ ମାନେ ବହୁତ ହି ଭଲ ଅଛନ୍, ଆମର ଟିଚର୍ସ ମାନେ ବହୁତ ସପୋର୍ଟିଭ ଅଛନ୍, ବହୁତ କମ୍ଫର୍ଟ ବି ଆମକୁ ଫିଲ୍ କରାସନ୍, ସେମାନେ ବହୁତ ଭଲ ଲାଗ୍ସି ତାଙ୍କର ସାଙ୍ଗେ ଇଣ୍ଟରାକ୍ଟ କରିକି, ତାଙ୍କର ପଢ଼ାବା ଷ୍ଟାଇଲ, ତାଙ୍କ ନଲେଜ ବହୁତ ହି ଭଲ ଲାଗ୍ସି। ଷ୍ଟଡି କେ ନେଇକି ବହୁତ ହି ହେଲ୍ପଫୁଲ୍ ହେ ଆମର ଡିପାର୍ଟମେଣ୍ଟ, ଆମର କଲେଜ ଲାଇବ୍ରେରୀରେ ସବୁ ବୁକ୍ସ ମାନେ ଆଭେଲେବଲ୍ ରହୁଛେ, ସେମିନାର ଲାଇବ୍ରେରୀ ବି ରହୁଛେ, ଇନକ୍ଲୁଡିଂ ଟିଚର୍ସ ମାନେ ଆମକୁ ମେଟେରିଆଲ୍ସ ବି ଦେସନ୍ ଯେନ୍ଟାକି ପଢ଼ିକି ଆମକୁ ହେଲ୍ପଫୁଲ୍ ହେସି।
1: କଲେଜରେ କିଛି ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ ବା ପ୍ରୋଗ୍ରାମର ସୁବିଧା ଅଛି ନା ନାହିଁ?
0: କଲେଜରେ ବହୁତ ପ୍ରୋଗ୍ରାମ ହଉଛେ, ଯେନ୍ତା କି ପଢା ରିଲେଟେଡ୍ ବି ବହୁତ ପ୍ରୋଗ୍ରାମ ହଉଛେ, କଲଚରାଲ ରିଲେଟେଡ୍ ବି ବହୁତ ପ୍ରୋଗ୍ରାମ ହଉଛେ, ହେଟା ବହୁତ ହେଲ୍ପଫୁଲ୍ ହେସି ଛୁଆମାନଙ୍କୁ, ମତେ ବି ହେଲ୍ପଫୁଲ୍ ହଉଛେ। ମୋର ଇଣ୍ଟରେଷ୍ଟ ସିଙ୍ଗିଂ ଡ୍ୟାନ୍ସିଂ ଇତି ବେଶୀ ଅଛେ ବୋଲେ ମତେ ହେ ରିଲେଟେଡ୍ ବହୁତ ହି ଜ୍ୟାଦା ହେଲ୍ପଫୁଲ୍ ଲାଗୁଛେ। ମୋର ହବି ଡ୍ୟାନ୍ସିଂ ସିଙ୍ଗିଂ କାଲିଗ୍ରାଫି ଆଉ ସ୍ପୋର୍ଟସ୍ ହେ। ଥ୍ୟାଙ୍କ ୟୁ।
1: ଆପଣଙ୍କର ପରିଚୟ?
2: ମୋ ନାଁ ଅଂଶୁମାନ ଗୁରୁ ହେ, ମୁଇଁ ବିଏ ଜିଓଗ୍ରାଫି ପଢୁଛେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ, ଏଟା ମୋର ସେକେଣ୍ଡ ଇୟର।
1: ଗୋଟିଏ ଷ୍ଟୁଡେଣ୍ଟ ଜିଓଗ୍ରାଫି ପଢିକି ଭବିଷ୍ୟତରେ କଣ କରିପାରିବ?
2: ଜିଓଗ୍ରାଫିରେ ବହୁତ ସ୍କୋପ ଅଛେ, ଆଉ ବହୁତଟି ଜିନିଷ ନୂଆ ଜିନିଷ ପଢା ହେସି, ଯେନ୍ତା କି ଫିଜିକାଲ ଜିଓଗ୍ରାଫି, ହ୍ୟୁମାନ ଜିଓଗ୍ରାଫି, କାର୍ଟୋଗ୍ରାଫି ଯେନ୍ତା କି ମ୍ୟାପ୍ ବନାବାର୍ ଶିଖାସନ୍, ଅର୍ବାନ୍ ପ୍ଲାନିଂ, କ୍ଲାଇମେଟୋଲୋଜି ଆଣ୍ଡ ଇକୋନୋମିକ ଜିଓଗ୍ରାଫି ଅଛେ। ସ୍କୋପ ବହୁତ ଅଛେ, ଲେକିନ୍ ବହୁତ କମ୍ ଛୁଆ ଏତାର ବାବଦରେ ଜାଣିଛନ୍। ଇତି ଆପଣ କ୍ଲାଇମେଟୋଲୋଜିଷ୍ଟ ହେଇପାରବେ, ମେଟ୍ରୋଲୋଜିଷ୍ଟ ହେଇପାରବେ, ଅର୍ବାନ୍ ପ୍ଲାନର ହେଇପାରବେ, ଓସିନୋଲୋଜିଷ୍ଟ ବି ହେଇପାରବେ ଆପଣ। ଆଉ ତାର୍ ଲାଗି ବହୁତଟେ ପରୀକ୍ଷାମାନେ ବି, ଏଣ୍ଟ୍ରାନ୍ସ ଏକ୍ଜାମ୍ ମାନେ ବି ଅଛେ, ଯେନ୍ତାକି ସିୟୁଇଟି ଅଛେ, ଆଇପିୟୁ ଅଛେ, ସିଇଟି ଅଛେ, ୟୁଜିସି ନେଟ୍ ଅଛେ, ଆଉ ବହୁତଟେ ଅଛେ।
1: ଜିଓଗ୍ରାଫିରେ ଗ୍ରାଜୁଏସନ୍ କରିବା ପାଇଁ କଣ କଣ କ୍ରାଇଟେରିଆ ରହିଅଛି?
2: ଏଟା ନେବାର୍ ଲାଗି ଏନ୍ତା କିଛି କ୍ରାଇଟେରିଆ ନାଇଁ, ପ୍ଲସ୍ ଟୁ କ୍ୱାଲିଫିକେସନ୍, ବିଏସ୍ସି, ଆଉ ତାର୍ ମାନେ ସାଇନ୍ସ ବ୍ୟାକ୍ଗ୍ରାଉଣ୍ଡ ଆଉ ଆର୍ଟ୍ସ ବ୍ୟାକ୍ଗ୍ରାଉଣ୍ଡର ଛୁଆ ଏଇଟା ନେଇପାରବା, କମର୍ସ ବ୍ୟାକ୍ଗ୍ରାଉଣ୍ଡର ଛୁଆ ନେଇ ନାଇଁପାରେ। ଇଟା ଗତ 3-4 ବରଷ ହେଇଗଲାନ ଜିଏମ୍ୟୁ ୟୁନିଭର୍ସିଟିରେ ବିଏସ୍ସି ଜିଓଗ୍ରାଫି ଇଣ୍ଟ୍ରୋଡ୍ୟୁସ୍ ହେଇଛି।
1: ଆପଣଙ୍କର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅନୁଭୂତି କିପରି ଅଛି?
2: ଗଙ୍ଗାଧର ମେହେର ୟୁନିଭର୍ସିଟିର ଜିଓଗ୍ରାଫି ଡିପାର୍ଟମେଣ୍ଟ ବହୁତ ପୁରୁଣା ଡିପାର୍ଟମେଣ୍ଟ ହେ, ଓଡ଼ିଶାର ବହୁତ ପୁରୁଣା ଡିପାର୍ଟମେଣ୍ଟ ହେ, ଆଉ ବହୁତ ଭଲ ପଢା ହେସି। ଯେହେତୁ ଓଡ଼ିଶାରେ ବହୁତ ସିଲେକ୍ଟିଭ ୟୁନିଭର୍ସିଟି ଆଉ କଲେଜେସ୍ ଅଛି, ସେ ଭିତରୁ ଜିଏମ୍ୟୁ ଗୋଟିଏ ହେ, ସେନୁ ବଢିଆ ପଢା ହେସି। ଆଉ ସେନର ଫାକଲ୍ଟି ମେମ୍ବର ମାନେ ବି ବହୁତ ଫ୍ରେଣ୍ଡଲି ହେ। ଆମର ୟୁନିଭର୍ସିଟିର ଏନଭାରମେଣ୍ଟ ନୋ ପ୍ଲାଷ୍ଟିକ ଆଉ ରେଗିଙ୍ଗ ଫ୍ରି ଜୋନ୍ ହେ, ଇକୋ ଫ୍ରେଣ୍ଡଲି ଜୋନ୍ ବି ହେ, ତେନୁ ବହୁତ ଫାସିଲିଟି ବି ଅଛେ, ଯେନ୍ତା କି ଟଏଲେଟ୍ ଅଛେ, ଡ୍ରିଙ୍କିଙ୍ଗ ୱାଟର ଅଛେ, ଆଉ ଖାଇବାର୍ ଲାଗି ମିଶନ ଶକ୍ତି କ୍ୟାଣ୍ଟିନ ବି ଅଛେ।
1: ହେଲେ ଆପଣଙ୍କର ହବି କଣ ଏବଂ ୟୁନିଭର୍ସିଟି ଆପଣଙ୍କର ହବିର ସ୍କିଲ ଡେଭଲପମେଣ୍ଟ କରିବା ପାଇଁ କୋଉ କୋଉ ପ୍ରକାରର ପ୍ରୋଗ୍ରାମ ଆୟୋଜିତ କରେ?
2: ମୋର ହବି ଫଟୋଗ୍ରାଫି ଆଉ ଡ୍ରଇଂ ହେ, ଆଉ ଆମର କଲେଜ ମୋର ହବିକେ ପ୍ରମୋଟ କରବାର୍ ଲାଗି ବହୁତଟେ କମ୍ପିଟିସନ୍ ବି କରସି, ଫଟୋଗ୍ରାଫି କମ୍ପିଟିସନ୍, ଫଟୋଗ୍ରାଫି ଏକ୍ସିବିସନ୍ ବି କରସି, ଯେମିତି ମୁଇଁ ମୋର ଅବଦାନ ଦେଇପାରସି। ଆଉ ଡ୍ରଇଂ ଲାଗି ଏବେ ଆମର ଜିଏମ୍ୟୁରେ 6 ମନ୍ଥର ଆର୍ଟ, କ୍ରାଫ୍ଟ ଆଉ ଡିଜାଇନ୍ର କୋର୍ସ ଇଣ୍ଟ୍ରୋଡ୍ୟୁସ୍ ହେଇଛେ, ସେଥି ଛୁଆମାନେ ଏନରୋଲ୍ଡ ବି କଲେନ, ଆଉ କେତେ ଦିନ କଲେ ସେଟା ଷ୍ଟାର୍ଟ ବି ହେଇଯିବା। ତ ଇ ହିସାବେ ମୋର ବାଗି ଆଉ କେତେଟା ଛୁଆ ବି ଯେନ୍ତା ସେମ୍ ହବି ଥିବା ସେମାନଙ୍କୁ ପ୍ରମୋଟ କରିବା ଲାଗି କଲେଜ ତାର ଅବଦାନ ବହୁତ ଦଉଛେ।
1: ଆପଣଙ୍କର ବିଶ୍ୱବିଦ୍ୟାଳୟରେ ପ୍ରାକ୍ଟିକାଲ କିମ୍ବା ଥିଓରି ସବଜେକ୍ଟକୁ କିପରି ପଢା ଯାଇଥାଏ?
2: ଯେହେତୁ ଜିଓଗ୍ରାଫି ଥିଓରି ନୁହେଁ, ପ୍ରାକ୍ଟିକାଲ ସବଜେକ୍ଟ ହେ, ତ ଆମର ପ୍ରାକ୍ଟିକାଲ ଯହ ଥିସି ଥିଓରି କମ୍ ଥିସି, ଲେକିନ୍ ଗୋଟେ ଗୋଟେ ଜାଗାରେ ଥିଓରି ବେଷ୍ଟ ହେ, ପ୍ୟୋର ଥିଓରି ବେଷ୍ଟ ହେ, କିଛି ପ୍ରାକ୍ଟିକାଲ ନାଇଁନ, ଯେନ୍ତାକି ହ୍ୟୁମାନ ଜିଓଗ୍ରାଫି, ଓସିନୋଗ୍ରାଫି, ଏଇଟା ଥିଓରି ବେସ୍ଡ ହେ, ଯେହେତୁ ଏଇଟା ଫିଲ୍ଡକେ ଯାଇକରି ପ୍ରାକ୍ଟିକାଲ କରି ନାଇଁ ହୁଏ। ଇକ୍ୟୁପମେଣ୍ଟ ମାନେ ଅଛେ, ରେଗୁଲାର କ୍ଲାସ୍ ହେଉଛେ, ସବୁ ଛୁଆମାନେ ବି ଆସୁଛନ୍, ରେଗୁଲାର କ୍ଲାସ୍ ହେଉଛେ, ବହୁତ ଭଲ ହିସାବରେ ହେଉଛେ। ଆମର କ୍ଲାସ୍ ଆମର ମାନଙ୍କ ଟ୍ୟାଲେଣ୍ଟକେ ଉତ୍ସାହିତ କରିବାର ଲାଗି ଇଣ୍ଟ୍ରା କଲେଜ କମ୍ପିଟିସନ୍ ମାନଙ୍କୁ ବି ଆମକୁ ଭାଗ ନେଉଛେ। ଆଉ ଗଲାଥର ଇଣ୍ଟ୍ରା କଲେଜ କମ୍ପିଟିସନ୍ରେ ଗଙ୍ଗାଧର ମେହେର ୟୁନିଭର୍ସିଟି ଡ୍ୟାନ୍ସ କମ୍ପିଟିସନ୍ରେ ଫାର୍ଷ୍ଟ ହେଇଥିଲା, ଏଇଟା ବହୁତ ଗର୍ବର କଥା ହେ।
1: ନମସ୍କାର, ଆପଣଙ୍କର ପରିଚୟ?
3: ନମସ୍କାର, ମୋ ନାଁ ଦିବ୍ୟା କରିଶ୍ମା, ଆଉ ମୁଁ ଗଙ୍ଗାଧର ମେହେର ୟୁନିଭର୍ସିଟିର ଛାତ୍ରୀ। ମୁଁ ସାଇକୋଲୋଜିରେ PG କରୁଛି ଆଉ ମୁଁ ଫାଇନାଲ ଇୟର ଷ୍ଟୁଡେଣ୍ଟ। ଏଇ ୟୁନିଭର୍ସିଟିରେ ପଢ଼ୁଥିବାରୁ ମୋତେ ହାରାହାରି 5 ବର୍ଷ ହେଇଗଲାଣି, କାରଣ ମୁଁ +3 ବି ଏଇ ୟୁନିଭର୍ସିଟିରୁ କରିଥିଲି ଏବଂ PG ବି ଏଇଠାରୁ କରୁଛି।
1: ତାହେଲେ ସାଇକୋଲୋଜି ବିଷୟଟି କ'ଣ?
3: ଏକୋଲୋଜି।

0: ଯେମିତି କୁହାଯାଏ କି ଏଟା ପାଗଳ ମାନଙ୍କୁ ଠିକ କରିବାର ସବଜେକ୍ଟ, ଏମିତି ନୁହଁ। ଯଦି ସାଧାରଣ ମଣିଷ ବି ତାକୁ ମେଣ୍ଟାଲ ହେଲ୍ଥରେ କିଛି ପ୍ରୋବ୍ଲେମ୍ ହେଉଛି ୟା ସେ କିଛି ଜିନିଷ ପ୍ରୋବ୍ଲେମ୍ ଫେସ୍ କରୁଛି, ଯଦି ସେ କିଛି ବି କାଉନସିଲର୍ ୟା ସାଇକୋଲୋଜିଷ୍ଟ ପାଖକୁ ଯିବ, ତ ସେ ଭଲସେ ମ୍ୟାନେଜ୍ କରିବା ପାଇଁ ତାଙ୍କୁ ହେଲ୍ପ ହେବ। ସାଇକୋଲୋଜି ଏବେ ବହୁତ ଗ୍ରୋଇଂ ଫିଲ୍ଡ ଅଛି, ମାନେ ଯେଉଁଠି ଆମକୁ ବହୁତ ଭଲ ଭଲ ସ୍କୋପ୍ ମିଳୁଛି। NGO, ସ୍କୁଲ, କଲେଜ, ଅର୍ଗାନାଇଜେସନ୍, ଇଣ୍ଡଷ୍ଟ୍ରିଜ୍ରେ ଜବ୍ ଫେସିଲିଟିଜ୍ ଆମକୁ ପ୍ରୋଭାଇଡ୍ କରେ।
1: ତାହେଲେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ କି କି ପ୍ରକାରର ସୁବିଧାମାନ ଉପଲବ୍ଧ ଅଛି?
0: ଆମ ୟୁନିଭର୍ସିଟି ବି ଆମକୁ ବହୁତ ସାରା ଜିନିଷର ସୁବିଧା ଦେଇଛି, ଯେମିତିକି ଲାଇବ୍ରେରୀ ଅଛି ଯେଉଁଠି ପିଲାମାନେ ଯାଇକି ତାଙ୍କର ସବଜେକ୍ଟ ୱାଇଜ୍ ବିଭିନ୍ନ ବିଭିନ୍ନ ସବଜେକ୍ଟ ଅଛି, ବିଭିନ୍ନ ବିଭିନ୍ନ ବହି ନେଇକିନା ପଢ଼ନ୍ତି। ଆଉ କମନ୍ ରୁମ୍ର ସୁବିଧା ବି ଅଛି, ଯେଉଁଠି ପିଲାମାନେ ଯଦି ତାଙ୍କର କ୍ଲାସ୍ ମଝିରେ କିଛି ଗ୍ୟାପ୍ ଅଛି ତ ସେଠି ଯାଇକି ବସିପାରିବେ। ୱାଶରୁମ୍ ଫେସିଲିଟି ଭଲ ଅଛି, ପ୍ଲେ ଗ୍ରାଉଣ୍ଡ ଅଛି, ଡ୍ରିଙ୍କିଂ ୱାଟର୍ ଫେସିଲିଟି ବି ବହୁତ ଭଲ ଅଛି। ଆମ ୟୁନିଭର୍ସିଟିରେ ଖାଲି ପାଠପଢ଼ାକୁ ହିଁ ଇମ୍ପୋର୍ଟେନ୍ସ ଦିଆ ହୁଏନି, ସ୍ପୋର୍ଟସ୍ କଲଚରାଲ୍ ଆକ୍ଟିଭିଟିଜ୍ ବି ଇକ୍ୱାଲି ଇମ୍ପୋର୍ଟେନ୍ସ ଦିଆଯାଏ। ଇଣ୍ଟର ୟୁନିଭର୍ସିଟି, ଇଣ୍ଟ୍ରା ୟୁନିଭର୍ସିଟି ଯେଉଁଟା ଇଣ୍ଟର ଡିପାର୍ଟମେଣ୍ଟ କମ୍ପିଟିସନ୍ ବି ଆମେ ତାକୁ କହୁ, ସେଠି ନିଜ ନିଜ ଡିପାର୍ଟମେଣ୍ଟର ଛୁଆମାନେ ଆସିକି ଗୋଟେ ଟିମ୍ ଫର୍ମ କରନ୍ତି, ୟା ଇଣ୍ଡିଭିଜୁଆଲ୍ ବେସିସ୍ରେ ଯେଉଁ ଆଥଲେଟିକ୍ ଗେମ୍ସ ଥାଏ ସେଠି ନିଜକୁ ରିପ୍ରେଜେଣ୍ଟ କରନ୍ତି, ଯେଉଁଠି ସେମାନେ ଭଲ ଗେମ୍ ଖେଳିଲେ ତାଙ୍କୁ ଷ୍ଟେଟ୍ ଆଉ ନ୍ୟାସନାଲ୍ସରେ ଇଣ୍ଟର ୟୁନିଭର୍ସିଟିରେ ରିପ୍ରେଜେଣ୍ଟ କରିବା ପାଇଁକା ବି ଚାନ୍ସ ମିଳେ। ତ ଏଇଟା ବହୁତ ବଡ଼ ଜିନିଷ କି ଆମ ୟୁନିଭର୍ସିଟି ଦୁଇଟା ଯାକ ପାଠପଢ଼ା ଆଉ କୋକରିକୁଲାର ଆକ୍ଟିଭିଟିଜ୍କୁ ଇକ୍ୱାଲି ଇମ୍ପୋର୍ଟେନ୍ସ ଦେଉଛି।
1: ତାହେଲେ ବିଶ୍ୱବିଦ୍ୟାଳୟରେ କ୍ଲାସରୁମ୍ର ସୁବିଧାମାନ କିପରି ଅଛି?
0: ଆମର ସାଇକୋଲୋଜି ପ୍ରାକ୍ଟିକାଲ୍ ସବଜେକ୍ଟ, ତ ଆମକୁ ପ୍ରାକ୍ଟିକାଲ୍ ରୁମ୍ ଗୋଟେ ଅଲଗା ପ୍ରୋଭାଇଡ଼୍ କରାହେଇଛି, ଯେଉଁଠି ସବୁ ଆପାରେଟସ୍ ରଖାହେଇଛି, ଯେଉଁଠି ଆମେ ବହୁତ ଇଣ୍ଡିଭିଜୁଆଲ୍ ଷ୍ଟୁଡେଣ୍ଟ ଇଣ୍ଡିଭିଜୁଆଲ୍ ଆପାରେଟସ୍ ୟା ଇକ୍ୱିପମେଣ୍ଟ ତା ପାଖରେ ଆଭେଲେବଲ୍ ଥାଏ, ଯେଉଁଠି ସିଏ ତାକୁ ମାନେ ପ୍ରାକ୍ଟିସ୍ କରିବା ପାଇଁକା ବି ତାକୁ ସୁବିଧା ହୁଏ।
1: ତାହେଲେ ଟିଚର୍ସ ମାନଙ୍କର ବ୍ୟବହାର ଷ୍ଟୁଡେଣ୍ଟସ୍ ମାନଙ୍କ ପ୍ରତି କିପରି ଅଛି?
0: ଆମର ଟିଚର୍ସ ମାନେ ବହୁତ ସପୋର୍ଟିଭ୍ ଆଉ ଏନକରେଜ୍ କରନ୍ତି ସବୁବେଳେ, ରେଗୁଲାର ବେସିସ୍ରେ କ୍ଲାସେସ୍ ହୁଏ, କିଛି ବି ଡାଉଟ୍ସ ହୁଏ ତ ଆମକୁ ବହୁତ ଭଲ ଭାବରେ କ୍ଲିଅର୍ ବି କରାଇ ଦିଅନ୍ତି। ଆମର ଏଠି ବହୁତ ଭଲ ପରିବେଶ ଅଛି, କାହିଁକି ନା ଏଠି କେବେ ବି ଆମର ସିନିୟର ଜୁନିୟର ଭିତରେ ଡିଫରେନ୍ସେସ୍ ନଥାଏ, ସବୁ ବ୍ୟାଚ୍ ଏକା ସାଙ୍ଗରେ ମିଶିକି ରୁହନ୍ତି। ଇନଫ୍ୟାକ୍ଟ ଟିଚର୍ସ ମାନେ ବି ସେତିକି କୋଅପରେଟିଭ୍ ଅଛନ୍ତି, ଫ୍ରେଣ୍ଡଲି ଅଛନ୍ତି, ଯେ ଆମକୁ କିଛି ବି ପ୍ରୋବ୍ଲେମ୍ ହେଲା ତ ଆମେ ଯାଇକି ତାଙ୍କୁ ସେୟାର୍ କରିଲେ ସେ ଆମକୁ ହେଲ୍ପ ବି କରନ୍ତି ତାକୁ ସଲ୍ଭ କରିବା ପାଇଁକା।
1: ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ଛଡ଼ା ଅନ୍ୟ କି ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ?
0: ଆନୁଆଲ୍ ଫଙ୍କସନ୍ ବି ଆମ କଲେଜରେ ହୁଏ, ଯେଉଁଟା ସ୍ପୋର୍ଟସ୍ ମିଟ୍ ୟା ଆଥଲେଟିକ୍ ମିଟ୍ ପରେ କଣ୍ଡକ୍ଟ କରାଯାଏ, ତାକୁ ଆମେ କଲଚରାଲ୍ ଫେଷ୍ଟ କହୁ। ସେଇଟା ବହୁତ ଭଲ ଭାବରେ ଆମେ ତାକୁ କଣ୍ଡକ୍ଟ କରନ୍ତି।
1: ନମସ୍କାର, ଆପଣଙ୍କ ପରିଚୟ?
2: ମୋର ନାମ ପ୍ରକାଶ ପାଣିଗ୍ରାହୀ, ମୁଇଁ GM କଲେଜ ସମ୍ବଲପୁରରେ ବିକମ୍ କରୁଛେ। ଏଇଟା 3 ଇୟର୍ସର କୋର୍ସ ହେ, ଆଉ ଏବେ ମୁଇଁ ଫାଇନାଲ ଇୟର୍ରେ ଅଛେ।
1: ବିକମ୍ ପଢ଼ିବା ପାଇଁ ଗୋଟିଏ ଷ୍ଟୁଡେଣ୍ଟକୁ କ'ଣ କରିବାକୁ ହେବ?
2: ବିକମ୍ କରିବାର ଲାଗି କିଛି କମ୍ପିଟେଟିଭ୍ ଏକ୍ଜାମ୍ ଦେଇକି ନା ପଡ଼େ, ଯଦି ପ୍ଲସ୍ ଟୁରେ କମର୍ସ ୟା ଫିର୍ ସାଇନ୍ସ କିଛି ନେଇଛନ୍ ବେଲେ ପ୍ଲସ୍ ଥ୍ରୀରେ ବିକମ୍ କରିପାରିବେ। ଯଦି ପ୍ଲସ୍ ଟୁରେ କମର୍ସ ନେଇଛନ୍ ତାହେଲେ ବିକମ୍ କରିବାର ଲାଗି ଟିକେ ଇଜି ହେସି, କାହିଁକି ପ୍ଲସ୍ ଟୁରେ କମର୍ସର ବେସିକ୍ ନଲେଜ୍ ମିଳିଯାଇସି। ଲେକିନ୍ ଯଦି ଆପଣ ପ୍ଲସ୍ ଟୁରେ ସାଇନ୍ସ ନେଇଛନ୍ ତାହେଲେ ବି ଆପଣ ପ୍ଲସ୍ ଥ୍ରୀରେ ନିଜ ଷ୍ଟ୍ରିମ୍ ଚେଞ୍ଜ କରିକିନା ବିକମ୍ କରିପାରିବେ।
1: ବିକମ୍ ପଢ଼ି ସାରିଲା ପରେ ଗୋଟିଏ ଷ୍ଟୁଡେଣ୍ଟର ସ୍କୋପ୍ କ'ଣ ଅଛି?
2: ଆଫ୍ଟର ବିକମ୍ ଆପଣ CA, CS, CMA ବାଗେରେ ଅଲଗା ଅଲଗା ପ୍ରଫେସନାଲ କୋର୍ସ ଚୁଜ୍ କରିପାରିବେ।
1: ଆପଣଙ୍କର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବାର କାରଣ କ'ଣ?
2: GM କଲେଜ ଚୁଜ୍ କରିବାର କାରଣ ଏଇଟା କି ୱେଷ୍ଟର୍ଣ୍ଣ ଓଡ଼ିଶାରେ GM କଲେଜ ସବକନୁ ବଡ଼ ଆଉ ଭଲ କଲେଜ ହେ ବିକମ୍ କରିବାର ଲାଗି। ଏଇନେ ବହୁତ ଭଲ ଭଲ ଟିଚର୍ସ ଅଛନ୍, ତାର ସାଙ୍ଗେ ସାଙ୍ଗେ ଏଇନେ ବହୁତ ବଢ଼ିଆ ଫେସିଲିଟିଜ୍ ବି ଅଛେ ପଢ଼ବାର୍ ଲାଗି। କ୍ୟାମ୍ପସ୍ ବହୁତ ଭଲ ଅଛେ, କ୍ୟାଣ୍ଟିନ୍, ପ୍ଲେ ଗ୍ରାଉଣ୍ଡ, ଲାଇବ୍ରେରୀ ଏଇସବୁ ଆଭେଲେବଲ୍ ଅଛେ, ତାର ସାଙ୍ଗେ ସାଙ୍ଗେ ପିଇବାର ପାଣି, ତା ୱାଶରୁମ୍ସ ଏଇସବୁର ବି ଫେସିଲିଟିଜ୍ ପ୍ରୋଭାଇଡ଼ କରାହେଇଛେ। ଷ୍ଟଡି ଲାଗି ବହୁତ ଭଲ ମାହୋଲ ଅଛେ, କାହିଁକି ଏଇନେ ବହୁତ ସାରା ସ୍ମାର୍ଟ ରୁମ୍ସ ପ୍ରୋଭାଇଡ଼ କରାହେଇଛେ ଷ୍ଟଡି ଲାଗି, ସ୍ମାର୍ଟ କ୍ଲାସ୍, ତାର ସାଙ୍ଗେ ସାଙ୍ଗେ ଯଦି ସେଲ୍ଫ ଷ୍ଟଡି କରିବାର ଲାଗି ଚାହୁଁଛନ୍ ବୋଲେ ଲାଇବ୍ରେରୀ ବି ପ୍ରୋଭାଇଡ଼ କରାହେଇଛେ, ଯେନେକି ବହୁତ ସାରା ବୁକ୍ସ ବି ପ୍ରୋଭାଇଡ଼ କରାହେଇଛେ। କଲେଜରେ ପଢ଼ିକି ବହୁତ ଭଲ ଲାଗ୍ସି, ବିକଜ୍ ପଢ଼ା ସାଙ୍ଗେ ସାଙ୍ଗେ ଇନେ ଡିଫରେଣ୍ଟ ଡିଫରେଣ୍ଟ ଇଣ୍ଟର କଲେଜ କମ୍ପିଟିସନ୍ସ କରାହେସି ସ୍ପୋର୍ଟସ୍ ରିଲେଟେଡ଼, ତାର ସାଙ୍ଗେ ସାଙ୍ଗେ ଏସି ଦେନ୍ ଡ୍ରଇଂସ ଏସବୁ କମ୍ପିଟିସନ୍ କରାହେସି, ଆଉ ଡିଫରେଣ୍ଟ ଡିଫରେଣ୍ଟ ଟାଇପ୍ ଅଫ୍ ଫଙ୍କସନ୍ସ ବି କଣ୍ଡକ୍ଟ କରାହେସି ତାକି ଷ୍ଟୁଡେଣ୍ଟ ମାନେ କଲେଜରେ ଇନଭଲ୍ଭ ରୁହନ୍ କଲେଜ ଆକ୍ଟିଭିଟିଜ୍ରେ।
3: শ্রোতাবন্ধু, আশা করুচি আজির ক্যাম্পস কার্যক্রমটি আপনার পাই উপযোগী হয়েছিল। তাহলে আসন্তু বর্তমান আপনার মনোরঞ্জন পাই গীতটি শুনিবা। কথাচিত্র ফাগুন, কণ্ঠশিল্পী আশা ভোসলে ও মহম্মদ রফি, সঙ্গীত ওপি নায়ার, গীত রচনা করছেন কোমর জলালবাদী।

0: ଶେଷ ହେଲା ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର

0: ନ୍ୟୁଜ୍ ହେଡ୍‌ଲାଇନ୍ସ
1: ଆକାଶବାଣୀ ସମ୍ବଲପୁର ଏହାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ହାଇଦ୍ରାବାଦଠାରେ 9,400 କୋଟି ଟଙ୍କାରୁ ଅତ୍କା ମୂଲ୍ୟର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ବେଙ୍ଗାଲୁରୁଠାରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କର 70 ବର୍ଷର ଆଉ ଆର୍ଟ ଅଫ୍ ଲିଭିଂର 45 ବର୍ଷର ପୂର୍ତ୍ତି ଅବସରରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ। ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲ ସେଣ୍ଟରନୁ ନୂଆ ବନା ହୋଇଥିବାର ଧ୍ୟାନ ମନ୍ଦିରକେ କଲେ ଉଦ୍ଘାଟନ। ଗୁଜରାଟଠାରେ ଥିବାର ସୋମନାଥ ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଅବସରରେ ସୋମନାଥ ଅମୃତ ପର୍ବ 2026 କରାଯାଉଛି ପାଳନ। ଆଇବାକାଲ ସୋମନାଥ ମନ୍ଦିର ଗସ୍ତି ଯିବେ ପ୍ରଧାନମନ୍ତ୍ରୀ। ଆସାମ ବିଜେପିର ନୂଆ ନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ତ୍ୟାଗ ବଳିଦାନ ଆଉ ତପସ୍ୟାର ପ୍ରତୀକ ମା'ମାନଙ୍କର ସମ୍ମାନ ଥି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ। ମାତୃଶକ୍ତିର ସମ୍ମାନ ସୁରକ୍ଷା ଆଉ ସଶକ୍ତିକରଣ ସରକାରଙ୍କର ସର୍ବୋଚ୍ଚ ଲକ୍ଷ୍ୟ। ମାତୃଦିବସର ଶୁଭେଚ୍ଛା ଜଣାଇକରି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଲ ରେଢ଼ାଖୋଲ ଆଉ ଜୁଜୁମୁରା ବ୍ଲକର ବିକାଶ ଲାଗି 194 କୋଟି ଟଙ୍କା ଖର୍ଚ୍ଚା ଥି 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀକ୍ଷେତ୍ର ପୁରୀନୁ ମହାପୁରୁମାନଙ୍କର ବାହାର ଚନ୍ଦନଯାତ୍ରା ଆଜି ହେଲା ଶେଷ। ନରେନ୍ଦ୍ର ପୋଖରୀନୁ ଅନୁଷ୍ଠିତ ହେବା ମହାପୁରୁମାନଙ୍କର ହଳଦୀପାଣି ନୀତି। ଆଇବାକାଲିଠାରୁ ମୂଲ ହେବା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନଥିବାର ରତ୍ନ ଅଲଙ୍କାର ଗଣତି ମଣତି କାମ। ଚେନ୍ନାଇ ସୁପର କିଙ୍ଗସ୍ ଆଉ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଭିତରେ ଏହାଦେ ଚାଲିଥିବାର ମ୍ୟାଚ୍ ଥି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିର୍ଦ୍ଧାରିତ 20 ଓଭର୍ତି ଆଠ ୱିକେଟ୍ ହରିକରି କରିଛେ 203 ରନ୍। ଜବାବ ଥି ଚେନ୍ନାଇ ସୁପର କିଙ୍ଗସ୍ 3 ଓଭର୍ 4 ବଲ୍ ଗୋଟେ ୱିକେଟ୍ ହରିକରି କରିଛେ 45 ରନ୍। ଦକ୍ଷିଣ ଆଣ୍ଡାମାନ ସାଗର ଏତାର ଆଖପାଖର ଇଲାକା ଥି ବନିଥିବାର ଘୂର୍ଣ୍ଣିବଳ ଲଘୁଚାପ ଥି ପରିଣତ ହେବାର ରହିଛେ ସମ୍ଭାବନା। ଏତାର ପ୍ରଭାବ ଥି ରାଜ୍ୟ ବର୍ଷା ବଢ଼ବା ବୋଲି ସୂଚନା ଦେଲା ପାଣିପାଗ ବିଭାଗ। ଏହା ଚିନିର ମୁଖ୍ୟ ଖବର ଏନୁ ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
0: ଶୁଣିଲେ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି ସକାଳ 6:30 ଶୁଣିପାରିବେ ଆଜିର ଭାବନା ଉପସ୍ଥାପନା ମନୋଜ ପୂଜାରୀ। ସ୍ୱାସ୍ଥ୍ୟ ସୂଚନା ସକାଳ 7:10 ଏଥିରେ ଶୁଣିବେ 5 ବର୍ଷରେ 7 ଥର ଟିକାକରଣର ମହତ୍ଵ, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। 6:30 ପରିବେଶ ସୂଚନା ଏଥିରେ ଶୁଣିବେ ପ୍ରାକୃତିକ ବିପର୍ଯ୍ୟୟ ଓ ହିମାଳୟ, ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। 6:35 ସୁରଞ୍ଜନୀ କାର୍ଯ୍ୟକ୍ରମ ଶିଳ୍ପୀ ଦିଲ୍ଲୀପ ରାଉତ ଏବଂ ସଙ୍ଗୀତା ମାସି, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ପରିଚାଳନା ବିଜୟ କୁମାର ବେହେରା। ସମ୍ବଲପୁରୀ ଗୀତ ପ୍ରଚାର କରିବୁ 7:50 ଶିଳ୍ପୀ ନିରାକାର ଦେହୁରୀ ଏବଂ ଚିତ୍ତରଞ୍ଜନ ବେହେରା। 8:30 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶିଳ୍ପୀ ବିଥିକା ଚାଟାର୍ଜୀ, ବୀରେନ୍ଦ୍ରନାଥ ନାୟକ ଏବଂ ସୂର୍ଯ୍ୟମଣି ସାହୁ। ସୁଗମ ସଙ୍ଗୀତ 8:45 ଶିଳ୍ପୀ ଶ୍ୱେତା ରାୟ, ବାବୁରାମ ନାୟକ ଏବଂ ରାଧାମଣି ମହାପାତ୍ର। ଦିନ 11:05 ଶୁଣିପାରିବେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା 11:30 ଏବଂ ବାତାୟନ 12:00।

있으면 오라니까. 아차, 시작부터 할게. 사라가네, 하나, 1, 2, 3, 4.

ଶେଷ ହେଲା ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଅହମିଆ ଭାଷାର ଗୀତ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ଶିଳ୍ପୀ ମହମ୍ମଦ ଅଜିଜ, ଗୀତ ରଚନା ନରେନ୍ଦ୍ର ବେହେରା, ସଙ୍ଗୀତ ମଳୟ ମିଶ୍ର।

0: ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶେଷ ହେଲା ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସବୁ ପରିସ୍ଥିତିରେ।
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଆସନ୍ତାକାଲି ନରେନ୍ଦ୍ର ମୋଦି ସୋମନାଥ ମନ୍ଦିର ଗସ୍ତରେ ଯାଇ ଧ୍ୱଜପୂଜା ଓ ମହାପୂଜାରେ ଅଂଶଗ୍ରହଣ କରିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆସନ୍ତାକାଲି ପୂର୍ବାହ୍ନ 10 ଘଟିକାରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଶ୍ରୀ ଶାହ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ପ୍ରସ୍ତୁତି, ମାନବ ସମ୍ଭଳର ନିୟୋଜନ ଏବଂ ବିଭିନ୍ନ ସଂସ୍ଥା ଭିତରେ ସମନ୍ୱୟ ରକ୍ଷା ସହ ବିପର୍ଯ୍ୟୟ ସମୟରେ ଶୂନ୍ୟ ପ୍ରାଣହାନୀ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ଗୋଷ୍ଠୀ ସଚେତନତା, ପର୍ଯ୍ୟାପ୍ତ ମାତ୍ରାରେ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ଉପରେ ଆଲୋଚନା ହୋଇଥିଲା। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂ ସାଇନି ଉପସ୍ଥିତ ଥିଲେ। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋ ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10ଟାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବିଲଣ୍ଡା ବୋଡକ ପଞ୍ଚାୟତରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ପରେ ଅନ୍ଦରାଇଠାରେ ମାର୍କେଟ କମ୍ପ୍ଲେକ୍ସ, କୁବେରା ପଞ୍ଚାୟତଠାରେ କମ୍ୟୁନିଟି କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକଟେଦେଉଳ, ରେଢ଼ାକୋଲ ଏବଂ ଜୁଜୁମୁରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକଟେଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶ ପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକଟେଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋହାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥା

ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସମ୍ବଲପୁର ସହରରେ ଆଗାମୀ ଦିନରେ ହେବାକୁ ଥିବା ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ନେଇ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଓ ଶୀତଳ ଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ। ବିଗତ ଦିନର ଅଭିଜ୍ଞତା ଆଧାରରେ ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ପାଳନ ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେବ୍ ଡଗ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଡିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେବ୍ ଡଗ୍ ବଜାର ସହଯୋଗ, ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ମସିହାରେ ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଓ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ, ବିତରକ, ପ୍ରସାରକ, ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇବ। ୱେବ୍ ଡଗ୍ ବଜାରର ପ୍ରମୁଖ ଅଂଶ ଭାବେ ଭିଆର୍, ପ୍ରଗତି ଲ୍ୟାବ୍, ଏକ୍ସଆର୍ ଏବଂ ଇମର୍ସିଭ୍ ମାର୍କେଟ୍କୁ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 26 ତାରିଖରେ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଉଛି। ଏଥିରେ ଆକାଶବାଣୀର ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିବେ। ଏହି ଅବସରରେ ଗତକାଲି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଆକାଶବାଣୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଶିକ୍ଷା, ସୂଚନା, ବିଶେଷକରି କୃଷିକ୍ଷେତ୍ର ତଥା କୃଷକମାନଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଓ ଅମିତ ଦାସଙ୍କ ସଙ୍ଗୀତ ଓ ବାଦ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାସହ ରବିନାରାୟଣ ଶତପଥୀ ଓ ଶିଶିର କୁମାର ଶତପଥୀ ଦାସକାଠିଆ ପରିବେଷଣ କରିଥିଲେ।

0: ଶରୀରକୁ ସୁସ୍ଥ ଏବଂ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରି ନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଏହାକୁ ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକକ୍, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଏ ସମ୍ପର୍କରେ ଡାକ୍ତର ସମ୍ବିତ ସୁବୁଦ୍ଧି ଆକାଶବାଣୀକୁ କୁହନ୍ତି।
1: ପୁରା ମୁହଁରେ ରାସ୍ ହବ, ଯୋଉଟାକି ଆମର ନାକ ସନ୍ଧିକୁ ଛାଡ଼ିକି ପୁରା ବଟରଫ୍ଲାଏର ରାସ୍ ଦେଖାଯିବ। ଏହା ଛଡ଼ା ଆମର ଗଣ୍ଠି ମଧ୍ୟ ଏଥିରେ ଆଫେକ୍ଟ ହୁଏ, ଜଏଣ୍ଟ ପେନ୍ ହୁଏ। ଯେତେ ଜଲ୍ଦି ଆମେ ଏହାକୁ ଡିଟେକ୍ଟ କରିବା ତାକୁ ସେତେ ଜଲ୍ଦି ଆମେ ତାକୁ ଟ୍ରିଟ୍ କରିକି ଇଏ ବହୁତ ଜଲ୍ଦି ରେମିସନ୍ରେ ବି ରହିବ।
0: ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ।

0: କରିଛନ୍ତି। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
2: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
1: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ ନମ୍ବର
1: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
2: ତମେ ତ ବଞ୍ଚେଇ ଦେଲ ଦିଦି,
1: କାମରୁ ନୁହେଁ।
3: ଆର୍ବିଆଇ କହେ,
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ମା ପାଇଁ ଆଜି ସ୍ୱତନ୍ତ୍ର ଦିନଟିଏ। ଗର୍ଭରେ ସନ୍ତାନକୁ ଧାରଣ କରି ସଂସାରର ଆଲୋକ ଦେଖାଇବା ଏବଂ ସମାଜରେ ପ୍ରତିଷ୍ଠିତ କରି ଛିଡ଼ା କରାଇବା କ୍ଷେତ୍ରରେ ମା'ର ଭୂମିକା ଅବର୍ଣ୍ଣନୀୟ। ସନ୍ତାନକୁ ଖାଲି ସଫଳ କରିବା ନୁହେଁ, ଅନୁଶାସନ ଶିଖାଇବାରେ ମଧ୍ୟ ମା'ର ଯଥେଷ୍ଟ ଭୂମିକା ରହିଛି। କେବଳ ମଣିଷ ମା' ନିଜ ସନ୍ତାନର ଲାଳନ ପାଳନ ପାଇଁ ପରିଶ୍ରମ କରେ ନାହିଁ, ଏମାନେ ପଶୁ ହେଲେ ମଧ୍ୟ ନିଜ ସନ୍ତାନ ପାଇଁ ସ୍ନେହ ଶ୍ରଦ୍ଧା ଓ ଯତ୍ନରେ ଆଦୌ ଅଭାବ କରନ୍ତି ନାହିଁ। ଶାବକକୁ ଅନୁଶାସିତ କରାଇବାରେ ମଧ୍ୟ ପ୍ରାଣୀଜଗତର ଏହି ମା'ମାନେ ଖୁବ୍ ସତର୍କ। ପ୍ରାଣୀଜଗତର ଏପରି କେତେକ ମା'ଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା। ଗରିଲା ମା' ନିଜ ଶାବକ ପ୍ରତି ମଣିଷ ପରି କୋମଳ ଏବଂ ସମର୍ପିତ ହୋଇଥାଏ। ପ୍ରାୟ 8.5 ମାସର ଗର୍ଭଧାରଣ ପରେ ସେ ଶାବକ ଜନ୍ମ ଦିଏ ଏବଂ ପ୍ରଥମ କିଛି ମାସ ଶାବକକୁ 24 ଘଣ୍ଟା କାଳ ନିଜ କୋଳରେ ରଖି ଖୁବ୍ ସ୍ନେହ ଓ ସୁରକ୍ଷାର ସହ ପାଳନ କରିଥାଏ। ସେମାନେ ଶାବକମାନଙ୍କର ଯତ୍ନ ନେବା ସହିତ ସେମାନଙ୍କୁ ଖାଦ୍ୟ ଖୋଜିବାର ଉପାୟ, ସାମାଜିକ ଅନୁଶାସନ ଏବଂ ଦଳଗତ ଭାବେ ରହିବାର ନିୟମ ବି ଶିଖାଇଥାନ୍ତି। ଗରିଲା ସମାଜରେ ପ୍ରତ୍ୟେକଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ତେଣୁ ମା' ଗରିଲା ଶାବକଙ୍କୁ ନିଜ ପାଇଁ ସ୍ଥାନ ପ୍ରସ୍ତୁତ କରିବାର କୌଶଳ ବି ଶିଖାଇଥାଏ। ଅନୁଶାସନ ଶିଖାଇବା ସହିତ ଶାବକକୁ ସବୁବେଳେ ଛାତିରେ ଜାକି ରଖି ଗେହ୍ଲା କରୁଥାଏ ମା'। 3 ମାସର ହେଲାବେଳକୁ ଶିଶୁ ଗରିଲା ମା' ପିଠିରେ ଚଢ଼ି ବୁଲାବୁଲି କରିବାରେ ଲାଗେ। ଜୀବଜଗତରେ ସୁପର ମମ୍ ବା ଶକ୍ତ ମା' ଭାବେ ପରିଚିତ ହାତୀ ପ୍ରାୟ 22 ମାସ ଧରି ଗର୍ଭଧାରଣ କରିବା ପରେ ଶାବକ ଜନ୍ମ ଦେଇଥାଏ ମା' ହାତୀ। ସଦ୍ୟଜାତ ହାତୀ ଛୁଆର ଓଜନ ପ୍ରାୟ 200 ପାଉଣ୍ଡ ଅର୍ଥାତ୍ 90 କିଲୋଗ୍ରାମ ପାଖାପାଖି ହୋଇଥାଏ। ମାଈ ହାତୀ ଜୀବନସାରା ନିଜ ମା' ସହ ରହୁଥିବା ଦେଖାଯାଇଛି। ମା' ହାତୀ ନିଜର ଅନେକ ସମ୍ପର୍କୀୟଙ୍କୁ ଶାବକର ଯତ୍ନ ନେବା କାମରେ ନିୟୋଜିତ କରିପାରେ, ଫଳରେ ସମସ୍ତେ ଖୁବ୍ ଆରାମରେ ଖାଦ୍ୟ ଖାଇପାରନ୍ତି। ହାତୀ ନିଜ ସନ୍ତାନକୁ ଖୁବ୍ ସ୍ନେହ କରୁଥିଲେ ବି ବେଶ୍ ଅନୁଶାସିତ ହୋଇଥାଏ ମା' ହାତୀ। ଶାବକକୁ ଖାଦ୍ୟ ଏବଂ ପାଣି ଖୋଜିବା, ସମୂହରେ ରହିବାର ନିୟମ ଏବଂ ନିଜର ସୁରକ୍ଷା ଉପାୟ ଶିଖାଇଥାଏ। ହାତୀ ଦଳରେ ମୁଖ୍ୟତଃ ମାଈ ହାତୀମାନେ ରହୁଥିବା ବେଳେ ଏକ ବୟସ୍କ ମାଈ ହାତୀ ଏହାର ନେତୃତ୍ୱ ନିଏ। ଦଳରେ ଥିବା ବୟସ୍କ ମାଈ ହାତୀମାନେ ବି ଛୁଆ ହାତୀମାନଙ୍କୁ ଶିଖାଇବାରେ ସହାୟତା କରିଥାନ୍ତି। ସିଂହି ବି ଶାବକମାନଙ୍କୁ ବେଶ୍ ଅନୁଶାସନରେ ରଖିଥାଏ, ସେମାନଙ୍କୁ ସାମାଜିକ ନିୟମ ପାଳନ କରିବା ଏବଂ ଦଳରେ ରହିବା ଶିଖାଏ। ଶିକାର ବେଳେ ମଧ୍ୟ ଶାବକମାନଙ୍କୁ କଡ଼ା ପ୍ରଶିକ୍ଷଣ ଦେବା ସହିତ ସେମାନେ ଶିକାର କରିବା ଶିଖିଯିବା ପର୍ଯ୍ୟନ୍ତ ନିଜ ସାଙ୍ଗରେ ରଖିଥାଏ। ଏପରିକି ଚଞ୍ଚଳ ପିଲାମାନଙ୍କୁ ପଞ୍ଝାରେ ହାଲକା ଚାପୁଡ଼ା ଦେଇ ବାଟକୁ ଆଣେ। ସିଂହି ପିଲାମାନଙ୍କୁ ଖୁବ୍ ଯତ୍ନରେ ପାଳନ କରେ ଏବଂ ସେମାନଙ୍କୁ ବଡ଼ କରିବା ଲାଗି ଏକାକୀ ଶିକାର କରି ଖାଦ୍ୟ ଆଣିଥାଏ। ସିଂହିମାନେ ବି ପରସ୍ପରର ଶାବକଙ୍କ ଲାଳନ ପାଳନ କରିଥାନ୍ତି, ଏହାକୁ କ୍ରେଚ୍ କୁହାଯାଏ। ସିଂହ ଶାବକ ପ୍ରାୟ 2 ବର୍ଷର ହେବା ପର୍ଯ୍ୟନ୍ତ ମା' ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଥାନ୍ତି। ଗର୍ଭାବସ୍ଥା ପାଇଁ ପ୍ରସ୍ତୁତ ହେବା ଲାଗି ମାଇ ମେରୁଭାଲୁ 2 ଗୁଣ ଖାଦ୍ୟ ଖାଇ ଓଜନ ବଢ଼ାଏ। ପ୍ରାୟ 400 ପାଉଣ୍ଡ ହେବା ପରେ ତା'ର ପ୍ରଥମ କାମ ହୁଏ ଶାବକ ଜନ୍ମ ଦେବା ପାଇଁ ଏକ ଗାତ ଖୋଳିବା। ଏଠାରେ ସେ ନିଜ ଗର୍ଭାବସ୍ଥାଠାରୁ ଶାବକ ଜନ୍ମ ହେବାର 2 ମାସ ପର୍ଯ୍ୟନ୍ତ ରହିଥାଏ। ସବୁ କାମ ଶେଷ ହୋଇଯିବା ପରେ ମା' ଭାଲୁଟି ପ୍ରାୟ 8 ମାସ କାଳ ଉପବାସ କରେ। ତେବେ ଶାବକକୁ ମେରୁ ଅଞ୍ଚଳର ମାତ୍ରାଧିକ ଥଣ୍ଡା ପରିବେଶରେ ଜୀବିତ ରହିବାର ପୂରା ପ୍ରଶିକ୍ଷଣ ଦେଇଥାଏ ମା' ମେରୁଭାଲୁ। ସେମାନଙ୍କୁ ଶିକାର କରିବା, ମାଛ ଧରିବା ଏବଂ ବରଫାବୃତ ପରିବେଶରେ ସୁରକ୍ଷିତ ରହିବାର କୌଶଳ ଶିଖାଏ। ମା' ପେଙ୍ଗୁଇନ୍ ଅଣ୍ଡା ଦେବା ପରେ ଖୁବ୍ କ୍ଲାନ୍ତ ଏବଂ ଭୋକିଲା ହୋଇଯାଏ। ଏହାପରେ ସେ ଅଣ୍ଡାଟିକୁ ପିତା ପେଙ୍ଗୁଇନ୍କୁ ଧରାଇ

0: ଶୁଣିଲେ ଜନଜୀବନ ସମ୍ବାଦ ଉପସ୍ଥାପନା ଲହରିକା ପଟ୍ଟନାୟକ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ ଗ୍ରୁପ୍ ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହଲା ମୁଖିଆ ଖବର। ଗୁଜରାଟନୁ ସୋମନାଥ ଅମୃତ ପର୍ବ 2026 ପାଳନ ଅବସରରେ ଆଇବାକାଲି ଯୋଗ ଦେବେ ପ୍ରଧାନମନ୍ତ୍ରୀ। ଦେଶେ ସମ୍ଭାବ୍ୟ ବନ୍ୟା ଆଉ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲାକେ ନେଇକରି ଆଜି ନୂଆଦିଲ୍ଲୀନୁ ସମୀକ୍ଷା କରିଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ଖର୍ଚ୍ଚାଥି 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମଟି ଦେଲେ ଜୋ ଆଉର। ମାତୃଶକ୍ତିର ତ୍ୟାଗ ଆଉ ବଳିଦାନକେ ସୁର୍ତ୍ତା କରିକରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃ ଦିବସ। ଏଥର ପୂରା ଖବର। ଗୁଜରାଟ ନଥିବାର ସୋମନାଥ ମନ୍ଦିର ଫେରଘାଏ ତିଆରି ହେବାର 75 ପୂର୍ତ୍ତି ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଧରିକରି ହେବାର୍କେ ଥିବାର ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଆଉ ସ୍ଥାୟୀ ଐତିହ୍ୟକେ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ସୋମନାଥ ମନ୍ଦିର ଗସ୍ତି ଯିବେ। 1026 ମସିହାଥି ସୋମନାଥ ମନ୍ଦିର ଉପରେ ପହଲା ଥର ଲାଗି ଆକ୍ରମଣ କରାଯାଇଥିଲା। ଏ ବଛର ତାହାକେ 1000 ପୁରିଛେ। 1951 ସୋମନାଥ ମନ୍ଦିର ଫେର୍ ଘାଏ ଖୋଲାଯାଇଥିଲା। ଚଳିତ ବଛର ତାର 75 ବାର୍ଷିକୀ ପାଳନ କରାଯାଉଛି। ଦେଶର ପହଲା ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେ ସମୟଥି ଇଟାକେ ଦେଶ ଉଦ୍ଦେଶ୍ୟ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କର 12 ଆଦି ଜ୍ୟୋତିର୍ଲିଙ୍ଗ ଭିତରୁ ପହଲା ଜ୍ୟୋତିର୍ଲିଙ୍ଗ ହିସାବେ ସୋମନାଥ ମନ୍ଦିର ଗୋଟେ ପବିତ୍ର ଜାଗାର ମାନ୍ୟତା ପାଇଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରଠାରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆଇବାକାଲି କରାଯିବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଦେଶେ ସମ୍ଭାବ୍ୟ ବନ୍ୟା ଆଉ ଗ୍ରୀଷ୍ମ ପ୍ରବାହର ସ୍ଥିତିର ମୁକାବିଲା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀନୁ ଗୋଟେ ଉଚ୍ଚସ୍ତରୀୟ ବୈଠକନୁ ପ୍ରସ୍ତୁତି କାମର ସମୀକ୍ଷା କରିଛନ୍। ବୈଠକ ସମୟଥି ଶ୍ରୀ ଶାହା କେନ୍ଦ୍ର ସରକାରଙ୍କର ଭିନ୍ନଭିନ୍ନ ସଂସ୍ଥାର ପ୍ରସ୍ତୁତି ପ୍ରାକ୍ ସତର୍କତା ବ୍ୟବସ୍ଥା ସମ୍ବଳ ଉପଯୋଗ ଆଉ ଆନ୍ତଃ ସଂଗଠନ ସହଯୋଗ ବାଗିର ବିଷୟମାନଙ୍କ ଉପରେ ଆଲୋଚନା କରିଛନ୍। ଖାସକରି ବୈଠକଟି ଯେନ୍ତା ଧନଜୀବନ ନୁକସାନ ନାଇଁ ହେବା ସେ ତାର ଉପରେ ଜୋର୍ ଦେଇଛନ୍। ଶ୍ରୀ ଶାହା ଦେଶେ ଦୀର୍ଘକାଳୀନ ବନ୍ୟା ରୁକବାର ପଦକ୍ଷେପର ଅଗ୍ରଗତି ବାବଦେ ସମୀକ୍ଷା କରିବାର ସହିତ ନଦୀ ପରିଚାଳନା ପଦକ୍ଷେପ ଜରୁରୀ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଆଉ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ବାବଦେ ଭିଲ ସମୀକ୍ଷା କରିଛନ୍। ବୈଠକଟି ଶ୍ରୀ ଶାହା ବିପର୍ଯ୍ୟୟ ସମୟଥି ସଚେତନତା ଆଉ ଜରୁରୀ ରିଲିଫ୍ ବଣ୍ଟନ ଆଉ ମେଡିକାଲ ପ୍ରସ୍ତୁତି ବାବଦେ ଭିଲ ଆଲୋଚନା କରିଛନ୍। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ସକାଳର 10 ହୋଇଥିବାର ଶପଥ ଗ୍ରହଣ ସମାରୋହଟି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଆଉ ଗୋପନୀୟତାର ଶପଥ ପାଠ କରିଛନ୍। ତାଙ୍କର ସହିତ 9 ମନ୍ତ୍ରୀ ଭାବେ ଶପଥ ନେଇଛନ୍। ଆସାମ ବିଜେପିର ନୂଆକରି ନିର୍ବାଚିତ ବିଧାୟକ ଦଳ ବୈଠକଟି ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳର ବୈଠକଟି ଭିଲ୍ ଡକ୍ଟର ବିଶ୍ୱଶର୍ମା ନେତା ଭାବେ ମନୋନୀତ ହୋଇଛନ୍। ଦୁଇ ବୈଠକଟି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଆଉ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂହ ସାଇନି ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଲ ରେଢ଼ାଖୋଲ ଆଉ ଜୁଜୁମୁରାର ବ୍ଲକର ବିକାଶ ଲାଗି 194 କୋଟି ଟଙ୍କା ଖର୍ଚ୍ଚାଥି 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିଛନ୍। ପର୍ଯ୍ୟଟନ ଆଉ ଐତିହ୍ୟର ବିକାଶକେ ଜୋର୍ ଦେଇକରି ନାକ୍ଟିଦେଉଲ ବ୍ଲକର ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମଟି ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

0: ହଜାର ବଛରନୁ ଅତକା ପୁରୁଣା ରକ୍ ଆର୍ଟ ଆଉ ପ୍ରସ୍ତର ଯୁଗ ଉପକରଣ ଥିବାର ଐତିହାସିକ ସ୍ଥଳୀକେ ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରଟି ସ୍ଥାନ ଦେବାର ସହିତ ଏଏସ୍ଆଇ ମାନ୍ୟତା ଲାଗି ଚେଷ୍ଟା ଜାରି ରହିଛେ ବୋଲି ଶ୍ରୀ ପ୍ରଧାନ କହିଛନ୍। ଇ ଐତିହ୍ୟସ୍ଥଳୀର ବିକାଶ ଲାଗି ପାଖାପାଖି 8,30,00,000 ଅତକା ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାମ ହିସାବରେ ପ୍ରବେଶପଥ, ପୁଲିଆ, ଭ୍ୟୁ ପଏଣ୍ଟ ଆଉ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଆଉ ବିଶ୍ରାମ ଘର ତିଆରି କରାଯିବା। ନାକ୍ଟିଦେଉଲ ଅଞ୍ଚଳର ଲୋକମାନଙ୍କର ସୁବିଧା ଲାଗି କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂଆ ଭବନ ଆଉ ଯୁବ ଖେଳାଳିମାନଙ୍କୁ ଉତ୍ସାହିତ କରିବା ଲାଗି ଗୋଟିଏ ମିନି ଷ୍ଟାଡିୟମ୍ ତିଆରି କରିବାରକେ ପଦକ୍ଷେପ ନିଆଯାଇଛି। ରେଡ଼ାଖୋଲ ବ୍ଲକ ଅଧୀନତି ଥିବାର ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାମକେ ତୁର୍ତ୍ତି କରାଯାଉଛି, ଯେଉଁଥିଲାଗି ଇଲାକାନ ଜାହାଜ ବ୍ୟବସ୍ଥା ସୁବିଧାତି ହୋଇପାରବା। ଶୁଭାରମ୍ଭ ହୋଇଥିବାର ପ୍ରକଳ୍ପମାନ ସ୍ଥାନୀୟ ସାମାଜିକ ଆଉ ଆର୍ଥିକ ବ୍ୟବସ୍ଥାକେ ବରକସ କରବାର ସହିତ ଲୋକମାନଙ୍କର ଜୀବନଶୈଳୀତି ବ୍ୟାପକ ପରିବର୍ତ୍ତନ ଆଣବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍।
1: 193 କୋଟି ଟଙ୍କାର ବ୍ୟୟରେ 48 ପ୍ରକଳ୍ପ ଜୁଜୁମରା, ରେଡ଼ାଖୋଲ ତଥା ନାକ୍ଟି ଦୌଡ଼ ପାଖାପାଖି 18 କୋଟି ଟଙ୍କା ବ୍ୟୟରେ ନାକ୍ଟି ଦେଉଳରେ ଗୋଟିଏ ସିଏସ୍ସି ହେବ। ତା ଅନ୍ତର୍ଗତ 6 ପିଏସ୍ସି, 40 ଉର୍ଦ୍ଧ ସବ୍ ସେଣ୍ଟର। ୟାର ଉଦ୍ଦେଶ୍ୟ ନାକ୍ଟି ଦେଉଳର 15,000 ପରିବାରକୁ, ପାଖାପାଖି 65,000-70,000 ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ।
0: ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବାର ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଇବାକେଲ ହେବାରକେ ଥିବାର ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା, ରାଜ୍ୟ ହେଉଥିବାର ଜବର ଖରାକେ ନଜରଥି ରଖିକରି ଏହି ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ। ମନୁଷ୍ୟର ଜୀବନ ଆର୍ ସମାଜ ଗଢ଼ବାର୍ଥି ମା'ର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଆଏ। ମା'ମାନଙ୍କର ଉତ୍ସର୍ଗୀକୃତ ଜୀବନକେ ସୋର୍ କରିକରି ଆଜି ସାରା ପୃଥିବୀନୁ ପାଲିତ ହେଉଛେ ମଦର୍ସ ଡେ, ମାତୃ ଦିବସ। ଫି ବଛର ମେ ମାସର 2 ରବିବାରଥି ଇ ଦିନ ପାଳନ କରାଯାଏସି। 1908 ପହଲା କରି ଆମେରିକାର ପଶ୍ଚିମ ଭର୍ଜିନିଆର ଗ୍ରାପ୍ଟନ୍ ସହର ନଥିବାର ସେଣ୍ଟ ଆଣ୍ଡ୍ରିଉସ୍ ମେଥଡିଷ୍ଟ ଚର୍ଚ୍ଚନୁ ମାତୃଦିବସ ପାଳନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାତୃଦିବସ ଅବସରରେ ଶୁଭେଚ୍ଛା ଜଣାଇକରି କହିଛନ୍, ମାତୃଶକ୍ତିର ସମ୍ମାନ, ସୁରକ୍ଷା ଆଉ ସଶକ୍ତିକରଣ ସରକାରଙ୍କର ପହଲା ପ୍ରାଥମିକତା। ମା' ଖାଲି ଗୋଟେ ସମ୍ବୋଧନ ନୁହେଁ, ଏଇଟା ଶକ୍ତି, ସଂସ୍କାର ଆଉ ସମାଜ ଗଠନର ଗୋଟେ ମୁଖ୍ୟ ଆଧାର। ଜନ୍ମଦାତ୍ରୀ ମା' ଆଉ ମାଟି ମା'ର ଗୌରବ ରକ୍ଷା ଲାଗି ସମକୁ ସଂକଳ୍ପବଦ୍ଧ ହେବାରକେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍, ସ୍ନେହ, ଶକ୍ତି, ତ୍ୟାଗ ଆଉ ଧୈର୍ଯ୍ୟର ପ୍ରତୀକ ହେଉଛେ ମା'। ସାରା ମାନବ ଜଗତ ଲାଗି ମା'ମାନଙ୍କର ଅବଦାନ ଅତୁଳନୀୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଖରାମାସ ଲାଗି ସବୁ ବିଦ୍ୟାଳୟନୁ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026 ଆୟୋଜନ କରାଯାଉଛି। ଏହି ଶିବିର ହପ୍ତେ ତକ୍ ଚାଲ୍ବା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି। ଦେଶର ଭିନ୍ ଭିନ୍ ଭାଷାମାନଙ୍କର ଭିତରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ନୀତିଦିନିଆ ଜୀବନ୍ତୀ ବ୍ୟବହାର ହେଉଥିବାର କଥାବାର୍ତ୍ତା ଆର୍ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୂଳ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରିତ ଭାରତୀୟ ସାଙ୍କେତିକ ଭାଷାକେ ପ୍ରାଧାନ୍ୟ ଦେବାର ଉପରେ ଜୋର୍ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଲା ବଛର ଏହି ଚେଷ୍ଟା ମୂଲ କରିଥିଲେ। ଭାରତନୁ ବ୍ରିଟିଶ ଉପନିବେଶବାଦୀ ଶାସନ ବିରୋଧୀ 1857 ଆଜିର ଦିନେ ଭାରତର ପହିଲା ସ୍ୱାଧୀନତା ସଂଗ୍ରାମ ସିପାହୀ ବିଦ୍ରୋହ ମୂଲ ହୋଇଥିଲା। ମିରଟନୁ 3 ବଙ୍ଗଳା ଲାଇଟ୍ କାଭାର୍ଲିର ସୈନିକମାନେ ଗାଈ ଆଉ ଘୁଷୁରୀ ଚର୍ବିଥି ତିଆରି କ୍ୟାଟ୍ରିଜ୍ ବ୍ୟବହାରକେ ନେଇକରି ବ୍ରିଟିଶ ଅଧିକାରୀଙ୍କର ବିରୋଧୀ ବିଦ୍ରୋହ କରିଥିଲେ। ଏଇଟା ସେମାନଙ୍କର ଧାର୍ମିକ ଭାବନାକେ ବାଧା ଦେଉଥିଲା। ଉତ୍ତର ମଧ୍ୟ ଭାରତନୁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧୀ ଗୋଟିଏ ସ୍ଥାନୀୟ ବିଦ୍ରୋହ ଧୀରେ ଧୀରେ ଗୋଟିଏ ବଡ଼ ଆନ୍ଦୋଳନଥି ବଦଳିଥିଲା ଆଉ ଭାରତର ସ୍ୱାଧୀନତା ପାଇବାର ରାସ୍ତାକେ ଆହୁରି ପରୀକ୍ଷା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1857 ସିପାହୀ ବିଦ୍ରୋହର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ସହିତ ଏଇଟା ଭାରତର ପହିଲା ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡା ନଥିବାର ରତ୍ନ ଅଳଙ୍କାରମାନଙ୍କର ଗନ୍ତିମନ୍ତି କାମ ଆଇବା କାଲିଠାନୁ ମୂଲ ହେବା। 2 ଧରିକରି ଏ ଗନ୍ତି କାମ କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ଅକ୍ଷି ତୃତୀୟା ଦିନୁ ମହାପୁରୁମାନଙ୍କର ବାହାର ଚନ୍ଦନ ଯାତ୍ରା ଲାଗି ଇ କାମ ସ୍ଥଗିତ ରଖାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀନୁ ମହାପୁରୁମାନଙ୍କର ବାହାର ଚନ୍ଦନଯାତ୍ରା ଆଜି ଶେଷ ହେଉଛି। ଅକ୍ଷି ତୃତୀୟାଠାନୁ ମୂଲ ହୋଇଥିବାର ବାହାର ଚନ୍ଦନଯାତ୍ରାର ଶେଷ ଦିନେ ଆଜି ନରେନ୍ଦ୍ର ପୁଷ୍କରିଣୀନୁ ମହାପୁରୁମାନଙ୍କର ହଳଦୀପାଣି ନୀତି କରାଯିବା। ଗଲା ସଞ୍ଜୟ ଭଉଁରୀ ତିଥି ଅବସରରେ ମହାପୁରୁମାନଙ୍କର ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀନୁ 21 ଜଳକ୍ରୀଡ଼ା କରିଥିଲେ। ଆଇବାକାଲିନୁ ମନ୍ଦିର ଭିତରେ ମହାପୁରୁମାନଙ୍କର ଭିତର ଚନ୍ଦ୍ରଯାତ୍ରା ମୂଲ ହେବା। ସମ୍ବଲପୁର ସହରରେ ଆଇବା ଦିନେ ହେବାରକେ ଥିବା ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଆଜି ସର୍କିଟ୍ ହାଉସ୍ଠାନେ ଗୋଟିଏ ପ୍ରାକ୍ ପ୍ରସ୍ତୁତି ବୈଠକ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଅଧ୍ୟକ୍ଷତାତି ହୋଇଥିବାର ବୈଠକଟି ଜିଲ୍ଲା ପ୍ରଶାସନ

ପୁଲିସ୍ ପ୍ରଶାସନ ଆଉ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ସଦସ୍ୟମାନେ ଯୋଗ ଦେଇକରି ଭିନ୍ ଭିନ୍ ବିଷୟ ଆଲୋଚନା କରିଛନ୍। ଇ ବଛର ଶାନ୍ତି ଶୃଙ୍ଖଳା ସହିତ ଯାତ୍ରାକେ ପାଳନ କରବାରକେ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍। ଦକ୍ଷିଣ ଆଣ୍ଡାମାନ ସାଗର ଓ ତାର ପାଖର ଇଲାକାନୁ ହୋଇଥିବାର ଘୂର୍ଣ୍ଣିବଳ ଲଘୁଚାପ ବଦଲିବାର ସମ୍ଭାବନା ରହିଛି। ଏତାର ପ୍ରଭାବଥି ରାଜ୍ୟ ବର୍ଷାର ପରିମାଣ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି 17 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଗଲା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନୁ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ବରଗଡ଼ନୁ ସବୁନୁ ଜହ 42.4 ମିଲିମିଟର ବର୍ଷା ହୋଇଥିବାର ବେଳେ କେନ୍ଦୁଝର ଘସିପୁରାଠାରେ 37.2 ମିଲିମିଟର ଆଉ ସୁନ୍ଦରଗଡ଼ର ଲାଠିକଟାନୁ 32.0 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗୁଜରାଟନୁ ସୋମନାଥ ଅମୃତ ପର୍ବ 2026 ପାଳନ ଅବସରରେ ଆଇବାକାଲି ଯୋଗ ଦେବେ ପ୍ରଧାନମନ୍ତ୍ରୀ। ଦେଶେ ସମ୍ଭାବ୍ୟ ବନ୍ୟା ଆଉ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲାକେ ନେଇକରି ଆଜି ନୂଆଦିଲ୍ଲୀନୁ ସମୀକ୍ଷା କରିଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ଖର୍ଚ୍ଚାତି 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମଟି ଦେଲେ ଯୋଗ ଆଉ ମାତୃଶକ୍ତିର ତ୍ୟାଗ ଆଉ ବଳିଦାନକେ ସୂତା କରିକରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃଦିବସ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ମଧ୍ୟରେ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା, ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରବାହ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ଏବଂ ଆଇପିଏଲ୍ କ୍ରିକେଟର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାରେ ପ୍ରାୟ 9,400 କୋଟି ଟଙ୍କା ସମ୍ବଳିତ ବହୁବିଧ ଭିତ୍ତିଭୂମି ଏବଂ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଦକ୍ଷତାର ଉନ୍ନତି, ସୁରକ୍ଷା ବୃଦ୍ଧି ଏବଂ ଲୋକଙ୍କ ପାଇଁ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି। ଉନ୍ମୋଚିତ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୱାରାଙ୍ଗଲରେ ଥିବା ପିଏମ୍ ମିତ୍ର ପାର୍କ ପ୍ରାୟ 1,700 କୋଟି ଟଙ୍କା ବ୍ୟୟରେ ନିର୍ମିତ ତଥା ଦେଶର ପ୍ରଥମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବୟନ ଶିଳ୍ପ ପାର୍କ ରହିଛି। ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ପାଣାଜୀ ଅର୍ଥନୈତିକ କରିଡ଼ରର ଅଂଶ ଭାବେ ଗୁଡ଼େବେଲୁର ଏବଂ ମହବୁବନଗର ମଧ୍ୟରେ ଜାତୀୟ ରାଜପଥ 167ର 4 ଲେନ୍ ଓ ସାଙ୍ଗାରେଡ଼ି ଜିଲ୍ଲାରେ ଜହିରାବାଦ ଶିଳ୍ପାଞ୍ଚଳର ବିକାଶ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ବ୍ୟତୀତ କାଜିପେଟ୍ ବିଜୟୱାଡ଼ା ରେଳ ମଲ୍ଟିଟ୍ରାକିଂ କରିଡ଼ରର ଅଂଶ ଭାବେ କାଜିପେଟ୍ ରେଳ ଅଣ୍ଡର ରେଳ ବାଇପାସ୍ ଓ ହାଇଦ୍ରାବାଦରେ ଏକ ନୂତନ ଗ୍ରୀନ୍ଫିଲ୍ଡ ପେଟ୍ରୋଲିୟମ ତୈଳ ଓ ଲୁବ୍ରିକେଣ୍ଟ ଟର୍ମିନାଲ ସମେତ ଅନେକ ରେଳ ଓ ଲଜିଷ୍ଟିକ୍ସ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ପଶ୍ଚିମ ଏସିଆ ବିବାଦରୁ ସୃଷ୍ଟ ଶକ୍ତି ସଙ୍କଟକୁ ଭାରତ ପ୍ରଭାବଶାଳୀ ଭାବେ ପରିଚାଳନା କରୁଛି। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଶ୍ରୀ ମୋଦି କହିଛନ୍ତି। ଆମଦାନୀ ହୋଇଥିବା ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ କେବଳ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯିବା ଉଚିତ, ଯାହା ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସାହାଯ୍ୟ କରିବ ଓ ଚାଲିଥିବା ବିବାଦର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବ। ଭାରତ ସୌରଶକ୍ତି ଉତ୍ପାଦନରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
3: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହୈ ୟେ ଆଜ୍ ଦୁନିଆ କା ହର ବ୍ୟକ୍ତି ମହସୁସ କର ରହା ହୈ। ଇସଲିଏ ଭାରତ କି ଏନର୍ଜି ସିକ୍ୟୁରିଟି ପର ହମାରୀ କେନ୍ଦ୍ର ସରକାର ଅଭୂତପୂର୍ବ ନିବେଶ କର ରହି। ମଲକାପୁର ମେ ଇଣ୍ଡିଆନ ଓଇଲ କେ ନୟେ ଟର୍ମିନାଲ କା ଉଦ୍ଘାଟନ ଇସି ଦିଶା ମେ ଏକ ବଡ଼ା କଦମ ହୈ। ବିତେ ସାଲୋ ମେ ସୋଲର ପାୱର କେ ମାମଲେ ମେ ଭାରତ ଦୁନିଆ କେ ଟପ ଦେଶୋ ମେ ପହଞ୍ଚ ଗା ହୈ। सीएनजी आधारित व्यवस्था को प्रमोट कर रहे हैं। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा है। लेकिन अब आज समय की ये भी मांग है, पेट्रोल डीजल गैस ऐसी चीजों का बहुत संयम से इस्तेमाल करें।
2: ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ସୁପର ସ୍ପେଶିଆଲିଟି ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। 21 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବିସ୍ତାରିତ 18 ମହଲା ବିଶିଷ୍ଟ ଏହି ହସ୍ପିଟାଲରେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଯୋଗଦେବା ସହ ଆର୍ଟ ଅଫ୍ ଲିଭିଂ ଇଣ୍ଟରନ୍ୟାସନାଲ ସେଣ୍ଟରରେ ନବନିର୍ମିତ ଧ୍ୟାନ ମନ୍ଦିରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ଭୂମିକାକୁ ପ୍ରଶଂସା କରିଥିଲେ। ଆନନ୍ଦ ଉତ୍ସାହର ସହ ଶିବଭୂମି, ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିରରେ ସୋମନାଥ ଅମୃତ ପର୍ବ 2026 ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆସନ୍ତାକାଲି ଧ୍ୱଜ ପୂଜା ଏବଂ ମହାପୂଜା ମଧ୍ୟ କରାଯିବ। ସୋମନାଥ ଇତିହାସରେ ପ୍ରଥମ ଥର ପାଇଁ 11 ତୀର୍ଥସ୍ଥଳରୁ ସଂଗୃହୀତ ପବିତ୍ର ଜଳରେ କୁମ୍ଭାଭିଷେକ ସହିତ ପୁନଃ ନିର୍ମିତ ସୋମନାଥ ମନ୍ଦିରର ଶିଖରକୁ ପବିତ୍ର କରାଯିବ। 90 ଉଚ୍ଚତାର କ୍ରେନ୍ ବ୍ୟବହାର କରି ଏକ ବିଶାଳ ଆନୁଷ୍ଠାନିକ କୁମ୍ଭକୁ ମନ୍ଦିର ଶିଖରକୁ ଉଠାଯିବ। ବୈଦିକ ମନ୍ତ୍ର ମଧ୍ୟରେ ପବିତ୍ର ଜଳବିଧି ଅନୁଷ୍ଠିତ ହେବ। ସୋମନାଥ ଅମୃତ ପର୍ବ 2026 ବିଶେଷ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଭାସପାଟନର ପବିତ୍ର ଭୂମିରେ ରୋମାଞ୍ଚକର ବିମାନ ଉଡ଼ାଣ କଳାକୌଶଳ ପ୍ରଦର୍ଶନ କରାଯିବ। ଆଜି ଏକ ହେଲିକପ୍ଟରରୁ ମନ୍ଦିର ଶିଖର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତୁତିର ମୂଲ୍ୟାଙ୍କନ କରିଛନ୍ତି। ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ସମ୍ବଳ ନିୟୋଜନ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟର ଶ୍ରୀ ଶାହା ସମୀକ୍ଷା କରିଥିଲେ। ବୈଠକରେ ସମ୍ପତ୍ତିର ସର୍ବନିମ୍ନ କ୍ଷତି ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଦେଶବ୍ୟାପୀ ନିଆଯାଇଥିବା ଦୀର୍ଘକାଳୀନ ବନ୍ୟା ପ୍ରଶମନ ପଦକ୍ଷେପର ଅଗ୍ରଗତିର ମଧ୍ୟ ସମୀକ୍ଷା ହୋଇଥିବା ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା, ନଦୀ ପରିଚାଳନା ପଦକ୍ଷେପ, ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି

0: ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ମଧ୍ୟ ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ଜୀବନହାନି ରୋକିବା ପାଇଁ ସାମୁହିକ ସଚେତନତା, ସ୍ଥିରତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଓ ଡାକ୍ତରୀ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2022 ସେପ୍ଟେମ୍ବର ମାସରେ ନାମିବିଆରୁ ଅଣାଯାଇଥିବା 8 ଚିତାବାଘକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ି ପ୍ରୋଜେକ୍ଟ ଚିତା ଆରମ୍ଭ କରିଥିଲେ। ଏହି ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆସନ୍ତାକାଲି କୁନୋ ଜାତୀୟ ଉଦ୍ୟାନରେ 2 ଚିତାବାଘ ଛାଡ଼ିବେ। ପରେ 2023 ଦକ୍ଷିଣ ଆଫ୍ରିକାରୁ 12 ଏବଂ ଚଳିତ ବର୍ଷ ଫେବୃଆରୀ ମାସରେ ବୋତ୍ସୁଆନାରୁ ଆଉ 9 ଚିତାବାଘ ଅଣାଯାଇଥିଲା। 2023 ମାର୍ଚ୍ଚ ମାସରେ ମାଇ ଚିତାବାଘ ଜ୍ୱାଲା ବିଗତ 70 ମଧ୍ୟରେ ଭାରତରେ ପ୍ରଥମ ଚିତା ଶାବକଙ୍କୁ ଜନ୍ମ ଦେଇଥିଲା। 2025 ନଭେମ୍ବର ମାସରେ ଭାରତରେ ଜନ୍ମିତ ଚିତା ମୁଖୀ ମଧ୍ୟ ଶାବକଙ୍କୁ ଜନ୍ମ ଦେଇଥିଲା, ଯାହା ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବର୍ତ୍ତମାନ ସୁଦ୍ଧା ଭାରତରେ 37 ଅଧିକ ଚିତା ଶାବକ ଜନ୍ମ ନେବା ସହ କୁନୋ ଜାତୀୟ ଉଦ୍ୟାନରେ ମୋଟ ଚିତା ସଂଖ୍ୟା 57 ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। 6 ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ 2 ରାଷ୍ଟ୍ରମନ୍ତ୍ରୀଙ୍କୁ ଉନ୍ନୀତ କରାଯାଇ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ନୌର ଜନଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ ଏବଂ ବିଜେପି ନେତା ମନୋଜ ପାଣ୍ଡେଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ରାଷ୍ଟ୍ରମନ୍ତ୍ରୀ ଅଜିତ ପାଲ ସିଂ ଏବଂ ସୋମେନ୍ଦ୍ର ତୋମାରଙ୍କୁ ପଦୋନ୍ନତି ଦିଆଯାଇ ସ୍ୱାଧୀନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ସମ୍ପ୍ରସାରଣ ସହିତ 403 ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ମନ୍ତ୍ରୀ ପରିଷଦ ସଂଖ୍ୟା 60 ବୃଦ୍ଧି ପାଇଛି। ଗୁରୁଗ୍ରାମର ଏକ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ 7 ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଇଡି ଗତକାଲି 100 ଉର୍ଦ୍ଧ୍ୱ ଟଙ୍କାର ଦ୍ରବ୍ୟ ଓ ସେବାକର ଜିଏସ୍ଟି କାରବାରରେ ଠକେଇ ସହ ଜଡ଼ିତ ଏକ ମାମଲାରେ ଚଣ୍ଡିଗଡ଼ରୁ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଥିଲା। ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲର 73ତମ ସଂସ୍କରଣ ଆଜି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି। ଦେଶବ୍ୟାପୀ ଆୟୋଜିତ ହେଉଥିବା ସଣ୍ଡେଜ୍ ଅନ୍ ସାଇକେଲ ଏକ ଆନ୍ଦୋଳନରେ ପରିଣତ ହୋଇଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବାହିନୀର କର୍ମଚାରୀମାନେ ନାଗରିକମାନଙ୍କ ସହ ଯୋଗ ଦେଇଥିଲେ। 800 ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରୁ 20 ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ। ଫିଟ୍ ଇଣ୍ଡିଆ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସିଏଫ୍ଆଇର ସହଯୋଗରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ ଆୟୋଜିତ ହେଉଛି। ମିଜୋରାମର କୋର୍ଥା ଉତ୍ତର ଗ୍ରାମ ପରିଷଦ ସ୍ଥାୟୀ ଗ୍ରାମୀଣ ବିକାଶ ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2026 ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ଜାତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପୁରସ୍କାର ପରିମଳ, ପରିବେଶଗତ ସନ୍ତୁଳନ ଏବଂ ସମ୍ପ୍ରଦାୟ କଲ୍ୟାଣରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିଥାଏ। ପାକିସ୍ତାନରେ ଖାଇବର ପଖତୁନ୍ଖ୍ୱା ପ୍ରଦେଶର ଏକ ପୁଲିସ ପୋଷ୍ଟରେ ଆତ୍ମଘାତୀ ଆକ୍ରମଣରେ 15 ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁରକ୍ଷାକର୍ମୀମାନେ ପୁଲିସ ପୋଷ୍ଟ ନିକଟକୁ ଆସୁଥିବା ଏକ ବିସ୍ଫୋରକ ସାମଗ୍ରୀ ବୋଝେଇ ଗାଡ଼ି ଉପରେ ଗୁଳି ଚାଳନା କରିବା ଫଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜିର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା। ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026 ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରଭାବ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଏବଂ ଉପସ୍ଥାପନାରେ ମୁଁ ନୀନା ସାହୁ। ମାଲକାନଗିରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଜିଲ୍ଲା ପାଇଁ 843 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। 318 କୋଟି ଟଙ୍କାରୁ ଅଧିକ ବ୍ୟୟରେ ସମ୍ପୂର୍ଣ୍ଣ 31 ପ୍ରକଳ୍ପର ଲୋକାର୍ପଣ ସହ 184 କୋଟି ଟଙ୍କାରୁ ଅଧିକ ବ୍ୟୟ ସମ୍ବଳିତ 30 ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ, ବିଧାୟକ ନରସିଂହ ମାଡ଼କାମୀ ଏବଂ ଅନ୍ୟାନ୍ୟ ଜନପ୍ରତିନିଧି ଯୋଗଦେଇ ଜିଲ୍ଲାର ବିକାଶଧାରା ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ
3: ଯେ ଉପାନ୍ତ ଜିଲ୍ଲାକୁ ଆଗକୁ ବଢ଼େଇବା ପାଇଁ ଆଜିର ସରକାର ସଂକଳ୍ପବଦ୍ଧ। ଏଠିକାର ସବୁଠାରୁ ବଡ଼ କଥା ହେଉଛି DMJSF4 ରାସ୍ତା 170 ରାସ୍ତା ମିଳିଛି, ତା ସଙ୍ଗେ ସଙ୍ଗେ ଆହୁରି 28 ରାସ୍ତା ଏ ବର୍ଷ ମିଳିବ ଏବଂ 22 ସେତୁ ଯେଉଁଠି କନେକ୍ଟ ହେଇପାରିବ, ତା ସଙ୍ଗେ ସଙ୍ଗେ ଆମେ 2 ମେଗା ପ୍ରକଳ୍ପ 10 ପଞ୍ଚାୟତ ଉପକୃତ ହେଇପାରିବେ। ଜିବିଓରେ ଆମେ ପାଖାପାଖି 6 କୋଟି ଟଙ୍କା ଆମେ ଖର୍ଚ୍ଚ କରିବାର ସୌଭାଗ୍ୟ ପାଇଲୁ, ଯାହାଦ୍ୱାରା କି ଏକ ଏସେଟ୍ ଗାଁ ଏବଂ ପଞ୍ଚାୟତ ସ୍ତରରେ ହେଇପାରିବ। ତାର ସଙ୍ଗେ ସଙ୍ଗେ ପ୍ରଗତି ପଥେ ଯୁବା ମାଲକାନଗିରି ଆଜି ତାହା ଲଞ୍ଚିଂ ହେଲା। ଆଗାମୀ ଦିନରେ ସେମାନେ ସ୍ପୋର୍ଟସ ଇକ୍ୟୁପମେଣ୍ଟ, ଜିମ୍ର ଇକ୍ୟୁପମେଣ୍ଟ, ସିଟି ନ୍ୟୁଜ ପେପର ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ପାରଦର୍ଶିତା ହେବ, ଯାହାକି ନ୍ୟୁ ଏଜୁକେସନ ପଲିସି ଭିତରେ ଆଉ ଏକ ପାଦ ମାଲକାନଗିରି ଆଗକୁ ଆଗକୁ ବଢି ଚାଲିଛି।
2: ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଗଙ୍ଗାଧର ସୋଢି ଓ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମି ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିଏନ୍କେ ସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଉଭୟ ଏକ ଶୋଭାଯାତ୍ରାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର ସେମାନଙ୍କୁ ସ୍ୱାଗତ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଉଭୟ ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟକ ନରସିଂହ ମାଡ଼କାମୀ ଓ ପୂର୍ବତନ ବିଧାୟକ ମୁକୁନ୍ଦ ସୋଢିଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ମାଲକାନଗିରି କଲ୍ୟାଣ ମଣ୍ଡପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ 17 ଯୋଡ଼ିଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପ୍ରଥମେ ସର୍ବିନ୍ଦ ରାଜ ସିର୍କେ, ବିଧାୟକ ନରସିଂହ ମାଡ଼କାମୀ ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ୍ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଯୋଜନା ଅଧୀନରେ ପ୍ରତ୍ୟେକ କନ୍ୟାଙ୍କୁ 45,000 ଟଙ୍କା ଚେକ୍, ବିବାହ ପଞ୍ଜୀକରଣ ପ୍ରମାଣପତ୍ର ଏବଂ ଏକ ଫଳନ୍ତି ବୃକ୍ଷ ପ୍ରଦାନ କରାଯାଇଥିଲା। ଗରିବ ପରିବାରଙ୍କୁ ସାମାଜିକ ଓ ଆଇନଗତ ସୁରକ୍ଷା ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର ଅର୍ଥନୀତିରେ ପ୍ରାଣୀ ସମ୍ପଦର ଗୁରୁତ୍ୱ ବିଷୟରେ କହିଥିଲେ। ପଶୁପାଳନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନର ବ୍ୟବହାର ପାଇଁ ସେ ପରାମର୍ଶ ଦେଇଥିଲେ। ଶେଷରେ ଉଲ୍ଲେଖନୀୟ ସେବା ପାଇଁ କିଛି ସଫଳ ଚାଷୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ଶ୍ରମିକମାନେ ସମାଜର ପ୍ରକୃତ ବିନ୍ଧାଣୀ ଓ ସେମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକତା ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ 323 ଜଣ ହିତାଧିକାରୀଙ୍କୁ 1,63,00,000 ଟଙ୍କାରୁ ଅଧିକ ସହାୟତା ରାଶି ବଣ୍ଟନ କରାଯାଇଥିଲା। ମାଲକାନଗିରି ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ସିଏମ୍ ଟ୍ରଫି ଆନ୍ତଃ ଜିଲ୍ଲା ଫୁଟବଲ, କବାଡ଼ି, ଭଲିବଲ ଓ ଖୋଖୋ ଚାମ୍ପିୟନସିପ୍ର ଉଦ୍ଯାପନୀ ଉତ୍ସବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗଦେଇ କ୍ରୀଡ଼ା ଯୁବପିଢ଼ିକୁ ଏକତା ଓ ଶୃଙ୍ଖଳାର ବାର୍ତ୍ତା ଦେଇଥାଏ ବୋଲି କହିଥିଲେ। ପ୍ରତିଯୋଗିତାରେ ଜିଲ୍ଲାର 7 ବ୍ଲକରୁ 900ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
4: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ହଏ ରେ, ଏ ନୂଆ ଡିହେନ୍, ଆମର ବିହା ଚୁରା ତ ସହଲା, ଦିନୁ ଦିନକେ ନୂଆ ଠାନୁ ଜୁନା ହେଉଛୁ। ମହାପୁରୁ କେଭେ ଦୟା କରୁଛନ୍ ଯେ?
1: ହେନ୍ତା କଥା ନାଇଁ କହିବ ଗୋ, ଆମେ ମା ବୁଆ ଆଇବୁ ନେଇହୁଁ। ମୋର ମା ବୁଆ ବୁଝି ନାଇଁ ପାରିଲେ ଆରୁ ତୁମର କଥାତି ପଡ଼ି କରି ଜବରଦସ୍ତି ବିହା କରିଦେଲେ। ହେଲେ ଏଭୁ କାଁ ଛୁଆ ପିଲା ଦରକାର? ଯାଉ ବଛର ପାଞ୍ଚି।
2: କାଁ ବୋଇଲୁ କାଁ ବୋଇଲୁ କାଁ ବୋଇଲୁ ରେ ନୂଆ ଡିହେ, ତୁଇ ବୁଢ଼ି ହେଲେ ମା ହେବୁ, ହେତ୍କି ବରଷ ଯାଏ ଗାଁ ଲୋକେ କାଁ କହିବେ ଜାଣିଛୁ? ତୋର ବହଟା ବାଞ୍ଝେଣ୍ଟେ, ତୋର ବହର ଅଶୁଭ ମୁହୁ ଆମେ ନାଇ ଦେଖୁ।
1: ମୁଇଁ ଅଶୁଭ ମୁଇଁ କେନ୍ତା ହେମି? ସଂସାରେ ତ ସବେ ସମାନ, ଗୁଟେ ମହାପୁରୁଷ ଛୁଆ, ଇହାଦେ ମୁଇଁ ମା ହେଲେ ଦୁଃଖ ଭୋଗବାର ସାର ହବା।
2: ଆରେ ରେ ରେ, ଦୁନିଆ ଥି ତୁଇ ନ ଏକଲା ବିହା ହେଇଛୁ, ତୋର ବାଗିର ହେନ୍ତା କେତେ ବିହା ହେଇକରି ଛୁଆ ପିଲା ମା ହେଇଛନ୍, ଆର ତୁଇ କାଣା କହୁଛୁ ରେ? ହଲୋ, ଆମେ ଆର ନାତି ନାତେ ନାଇ ଖେଲାଉ ନ? ହଏ ଗୋ, ତୁଇ ପରେ ଏଇଟା ଦିନା ଆଠେ ହେଲାନ ବାନ୍ତି କରୁଛୁ।
1: ଆଏ ମରିଗଲି ଗୋ ମା।
2: ନନିକେ ଜଲ୍ଦି ପଖାଲ ଦେ, ସ୍କୁଲ ଯିମା ଯେ।
1: ରାନ୍ଧୁଛେ ତ ଟିକେ ଟାକୁ,
2: ପାଠ ପଢି ଯିବାର ସମୟ ହେଲାନ, ରନ୍ଧା ବଢା ନିହାସରେ ଇହା ଚିନି କାଁଟା ଖାଇବା ନନି କହ ତ?
1: ଘର ଯାକର କାମ କବାର, ଏକଲା କେନ୍ଟା କର୍ମି? ମୁଇଁ କେନ୍ ଆଡ଼େ ହେମି କହ ତ?
2: ତୁଇ ତ ଗୁଟେ ନ ଭୁଆସେନ ହେଇଛୁ, ଆରେ ତୋର ମିତାର କେତେ ଭୁଆସେନ ଦୁନିଆରେ ଖଟୁଛନ୍, ତାଙ୍କର ତ କଥା ନେଇ ପଡ଼ବାର।
1: ନାଇଁ ଗୋ ମା, ହେନ୍ତା ନାଇଁ କହବାର, ଟିକେ ଛୁଆକେ ଧରତ ବେଲେ ସବୁ ନାଇ କରି ପକାତି।
2: ବରେ ବ, ଆମର ଆର କାମ ଧନ୍ଦା ନାଇଁ ନ, ଦେ ଦେ ଜଲ୍ଦି ଦେ ତୋର ନନନ୍କେ ଖାଇବାକେ, ସ୍କୁଲ ଯିବାତେ।
1: ଦଉଛେ ଗୋ ଦଉଛେ।
2: ହଁ ହଁ ଜଲ୍ଦି ଦେ।

0: ଧରତୀ ପୃଥିବୀ ଯେନ୍ତା ହେଲେ ଆମର କାହିଁଟି ଯିବା, ଆମେ ତ ବନେ ଅଛୁ। ତୁଇ ନା ହେଲା କଥା ମୁଠାନେ ନାଇଁ କହ, କଲେ କଲେ ତୋର କାମ କରତ।
1: ଅଠର ବରଷ ଆଗନୁ ଝିର ଦିହିଟା କଞ୍ଚା ମାଇଟ ଲେଖିଥିସି, ଯେନ୍ତା କଞ୍ଚା ମାଇଟ ଥି ହାଣ୍ଡ ମଠିଆ ବନାଲେ ନାଇଟ ହରେ ବିଦ୍ରି ଯାଇସି, ସେନ୍ତା କମ ବୟସରେ ବିହା କଲେ ଦେହେ ଦୁର୍ବଳ ରହିସି, ରକତ କମି ଯାଇସି, ଏନ୍ତା ବି ଘାଏ ଘାଏ ହେସି ଯେ ଛୁଆରୁ ମା କେହି ନାଇଁ ଠ, ମାର ଅଣ୍ଟା ଦୁଖାବା ଆର୍ ଫେର ଗରମ ହେଲେ ଛୁଆ ନାଇଁ ଠ, ମା କେ ରକ୍ତଚାପ, ହୃଦରୋଗ, ଏନ୍ତା ସବୁ କେତେ ବେମାର ପିହୁଲା ବୋଇଲେ ମାର୍କି ମାର୍ସି, ମାର୍କି ମାଇଲେ ଆରୁ ନାଇଁ ବଚେ।

0: ଦାଦା
1: ହଁ ଭାଇ
0: ନେ କହ ନ ଦାଦା, ଯେନ୍ ଯେନ୍ତା ଲାଗୁଥିଲା ଶୁଣିଲା ବେଲେ କି ନାଇଁ,
1: କେତେ କେତେ ସୁନ୍ଦର ଲେଖିଛନ୍, କେତେ ବଢ଼ିଆ ବନେଇଛନ୍ ଦେଖ ତ।
0: ଏନ୍ତା ବି ହେଇପାରସି, ଆମେ ଏନ୍ତା ସମାଜ କଥା ଗୁଟେ ଆମେ ଚିନ୍ତା କଲେ ଦୁଃଖ ଲାଗ୍ସି ବୋଲ ତ।
1: ପୁରା ଆନିକରି ଥୁଇ ଦିଆ ହେଇଛେ ଇ ବିଷୟରେ, ଇ ଯେନ୍ ରୂପକରେ, ଆର୍ ତାମାନେ ହେଇପାରେ, ଇଟା ହେଇପାରେ ବୋଲିକରି କଥା ନୁହେଁ, ଇଟା ପ୍ରତ୍ୟକ୍ଷ କଥା। ହେତୁର୍ ଲାଗି ନାଇଁ ମେଚ୍ୟୋର୍, ଯେନ୍ଟାକି ଆମେ କାଣା କହେସୁଁ, ପରିପକ୍ୱ ହେବାର୍ ଆଗରୁ ଝିକେ ବିଲକୁଲ୍ ବିହାର ନାଇଁ ଦେବାର କଥା, ଆଉ ଶିକ୍ଷା ତ ଦେବାର ହି କଥା। ଆଉ ଶିକ୍ଷାରେ ଯଦି କିଏ ହେଲା କରୁଛେ, ମୁଇଁ ଯେନ୍ତା ପହେଲାରୁ କହିଲି, ସେ ତ ବିଲକୁଲ୍ ଭଲ୍ ହି ନୁହେଁ। ସେ ଯେ କେନ୍ ଆଜ୍ଞା ଇଟା ଲେଖିଥିଲେ, କିଏ କିଏ ସବୁ ଭାଗ ନେଇଥିଲେ ଟିକେ କହିବ ବୋଲେ ସିନା ହେବା ଭାଇ।
0: ହଁ, ଫେର୍ ଥରେ କହି ନଉଛେ ଦାଦା, ଇଟାକେ ଲେଖିଥିଲେ ଭୋଜରାଜ ପରୁଆ, ସଙ୍ଗୀତ ଦେଇଥିଲେ ପ୍ରଭୁଦତ୍ତ ପ୍ରଧାନ, ପ୍ରଯୋଜନା କରିଥିଲେ ଉଦ୍ଧବ ଓରାମ, ଆଉ ଯେଉଁମାନେ ନାଟ୍ୟାଂଶେ ଥିଲେ ବୋଲ ତ, ସେମାନଙ୍କ ନାଁ ହେଉଛି ସୁରେନ୍ଦ୍ର ଚନ୍ଦ୍ର ତ୍ରିପାଠୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ଦ୍ୱାରିକାନାଥ ନାୟକ, ସିମନ୍ତିନୀ ପ୍ରଧାନ, ରେଖା ଉଦ୍ଗାତା, ସୂର୍ଯ୍ୟ ଶାନ୍ତନନ୍ଦ, ଶଙ୍କର୍ଷନ ବିଷୋଇ। ଗୀତ ଗାଇଥିଲେ ମିନତୀ ପାଣିଗ୍ରାହୀ, ଜିତେନ୍ଦ୍ର ହରିପାଲ, ଗୀତାଞ୍ଜଳି ପୋଡ଼, ଆଉ ଯେଉଁମାନେ ବଜେଇଥିଲେ ସେମାନେ ହେଲେ ପ୍ରଦୀପ ଶେଖର ମହାପାତ୍ର, ପଞ୍ଚାସୁନା, କୁଶକଲେ, ଆଉ ସୋମନାଥ ଜାଲ।
1: ବହୁତ ବଢ଼ିଆ ବନା ହେଇଛେ, ଆଉ ବହୁତ ବଢ଼ିଆ ହେଇଛେ ବିଷୟଟା, ଆଉ ଶୁଣିଲା ବେଲେ ନାଇଁକେ ରୁଆଁ ମାନେ ପୁରା ଟାଙ୍କି ହେଇଯାଉଛେ, ଯେନ୍ତା ହିସାବରେ ସଭିଏ ଯାକ ଅଭିନୟ କରିଛନ୍, ଆର୍ ଯେନ୍ ବିଷୟଟା ଅଛେ। ଆର୍ ଦେଖ ତ, ଇହାଦେ ଇ କଥା କହିବାରଟା ବହୁତ ଲମ୍ବା ହେଇଯିବା, ଫିର୍ ବି ଟିକେ ଆମେ କହି ରଖବାର୍ ଦରକାର କି ଝିଅ ହି ହେଉଛେ ଭବିଷ୍ୟତର ମା, ଆଉ ଆମେ ଯଦି ମୂଳଦୁଆକେ ବରକସ୍ କରବାର୍ ଲାଗି ଚାହୁଁଛୁଁ ବେଲେ ଝିକେ ସୁରକ୍ଷା ଦେବାର କଥା, ପାଠ ପଢ଼ାବାର କଥା।
0: ହଁ, ହେ ମୂଳଦୁଆ କଥା ହେଇଥିଲେ କହୁଛ, ପାଠଟା ହିଁ ମେନ୍ ମୂଳଦୁଆ ନେ।
1: ହଁ,
0: ସେଥିଲାଗି କୁହାଯିବ ଆଜିର ନାରୀ ଦେଶର ଶ୍ରୀ ବୋଲି କୁହାହଉଛି,
1: ସେଇଟା କୁହାହଉଛେ। ତ ଇଟାକେ ଧ୍ୟାନ ଯଦି ନାଇଁ ରଖମା ବେଲେ ଆମେ ତାମାନେ କେନ୍ସି ହିସାବରେ ସେଟାକେ ଭଲ୍ ବୋଲି କହି ନାଇଁ ପାରୁ, ଆରୁ ଯେନ୍ ସେଟାକେ ଆମେ ଧ୍ୟାନ ଦେବାର କଥା ଯେ ଆଜି ତ ଭାଇ
0: ସମୟ ବି ହେଇବସଲା,
1: ସମୟ ତ ହେଇବସଲା,
0: ଯିମା ହେନେ କେ
1: ଆଜି ଗୋଟେ ବଢ଼ିଆ ବିଷୟଟି ଆଲୋଚନା ହେଲା, ଯାଉଁ ସିନା ଭାଇ,
0: ଯାଉଁ ଯାଉଁ।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 8 ହେବାକୁ ଯାଉଛି। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ତାପସ ରଞ୍ଜନ ସାହୁ। ଆଫ୍ରିକାର ରାଷ୍ଟ୍ରମୁଖ୍ୟମାନଙ୍କର ସହିତ ଦେଶର ମୁଖିଆ ନେତାମାନଙ୍କର 4 ଭାରତ ଆଫ୍ରିକା ଶିଖର ସମ୍ମିଳନୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବା 31 ତାରିଖ। ଆଇବା ଦିନେ ସମ୍ଭାବ୍ୟ ବନ୍ୟା ରେଚ୍ଛନୀର ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ଲାଗି ଆଜି ଦେଶର ପ୍ରସ୍ତୁତି ସମୀକ୍ଷା କରିଛନ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଭାଇସ୍ ଆଡମିରାଲ ସଞ୍ଜୟ ବାତ୍ସାୟନଙ୍କୁ ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ଦିଆଗଲା ନିଯୁକ୍ତି। ଗୁଜରାତଠାରେ ସୋମନାଥ ଅମୃତ ପର୍ବ 2026 ପାଳନ ଅବସରରେ ଆବାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଲ ରେଢ଼ାଖୋଲାର ଜୁଜୁମରା ବ୍ଲକର ବିକାଶ ଲାଗି 194 କୋଟି ଟଙ୍କା ଖର୍ଚ୍ଚାତି 48 ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

0: ବଛର ପୂର୍ତ୍ତି ଅବସରରେ ଏବା 12 ତାରିଖ ମଙ୍ଗଳବାର ଦିନ ଜିଲ୍ଲା ପ୍ରେକ୍ଷାଳୟ ତପସ୍ୱିନୀ ହଲ୍ଠାରେ ସଞ୍ଜବେଳର 6 ବଜେ ଅନୁଷ୍ଠିତ ହେବା ଲୋକ ସଙ୍ଗୀତ ସନ୍ଧ୍ୟା। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ। ଆଇପିଏଲ୍ କ୍ରିକେଟ୍ ଥି ଏଛେନ୍ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭିତରେ ଚାଲିଛି ମ୍ୟାଚ୍। ଟସ୍ ଜିତିକରି ରୟାଲ୍ ଚ୍ୟାଲେଞ୍ଜର୍ସ କରୁଛି ବୋଲିଂ। ଖବର ଲେଖାଯିବାର ତକ ମୁମ୍ବାଇ ଇଣ୍ଡିଆନ୍ସ 4 ଓଭର ଥି 3 ୱିକେଟ୍ ହରାଇକରି କରିଛି 34 ରନ୍। କାଲବୈଶାଖୀର ବୋଲାଇବା 5 ଦିନ ତକ ଧୁକା ଗଡ଼ିଆର କରାମାଡ଼ ହୋଇପାରେ ବୋଲି ସୁନ୍ଦରଗଡ଼ ସହେତେ 16ଟା ଜିଲ୍ଲାକେ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ଏଛନି ମୁଖିଆ ଖବର ଶେଷ ହେଲା। ମୁଖିଆ ଖବର ଫେର ଥରେ ଶୁଣିପାରବେ ରାତି 11:05।
1: ଶୁଣିଲି ସମ୍ବଲପୁରୀ ନ୍ୟୁଜ୍ ହେଡ଼ଲାଇନ୍ସ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ଗୀତ ରଚନା ସେନାପତି ପ୍ରଦ୍ୟୁମ୍ନ କେଶରୀ। ପ୍ରଥମ ଗୀତଟି ଶୁଣନ୍ତୁ, ରଚନା ସୁଭାଷ ଚନ୍ଦ ଜୈନ କଣିଦାନ କରିଛନ୍ତି।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଶୁଣନ୍ତୁ ଶିଳ୍ପୀ ରୀତି ଚୌଧୁରୀ ଏବଂ ସୁବାସ ଚନ୍ଦ ଜୈନ।

0: ଶେଷ ହେଲା ସୋମ ସୁନ୍ଦର କାର୍ଯ୍ୟକ୍ରମ। ଶିଳ୍ପୀମାନେ ଥିଲେ ସୁବାସ ଚନ୍ଦିଆନ ଏବଂ ରୀତି ଚୌଧୁରୀ। ଗୀତ ରଚନା ସେନାପତି ପ୍ରତ୍ୟୁମ୍ନ କେଶରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କେତୋଟି ଦେଶାତ୍ମବୋଧକ ଗୀତ। ସମବେତ କଣ୍ଠରେ ଗୀତଟି ଶୁଣନ୍ତୁ, ରଚନା ସ୍ନେହଲତା ମହାନ୍ତି।

0: ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ସମ୍ବେଦକଣ୍ଠର କାର୍ଯ୍ୟକ୍ରମ ଶେଷ ଗୀତରେ ଶୁଣନ୍ତୁ, ରଚନା ରଘୁନାଥ ପୃଷ୍ଟି।

0: ସମବେତ କଣ୍ଠରେ କେତୋଟି ଦେଶାତ୍ମବୋଧକ ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ରିଲେ କରି ପ୍ରସାର କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ କାର୍ଯ୍ୟକ୍ରମ ସମାଚାର ଦର୍ପଣ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଦର୍ପଣ

0: ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସୋମନାଥ ମନ୍ଦିର ଗସ୍ତରେ ଯିବେ। ପବିତ୍ର ସୋମନାଥ ମନ୍ଦିର ଏହାର ଆଧୁନିକ ଯାତ୍ରାର 75 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି, ଯାହା ଏକ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକତା ଓ ସ୍ଥାୟୀ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଛି। ସୋମନାଥ ଅମୃତ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନ ସହିତ ସୋମନାଥ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ତାଙ୍କ ନେତୃତ୍ୱରେ ମନ୍ଦିରଟି ଏକ ସ୍ୱର୍ଣ୍ଣିମ ଯୁଗରେ ପ୍ରବେଶ କରିଛି। ଧାର୍ମିକ ମହତ୍ୱ ସହିତ ସୋମନାଥ ପରିବେଶ ସୁରକ୍ଷାରେ ମଧ୍ୟ ଏକ ଅଗ୍ରଣୀ ପଦକ୍ଷେପ ନେଇଛି ଏବଂ ଭାରତର ପ୍ରଥମ ନେଟ୍ ଜିରୋ ମନ୍ଦିର ହେବାକୁ ଲକ୍ଷ୍ୟ ରଖିଛି।
1: କଲ୍ ସୋମନାଥ ମନ୍ଦିର କେ ପୁନର୍ନିର୍ମାଣ କେ 75 ବର୍ଷୋଁ କା ଉତ୍ସବ ମନାୟା ଜାଏଗା। ଆତ୍ମନିର୍ଭର ଭାରତ କେ ଲିଏ, ବିକଶିତ ଭାରତ କେ ଲିଏ ଐସେ ଐତିହାସିକ ଅବସର ହମେଁ ନଈ ଉର୍ଜା ସେ ଭରତେ ହୈ।
0: ମିଶନ ଲାଇଫ୍ ପରିକଳ୍ପନା ଅନୁସାରେ ମନ୍ଦିରର ପୁଷ୍ପ ଅବଶିଷ୍ଟକୁ କମ୍ପୋଷ୍ଟରେ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟକୁ ପେଭର ବ୍ଲକରେ ପରିଣତ କରି ସ୍ଥାୟିତ୍ୱରେ ନୂତନ ମାନଦଣ୍ଡ ସୃଷ୍ଟି କରୁଛି। ଏହା ସହିତ ଆଧୁନିକ ଶୋଧନ ପ୍ରଣାଳୀ, ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଓ ମିୟାୱାକି ଜଙ୍ଗଲ ମାଧ୍ୟମରେ ଟ୍ରଷ୍ଟ ଶୀଘ୍ର ନେଟ୍ ଜିରୋ କାର୍ବନ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଡିଜିଟାଲ୍ ପ୍ରୟାସ ମାଧ୍ୟମରେ ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁମାନେ ଏବେ ଅନ୍ଲାଇନ୍ରେ ପୂଜା ବୁକିଂ କରିବା ସହ ପ୍ରସାଦ ପାଇପାରୁଛନ୍ତି, ଯାହା ପ୍ରାଚୀନ ପରମ୍ପରାକୁ ଆଧୁନିକ ପ୍ରଯୁକ୍ତି ସହିତ ସଫଳ ଭାବରେ ଯୋଡ଼ିଛି।

ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ୍ ଓ ଅନ୍ତର୍ଜାତୀୟ ବିମାନବନ୍ଦର ସହିତ ଉନ୍ନତ ଯାତାୟାତ ବ୍ୟବସ୍ଥାର ସହଯୋଗରେ ପ୍ରତିବର୍ଷ 97 ଲକ୍ଷରୁ ଅଧିକ ଭକ୍ତ ସୋମନାଥ ମନ୍ଦିର ଦର୍ଶନ କରୁଛନ୍ତି। ଆରବ ସାଗରର ତଟରେ ଗୁଜରାଟର ପ୍ରଭାସପଟ୍ଟଣରେ ଅବସ୍ଥିତ ସୋମନାଥ ମନ୍ଦିର କେବଳ ଏକ ଧାର୍ମିକ ପୀଠ ନୁହେଁ, ଏହା ଭାରତର ଶାଶ୍ୱତ ସଂସ୍କୃତି, ଅତୁଟ ଆସ୍ଥା ଓ ପୁନରୁତ୍ଥାନର ଅମର ପ୍ରତୀକ। ଅନେକ ଆକ୍ରମଣ, ବିନାଶ ଓ ପୁନଃନିର୍ମାଣର ଇତିହାସକୁ ନେଇ ସୋମନାଥ ଆଜି ମଧ୍ୟ ଭକ୍ତି, ସାହସ ଓ ଜାତୀୟ ଗର୍ବର ଜ୍ୱଳନ୍ତ ଦୀପଶିଖା ହୋଇ ରହିଛି।

0: ପୁରାଣ ଅନୁସାରେ ସୋମନାଥ ହେଉଛି ଭଗବାନ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ପ୍ରଥମ। ପୁରାଣ ଅନୁଯାୟୀ ଚନ୍ଦ୍ରଦେବ ବା ସୋମ ଦକ୍ଷ ପ୍ରଜାପତିଙ୍କ ଶାପରେ ତାଙ୍କର କାନ୍ତି ହରାଇଥିଲେ। ମୁକ୍ତି ପାଇବା ପାଇଁ ସେ ପ୍ରଭାସ କ୍ଷେତ୍ରରେ ଭଗବାନ ଶିବଙ୍କ କଠୋର ତପସ୍ୟା କରିଥିଲେ। ଭଗବାନ ଶିବ ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ତାଙ୍କୁ ସାପମୁକ୍ତ କରିଥିଲେ। ସେହିଠାରୁ ଏହି ପୀଠ ସୋମନାଥ ଅର୍ଥାତ୍ ସୋମଙ୍କ ନାଥ ଭାବେ ପରିଚିତ ହେଲା। ଏହା ଭକ୍ତମାନଙ୍କ ପାଇଁ ଆଧ୍ୟାତ୍ମିକ ଶକ୍ତିର ଏକ ମହାତୀର୍ଥ। ସୋମନାଥ ମନ୍ଦିର ଇତିହାସ ସମ୍ପର୍କରେ କଥାକାର ଏସ୍କେ ଦତ୍ତ କହିଛନ୍ତି,
1: ମାମୁତ ନେ ଜାନ୍ ବୁଝକେ ଏସେ ମନ୍ଦିରକୁ ଟାର୍ଗେଟ କିଆ ଜୋ ୟା ତୋ ଫିର ଶକ୍ତିପୀଠ ୟା ତୋ ଭଗବାନ କିଶନ କା ଜନ୍ମ ସ୍ଥାନ ବଗେରା ୟା ତୋ ଫିର ଭଗବାନ ଶିବ କା ଆସ୍ଥା କା କେନ୍ଦ୍ର। ଉସକୋ ଲଗତା ଥା କି ୟହାଁ ପେ ଅଗର ଚୋଟ ପହଞ୍ଚାଏଗେ ଔର ଇନ ସବ ପ୍ରସିଦ୍ଧ ମନ୍ଦିରକୁ ଅଗର ଧ୍ୱସ୍ତ କରେଗେ ତୋ ୟେ ତମାମ ଜିତନେ ସାରେ ସନାତନ ଧର୍ମ ମାନନେ ୱାଲେ ଜିତନେ ଲୋଗ ହେ ଓ ମତଲବ କି ଆସାନି ସେ ଇସଲାମ ଏକ୍ସେପ୍ଟ କରିଲେଙ୍ଗେ। ଗୁଜରାଟ ପେ ଜାନେ କା ବି ମେନ ମକସଦ ୟହୀ ଥା କ୍ୟୁକି ସୋମନାଥ ମନ୍ଦିର ପୁରେ ଦୁନିଆ ମେ ପ୍ରସିଦ୍ଧ ଥା ଆସ୍ଥା କେ ଚଲତେ ଔର ଲାଖୋ ମେ ହିନ୍ଦୁ ଆତେ ଥେ ୱହାଁ ପେ ଶିବଜୀ କେ ପୂଜା କରନେ କେ ଲିଏ ତୋ ଇସଲିଏ ସୋମନାଥ କୁ ଉସନେ ଧ୍ୱସ୍ତ କିଆ। ଆବ ବାତ ୟହାଁ ପେ ଆତି ହେ କି ତୋ 17 ବାର ମାମୁତ ନେ ଆକ୍ରମଣ କିଆ ଭାରତ କେ ଉପର। ଅନ୍ତିମ ଆକ୍ରମଣ ଜୋ ଉସକା ଥା ସୋମନାଥ କେ देर साल बाद अंतिम आक्रमण जब उसने किया वो इसलिए किया था क्योंकि ये जो भील कबीले के जितने लोग हैं जो राजस्थान सिंध और भावलपुर और वेस्ट पंजाब में जिन्होंने नाक में दम कर था और मामूत किसी तरह से अपना जान बचा के भागे थे तो उनके ऊपर खुंदक के चलते ताकि उनको सबक सिखाया जाए उसके बाद और फिर उसने भारत के ऊपर आक्रमण नहीं किया क्योंकि अफगानिस्तान में ही जिस तरह से तकरार लगातार हो रहा था और हिंदूशाही किंगडम के साथ आनंदपाल वंश के जो लोग थे जो आनंदपाल के जगह पे जिन लोगों ने साम्राज्य संभाला था अफगानिस्तान तो चला गया था पर इस तरफ तो था चित्रल वगैरह और आपके लाहौर और ये सारे इलाके जो है वो

0: यहाँ खबरें तोड़ी मरोड़ी नहीं जाती।
1: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
0: यहाँ होती है सीधी, सटीक और सच्ची खबरें।
1: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा है,
0: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣିଲେ ରିଲେ କରି ପ୍ରସାର କଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
3: ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି ସକାଳ 6:30 ଶୁଣିପାରିବେ ଆଜିର ଭାବନା ଉପସ୍ଥାପନା ମନୋଜ ପୂଜାରୀ। ସ୍ୱାସ୍ଥ୍ୟ ସୂଚନା ସକାଳ 7:10 ଏଥିରେ ଶୁଣିବେ 5 ବର୍ଷରେ 7 ଥର ଟିକାକରଣର ମହତ୍ତ୍ୱ। ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। ପରିବେଶ ସୂଚନା ସକାଳ 7:30 ଶୁଣିବେ ପ୍ରାକୃତିକ ବିପର୍ଯ୍ୟୟ ଓ ହିମାଳୟ ଉପତ୍ୟକା। ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସକାଳ 7:35 ସୁରଞ୍ଜନୀ କାର୍ଯ୍ୟକ୍ରମ ଶିଳ୍ପୀ ଦିଲ୍ଲୀପ ରାଉତ ଏବଂ ସଙ୍ଗୀତା ମାସି। ଏଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: डीएमके विधायक दल के सदस्यों ने पार्टी प्रमुख एमके स्टालिन के नेतृत्व में बैठक की। भारत तथा त्रिनिदाद और टोबैगो के बीच पर्यटन, स्वास्थ्य अवसंरचना और आयुर्वेद सहित विभिन्न क्षेत्रों में 8 समझौतों पर हस्ताक्षर हुए हैं। विदेश मंत्री एस जयशंकर की त्रिनिदाद और टोबैगो की 2 दिन की यात्रा के दौरान इन समझौतों पर हस्ताक्षर हुए। पाकिस्तान के खैबर पख्तूनख्वा क्षेत्र में पुलिस चौकी पर आत्मघाती हमले में सुरक्षा बल के 15 जवान मारे गए और अनेक घायल हुए। पुलिस के अनुसार ये हमला कल उस समय हुआ जब विस्फोटक सामग्री से भरी एक गाड़ी पुलिस चौकी में घुसने की कोशिश कर रही थी। इस हमले में पुलिस चौकी पूरी तरह नष्ट हो गई और सुरक्षा बल के अनेक जवानों के मलबे में दबे होने की सब खबर है। आईपीएल क्रिकेट में मुंबई इंडियंस ने रॉयल चैलेंजर्स बेंगलुरु को 167 रन का लक्ष्य दिया है। ताजा समाचार मिलने तक बेंगलुरु ने 16वें ओवर में 5 विकेट पर 131 रन बना लिए हैं। इसके साथ ही ये समाचार बुलेटिन समाप्त हुआ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେଗୁରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
2: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ପଢ଼ୁଛନ୍ ତାପସ ରଞ୍ଜନ ସାହୁ। ତେଲେଙ୍ଗାନାଠାରେ ଆଜି ପ୍ରାୟ 9,400 କୋଟି ଟଙ୍କାର ଭିନ୍ ଭିନ୍ ଭିତ୍ତିଭୂମି ଆର୍ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାତର ସୋମନାଥ ଅମୃତ ପର୍ବ 2026 ଉତ୍ସବଟି ଆବାକାଲ ଯୋଗ ଦେବେ ପ୍ରଧାନମନ୍ତ୍ରୀ। ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ତରଫୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରିସରନୁ ଆବାକାଲ ସକାଳ ବେଳା ଆୟୋଜିତ ହେବା ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଲ ରେଢ଼ାଖୋଲ ଆର୍ ଜୁଜୁମୁରା ବ୍ଲକର ବିକାଶ ଲାଗି 194 କୋଟି ଟଙ୍କା ଖର୍ଚ୍ଚାତି 48 ପ୍ରକଳ୍ପର ଆଜି ଉଦ୍ଘାଟନ ଆର୍ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଢ଼ାଖୋଲ ଭୀମ ମଣ୍ଡଳୀ ଇକୋ ହେରିଟେଜ୍ ପର୍ଯ୍ୟଟନ ଥାନର ଭୂମିପୂଜନ କାର୍ଯ୍ୟକ୍ରମଟି ଦେଲେ ଯୋଗ। ରାଜ୍ୟ ଅପରାଧ ରୁକବାର ଆର୍ ଆଇନ ଶୃଙ୍ଖଳା ବ୍ୟବସ୍ଥାକେ ଆହୁରି ବରକସ କରବାର୍ ଲାଗି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାତି ଭୁବନେଶ୍ୱରଠାରେ ଆଜି ଅନୁଷ୍ଠିତ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ସାଇବର ଅପରାଧ ସହିତ ଭିନ୍ ଭିନ୍ ଅପରାଧ ବାବଦେ ପୁଲିସର ସାହସ ନେବାର୍ ଲାଗି ଆର୍ ନିଡର ହୋଇକରି ପୁଲିସକେ ସହଯୋଗ କରବାର୍ ଦିଗେ କିଶୋର କିଶୋରୀମାନଙ୍କୁ ସଚେତନ କରବାର କାର୍ଯ୍ୟକ୍ରମ ଜୁଭେଣ୍ଟିକା ଆଜି ବୌଦ୍ଧ ହରଭଙ୍ଗା ଥାନା ପରିସରନୁ ହେଲା ଆୟୋଜିତ। ଆକାଶବାଣୀର 90 ବର୍ଷର ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ତରଫୁ ଏବା 12 ତାରିଖ ମଙ୍ଗଳବାର ଦିନ ସଞ୍ଜବେଳେ ସମ୍ବଲପୁର ତପସ୍ୱିନୀ ହଲ୍ଠାରେ ଅନୁଷ୍ଠିତ ହେବା ଲୋକସଙ୍ଗୀତ ଆର୍ ଲୋକନୃତ୍ୟର ବିଶେଷ କାର୍ଯ୍ୟକ୍ରମ ନୂଆ ନବେ। ତାମିଲନାଡ଼ୁର 9 ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନିର୍ବାଚିତ ହୋଇଥିବାର ସିନେମା ଅଭିନେତା ଟିଭିକେ ଦଳର ମୁଖ୍ୟ ସି ଜୋସେଫ ବିଜୟ। ମା'ମାନଙ୍କର ପାଖେ ତ୍ୟାଗ ଆର୍ ବଳିଦାନକେ ସୁର୍ତା କରିକି ଆଜି ପାଳନ କରାଯାଉଛି ବିଶ୍ୱ ମାତୃ ଦିବସ। ଚୀନ୍ର ସାଂଘାଇ ସହରରେ ଅନୁଷ୍ଠିତ ତୀରନ୍ଦାଜୀ ବିଶ୍ୱକପ୍ ପ୍ରତିଯୋଗିତା ଥି ଆୟୋଜକ ଚୀନ୍କେ ହରେଇକରି ସ୍ୱର୍ଣ୍ଣପଦକ ହାସଲ କଲା ଭାରତୀୟ ମହିଳା ରିଜର୍ଭ ଦଳ। ଗୁଜରାତର ଗାନ୍ଧୀନଗରଠାରେ ଆବାକାଲିଠାରୁ ମୂଲ ହେବା ଏସୀୟ ଭାରୋତ୍ତୋଳନ ଚମ୍ପିଅନସିପ୍ 2026। 44 ବର୍ଷ ଋତୁରୁ ପହିଲା ଥର ଲାଗି ଦେଶ ଆୟୋଜିତ ହେଉଛି ଚମ୍ପିଅନସିପ୍। ପ୍ରାୟ 28 ଦେଶର 180 ଜଣ ଖେଳାଳି ଏସିଆର ସବୁଠାରୁ ବଡ଼ ଭାରୋତ୍ତୋଳନ ପ୍ରତିଯୋଗିତାଟି ନେବେ ଭାଗ। ଆଇପିଏଲ୍ କ୍ରିକେଟ୍ ଏଥିନି ଚାଲିଥିବାର ମ୍ୟାଚ୍ ଥି ଖବର ଲେଖାଯାତକ ମୁମ୍ବାଇ ଇଣ୍ଡିଆନ୍ସର 166 ରନ୍ର ଜବାବ ଥି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକେ 30 ବଲ୍ ଥି ଦରକାର ଆଉ 49 ରନ୍। କାଲବୈଶାଖୀରେ ବୋଲେ ଏବେ 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ସହିତ ରାଜ୍ୟର 19 ଜିଲ୍ଲାନ ଧୁକାଗଡ଼ି ଆର୍ କରାମାଡ଼ ନେଇକରି ସତର୍କ ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ସମ୍ବଲପୁରୀ ମୁଖ୍ୟ ଖବର ପ୍ରସାରଣ ଶେଷ ହେଲା। ଜୁହାର।
1: ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଶୁଣନ୍ତୁ। ଆସନ୍ତାକାଲି 6:30 ଶୁଣିପାରିବେ ଆଜିର ଭାବନା ଉପସ୍ଥାପନା ମନୋଜ ପୂଜାରୀ। 6:07:10 ସ୍ୱାସ୍ଥ୍ୟ ସୂଚନା ଏଥିରେ ଶୁଣିବେ 5 ବର୍ଷରେ 7 ଥର ଟିକାକରଣର ମହତ୍ତ୍ୱ ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। 6:07:30 ପରିବେଶ ସୂଚନା ଏଥିରେ ଶୁଣିବେ ପ୍ରାକୃତିକ ବିପର୍ଯ୍ୟୟ ହିମାଳୟ ଉପତ୍ୟକା ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। 6:07:45 ସୁରଞ୍ଜନୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଗୀତ 6:07:50 ତଥା 8:30 ସୁଗମ ସଙ୍ଗୀତ ଶୁଣିପାରିବେ 6:08:45 ଦିନ 1:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଦିନ 11:30 ଏବଂ ବାତାୟନ ଦିନ 12:00। ଦିନ 12:30 ପ୍ରାୟତଃ କାର୍ଯ୍ୟକ୍ରମ NCERT ଦ୍ୱାରା ପ୍ରାୟତଃ। ଦିନ 12:05 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଘର ସଂସାର କାର୍ଯ୍ୟକ୍ରମ ଦିନ 1:20। ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 11:09। ଚଳିତ ଅଧିବେଶନ ଏଇଠି ଶେଷ ହେଲା। ଆସନ୍ତାକାଲିର ପ୍ରଥମ ଅଧିବେଶନ ଆରମ୍ଭ କରିବୁ 5:51। ଆଜି ପାଇଁ ବିଧାନ ହେଉଛୁ ଜୟ ହିନ୍ଦ।